ଆକାଶବାଣୀ ଜୟପୁର ଆଜି ମଙ୍ଗଳବାର 1948 ଶତାବ୍ଦ ଭାଦ୍ରପଦ 19 ଦିନ 2026 ମସିହା ସେପ୍ଟେମ୍ବର ମାସର 1 ତାରିଖ ଆପଣଙ୍କୁ ଶୁଭେଚ୍ଛା ଶୁଭକାମନା ତଥା ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 min, 23 sec, ମାଙ୍ଗଳିକ।

ଯତ୍ନଶୀଳତାର ଅଭାବ ମଣିଷର ବଡ଼ ଶତ୍ରୁ, ଯାହା ତାକୁ ପ୍ରତ୍ୟେକଟି ଅସଫଳ କରାଏ। ଯତ୍ନର ସହ କରିଥିବା କାର୍ଯ୍ୟ ମଣିଷକୁ ସଫଳତା ଆଣିଦେବା ସହ ଏକ ଐଶ୍ୱର୍ଯ୍ୟ ଅନୁଭବ ମଧ୍ୟ ଦିଏ। ଆକାଶବାଣୀ ଜୟପୁର, ସମୟ ସକାଳ 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।

0: ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଥମେ ଶୁଣନ୍ତୁ ସଂସ୍କୃତ ବନ୍ଦନା। ପୁରାତନ ରଚନାରେ ଶିଳ୍ପୀ ହେଲେ ବିନୋଦ ଶର୍ମା।
1: क्रियन्ते हर्निशं मया दासो यमिति मां मत्वा क्षमस्व परमेश्वरी।

ଆପଣମାନେ ବନ୍ଦନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ପ୍ରଣତୀ ମିଶ୍ର। ଶିଳ୍ପୀ ଗାଉଛନ୍ତି ନାରାୟଣ ପ୍ରସାଦ ପଟ୍ଟନାୟକଙ୍କ ରଚନା।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 125ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଯଦି ହେଇଯାଆନ୍ତା ପୃଥିବୀର ସବୁତକ ଗଛ ଗୋଟିଏ ଗଛ, ଯଦି ହେଇଯାଆନ୍ତା ପୃଥିବୀର ସବୁ ସମୁଦ୍ର ନଦୀ ଗୋଟିଏ ମହାସମୁଦ୍ର, ଯଦି ହେଇଯାଆନ୍ତା ପୃଥିବୀର ସବୁତକ କୁରାଢ଼ି ଗୋଟିଏ କୁରାଢ଼ି, ଯଦି ପୃଥିବୀର ସବୁ ମଣିଷ ମିଶି ହେଇଯାଆନ୍ତେ ଗୋଟିଏ ମଣିଷ, ଯଦି ସେଇ ମଣିଷଟି ସେଇ କୁରାଢ଼ିରେ ସେଇ ଗଛକୁ କାଟି ସେହି ସମୁଦ୍ରରେ ପକାଇ ଦିଅନ୍ତା, ତାହେଲେ କେମିତି ଶବ୍ଦଟି ହୁଅନ୍ତା? ଶ୍ରୋତାବନ୍ଧୁ, ପ୍ରାୟ 40 ବର୍ଷ ତଳେ ପଢ଼ିଥିବା ଏକ ଇଂରାଜୀ କବିତା ଇଫ୍ ମନେ ପଡ଼ିଗଲା। ଓଡ଼ିଆରେ ଅନୁବାଦ କଲେ କବିତାଟି ଏମିତି ହିଁ ହେବ। କଳ୍ପନା ସମ୍ପର୍କରେ କିଛି କହିବା ଆଗରୁ ଆପଣ ଏହି କବିତାର ବିଷୟବସ୍ତୁକୁ କଳ୍ପନା କଲେ ଦେଖି, ପୁଣି ଭାବିଲେ ଦେଖି ସେହି ଶବ୍ଦର କଥା ଯାହା ସୃଷ୍ଟି ହୁଅନ୍ତା। ତେବେ ଇଏ ହେଲା କବିର କଳ୍ପନା। ସେଥିପାଇଁ କୁହାଯାଏ, ଯାହା ନ ପହଞ୍ଚେ ରବି ଓହା ପହଞ୍ଚେ କବି। କଳ୍ପନା କରିବାର କ୍ଷମତା କେବଳ ମଣିଷର ଅଛି, ଅନ୍ୟ କୌଣସି ଇତର ପ୍ରାଣୀର ନାହିଁ। କାରଣ ମଣିଷ ପ୍ରକୃତିର ସୃଷ୍ଟିରେ ସର୍ବଶ୍ରେଷ୍ଠ ଜୀବ। ସାହିତ୍ୟ, ବିଜ୍ଞାନ, କଳା, ସ୍ଥାପତ୍ୟ ଇତ୍ୟାଦିର ବିକାଶ ପଛରେ ରହିଛି ମଣିଷର କଳ୍ପନା ଶକ୍ତି। ସଭ୍ୟତାର ବିକାଶରେ ଏହି କଳ୍ପନା ଏବଂ କଳ୍ପନାରୁ ବାସ୍ତବତାର ରୂପାନ୍ତର ଅନେକ କ୍ଷେତ୍ରରେ ଘଟିଛି। ପାଣିରେ ବୁଡ଼ିବା, ଆକାଶରେ ଉଡ଼ିବା, ଅନ୍ୟ ଗ୍ରହକୁ ଯାତ୍ରା କରିବା ନିଶ୍ଚିତ ଭାବରେ ମଣିଷ ଦିନେ କଳ୍ପନା କରିଥିବ। ତାପରେ ତାକୁ ବାସ୍ତବତାରେ ରୂପାନ୍ତରିତ କରିବା ପାଇଁ ହୋଇଥିବ ନାନାଦି ଉଦ୍ୟମ, ପରୀକ୍ଷା ନିରୀକ୍ଷା ଏବଂ ଶେଷରେ ସଫଳତା। ସଂସାରରେ ଯେତେ ମଣିଷ ସେତେ ସ୍ୱପ୍ନ, ସେତେ କଳ୍ପନା। ଛୋଟ ଉଦାହରଣଟିଏ ନେବା, ରେଡିଓରେ ଆମେ ଗୋଟିଏ ନାଟକ ଶୁଣୁଛୁ। ନାଟକରେ ଅଛନ୍ତି ନାନାଦି ଚରିତ୍ର, ସୁନ୍ଦରୀ ରାଜକୁମାରୀ, ବୀର ରାଜପୁତ୍ର, ପ୍ରବଳ ପ୍ରତାପୀ ମହାରାଜ, ଭୟଙ୍କର ଅସୁର ଇତ୍ୟାଦି। ନାଟକର ଏସବୁ ଚରିତ୍ରମାନଙ୍କ ସଂଳାପ ଶୁଣିଲା ବେଳେ ଶ୍ରୋତା ନିଜ କଳ୍ପନାରେ ଦେଖେ ସେହି ଚରିତ୍ରମାନଙ୍କୁ। ମୋର କଳ୍ପନାର ରାଜପୁତ୍ର ଆପଣଙ୍କ କଳ୍ପନାର ରାଜପୁତ୍ର କେବେହେଁ ସମାନ ହେବେ ନାହିଁ। ବେତାର ନାଟକର ଏହା ହେଉଛି ଅଦ୍ୱିତୀୟ ଦିଗ ଓ ସୌନ୍ଦର୍ଯ୍ୟ। କଳ୍ପନା ସମ୍ପର୍କରେ ବିଶ୍ୱବିଖ୍ୟାତ ଶିକ୍ଷାବିତ୍, ଦାର୍ଶନିକ ରୁସୋ କହନ୍ତି, ବାସ୍ତବତାର ଦୁନିଆର ନିର୍ଦ୍ଦିଷ୍ଟ ସୀମା ରହିଛି, ମାତ୍ର କଳ୍ପନାର ଦୁନିଆ ହେଉଛି ଅସୀମ। ସେଭଳି ଫରାସୀ ପ୍ରାବନ୍ଧିକ ଜୋସେଫ୍ ଜୋବର୍ଟ କଳ୍ପନାକୁ ଆତ୍ମାର ଚକ୍ଷୁ ବୋଲି କହିଥିଲେ। ଏଲ୍ ଫ୍ରାଙ୍କ ବୋମ୍, ଆମେରିକୀୟ ଶିଶୁ ସାହିତ୍ୟିକଙ୍କ ମତ ହେଲା, ମଣିଷ ଜାତିକୁ ଅନ୍ଧକାର ଯୁଗରୁ ଆଜିର ସଭ୍ୟ ସମାଜକୁ କଳ୍ପନା ହିଁ ନେଇ ଆସିଛି। ଏହି କଳ୍ପନା କଲମ୍ବସ୍ଙ୍କୁ ଆମେରିକା ଆବିଷ୍କାର କରିବାରେ, ବୈଜ୍ଞାନିକ ବେଞ୍ଜାମିନ୍ ଫ୍ରାଙ୍କଲିନ୍ଙ୍କୁ ବିଦ୍ୟୁତ୍ ଶକ୍ତି ଖୋଜିବାରେ ସାହାଯ୍ୟ କରିଥିଲା। ଏସବୁ ଉକ୍ତିରୁ ଆମେ ଜାଣିପାରିବା ସମଗ୍ର ପୃଥିବୀରେ କେମିତି ମହାପୁରୁଷମାନେ କଳ୍ପନା ଶକ୍ତିକୁ ଗୁରୁତ୍ୱ ଦେଇଥିଲେ। ଅଭିନୟ ଜଗତରେ ସିଏ ଅପେରା, ଟେଲିଭିଜନ ବା ସିନେମା ଯାହା ବି ହେଉ, କଳ୍ପନାର ରହିଥାଏ ବଳିଷ୍ଠ ଭୂମିକା। ନିର୍ଦ୍ଦେଶକ, ପ୍ରଯୋଜକ, ତାଙ୍କ ନାଟକ, ଧାରାବାହିକ ବା ସିନେମାର ଚରିତ୍ରମାନେ କିଭଳି ହେବେ ସେ ସମ୍ପର୍କରେ ପୂର୍ବ କଳ୍ପନା କରିଥାନ୍ତି। ମନଶ୍ଚକ୍ଷୁରେ ଖୋଜୁଥାନ୍ତି ଚରିତ୍ରକୁ ଚାହିଁ ଅଭିନେତା। ଓସ୍କାର ପୁରସ୍କାର ପ୍ରାପ୍ତ ଗାନ୍ଧୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସାର୍ ରିଚାର୍ଡ ଏଟେନ୍ବୋରୋ ଯେତେବେଳେ ଗାନ୍ଧୀ ଭୂମିକା ପାଇଁ ତାଙ୍କ କଳ୍ପନାର ଅଭିନେତାକୁ ଖୋଜୁଥିଲେ, ସିଏ ପାଇଥିଲେ ମହାନ ଅଭିନେତା ସାର୍ ବେନ୍ କିଙ୍ଗସ୍ଲେଙ୍କୁ। ଏହି କଳ୍ପନାର କମାଲ ଗାନ୍ଧୀ ଚଳଚ୍ଚିତ୍ରକୁ ଆଣିଦେଲା ଏକାଧିକ ଓସ୍କାର ଓ ବିପୁଳ ସମ୍ମାନ। ଅଭିନୟ ଜଗତରେ ନିର୍ଦ୍ଦେଶକ, ପ୍ରଯୋଜକଙ୍କ କଳ୍ପନାର ବାସ୍ତବ ରୂପାୟନ ସବୁବେଳେ ବିରାଟ ସଫଳତା ଆଣିଦିଏ। ଶେଷରେ କୁହାଯାଇପାରେ, କଳ୍ପନାକୁ ବାସ୍ତବତାର ରୂପରେଖ ନ ଦେଲେ ସଫଳତା ମିଳେ ନାହିଁ, ଆଉ ଏଥିପାଇଁ ଲୋଡ଼ା କଠୋର ଶ୍ରମ, ଉତ୍ତମ ଯୋଜନା ଏବଂ ଅଦମ୍ୟ

0: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା କନ୍ଦମୂଳ ଚାଷ ସମ୍ପର୍କରେ। କନ୍ଦମୂଳ ଏକ ପ୍ରମୁଖ ଖାଦ୍ୟ ତଥା ଅର୍ଥକାରୀ ଫସଲ। ଏହା କମ୍ ଖର୍ଚ୍ଚ ଏବଂ କମ୍ ପରିଶ୍ରମରେ ଅଧିକ ଲାଭ ଦେଉଥିବା ଫସଲ ମଧ୍ୟରେ ଜଣାଶୁଣା। କନ୍ଦମୂଳରେ ପ୍ରଚୁର ପରିମାଣରେ ଶର୍କରା, ଭିଟାମିନ୍ ଏ, ସି ଏବଂ ଖଣିଜ ଲବଣ ଦେଖିବାକୁ ମିଳେ। କନ୍ଦମୂଳ ଚାଷ ପାଇଁ ଉଷ୍ଣ ଏବଂ ଆର୍ଦ୍ର ଜଳବାୟୁ ଉପଯୁକ୍ତ ହୋଇଥାଏ। ସାଧାରଣତଃ 21°C-ରୁ 30°C ତାପମାତ୍ରା ଏହି ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ। ନିଗିଡ଼ା ଉର୍ବର ଦୋରସା, ବାଲିଆ ଦୋରସା କିମ୍ବା ମାଟିଆ ଦୋରସା ମାଟି ଏହି ଚାଷ ପାଇଁ ଉତ୍କୃଷ୍ଟ ହୋଇଥାଏ। ଏହି ଚାଷ ପାଇଁ ମାଟିର ପିଏଚ୍ 5.5-6.5 ମଧ୍ୟରେ ରହିବା ଆବଶ୍ୟକ। ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଅଞ୍ଚଳରେ କନ୍ଦମୂଳ ଭଲ ହୁଏ ନାହିଁ। ଓଡ଼ିଶାର ଜଳବାୟୁ ପାଇଁ କେତେକ ଉନ୍ନତମାନର କନ୍ଦମୂଳ କିସମ ଦେଖିବାକୁ ମିଳେ, ଯେମିତିକି ଶ୍ରୀଭଦ୍ରା, ସମ୍ରାଟ, କଳିଙ୍ଗ ଏବଂ ଗୌରୀ। କନ୍ଦମୂଳ ଚାଷ କରିବା ପୂର୍ବରୁ 2-3 ଥର ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରିବାକୁ ହୋଇଥାଏ। ଏହାପରେ 60 cm ବ୍ୟବଧାନରେ ହିଡ଼ ତିଆରି କରାଯାଏ। କନ୍ଦମୂଳ 2 ସମୟରେ ଲଗାଯାଇଥାଏ, ଖରିଫ ସମୟରେ ଏବଂ ରବି ସମୟରେ। ଖରିଫ ସମୟରେ ଜୁନ୍ ଜୁଲାଇ ବା ବର୍ଷା ଆରମ୍ଭରେ ଏବଂ ରବି ଫସଲରେ ଅକ୍ଟୋବର ନଭେମ୍ବର ମାସ ବେଳେ କନ୍ଦମୂଳ ଚାଷ କରାଯାଇଥାଏ। କନ୍ଦମୂଳ ଚାଷ ମୁଖ୍ୟତଃ ଲତା ଦ୍ୱାରା କରାଯାଏ। 20-25 cm ଲମ୍ବର 3-4 ଗଣ୍ଠି ଥିବା କେତେକ ଲତା ବ୍ୟବହାର କରାଯାଇଥାଏ। ହିଡ଼ ଉପରେ ଲତାଗୁଡ଼ିକୁ 20-25 cm ଛାଡ଼ି ଲଗାଯାଏ। ଲତାର ମଝିଭାଗ ମାଟି ଭିତରେ 2-3 ଗଣ୍ଠି ପୋତାଯାଏ ଏବଂ ଦୁଇ ପାଖର ଅଗ ଅଂଶ ବାହାରକୁ ରହେ। ଏକର ପ୍ରତି ପ୍ରାୟ 20,000-25,000 ଲତା ଆବଶ୍ୟକ ହୋଇଥାଏ। ଅଧିକ ଅମଳ ପାଇଁ 4-5 ଟନ୍ ଗୋବର ଖତ ଜମି ପ୍ରସ୍ତୁତି ସମୟରେ ମିଶାଇଦେବା ଉଚିତ। ଠିକ୍ ସେମିତି ରାସାୟନିକ ସାର ଭାବରେ ନାଇଟ୍ରୋଜେନ୍ 30 କିଲୋଗ୍ରାମ, ଫସ୍ଫରସ୍ 20 କିଲୋଗ୍ରାମ, ପଟାସ୍ 40 କିଲୋଗ୍ରାମ ପ୍ରଦାନ କରିବା ଉଚିତ। ସାଧାରଣତଃ ଖରିଫ ସମୟରେ କନ୍ଦମୂଳ ଚାଷ କଲେ ଜଳସେଚନର ବିଶେଷ ଆବଶ୍ୟକତା ନଥାଏ। ରବି ଫସଲରେ ମାଟିର ଆର୍ଦ୍ରତା ଦେଖି 10-12 ଅନ୍ତରାଳରେ ଜଳସେଚନ କରିବା ଉଚିତ। ଲଗାଇବାର 20-25 ମଧ୍ୟରେ ପ୍ରଥମ କୋଡ଼ାଖସା କରି ଘାସ ସଫା କରିବାକୁ ହୁଏ। 30-40 ମଧ୍ୟରେ ହିଡ଼ ଉପରେ ମାଟି ଦେବା ଆବଶ୍ୟକ। ଲତାଗୁଡ଼ିକ ମାଟିରେ ଅନ୍ୟ ସ୍ଥାନରେ ଚେର ଛାଡ଼ିଲେ ଚେରଗୁଡ଼ିକୁ ଉପାଡ଼ିଦେବା ଉଚିତ। କନ୍ଦମୂଳ ଚାଷରେ କିଛି ରୋଗପୋକ ଦେଖିବାକୁ ମିଳନ୍ତି, ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା। କନ୍ଦମୂଳ ଶୁଣ୍ଡି ପୋକ, ଏହା କନ୍ଦମୂଳ ଚାଷର ସବୁଠାରୁ ମୁଖ୍ୟ ଶତ୍ରୁ ହୋଇଥାଏ। ଏହାର ପ୍ରତିକାର ପାଇଁ ସୁସ୍ଥ ଲତା ବ୍ୟବହାର କରିବା ଉଚିତ। ଲଗାଇବା ପୂର୍ବରୁ ଲତାକୁ କ୍ଲୋରୋପାଇରିଫସ୍ ଦ୍ରବଣରେ ବୁଡ଼ାଇ ରୋପଣ କରିବା ଉଚିତ। ହିଡ଼ଗୁଡ଼ିକ ଯେପରି ଫାଟି ନଯାଏ ସେଥିପାଇଁ ମାଟି ଟେକିଦେବା ଉଚିତ। ଅନ୍ୟ ଏକ ପୋକ ହେଉଛି ପତ୍ରମୋଡ଼ା ପୋକ। କନ୍ଦମୂଳ ଚାଷରେ ଏହି ପୋକ ଦେଖାଦେଲେ ଏହାର ପ୍ରତିକାର ପାଇଁ ପ୍ରାରମ୍ଭିକ ଅବସ୍ଥାରେ ନିମ୍ବ ତେଲ କିମ୍ବା ମାଲାଥିଅନ୍ ସିଞ୍ଚନ କରିବା ଉଚିତ। ସାଧାରଣତଃ କିସମ ଅନୁସାରେ 100-120 ମଧ୍ୟରେ କନ୍ଦମୂଳ ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ। ପତ୍ରଗୁଡ଼ିକ ହଳଦିଆ ପଡ଼ି ଶୁଖିବାକୁ ଲାଗିଲେ ଫସଲ ପାଚିଯାଇଛି ବୋଲି ଜଣାପଡ଼େ। ହିଡ଼କୁ ସାବଧାନତାର ସହିତ ଖୋଳି କନ୍ଦଗୁଡ଼ିକୁ କଢ଼ାଯାଏ ଯେପରି କନ୍ଦ ଆଘାତପ୍ରାପ୍ତ ନ ହୁଏ। ଉନ୍ନତ ପଦ୍ଧତିରେ ଚାଷ କଲେ ଏକର ପ୍ରତି ପ୍ରାୟ 60-80 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ କରାଯାଇପାରିବ।
0: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଡିଡାଇ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଭାଲୁ କିଡିଙ୍ଗା ଏବଂ ସାଥୀ।
2: ମାଲକାନଗିରି ଜିଲ୍ଲାରେ ଡିଡାଇ ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରି ରହି ଆସୁଛନ୍ତି। ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତା ଶୁଣିବା ଡିଡାଇ ଭାଇ ଭଉଣୀମାନଙ୍କର ଧାନ ନିଞ୍ଜାଣୀ ସମୟର ଗୀତ। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ତୁମାପଦର ଗ୍ରାମର।

ବିଦାୟ ଭାଇ ଭଉଣୀମାନଙ୍କର ବେଣ୍ଟକୁ ଯିବା ସମୟର ଗୀତ ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ତୁମାପଦର ଗ୍ରାମର ଭାଲୁ ଖିରିଙ୍ଗା ଏବଂ ସାଥୀ।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ମଧ୍ୟାହ୍ନ 12, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11। କନ୍ଧବାସର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ ପ୍ରଚାର କରିବୁ ଦିନ 12:30। କେତୋଟି ହିନ୍ଦୀ ଭକ୍ତିଗୀତ ଶୁଣିବେ ଦିନ 12:50। ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:05। ଦିନ 1:20 ପ୍ରଚାର କରିବୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ, ଏଥିରେ ଶୁଣିବେ ମମତା ଯୋଜନା ସମ୍ପର୍କରେ ସାକ୍ଷାତକାରରେ ରହିଛି ଯୌତୁକ ପ୍ରଥା ସାମାଜିକ ସମସ୍ୟା କି। ପରେ ଅନ୍ୟ ଏକ ସାକ୍ଷାତକାରରେ ଶୁଣିବେ ଗ୍ରାମାଞ୍ଚଳ ମହିଳାଙ୍କ ସ୍ୱାସ୍ଥ୍ୟସେବା ସମସ୍ୟା ଓ ସମାଧାନ ସମ୍ପର୍କରେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସମ୍ପାଦକୀୟରେ ରହିଛି ଓଜନ ସ୍ତର କ'ଣ। ପରେ ବିଜ୍ଞାନ ବିଚିତ୍ରରେ ଶୁଣିବେ ଲେମ୍ବୁ ଅମୃତଭଣ୍ଡା କଲରା ଏବଂ ବେଲପତ୍ର ସମ୍ପର୍କରେ। ଅପରାହ୍ନ 5:30 ଶୁଣିବେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜାନ, ଏଥିରେ ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ ହାଲୁ ଚୈତିଜାନ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ରହିଛି ଉଦୟ ଭାରତ, ସନ୍ଧ୍ୟା 6:45 ଆଞ୍ଚଳିକ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣି କାର୍ଯ୍ୟକ୍ରମ ଶୁଣିବେ ରାତି 7:30 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ
3: नमस्कार आकाशवाणी कटक आंचलिक संवाद पढ़ुछंती सत्यव्रत बेहुरा। केन्द्र जलशक्ति मंत्रालय पक्षरु आजिठारु नुआ दिल्ली रे दुईदिनिया शिखर सम्मेलनी आरंभ हेबो। सम्मेलनी रे केन्द्र और राज्य सरकारक मध्यरे समन्वय रक्षा करी सहयोग दृढ़ करिबा नै विस्तृत आलोचना करा जिवो। एथिरे जल संरक्षण प्रकल्पगुडिकर निर्धारित समय मध्यरे कार्यान्वयन एवं जनभागीदारीता उपरे आलोकपात करा जिवो। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜିଠାରୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମାନେ ମଧ୍ୟ ଯୋଗଦେବେ। ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ପାଇଁ ଆସନ୍ତା 6 ସପ୍ତାହ ମଧ୍ୟରେ ଆବଶ୍ୟକ ପୁନର୍ବାସ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ

0: ସୁପ୍ରିମକୋର୍ଟ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଜନା ପ୍ରସ୍ତୁତି ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆବଶ୍ୟକ ସହାୟତା ପ୍ରଦାନ କରିବା ଲାଗି ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ପୁନର୍ବାସ ପଦକ୍ଷେପଗୁଡ଼ିକ ମଧ୍ୟରେ କ୍ଷତିପୂରଣ ଚିକିତ୍ସା ସହାୟତା ମାଗଣା ଶିକ୍ଷା ତଥା ଥଇଥାନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏସିଡ୍ର ଖୁଚୁରା ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା କିମ୍ବା କଠୋର ନୀତି ନିୟମ ମାଧ୍ୟମରେ ଏହାକୁ ବିକ୍ରି କରାଯିବା ପ୍ରସଙ୍ଗ ନେଇ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ଆଜି ମଧ୍ୟ ଜାରି ରହିବ ଗତକାଲି ଗଣତିମଣତି ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଝୋବା କଣ୍ଠିର ଗଣତି ପରେ ତାହା ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯାଇଥିଲା ଏହାସହ ଦାନସୂତ୍ରରେ ଆସୁଥିବା ଅଳଙ୍କାରଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା ଆସନ୍ତା ଦିନଗୁଡ଼ିକରେ କାଠ ବାକ୍ସରେ ଥିବା ସାମଗ୍ରୀର ଗଣତିମଣତି କରାଯାଇ ଭିତର ରତ୍ନଭଣ୍ଡାରରେ ରଖାଯିବ ବୋଲି ଡକ୍ଟର ପାଢ଼ୀ କହିଛନ୍ତି
1: ସାତ ଘଣ୍ଟା ପଚିଶ ମିନିଟ୍ ଦୀର୍ଘ ଅବଧି ପାଇଁ ଗଣତି ମଣତି ପ୍ରକ୍ରିୟା ଚାଲିଥିଲା ଯାହା ବି ରତ୍ନଭଣ୍ଡାରର ଅଳଙ୍କାର ଗଣତି ସହିତ ଆଜି ଯୋଉ ବାକି ଥିଲା ଝୋବା କଣ୍ଠି ଯାହାକି ଚଳନ୍ତି ଭଣ୍ଡାର ଶ୍ରୀଅଙ୍ଗରେ ଲାଗି ହେଇଥିଲା ମହାପ୍ରଭୁଙ୍କର ତାହାର ମଧ୍ୟ ଗଣତି ହେଇଛି ଏବଂ ତାପରେ ଆମେ ଗଣତି ପରେ ତାକୁ ଜିମା ଦେଇଛୁ ଭଣ୍ଡାର ମେକଅପ୍ ସେବକମାନଙ୍କୁ
0: ଇମ୍ଫୋସ୍ ମାମଲାକୁ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ବିଭାଗୀୟ ସୂଚନା ଅନୁଯାୟୀ ସ୍କ୍ରବ୍ ଟାଇଫସ୍କୁ ନେଇ ନିୟମିତ ଭାବେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ନମୁନା ସଂଗ୍ରହ କରାଯାଉଛି ପରିସ୍ଥିତି ଉପରେ ନଜର ରଖାଯାଇ ନିୟମିତ ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି ତେବେ ନିଜ ଆଖପାଖ ପରିବେଶକୁ ପରିଷ୍କାର ଓ ସ୍ୱଚ୍ଛ ରଖିବା ସହ ଘଞ୍ଚ ଜଙ୍ଗଲ ବୁଦା ଓ ଅଧିକ ଘାସ ଥିବା ସ୍ଥାନକୁ ଯିବା ସମୟରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ଶିକ୍ଷା ଅଧିକାର ଆଇନ ଅଧୀନରେ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଲଟେରୀ ମାଧ୍ୟମରେ ଚୟନ ହେଉଥିବା ଛାତ୍ରଛାତ୍ରୀମାନଙ୍କ ଆଜିଠାରୁ ନାମଲେଖା ଆରମ୍ଭ ହେବ ପାରଦର୍ଶୀ ପୋର୍ଟାଲ ଜରିଆରେ 998 ଆବେଦନ ମଧ୍ୟରୁ ଲଟେରୀ ମାଧ୍ୟମରେ 501 ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ଲାଗି ଲଟେରୀ ମାଧ୍ୟମରେ ଚୟନ କରାଯାଇଛି ଏହି ନାମଲେଖା ସମ୍ପୂର୍ଣ୍ଣ ନିଃଶୁଳ୍କ ଓ ଏଥିପାଇଁ ବେସରକାରୀ ବିଦ୍ୟାଳୟଗୁଡ଼ିକ କୌଣସି ଅର୍ଥ ନେଇପାରିବେ ନାହିଁ ଏହି ନାମଲେଖା ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବ ଅନୁସୂଚିତ ଜାତୀୟ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ସମୟରେ ଏବଂ ପ୍ରବେଶର 6 ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ଜାତୀୟ ମହିଳା କମିଶନ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପ୍ରଥମ ଶକ୍ତି ସମ୍ମିଳନୀ ରାଜ୍ୟ ଡବ୍ଲ୍ୟୁସିଡି ନେତୃତ୍ୱ ସମ୍ମିଳନୀ ଆୟୋଜିତ ହେବ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ ସମନ୍ୱୟ ସମ୍ବାଦ ସଂକଳ୍ପ ଓ ସମାଧାନ ଶୀର୍ଷକକୁ ନେଇ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ 25 ରାଜ୍ୟର ଅଂଶୀଦାରମାନେ ଯୋଗଦେବେ ଚଳିତ ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଜରିଆରେ କୃଷି ଇନ୍ପୁଟ୍ ସହାୟତା ପ୍ରଦାନ କରାଯିବ ସୂଚନା ଅନୁଯାୟୀ ଅଣଜଳସେଚିତ 33% ଅଧିକ ଫସଲ କ୍ଷତି ହୋଇଥିବା ଚାଷୀମାନଙ୍କୁ 2 ହେକ୍ଟର ପର୍ଯ୍ୟନ୍ତ 8,500 ଟଙ୍କା ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା 17,000 ଟଙ୍କା ଓ ବାରମାସୀ ଫସଲ ପାଇଁ ହେକ୍ଟର ପିଛା 22,500 ଟଙ୍କା ସହାୟତା ଅର୍ଥ ପ୍ରଦାନ କରାଯିବ ବନ୍ୟା ପରବର୍ତ୍ତୀ ଫସଲର ରୋଗପୋକ ପରିଚାଳନା ପାଇଁ କୀଟନାଶକ କ୍ରୟ ନିମନ୍ତେ 75% ସବ୍ସିଡି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ବ୍ରାହ୍ମଣୀ ଖରସ୍ରୋତା ଓ ବୈତରଣୀ ନଦୀ ଜଳସ୍ତର ହ୍ରାସ ପାଇଛି ତେବେ ଆଳି ରାଜକନିକା ଓ ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କେତେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି ସମ୍ପୃକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ଉତ୍ତର ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ସେହିଭଳି 17 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟର ଉପକାରିତା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୁଜାତା ମହାନ୍ତି
3: ଗର୍ଭାବସ୍ଥାରେ ବିଭିନ୍ନ ପ୍ରକାର ଖାଦ୍ୟ ପରିମାଣ ଠିକ୍ ରହିବା ନିହାତି ଦରକାର କାରଣ ମା'ର ଗର୍ଭାବସ୍ଥାର ସ୍ୱାସ୍ଥ୍ୟ ଗର୍ଭାଶୟ

0: ଶିଶୁର ଅଭିବୃଦ୍ଧି, ପ୍ରସବ ସମୟ ପାଇଁ ମାଆର ଶାରୀରିକ ଶକ୍ତି ଏବଂ ଜନ୍ମ ପରେ ଶିଶୁର ଖାଦ୍ୟ କେବଳ ମା କ୍ଷୀର ଦ୍ୱାରା ପୂରା ଭାବରେ ହୋଇପାରିବା ଏହାଦ୍ୱାରା ସମ୍ଭବ ହୋଇପାରେ। ପ୍ରାୟ 50 କିଲୋଗ୍ରାମ ଭିତର ଓଜନର ଗର୍ଭବତୀ ମହିଳା ପାଇଁ ପ୍ରତ୍ୟେକ ଦିନରେ ଖାଦ୍ୟରେ ସ୍ନେହସାର ବା ପ୍ରୋଟିନ୍ ଶତକଡ଼ା 9 ଭାଗ, ଚର୍ବି ବା ଫ୍ୟାଟ୍ ଶତକଡ଼ା 20 ଭାଗ ଏବଂ କାର୍ବୋହାଇଡ୍ରେଟ୍ ବା ଶର୍କରା ଶତକଡ଼ା 71 ଭାଗ ଦରକାର ପଡ଼ିଥାଏ। ତେଣୁ ଗର୍ଭାବସ୍ଥା ସମୟରେ ପ୍ରତ୍ୟେକ ଦିନ ପ୍ରୋଟିନ୍ 60 ଗ୍ରାମ, ଚର୍ବି ଜାତୀୟ 50 ଗ୍ରାମ ଏବଂ କାର୍ବୋହାଇଡ୍ରେଟ୍ 460 ଗ୍ରାମ ଦରକାର ପଡ଼ିଥାଏ। ଭାତ, ଅଟା, ଆଳୁ, ଚିନି କିମ୍ବା ଗୁଡ଼, ଦହି, କ୍ଷୀର ଏସବୁଥିରେ ପୁଷ୍ଟିକର ଖାଦ୍ୟ ଥାଏ। ଅବଶ୍ୟ ମାଛ, ମାଂସ, ଅଣ୍ଡା ଏଥିରେ ବିଶେଷ ପୁଷ୍ଟିକର ଖାଦ୍ୟ ଥାଏ। ତା ଛଡ଼ା ସବୁଜ ପରିବା, ଶାଗ ଇତ୍ୟାଦି ଠିକ୍ ପରିମାଣରେ ଖାଇବା ଦରକାର। ପ୍ରତ୍ୟେକ ଦିନ 2-3 ଲିଟର ପାଣି, 5-10 ଗ୍ରାମ ଲୁଣ ଏବଂ ଲୌହ ଜାତୀୟ ଆଇରନ୍ ଏବଂ କ୍ୟାଲସିୟମର ଆବଶ୍ୟକତା ରହିଥାଏ। ଏସବୁ ଛଡ଼ା କେତେଗୁଡ଼ିଏ ବିରଳ ଧାତୁ ଯାହାକୁ ଟ୍ରେସ୍ ଏଲିମେଣ୍ଟ କୁହାଯାଏ, ଯେପରି ଜିଙ୍କ, କପର, ମ୍ୟାଗ୍ନେସିୟମ ପିଲାର ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ। ଖାଦ୍ୟରେ ଆୟୋଡିନ୍ ଭାଗ ଠିକ୍ ଥିଲେ ଥାଇରଏଡ୍ ଗ୍ରନ୍ଥି ଠିକ୍ ଭାବରେ କାମ କରିଥାଏ। ଭିଟାମିନ୍ ମଧ୍ୟରେ ବି ଭିଟାମିନ୍ର ଫୋଲିକ୍ ଆସିଡ୍ ବା ଫୋଲେଟ୍ ଗର୍ଭର ଭ୍ରୂଣ ଅବସ୍ଥାରୁ ଦରକାର ପଡ଼ିଥାଏ। ଫୋଲେଟ୍ ଲୋହିତ ରକ୍ତକଣିକା ତିଆରି ଏବଂ ଶରୀର ରକ୍ତକୋଷର ଡିଏନ୍ଏ ତିଆରିରେ ସାହାଯ୍ୟ କରେ। ଭିଟାମିନ୍ B12 ରକ୍ତ ତିଆରିରେ ସାହାଯ୍ୟ କରିଥାଏ। ଭିଟାମିନ୍ ଏ କ୍ଷୀର, ଲହୁଣୀ, ମାଛ, ମାଂସ ଏବଂ ଅଣ୍ଡାରୁ ମିଳିଥାଏ ଏବଂ ଭିଟାମିନ୍ ସି ବିଲାତି ବାଇଗଣ, ଲେମ୍ବୁ, କମଳା ଇତ୍ୟାଦି ଫଳରୁ ମିଳିଥାଏ। ମା ଯେତେବେଳେ ସୁଷମ ଖାଦ୍ୟ ଆବଶ୍ୟକ ପରିମାଣରେ ଖାଏ ସେତେବେଳେ ତା ସ୍ୱାସ୍ଥ୍ୟର ପ୍ରକୃତ ଉନ୍ନତି ସଙ୍ଗେ ଓଜନ 8-10 କେଜି ପର୍ଯ୍ୟନ୍ତ ପଡ଼ିଥାଏ। ଉତ୍ତମ ସ୍ୱାସ୍ଥ୍ୟରେ ଗର୍ଭାବସ୍ଥାରେ ସାଧାରଣ ଅସୁସ୍ଥତା ଯେମିତି ବାନ୍ତି, ଦୁର୍ବଳ ଲାଗିବା ଇତ୍ୟାଦି କମିଯାଇଥାଏ। ଖାଦ୍ୟାଭାବର ରକ୍ତହୀନତା ଦୂର କରାଯାଇଥାଏ। ଗଳଗଣ୍ଡ, ଅଷ୍ଟିଓମାଲେସିଆ ଯେଉଁଥିରେ ହାଡ଼ ନରମ ହୋଇଯାଏ, ବକ୍ର ହୋଇଯାଏ, ଅନ୍ଧାରକଣା ଇତ୍ୟାଦି ଭିଟାମିନ୍ ଅଭାବଜନିତ ରୋଗ ମଧ୍ୟ ଦୂର ହୋଇଥାଏ। ପୁଷ୍ଟିକର ଖାଦ୍ୟ ଖାଇଲେ ମାଆର ମୃତ୍ୟୁହାର ଏବଂ ସଂକ୍ରମଣ ଜନିତ ରୋଗ ହାର କମିଥାଏ। ମାଆର ଉତ୍ତମ ସ୍ୱାସ୍ଥ୍ୟରେ ଗର୍ଭପାତ, ଅସମ୍ପୂର୍ଣ୍ଣ ଅବସ୍ଥାରେ ପ୍ରସବ, ଅପୃଷ୍ଟିବର୍ଦ୍ଧିତ ଶିଶୁ ଏବଂ ଗର୍ଭସ୍ଥ ବିକଳାଙ୍ଗ ଶିଶୁ ହାର ମଧ୍ୟ କମିଥାଏ। ସଦ୍ୟଜାତ ଶିଶୁର ଶ୍ୱାସରୋଧ ଜନିତ ଜଟିଳତା କମିଥାଏ। ଶିଶୁ ମୃତ୍ୟୁହାର ଏବଂ ଶିଶୁ ସଂକ୍ରମଣ ଜନିତ ବ୍ୟାଧି ମଧ୍ୟ କମିଥାଏ। ମା ସ୍ତନ୍ୟପାନ ଏବଂ ମା କ୍ଷୀରର ସରସତା ଏବଂ ପରିମାଣ ବଢ଼ିଥାଏ। ଯଦି ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟର ଅଭାବ ହୁଏ ତେବେ ବିଭିନ୍ନ ପ୍ରକାର ଅସୁବିଧା ଏବଂ ଜଟିଳତା ଦେଖାଦେଇଥାଏ। ମାଆର ଓଜନ କମ୍ ବଢ଼ିଲେ ଶିଶୁର ଓଜନ ମଧ୍ୟ କମ୍ ବଢ଼ିଥାଏ ଏବଂ ଶିଶୁକୁ ବିଭିନ୍ନ ଜଟିଳତାର ସାମ୍ନା କରିବାକୁ ପଡ଼ିଥାଏ। ମାଆର ଗର୍ଭାବସ୍ଥାରେ ନିର୍ଦ୍ଦିଷ୍ଟ ଭିଟାମିନ୍ ଯଥା ଏ, ବି, ଡି ଏବଂ କ୍ୟାଲସିୟମ ଅଭାବରୁ ଗର୍ଭାବସ୍ଥାରେ ରକ୍ତଚାପ ଜନିତ ଜଟିଳତା ବୃଦ୍ଧି ପାଇବାର ସମ୍ଭାବନା ଥାଏ। ଫୋଲିକ୍ ଏସିଡ୍ ଅଭାବରେ ବେଳେବେଳେ ଗର୍ଭାଶୟରେ ଫୁଲ ତଳେ ରକ୍ତ ଜମି ମାଆର ରକ୍ତସ୍ରାବ ଏବଂ ପିଲାର ଅମ୍ଳଜାନ ଅଭାବରେ ମରିଯିବାର ସମ୍ଭାବନା ଥାଏ। ଫୋଲେଟ୍ ଅଭାବରେ ବିକଳାଙ୍ଗ ଶିଶୁ ମସ୍ତିଷ୍କ ତିଆରି ନ ହୋଇଥିବା କିମ୍ବା ମସ୍ତିଷ୍କରେ ଆବୁ ଇତ୍ୟାଦି ହେବାର ସମ୍ଭାବନା ଦେଖାଯାଇଥାଏ। ଯେଉଁ ମା ମାନଙ୍କର ରକ୍ତହୀନତା ହୋଇଥାଏ ସେମାନଙ୍କ ପିଲା ଜନ୍ମ ସମୟରେ ଠିକ୍ ଥାନ୍ତି କିନ୍ତୁ ପରେ ରକ୍ତହୀନତା ଦେଖାଯାଇଥାଏ କାରଣ ତାଙ୍କ ଶରୀରରେ ଲୌହ ବା ଆଇରନ୍ ଗଚ୍ଛିତ ହୋଇନଥାଏ। ମା ମାନଙ୍କର କ୍ୟାଲସିୟମ ଏବଂ ଭିଟାମିନ୍ ଡିର ବିଶେଷ ଅଭାବ ଥିଲେ ପିଲାର ହାଡ଼ ରୋଗ, ରିକେଟ୍ ଏବଂ ଦାନ୍ତ କ୍ୟାରିଜ୍ ବା ପୋକ କାଟିବାର ସମ୍ଭାବନା ଥାଏ।
1: ଆମର ସ୍ୱାସ୍ଥ୍ୟରେ ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟର ଉପକାରିତା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ସୁଜାତା ମହାନ୍ତି। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 26ତମ ସାଂଘାଇ ସହଯୋଗ ସଂଗଠନ ଏସୀୟ ସମ୍ମିଳନୀକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ପାଇଁ ଉପଯୁକ୍ତ ପୁନର୍ବାସ ବ୍ୟବସ୍ଥା ନିର୍ଦ୍ଧାରିତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଜିଡିପି ଅଭିବୃଦ୍ଧି ପରିପ୍ରେକ୍ଷୀରେ ଭାରତକୁ ଏକ ଦୃଢ଼ ତଥା ସ୍ଥିର ଅର୍ଥନୈତିକ ରାଷ୍ଟ୍ର ଭାବେ ବର୍ଷ୍ଣନା କଲା ଆମେରିକା। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଜଳଶକ୍ତି ସମ୍ମିଳନୀ ଏବଂ ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କଲେ ଫୁଟବଲ ତାରକା ଲିଓନେଲ ମେସି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 26ତମ ସାଂଘାଇ ସହଯୋଗ ସଂଗଠନ ଏସୀୟ ସମ୍ମିଳନୀକୁ ସମ୍ବୋଧନ କରିବେ। କିର୍ଗିଜସ୍ତାନର ରାଜଧାନୀ ବିସ୍କେକ୍ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଶ୍ରୀ ମୋଦି ତାଙ୍କ ଅଭିଭାଷଣରେ ସୁରକ୍ଷା, ଯୋଗାଯୋଗ ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ସୁଯୋଗ ଉପରେ ଭାରତର ପଦକ୍ଷେପ ଉପରେ ଆଲୋକପାତ କରିବେ। ଆତଙ୍କବାଦ, ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଦ୍ୱୈତ ମାନଦଣ୍ଡ ଆଧାରିତ ପଦକ୍ଷେପକୁ ଭାରତ ସର୍ବଦା ବିରୋଧ କରିଆସିଛି। ଶାନ୍ତି ଏବଂ ସମୃଦ୍ଧି ପାଇଁ ଏସୀୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଭାଗିତା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହାଦ୍ୱାରା ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ବଜାୟ ରହିପାରିବ। ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋହାହିତ କରିବା ଉପରେ ଭାରତ ସର୍ବଦା ଗୁରୁତ୍ୱ ପ୍ରଦାନ କରିଆସୁଛି। ଯୁବବର୍ଗଙ୍କ ଦକ୍ଷତା, ନବସୃଜନ ଏବଂ ଉଦ୍ୟୋଗ କ୍ଷେତ୍ରୀୟ ବିକାଶ ତଥା ସହଯୋଗ କ୍ଷେତ୍ରରେ ନୂତନ ମାର୍ଗ ଉନ୍କକ୍ତ କରିବା ପାଇଁ ଶ୍ରୀ ମୋଦି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିବେ ବୋଲି ଜଣାପଡ଼ିଛି। ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଗତକାଲି ସଦସ୍ୟ ରାଷ୍ଟ୍ର ରୁଷ, ଇରାନ, କିର୍ଗିଜସ୍ତାନ ଏବଂ ଆର୍ମେନିଆର ନେତୃମୂତ୍ରମଣ୍ଡଳୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଗତ ସନ୍ଧ୍ୟାରେ ବିସ୍କେକ୍ଠାରେ ଏସୀୟ ନେତୃମଣ୍ଡଳୀଙ୍କ ସହ ଷଷ୍ଠ ବିଶ୍ୱ ନୋମାଡ କ୍ରୀଡ଼ାର ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବରେ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ନୋମାଡ ସଭ୍ୟତାର ସମୃଦ୍ଧ କ୍ରୀଡ଼ା ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶନ ସ୍ୱରୂପ ପ୍ରତି ଦୁଇବର୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏସିଡ୍ ଆକ୍ରମଣର ପୀଡ଼ିତଙ୍କ ପାଇଁ ଉପଯୁକ୍ତ ପୁନର୍ବାସ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ 6 ସପ୍ତାହର ସମୟସୀମା ଧାର୍ଯ୍ୟ ହୋଇଛି। ଯୋଜନା ପ୍ରସ୍ତୁତି ସହ ଏହାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆବଶ୍ୟକତା ସହାୟତା ପ୍ରଦାନ କରିବା ଉପରେ କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଏହି ପୁନର୍ବାସ ପଦକ୍ଷେପଗୁଡ଼ିକ ମଧ୍ୟରେ କ୍ଷତିପୂରଣ, ଚିକିତ୍ସା ସହାୟତା, ମାଗଣା ଚିକିତ୍ସା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଥଇଥାନ ପଦକ୍ଷେପ ଅନ୍ତର୍ଭୁକ୍ତ ହେବା ଉଚିତ। 2013ରେ ଏସିଡ୍ର ଖୁଚୁରା ବିକ୍ରୟକୁ ନିୟନ୍ତ୍ରଣ କରାଇବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସତ୍ତ୍ୱେ ଖୋଲା ବଜାରରେ ଏହାର ସହଜ ଉପଲବ୍ଧତା ଉପରେ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏସିଡ୍ର ଖୁଚୁରା ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା କିମ୍ବା କଠୋର ନୀତିନିୟମ ମାଧ୍ୟମରେ ଏହାକୁ ବିକ୍ରି କରାଯିବା ପ୍ରସଙ୍ଗ ନେଇ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି। ଭାରତକୁ ଏକ ଦୃଢ଼ ତଥା ସ୍ଥିର ଅର୍ଥନୈତିକ ରାଷ୍ଟ୍ର ଭାବେ ଆମେରିକା ବର୍ଣ୍ଣନା କରିଛି। ଦେଶର ଜିଡିପି 7.8% ବୃଦ୍ଧି ପରିପ୍ରେକ୍ଷୀରେ ଆମେରିକା ଏହା କହିଛି। ଏକ ଗଣମାଧ୍ୟମ ସଂସ୍ଥା ସହ ସାକ୍ଷାତକାର ଅବସରରେ ହ୍ୱାଇଟ୍ ହାଉସ୍ର ବରିଷ୍ଠ ଗଣମାଧ୍ୟମ ଉପସଚିବ କୁଶ ଦେଶାଇ ଏହା କହିଛନ୍ତି। ଭାରତର ବ୍ୟାପକ ନିବେଶ କ୍ଷେତ୍ର ଏବଂ ଅର୍ଥନୀତି ଆମେରିକୀୟ କମ୍ପାନୀ ଏବଂ ନିବେଶକଙ୍କ ପାଇଁ ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ଆମେରିକା ପ୍ରଶାସନ ମଧ୍ୟ ଏ ଦିଗରେ ପ୍ରୋହାହନ ପ୍ରଦାନ କରୁଛି। ସେ କହିଛନ୍ତି ଭାରତ ସହିତ ସମ୍ପର୍କକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବନ୍ଧୁତ୍ୱ ଉପରେ ସେ ବିଭିନ୍ନ ସମୟରେ ଉଲ୍ଲେଖ କରିଛନ୍ତି ବୋଲି ସଚିବ ଶ୍ରୀ ଦେଶାଇ କହିଛନ୍ତି। ପ୍ରସ୍ତାବିତ ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ଶ୍ରୀ ଦେଶାଇ କହିଛନ୍ତି ଉଭୟ ଦେଶ ଉତ୍ପାଦ କ୍ଷେତ୍ର ଏବଂ ଶୁଳ୍କ ନିୟମ ସମେତ ବିଭିନ୍ନ ପରିସ୍ଥିତି ଉପରେ ସମାଧାନର ପନ୍ଥା ନିର୍ଦ୍ଧାରଣ ପାଇଁ କାର୍ଯ୍ୟ କରୁଛନ୍ତି। ଏହି ଚୁକ୍ତିନାମା ନେଇ ଆମେରିକା ଆଶାବାଦୀ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ରାଜନୈତିକ ସହଭାଗିତାକୁ ମଜବୁତ କରିବାକୁ ଉଭୟ ଦେଶ ସହମତ ହୋଇଥିବା ସେ କହିଛନ୍ତି। ଦେଶବ୍ୟାପୀ ଆଜିଠାରୁ ସ୍ୱଚ୍ଛତା ପକ୍ଷ ପାଳନ କରାଯିବ। ରାସାୟନିକ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ଏକକ ପ୍ଲାଷ୍ଟିକ୍ ବ୍ୟବହାରକୁ ବର୍ଜନ କରିବା ତଥା ପୁନଃ ବ୍ୟବହାର ଯୋଗ୍ୟ ବର୍ଜ୍ୟ ଉପଯୋଗକୁ ପ୍ରୋହାହନ ପ୍ରଦାନ କରିବା ଏହି ପକ୍ଷ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାର ବିଭାଗ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳନ କରାଯିବ। ବିଭିନ୍ନ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ପରିବେଶ ସଂରକ୍ଷଣକୁ ପ୍ରୋହାହନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟ ସଂସ୍କୃତିରେ ଗୁଣାତ୍ମକ ଉନ୍ନତି ଆଣିବା ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯିବ। ଇ ଅଫିସ୍ ଏବଂ ଡିଜିଟାଲ୍ ତଥ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଗମ କରାଯିବା ନେଇ ଏହି ଅବସରରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଭାଗ କହିଛି। ନୂଆଦିଲ୍ଲୀଠାରେ ଆଜିଠାରୁ ଦୁଇଦିନିଆ ଜଳଶକ୍ତି ସମ୍ମିଳନୀ ଆରମ୍ଭ ହେବ। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସମବାୟ ସଂଘୀୟତାକୁ ସୁଦୃଢ଼ କରିବା ଏବଂ ଜାତୀୟ ପ୍ରାଥମିକତା ପ୍ରସଙ୍ଗଗୁଡ଼ିକୁ ସମନ୍ୱିତ ପ୍ରୋହାହନ ପ୍ରଦାନ କରିବା ତଥା କେନ୍ଦ୍ର ଓ ରାଜ୍ୟ ସହଯୋଗ ମାଧ୍ୟମରେ କାର୍ଯ୍ୟାନ୍ୱୟନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜନ କରାଯାଉଛି। ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମନ୍ୱୟ

0: କାର୍ଯ୍ୟାନ୍ୱୟନ, ଜଳସଞ୍ଚୟ କ୍ଷେତ୍ରରେ ସାମୁହିକ ଭାଗିଦାରୀ କ୍ୟାଚ୍ ଦି ରେନ୍ ଅଭିଯାନ, ପାନୀୟ ଜଳ ଉତ୍ସଗୁଡ଼ିକର ସୁରକ୍ଷା ଏବଂ ଜଳଜୀବନ ମିଶନ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଆଦି ଚାରୋଟି ପ୍ରମୁଖ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଆମେରିକାର ଆସେଭିଲ୍ଠାରେ ଦୁଇଦିନିଆ G20 ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୈଠକ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥିରେ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଛନ୍ତି। ଆମେରିକାର G20 ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ବିଶ୍ୱ ଆର୍ଥିକ ଅଭିବୃଦ୍ଧି, ସ୍ଥିରତା, ବର୍ଦ୍ଧିତ ଋଣ, ବାଣିଜ୍ୟ, ନିବେଶ ଏବଂ ଆନ୍ତର୍ଜାତିକ ଆର୍ଥିକ ବ୍ୟବସ୍ଥାର ସଂସ୍କାର ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ବୃଦ୍ଧି ପାଉଥିବା ଋଣ କ୍ଷେତ୍ରର ମୁକାବିଲା ପାଇଁ ଦୃଢ଼ ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ନିବେଶ ଏବଂ ଗୁଣବତ୍ତା ସମ୍ପନ୍ନ ଉତ୍ପାଦନ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତିଶୀଳ ଅର୍ଥନୀତିର ଆବଶ୍ୟକତାକୁ ଅଧିକ ବିସ୍ତାର କରିବା ତଥା ନିରନ୍ତର ଅଭିବୃଦ୍ଧି, ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଏହି ବୈଠକରେ ନିଜ ମତ ଉପସ୍ଥାପନ କରୁଛି। G20 ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ତଥା ଭାରତକୁ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନର ବିଶ୍ୱସ୍ତରରେ ଏକ ପେଣ୍ଠସ୍ଥଳୀ ଭାବେ ପ୍ରତିପାଦନ କରିବା ନେଇ ସ୍ୱଷ୍ଟ ଦୃଷ୍ଟିକୋଣ ଆଧାରିତ ଭାରତ ଏହି ବୈଠକରେ ନିଜ ମତ ଉପସ୍ଥାପନ କରୁଛି। ବୈଠକ ଅବସରରେ ବାଣିଜ୍ୟ ଏବଂ ନିବେଶ ସହଯୋଗ ବୃଦ୍ଧି ନେଇ ଗ୍ରେଟ୍ ବ୍ରିଟେନ୍ର ଚାନ୍ସେଲର ଅଫ୍ ଦି ଏକ୍ସଚେକର ଜନ୍ ହିଲିଙ୍କ ସହ ଅର୍ଥମନ୍ତ୍ରୀ ଆଲୋଚନା କରିଛନ୍ତି। 3M ବ୍ୟବସାୟ କ୍ଷେତ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ୱିଲିୟମ୍ ବ୍ରାଉନ୍ଙ୍କ ସହ ଅର୍ଥମନ୍ତ୍ରୀ ସୀତାରମଣ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷ ମାନବ ସମ୍ଭଳ ଉପରେ ମତ ବିନିମୟ କରିଛନ୍ତି। ଉଦ୍ଘାଟନୀ ଦିବସ ଅବସରରେ ଗତକାଲି ବୈଠକରେ ରୁଷର ଅଂଶଗ୍ରହଣକୁ ନେଇ ମତଭେଦ ଦେଖାଦେଇଥିଲା। ଖରିଫ୍ ଫସଲ ଅଧୀନରେ ଗତ 28 ତାରିଖ ସୁଦ୍ଧା 1071 ହେକ୍ଟରରୁ ଅଧିକ ଚାଷ ଜମିକୁ ସାମିଲ କରାଯାଇଥିବା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। ସେଥିମଧ୍ୟରେ 414 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି। 115 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଡାଲି ଜାତୀୟ ଫସଲ କରାଯାଇଛି। 117 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଶ୍ରୀଅନ୍ନ ଚାଷ କରାଯାଇଥିବା ବେଳେ 118 ଲକ୍ଷ ହେକ୍ଟରରୁ ଅଧିକ ଜମିରେ କପା, 58 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଆଖୁ ଚାଷ କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆନ୍ତର୍ଜାତିକ ଫୁଟବଲରୁ ଆର୍ଜେଣ୍ଟିନାର ତାରକା ଖେଳାଳି ଲିଓନେଲ୍ ମେସି ଅବସର ଘୋଷଣା କରିଛନ୍ତି। 39 ବର୍ଷୀୟ ଏହି ଖେଳାଳିଙ୍କର ଏଥିସହ 20 ବର୍ଷର ଫୁଟବଲ କ୍ୟାରିୟର ଶେଷ ହୋଇଛି। କ୍ରୀଡ଼ା ଜୀବନରେ ଶ୍ରୀ ମେସି ଆର୍ଜେଣ୍ଟିନାକୁ ବିଶ୍ୱକପ୍ ସହ 2 କୋପା ଆମେରିକା ଟାଇଟଲ ବିଜୟୀ କରିବାରେ ସହାୟତା ପ୍ରଦାନ କରିଛନ୍ତି। ଶ୍ରୀ ମେସି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅବସର ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଓଡ଼ିଶା ସମେତ ବିହାର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶର ପୂର୍ବଭାଗ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ବିଭାଗ ସତର୍କ ସୂଚନା ଜାରି କରିଛି। ଜାମ୍ମୁ କାଶ୍ମୀର, ହରିୟାଣା, ଚଣ୍ଡିଗଡ଼, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଏବଂ ତେଲଙ୍ଗାନାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତାମିଲନାଡୁ, ପୁଡୁଚେରୀ, କରେକାଲ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ 26ତମ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ସମ୍ମିଳନୀକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ପାଇଁ ଉପଯୁକ୍ତ ପୁନର୍ବାସ ବ୍ୟବସ୍ଥା ନିର୍ଦ୍ଧାରିତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଜିଡିପି ଅଭିବୃଦ୍ଧି ପରିପ୍ରେକ୍ଷୀରେ ଭାରତକୁ ଏକ ଦୃଢ଼ ତଥା ସ୍ଥିର ଅର୍ଥନୈତିକ ରାଷ୍ଟ୍ର ଭାବେ ବର୍ଷ୍ଣନା କଲା ଆମେରିକା। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ 2-ଦିନିଆ ଜଳଶକ୍ତି ସମ୍ମିଳନୀ ଏବଂ ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କଲେ ଫୁଟବଲ ତାରକା ଲିଓନେଲ୍ ମେସି। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ରହିଛି କୋରାପୁଟ ଜିଲ୍ଲାର ବଣ୍ଡାଗୁଡ଼ା ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ଶୁଣିବେ ଡଙ୍ଗରିଆ କନ୍ଧମାନଙ୍କ ପ୍ରେମର ପ୍ରତୀକ ରଙ୍ଗୀନ ସାଲ। ଉପସ୍ଥାପନା ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଇନ୍ଦ୍ରଧନୁର ସାତ ରଙ୍ଗରେ ଆକାଶ କିଛି ସମୟ ପାଇଁ ସୌନ୍ଦର୍ଯ୍ୟମୟ ହୋଇଥାଏ,
1: ଆଉ ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରି ସମସ୍ତେ ଆନନ୍ଦିତ ହୋଇଥାନ୍ତି।
0: ଆଉ ସେହି ଖୁସି ଯେତେବେଳେ ଗୋଟିଏ ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମିଶି ଅନୁଭବ କରିଥାନ୍ତି, ତାହେଲେ ସେହି ଆନନ୍ଦ ଦ୍ୱିଗୁଣିତ ହୋଇଯାଇଥାଏ।
1: ଖାଲି ଯେ ଆକାଶରେ ଇନ୍ଦ୍ରଧନୁ ଦେଖି ଗ୍ରାମବାସୀ ଖୁସି ହୋଇଥାନ୍ତି ତା ନୁହେଁ, ବାର ମାସରେ ତେର ପର୍ବ ପାଳନ କରି ବହୁତ ଖୁସିରେ ଜୀବନ ବିତାଇଥାନ୍ତି।
0: ତେବେ ଚାଲନ୍ତୁ ନା ଆଜି ମଧ୍ୟ ସେମିତି ଏକ ଗାଁକୁ ବୁଲିଯିବା, ଆଉ ସେହି ଗାଁର ପର୍ବପର୍ବାଣୀ ଆଉ ଗାଁର ସୌନ୍ଦର୍ଯ୍ୟ ଏବଂ ସ୍ୱଚ୍ଛତାରେ ହଜିଯିବା।

0: ଯାଜପୁର ଜିଲ୍ଲା ବରିଗମା ବ୍ଲକରେ ରହିଛି ଏକ ଶିକ୍ଷିତ ଓ ଆଦର୍ଶ ଗାଁ ବଣ୍ଡାଗୁଡ଼ା।
1: ଏହି ଗାଁଟି ହେଉଛି ଏକ ସଂସ୍କୃତି ଭର ଗାଁ।
0: ଏହି ଗାଁର ଆବାଳ ବୃଦ୍ଧବନିତା ଏକ ସଂସ୍କାର ଭିତରେ ବଢ଼ିଥିବା କଥା ଏବଂ ଗାଁର ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାଷବାସ ଏମିତି ଅନେକ କଥା ଆଜି ଗାଁର ଜଣେ ଶିକ୍ଷକ ଦେବବ୍ରତ ନାୟକ ସାର୍ଙ୍କ ଠାରୁ ଜାଣିବା।
2: ଶ୍ରୋତାମାନଙ୍କୁ ନମସ୍କାର, ମୋ ନାଁ ଦେବପ୍ରସାଦ ନାୟକ, ମୁଁ ବଣ୍ଡାଗୁଡ଼ା ଗ୍ରାମର ନିବାସୀ। ମୋର ଜନ୍ମ ଏଇ ଗାଁରେ, ମୋର ଜନ୍ମ ମାଟି କହିଲେ ବଣ୍ଡାଗୁଡ଼ା। ବର୍ତ୍ତମାନ ମୁଁ 30 ବର୍ଷ ହେଲାଣି ସେ ଗାଁରେ ଅଛି। ବର୍ତ୍ତମାନ ଆମ ଗାଁରେ ସବୁଆଡେ ଭଲ ରାସ୍ତା ହେଇଯାଇଛି, କଂକ୍ରିଟ ରାସ୍ତା ହେଇଯାଇଛି, ଆଉ ଷ୍ଟ୍ରିଟ୍ ଲାଇଟ୍ ସବୁ ଲାଗିକି ଆମ ଗାଁ ଗୋଟେ ସୁନ୍ଦର ଗାଁ ହେଇଯାଇଛି। ଉଜ୍ଜଳମୟ ସରକାରଙ୍କର ସବୁ ସୁବିଧାରେ ଆସିଛି। ଆମ ଗାଁ ଦେଇ ଗୋଟେ ବାଇପାସ୍ ରାସ୍ତା ମଧ୍ୟ ଯାଇଛି। ଯେହେତୁ ଆମେ ବୋରିଗୁମା ପାଖରେ ଅଛୁ, ସ୍ୱାସ୍ଥ୍ୟ ପାଇଁ କିଛି ଅସୁବିଧା ହଉନି। ଆମେ ଯେତେ ଶୀଘ୍ର ପାରୁଛୁ ଆମେ ବୋରିଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମସ୍ତ ପ୍ରକାର ରୋଗୀ ସେବା ପାଇପାରୁଛୁ।

ଶିକ୍ଷା କହିଲେ ଆମ ନିଜ ଗାଁରେ ଅଛି ଗୋଟେ ପ୍ରାଥମିକ ବିଦ୍ୟାଳୟ ଅଛି, ଯେ 1954 ମସିହାରୁ ସେ ଚାଲି ଆସିଛି, ବର୍ତ୍ତମାନ ପର୍ଯ୍ୟନ୍ତ ସେ ସ୍କୁଲ ଆମକୁ ଶିକ୍ଷାଦାନ ଦେଇଅଛି। ଆମେ ଯଦି ଦୃଢ଼ ଇଚ୍ଛା ଶକ୍ତି ରଖିବା, ନିଜର ପରିବର୍ତ୍ତନ ଚାହିଁବା ଆଉ ଉଚ୍ଚ ଅଭିଳାଷ ରଖିଲେ ନିଶ୍ଚୟ ଆମେ ଜଣେ ଦିନ ନା ଦିନେ ସଫଳ ହେଇପାରିବା। ଶିକ୍ଷାର ପ୍ରଗତି ବର୍ତ୍ତମାନ ଆଗକୁ ବହୁତ ବଢ଼ିଲାଣି, ବର୍ତ୍ତମାନ ସମୟ ହେଉଛି ଆମେ ତାକୁ ସଫଳ ଭାବରେ ନିଜ ଜୀବନରେ ତାକୁ ନିୟୋଜନ କରିବାର ଆବଶ୍ୟକତା ଅଛି। ଗାଁରୁ ହିଁ ମୋର ଶିକ୍ଷା ଆରମ୍ଭ ହେଇଥିଲା ଆଉ ସେଥିରୁ ମୋତେ ବହୁତ ଜାଗାକୁ ମୁଁ ଶିକ୍ଷା ଗ୍ରହଣ ପାଇଁ ଗଲି ଏବଂ ଶେଷରେ ଏବେ ମୁଁ ଚେଷ୍ଟା କରୁଛି ସେଇ ଗୋଟିଏ ଗାଁରେ ହିଁ ରହିଛି ଶିକ୍ଷକ ଭାବରେ, ଅନ୍ୟ ଏକ ଗାଁରେ ସେଇ ଗାଁର ଉନ୍ନତି ପାଇଁ ମଧ୍ୟ ମୁଁ ସବୁବେଳେ ଚେଷ୍ଟା କରୁଛି, ଯେମିତି ମୁଁ ଯେପରି ଭାବରେ ଗୋଟେ ସଫଳ ବ୍ୟକ୍ତିତ୍ୱ ହେଇପାରିଲି, ମୋର ଯେମିତି ଛାତ୍ରମାନେ ମଧ୍ୟ ସେମିତି ନିଜ ଜୀବନରେ ଜଣେ ଜଣେ ସଫଳ ମଣିଷଟିଏ ହେଇ ଆଗକୁ ଆସନ୍ତୁ ବୋଲି। ଆମ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଡ୍ରପ୍ ଆଉଟ୍, କାହିଁକି ନା ଡ୍ରପ୍ ଆଉଟ୍ ର ମୁଖ୍ୟ କାରଣ ହେଉଛି ପିଲାମାନଙ୍କର କିଛି ପାରିବାରିକ ସମସ୍ୟା ବି ରହୁଛି ଆଉ ଗାଁର ପରିବେଶ ବି ରହୁଛି, ତ ଆମେ ଚେଷ୍ଟା କରୁଛୁ ତାଙ୍କୁ ବୁଝେଇବା ପାଇଁ ଆଉ ସରକାରଙ୍କର ଦେଇଥିବା ସବୁ ସୁବିଧା ସୁଯୋଗ ବିଷୟରେ ତାଙ୍କୁ ଅବଗତ କରେଇ ସେମାନଙ୍କୁ ନିଶ୍ଚୟ ଭାବରେ ମୋଟିଭେଟ୍ କରୁଛୁ ଯେ ଶିକ୍ଷା ଦ୍ଵାରା ହିଁ ଆମେ ସବୁ କିଛି କରିପାରିବା ଓ ଆମକୁ ଶିକ୍ଷା ନିହାତି ଆବଶ୍ୟକ ଅଛି ଏବେକା ଦିନରେ, ସେଭଳି ଭାବରେ ତାଙ୍କୁ

ମେ ବୁଝେଇ ତାଙ୍କର ପରିବାରର ପରିସ୍ଥିତି ହଉ କିମ୍ବା ଗ୍ରାମ ପରିସ୍ଥିତି ଦେଖି ତାକୁ ଯେମିତି ସୁହାଇଲା ଭଳିଆ ଆମେ ତାଙ୍କୁ ସୁବିଧା ଦେଇପାରୁ ସେଇ ଅନୁସାରେ ତାଙ୍କୁ ଆମେ ବୁଝେଇକି ଆଣୁ। ଯେମିତି ଆମର ଗାଁ ହଉଛି, ମୁଁ କହିଲି ଆମେ ତ ସମସ୍ତେ କୋରାପୁଟିଆ, ଆଉ କୋରାପୁଟିଆ ଚାଲିଚଳଣି ହିଁ ଚଳି ଆସିଛି ଆମ ଗାଁରେ। ବର୍ତ୍ତମାନ ତ ଏବେ ଯାଇଛି ଉଆଁସ ପରବ, ଆଉ ଚିତା ଲାଗି ଉଆଁସିଆରେ ସମସ୍ତେ ତାକୁ ଉଆଁସ ପରବ ବୋଲିକି ଆଦିବାସୀ ହିସାବରେ ତାକୁ ପାଳନ କରାଯାଏ। ଆଉ ଏବେ ଆଗକୁ ତ ଆସୁଛି ନୂଆଖାଇ, ତ ଆମେ ଧୁମଧାମରେ ସବୁ ପର୍ବପର୍ବାଣି ସବୁ ପାଳନ କରନ୍ତି। ଗଣେଶ ପୂଜା ହୁଏ ଆମ ଗାଁରେ, ଆଉ ଦିଆଲି ପର୍ବ ପାଳନ ହୁଏ, ସବୁ ପ୍ରକାର ଯେତିକି ଆଦିବାସୀ ପର୍ବପର୍ବାଣି ଅଛି ସବୁ କିଛି ରୀତିନୀତିରେ ଆମର ପାଳନ କରାଯାଏ। ଆମ ଗାଁରେ ଗୋଟେ ଭଲ ସଂକୀର୍ତ୍ତନ ଦଳ ଅଛନ୍ତି, ଯୋଉମାନେ ବହୁତ ଜାଗାକୁ ବି ଯାଆନ୍ତି ସଂକୀର୍ତ୍ତନ ତାଙ୍କର ପରିବେଷଣ କରିବା ପାଇଁ। ଆମ ଗାଁରେ ଭଲ ଯୋଉ ମେଲୋଡି ବାଜା କହନ୍ତି ସେ ବି ଗୋଟେ ଅଛି। ଗାଁରେ ଗୋଟେ ସୁନ୍ଦର ଦେବୀ ମନ୍ଦିର ଅଛି ଯାହାର ଆମେ ପ୍ରତିଷ୍ଠା ଏଇ 2 ବର୍ଷ ତଳେ କଲୁ। ବହୁତ ପୁରାତନ ମନ୍ଦିର, ପ୍ରତ୍ୟକ୍ଷ ଦେବୀ, ଯାହା ମନାସିଲେ ତାହା ପୂରଣ ହୁଏ। ଆଉ ସେଟା କହନ୍ତି ଦୂର ଦୂରାନ୍ତରୁ ବି ଲୋକ ଆସନ୍ତି ତାଙ୍କର ମନସ୍କାମନା ପୂର୍ଣ୍ଣ କରିବାକୁ। ଗାଁରେ ଅଛନ୍ତି ଆମର ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀ ଠାକୁରାଣୀ ମା ଅଛନ୍ତି, ଆଉ ମୁଁ ବି ଭୁକ୍ତଭୋଗୀ, ସେ ପ୍ରତ୍ୟକ୍ଷ ଦେବୀ ସବୁବେଳେ ସହାୟ ହୁଅନ୍ତି ସବୁ କାର୍ଯ୍ୟରେ।

0: ମହିଳାମାନେ ତ ବର୍ତ୍ତମାନ ଆମ ଗାଁରେ ବହୁତ ଗୁଡ଼େ SHG କରିକି ସେମାନେ ଛତୁ ଚାଷ କରୁଛନ୍ତି, କିଏ ହର୍ଟିକଲଚର ତରଫରୁ ମରିଚ ପନିପରିବା ଚାଷ କରିକି ସ୍ୱାବଲମ୍ବୀ ହେଉଛନ୍ତି। SHG ମାଧ୍ୟମରେ ସେମାନେ ନିଜର ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରୁଛନ୍ତି।
1: ଛୋଟ

ଗାଁଟି ବହୁତ ସୌନ୍ଦର୍ଯ୍ୟପୂର୍ଣ୍ଣ, ସବୁଆଡକୁ ଆମ ଗାଁଟି ସଫା ସୁତୁରା, ଆଉ ସବୁଆଡେ ତ ସୁନ୍ଦର ସୁନ୍ଦର ସବୁ ସାହିକୁ ରାସ୍ତା ବି ହେଇଯାଇଛି, ଲାଇଟ୍ ହେଇଯାଇଛି, ଲୋକମାନେ ବି ସେତେ ସଚେତନ ଯେ ଏବେ ଗଛ ଲଗେଇକି ନିଜ ଘରେ ବଗିଚା କରିକି ସୁନ୍ଦର କରିକି ସବୁବେଳେ ସେମାନେ ରଖୁଛନ୍ତି। ଆମ ଗାଁରେ ମୁଖ୍ୟତଃ ଧାନ ଚାଷ ହଉଛି, ସମସ୍ତଙ୍କ ପାଖରେ କିଛି କିଛି ଜମି ଅଛି, ମୁଖ୍ୟତଃ ଧାନ ଚାଷ କରନ୍ତି, ତା ସହିତ ମାଣ୍ଡିଆ ଟିକେ କରନ୍ତି, ଲୋକମାନେ ପନିପରିବା ବି ଚାଷ କରନ୍ତି। ଆଗରେ ଆଖୁ ଚାଷ ହଉଥିଲା, କିନ୍ତୁ ଏବେ ଯେହେତୁ ମାନେ ସେ ସୁବିଧା ସୁଯୋଗ ପାଉନାହାନ୍ତି, ତ ସମସ୍ତେ ଧାନ ଚାଷ ହିଁ ମୁଖ୍ୟତଃ କରୁଛନ୍ତି। ବର୍ଷା ଜଳ ହିଁ ନିର୍ଭର, ସବୁବେଳେ ବର୍ଷା ଜଳ ଉପରେ ନିର୍ଭର। ଆଉ ଗୋଟେ ଛୋଟିଆ ନାଳ ଯାଇଛି, କିନ୍ତୁ ଖରାଦିନେ ଅସୁବିଧା, ବର୍ଷା ଦିନ କିନ୍ତୁ ସବୁବେଳେ ଚାଷ ହୁଏ। ଆମ ଗାଁରେ ହିଁ ପଞ୍ଚାୟତ ଅଫିସ ଅଛି, ସବୁ ପ୍ରକାର ସୁବିଧା ଅଛି, କିନ୍ତୁ ଗୋଟେ ହିଁ ବଡ଼ ଅସୁବିଧା ଅଛି, ସେଇଟା ବର୍ତ୍ତମାନ ଯୁଗରେ ନେଟୱାର୍କର ବହୁତ ବଡ଼ ପ୍ରୋବ୍ଲେମ ରହୁଛି ଆମ ଗାଁରେ, ଯୋଉଟା କି କଭରେଜ ଠିକ ନାହିଁ, ସେଇଟାର ସମାଧାନ ହେଇପାରେ ନାହିଁ, ଯଦ୍ୱାରା ଟିକେ ବର୍ତ୍ତମାନ ଯେହେତୁ ନେଟ୍ର ଯୁଗ ଚାଲିଛି, ସେଇ କାର୍ଯ୍ୟରେ ଆମେ ବାଧାପ୍ରାପ୍ତ ହଉଛୁ, ପିଲାମାନେ ପଢାପଢି ହଉ କି ଅଫିସ କାମ ହଉ, ସେଇ ଅସୁବିଧା ଯୋଗୁଁ ଆମର ଗୋଟେ ବ୍ୟାଙ୍କ ବି ସିଫ୍ଟ ହେଇଗଲାଣି ବୁରିଗୁମା ଟାଉନକୁ, ନହେଲେ ଗ୍ରାମୀଣ ବ୍ୟାଙ୍କ ଗୋଟେ ଥିଲା HDFC ର। ଗାଁରେ ସମସ୍ତେ ଭଲରେ ରୁହନ୍ତି, ସମସ୍ତଙ୍କର କାର୍ଯ୍ୟରେ ସମସ୍ତ ପ୍ରକାର ଲୋକ ସହଯୋଗ କରନ୍ତି, ଆଉ ଭାଇଚାରା ରହିବା, ଯାତ୍ରା ଯଦି ହବ କି ବାହାଘର ହଉ କି ଛୋଟିଆ ମୋଟିଆ ଯାହା ପର୍ବପର୍ବାଣି ହଉ, ସମସ୍ତେ ମିଶିକି ପାଳନ କରୁ, ଆମ ଭିତରେ ସେମିତି ଜାତିଭେଦର କିଛି ନାହିଁ, ଧର୍ମର ବି କିଛି ନାହିଁ, ତ ସୁନ୍ଦର ଛୋଟିଆ ଗାଁଟେ, ସବୁ ପ୍ରକାର ସୁବିଧା ଭିତରେ ଗୋଟିଏ ଛୋଟିଆ ଅସୁବିଧା ଅଛି ଆଜିକା ଯୁଗର ନେଟୱାର୍କ ଯୁଗର, ନେଟୱାର୍କର ଯଦି ସଠିକ ମାନେ ପହଞ୍ଚି ପାରିବା, ତାହେଲେ ଆମେ ଆଉ ଟିକେ ଗାଁଟା ଉନ୍ନତି ଆଡକୁ ଯିବ।

0: ବର୍ତ୍ତମାନ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ବୋରିଗୁମା ନିକଟବର୍ତ୍ତୀ ବଣ୍ଡାଗୁଡ଼ା ଗ୍ରାମ ସମ୍ପର୍କରେ ଗାଁର ଜଣେ ସଚେତନ ନାଗରିକ ଦେବବ୍ରତ ନାୟକ ସାର୍ଙ୍କଠୁ ବହୁତ କଥା ଜାଣିପାରିଲେ।
1: ତେଣୁ ସାର୍ଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଆପଣ ଶୁଣୁଛନ୍ତି ମହ୍ଲାର କାର୍ଯ୍ୟକ୍ରମ। ପ୍ରତି ମଙ୍ଗଳବାର ସକାଳର ମହ୍ଲାର କାର୍ଯ୍ୟକ୍ରମ ହେଉଛି ଆପଣଙ୍କର।
1: ଅବିଭକ୍ତ କୋରାପୁଟ ଜିଲ୍ଲାର ଛୋଟ ବଡ଼ ଖବରକୁ ନେଇ ଆମେ ପ୍ରତି ସପ୍ତାହ ମହ୍ଲାର କାର୍ଯ୍ୟକ୍ରମରେ ଆପଣଙ୍କ ସହିତ ଯୋଡ଼ି ହୋଇଥାଉ।
0: ଆପଣମାନେ ଯଦି ଆପଣଙ୍କର ଗାଁର ସୁବିଧା ଅସୁବିଧା ସମ୍ପର୍କରେ ଆମକୁ କିଛି ଜଣାଇବାକୁ ଚାହୁଁଛନ୍ତି ତାହେଲେ ଆମ ସହ ଯୋଗାଯୋଗ କରନ୍ତୁ।
1: ଆମ ସହିତ ଯୋଗାଯୋଗ କରିବା ପାଇଁ ଆମର ମୋବାଇଲ ନମ୍ବରଟି ହେଲା 9438268568।
0: ପୁଣି ଥରେ ଆମର ମୋବାଇଲ ନମ୍ବରଟି କହି ରଖୁଛୁ 9438268568।

0: ଓଡ଼ିଶାର ପାଦଦେଶରେ ବସବାସ କରିଥାନ୍ତି ଅନେକ ଜନଜାତିର ଲୋକେ।
1: ସେମାନଙ୍କ ମଧ୍ୟରୁ ଡଙ୍ଗରିଆ ଜନଜାତିଙ୍କ ଜୀବନଶୈଳୀ ଅନ୍ୟମାନଙ୍କଠାରୁ ନିଆରା ହୋଇଥିବା ବେଳେ ସେମାନଙ୍କ ପୋଷାକ ମଧ୍ୟ ସ୍ୱତନ୍ତ୍ର ଧରଣର।
0: ଡଙ୍ଗରିଆ କନ୍ଥ ଜନଜାତିର ଲୋକେ ସାଧାରଣତଃ ଚାରି ପ୍ରକାର ପୋଷାକ ପିନ୍ଧିଥାନ୍ତି,
1: ଯାହାକୁ ପରସ୍ପର ମଧ୍ୟରେ ପ୍ରେମର ପ୍ରତୀକ ରୂପେ ବିବେଚନା କରାଯାଇଥାଏ।
0: ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ପ୍ରକାର ରଙ୍ଗୀନ ଶାଲ ନିଜର ପ୍ରିୟ ମଣିଷକୁ ମହିଳାମାନେ ପ୍ରେମ ନିବେଦନ ସ୍ୱରୂପ ଏବଂ ସମ୍ମାନ ଆକାରରେ ପ୍ରଦାନ କରିଥାନ୍ତି।

ତାପରେ ପରବର୍ତ୍ତୀ ସମୟରେ ଯେତେବେଳେ ଗ୍ଲୋବାଲାଇଜ୍ଡ ୱାର୍ଲ୍ଡ ହେଲା, ଆମର ତାର ରିଚ୍ ଟା ଗୋଟେ ଗ୍ଲୋବାଲ ମାନେ ଲୋକାଲ ଲେଭେଲରୁ ଗୋଟେ ଗ୍ଲୋବାଲ ପ୍ଲାଟଫର୍ମକୁ ଆସିପାରିଲା, ଯେବେ ତାର ଜିଆଇ ଟେକ୍ ସାର୍ଟିଫିକେସନଟା ହେଇପାରିଲା, ଯୋଉଟାକି ଜାନୁଆରୀ ମାସର 2 ତାରିଖ 2024 ଜିଆଇ ଟ୍ୟାଗ୍ ନମ୍ବର 773 ତାକୁ ମାନ୍ୟତା ଦିଆଯାଇଥିଲା। ତାପରଠୁ ତାର ଡିମାଣ୍ଡ ଯୋଉ ହେଲା ସେ ଏଭର ଇନକ୍ରିଜିଂ ଡିମାଣ୍ଡ ହେଇଗଲା। ତାର ଯେହେତୁ ଏଇଟା ଜିଆଇ ଟ୍ୟାଗ୍ ପାଇଗଲା, ଏଇଟିର ପୁରା ଯୋଉ ପେଟେଣ୍ଟଟା ଅଛି ତାଙ୍କ ନାଁରେ ହିଁ ଅଛି, ତାଙ୍କ ଲୋକ ହିଁ କରିବେ, ଆଉ ତାଙ୍କ ସେ ଜିଓଗ୍ରାଫିକାଲ ବାଉଣ୍ଡରୀରେ ହିଁ ହେଇପାରିବ। ଯେମିତି ଆମର ଡଙ୍ଗରିଆ କନ୍ଧ ରୁହନ୍ତି ନିୟମଗିରିର ପାହାଡ଼ ଏଇ ଯୋଉ ରେଞ୍ଜରେ ପୁରା, ତ ସେ ତିନିଟା ବ୍ଲକରେ ଏଇଟା ହେଇଛି, ସ୍ପ୍ରେଡ୍ ହେଇକି ଅଛି ଆପଣଙ୍କର କଲ୍ୟାଣ ସିଂହପୁର, ବିଷମ କଟକ ବ୍ଲକ, ମୁନିଗୁଡ଼ା ବ୍ଲକ, ଏଇ ଯୋଉ ଷ୍ଟ୍ରେଚ୍ ଅଛି ପୁରା ନିୟମଗିରି, ଏଇ ଦିଗରେ ଯୋଉ ଡଙ୍ଗରିଆ କନ୍ଧ ରହୁଛନ୍ତି ସେମାନେ ହିଁ ୟାକୁ ବୁଣି ପାରିବେ, ବନେଇ ପାରିବେ, ଆଉ ସେଇ କମ୍ୟୁନିଟି ହିଁ ବନେଇ ପାରିବେ ୟାକୁ।

ତାଙ୍କର ଯୋଉ ଆଗରୁ ଥିଲା ତାଙ୍କର ଦୁଇଟା କମ୍ୟୁନିଟି ଅଛନ୍ତି, ଗୋଟେ ସେଡ୍ୟୁଲ କାଷ୍ଟ ଗୋଟେ ସେଡ୍ୟୁଲ ଟ୍ରାଇବ, ସେ ମିଶିକି ରୁହନ୍ତି। ତ ଯୋଉ ବେସ୍ ଫ୍ୟାବ୍ରିକଟା ହୁଏ ଧଳା କପଡ଼ାରେ ହୁଏ, ସେଟା ଆକ୍ଚୁଆଲି ଆମର ଗୋଟେ କମ୍ୟୁନିଟି ଅଛନ୍ତି ଡମ୍ପ କମ୍ୟୁନିଟି ବୋଲିକି, ସେ ବନାନ୍ତି। ସେଟା ବନେଇ ସାରିଲା ପରେ ତା ଉପରେ ଚାରିଟା ରଙ୍ଗରେ, ଆମର ଚାରିଟା ରଙ୍ଗ ଅଛି, ତାକୁ ଆମେ ତାଙ୍କର ନିଜର ସିଗ୍ନିଫିକାନ୍ସ ଅଛି ତାଙ୍କର, ସେଇ ରଙ୍ଗରେ ନେଇକି ହିଁ ସେମାନେ ତାଙ୍କର ଏମ୍ବ୍ରଏଡୋରୀ କାମ କରନ୍ତି। ଆଉ କିଛିଟା ମୋଟିଭ୍ସ ମାନେ ଅଛି ତାଙ୍କର ନିଜର, ଧରଣୀ ପେଣୁ ହେଇଗଲେ କି ତାଙ୍କର ନିୟମ ରାଜାଙ୍କୁ ହେଇଗଲେ, ତାଙ୍କ ଆଖି ପତା, ତାଙ୍କର ଡଙ୍ଗର ସବୁ ସେଠି ଏଟା କରାହବ। ଚାରିଟା ରଙ୍ଗ ଆମର ଯୋଉ ହଉଛି ବ୍ଲଡ୍ ରେଡ୍ ଆମେ ୟୁଜ୍ କରୁଛୁ ସେ କଲର୍ଟା, କାହିଁକି ନା ସେଟା ଡଙ୍ଗରିଆଙ୍କ ରକ୍ତକୁ ସିଗ୍ନିଫାଏ କରୁଛି। ଗୋଟେ ଟର୍ମରିକ ୟେଲୋ, କାହିଁକି ନା ଡଙ୍ଗରିଆଙ୍କର ମେନ୍ ଯୋଉ ଏକ୍ସପର୍ଟ ହର୍ଟିକଲଚରିଷ୍ଟ ମାନେ, ସେଥିପାଇଁ ତାଙ୍କର ହଳଦୀଟା ହଉଛି ବହୁତ ୟୁନିକ୍ ହଳଦୀଟା, 2 ବର୍ଷରେ ଥରେ ବାହାରେ। ତ ସେ କଲର୍କୁ ନେଇକି ସେ ଗୋଟେ କଲର୍ କୋଡ୍ କରା ହେଇଛି। ତାପରେ ଗ୍ରୀନ୍ କଲର୍ ଯୋଉଟା ୟୁଜ୍ କରୁଛନ୍ତି ତାଙ୍କର ନେଚର୍କୁ ସିଗ୍ନିଫାଏ କରୁଛି। ଆଉ ଅଦନ୍ ବ୍ରାଉନ୍ କହୁଛନ୍ତି, କାହିଁକି ନା ସେ ଯୋଉ ମାଟିଟା ଅଛି ବହୁତ ଫର୍ଟାଇଲ୍ ମାଟି। ତ ଏଇ ଚାରିଟା ରଙ୍ଗକୁ ନେଇକି ହିଁ ସେ ଏମ୍ବ୍ରଏଡୋରୀ କାମ କରନ୍ତି। ତ ବେସ୍ କପଡ଼ାଟା ସେଇଠୁ ଆସିଲା, ଏମାନେ ସେଇ ଉପରେ ଏମ୍ବ୍ରଏଡୋରୀ କାମଟା କରନ୍ତି। ପାଖାପାଖି 3-4 ମାସ ଲାଗେ। ଆଗରୁ କଣ ହଉଥିଲା, ଏଇଟା ନ୍ୟାଚୁରାଲି ହଉଥିଲା, ତ ତାଙ୍କ ପର୍ବ ଟାଇମ୍ ଯୋଉ ମେରିଆ ପର୍ବ ହଉଥିଲା ସେ ଟାଇମ୍ରୁ ସେମାନେ ରେଡି କରିଦିଅନ୍ତି। ତାପରେ ଧୀରେ ଧୀରେ ଯେତେବେଳେ ନ୍ୟାଚୁରାଲ କଲର୍ ୟୁଜ୍ କରିବାଟା ଟିକେ ସ୍ପ୍ରେଡ୍ ଆଉଟ୍ ହେଇପାରିଲାନି, ଏବେ ଆର୍ଟିଫିସିଆଲ କଲର୍ ଯୋଉଟା ମାର୍କେଟରେ ମିଳୁଛି ସେଇଟାକୁ ନେଇକି ହିଁ କରା ହଉଛି। ତ ସେମିତି କିଛି ଏଇଟା ନାହିଁ କି ଆମେ ଏଇ କଲର୍ ଆରମ୍ଭ କରିବେ କି ନାହିଁ, ଏଇଟା ଅଲ୍ ଦ ରାଉଣ୍ଡ ସିଜନ୍ ଚାଲିଥାଏ। ଆଗରୁ ଯଦି ଆପଣ ଦେଖିବେ 30-40 ବର୍ଷ ଆଗରୁ ଯାହା ଆମ ପାଖେ

ଡାଟାବେସ୍ ଅଛି, ଆମେ ଜାଣିଛୁ କି ତାଙ୍କୁ ଗୋଟେ ଶଲ୍କୁ 25 ଟଙ୍କା ଲେଖାଁ ମିଳୁଥିଲା। 25ରୁ ସେ ପାଉଣା ହେଲା ତାଙ୍କର 50 ହେଲା, 50ରୁ ତାପରେ 100 ହେଲା, 100ରୁ 200, 200ରୁ 500, 500ରୁ 1000, 1000ରୁ ଏବେ 2000 ପାଖାପାଖି। ଏବେ ଫାଇନାଲ ପ୍ରାଇସ୍ ଆମେ ରଖିଛୁ 2500ରୁ 3000 ଟଙ୍କା ସେ ପାଉଛନ୍ତି ଗୋଟେ ଗୋଟେ ଶଲ୍କୁ। ମାନେ ତାଙ୍କର ଯୋଉ କୌଳିକ ବୃତ୍ତି ପାଇଁ ଯୋଉଟା ଆମେ ତାଙ୍କୁ ରେମୁନେରେସନ୍ ଦଉଛୁ ସେଇଟା ହଉଛି 2500ରୁ 3000 ଦଉଛୁ, ଡିଜାଇନ୍ କୁ ନେଇକି କିଏ କେମିତି କାରିଗରୀ କାମ କରୁଛି।

ଲେଡିଜ ମାନେ ହିଁ ଏମ୍ବ୍ରଏଡୋରି କାମ କରିବେ, ଆଉ ଏଇଟା ତାଙ୍କର ମାନେ ଏମିତି ନାହିଁ କି ଲାଇଭଲିହୁଡ୍ ମେନ୍ ପାର୍ଟ ଅଫ୍ ଲାଇଭଲିହୁଡ୍ ନୁହେଁ, ଏଇଟା ତାଙ୍କର ଲିଜର୍ ଟାଇମ୍ରେ ସେ କରିବେ, ଯେମିତି ଡଙ୍ଗର ଗଲେ ସକାଳୁ ସେ ଅର୍ଲି ଇନ୍ ଦ ମର୍ଣ୍ଣିଂ ସେ ପଳଉଛନ୍ତି ତାଙ୍କ ଡଙ୍ଗର, ସେଠି ଚାଷବାସ କାମ ଦେଖୁଛନ୍ତି, ପାହାଡ଼ରୁ ଯେତେବେଳେ ଫେରି ଆସନ୍ତି ସନ୍ଧ୍ୟା ଟାଇମ୍ରେ 3-4, ତାପରେ ସେଇ ଯୋଉ ଲାଇଟ୍ ଗଲା ଯାଏ ତାଙ୍କର ମାନେ ରାତି ହେଲା ସନ୍ଧ୍ୟା ଟାଇମ୍ ଯେତେବେଳେ ଏଇଟା ହେଇଯିବ ସେ ଟାଇମ୍ ଯାଏ, ଯୋଉ 2-3 ଘଣ୍ଟା ହଉଛି ସେ ଟାଇମ୍ରେ ଏଇଟା କରନ୍ତି, ଗୋଟେ ପାର୍ଟ ଟାଇମ୍ ହିସାବରେ ଲିଜର୍ ଟାଇମ୍ରେ। ଆମେ ତାଙ୍କ ପାଇଁ ଇଣ୍ଡିପେଣ୍ଡେଣ୍ଟଲି ଟ୍ରେନିଂ ପ୍ରୋଗ୍ରାମ୍ସ ବି କରଉଛୁ, ତାଙ୍କର ସ୍କୁଲ କରିକୁଲମରେ ୟାକୁ ଆଟାଚ୍ କରୁଛୁ, ଏବେ କି ତାଙ୍କର ଯେମିତି ନୂଆ ପିଢ଼ି ଯିଏ ଆସୁଛନ୍ତି ସେ ବି ଏଇ ଜିନିଷଟାକୁ କଲଚରାଲ ପ୍ରିଜର୍ଭେସନ୍ ହେଇକି ରଖିପାରନ୍ତୁ, ସଂରକ୍ଷଣ ହେଇପାରୁ ତାଙ୍କର କଲଚରଟାକୁ, ଆଉ ବିଭିନ୍ନ ପ୍ଲାଟଫର୍ମରେ ବି ଆମେ ତାକୁ ପ୍ରମୋଟ୍ କରୁଛୁ, ତ ସେ ବି ବହୁତ ଖୁସି ଅଛନ୍ତି। ଇଭେନ୍ ଆମ ଲୋକ ଯାଉଛନ୍ତି ସେଇପଟେ, ଦିଲ୍ଲୀ ହେଇଗଲା କି ମୁମ୍ବାଇ ହେଇଗଲା କୋଲକାତା ହେଇଗଲା, ସବୁଆଡେ ତାଙ୍କର ଏକ୍ସପୋଜର ବି ହଉଛି, ସେ ମାନେ ଜିଲ୍ଲା ରାଜ୍ୟ ଅନ୍ତର୍ଜାତୀୟ ଲେଭେଲ ଯାଇ ବି ଏଇଟା ପହଞ୍ଚି ସାରିଲାଣି, ଗୋଟେ ଗ୍ଲୋବାଲ ପ୍ଲାଟଫର୍ମ ଯାଇ ବି ଏଇଟା ପହଞ୍ଚି ସାରିଲାଣି ଜିଆଇଟେକ୍ ହେଲା ପରେ।

ତାଙ୍କର ପ୍ଲାଟଫର୍ମ ଅଛି, ଆମେ ଯେମିତି ଏବେ ମାର୍କେଟିଂ କରୁଛୁ, ଆମର TDCC ଅଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାର, ତାପରେ ଟ୍ରାଇଫେଡ୍ ଅଛି, ଟ୍ରାଇବ୍ସ ଇଣ୍ଡିଆ ଅଛି, ଆମେ ଇଣ୍ଡିପେଣ୍ଡେଣ୍ଟଲି DKDAରୁ ବି ଆମେ ମାର୍କେଟିଂ କରୁଛୁ, ତ ଏଇଠୁ କିଣିପାରିବେ ଆପଣ ନା? ଏଇଟା ତ ଆମେ ପ୍ରଡ୍ୟୁସ୍, ଯେହେତୁ ଡଙ୍ଗରିଆ ରହୁଛନ୍ତି ଖାଲି ରାୟଗଡ଼ା ଜିଲ୍ଲାରେ ହିଁ ରହୁଛନ୍ତି ସେ, ସେଥିପାଇଁ ରାୟଗଡ଼ା ଜିଲ୍ଲାରେ TDCCର ଆଉଟଲେଟ୍ ଗୋଟେ ଅଛି, ରାୟଗଡ଼ାରେ ହିଁ ଅଛି, ବସ୍ ଷ୍ଟାଣ୍ଡ ପାଖରେ ସେଇଠି ଅଛି, ଭୁବନେଶ୍ୱରରେ ଗୋଟେ ଅଛି, ତାପରେ ଦିଲ୍ଲୀରେ ଗୋଟେ ଆଉଟଲେଟ୍ ପୁଣି ଖୋଲା ହେଉଛି ଏବେ ରିସା ବୋଲିକି, ସେଇଠି ବି ଆଭେଲେବଲ୍ ଅଛି, ମାନେ କଲଚରାଲ୍ ପ୍ରିଜର୍ଭେସନ୍ ବି ହେଉଛି, ଲୋକଙ୍କୁ ଆମେ ମୋଟିଭେଟ୍ ବି କରିପାରୁଛୁ କି ସେ ଏଇ ଜିନିଷଟା ରହିଲା ବୋଲିକି, ଆଉ ଏଇଟା ଗୋଟେ ୟୁନିକ୍ କଲଚର୍, କାହିଁକି ନା ତାଙ୍କର ଗୋଟେ ଯୋଉଟା କି ତାଙ୍କ ନିଜର ସୋସିଆଲ୍ କଲଚର୍ଟାକୁ ଆମେ ଗୋଟେ ଇକୋନୋମିକ୍ ଆଙ୍ଗେଲ୍ ବି ତାଙ୍କୁ ଦଉଛୁ।

କର, ଆଉ ତାଙ୍କର ବେସିକ ଯୋଉ ଏମ୍ବ୍ରଏଡରି ପାଇଁ ଯୋଉ କିଟ୍ ଆସେ ସେ କିଟ୍ ସେ ୟୁଜ୍ କରନ୍ତିନି, ଆଉ ତାଙ୍କର ଜିଆଇ ଟ୍ୟାଗ୍ ରୁଲ୍ସ ରେ ବି ଅଛି କି ସେ ସେଟା ୟୁଜ୍ କରିବେନି, ଏବେ ବି ତାଙ୍କୁ କହିଲେ ସେ ୟୁଜ୍ କରନ୍ତିନି। ଯୋଉ ସିମ୍ପଲ ନିଡ଼ିଲ୍ ଅଛି, ବଡ ନିଡ଼ିଲ୍ ପାଖାପାଖି 4 ରୁ 5 ଇଞ୍ଚର, ସେ ନିଡ଼ିଲ୍ରେ ହିଁ ନର୍ମାଲ ପ୍ଲେନ୍ ଏମ୍ବ୍ରଏଡରି, କିନ୍ତୁ ବୋଥ୍ ଦ ସାଇଡ୍। ଆମର ନର୍ମାଲ ଏମ୍ବ୍ରଏଡରି କ'ଣ ହୁଏ, ଆଗ ପଟଟା ପୁରା ପରଫେକ୍ଟ ଦେଖାଯିବ, ପଛଟା ବ୍ୟାଟର ହେଇଯାଇଥିବ, କିନ୍ତୁ ୟାଙ୍କର ଏମ୍ବ୍ରଏଡରି କାମରେ ଆଗ ଯେମିତି ଆପଣ ଦେଖିବେ ପଛ ବି ସେଇଭଳିଆ ଥିବ। ୟୁ କ୍ୟାନ୍ ୟୁଜ୍ ବୋଥ୍ ଦ ସାଇଡ୍। ର ମେଟେରିଆଲ ହେଇଯାଉଛି, ସୂତାଟା ଆମେ କ୍ୱାଲିଟିକୁ ମ୍ୟାଟର କରିକି କିଛିଟା ଭଲ ଏକ୍ସପ୍ଲୋର କରୁଛୁ କି ଆଉ ବେଟର କ୍ୱାଲିଟି କପଡ଼ା ହେଇଗଲା କି ସୂତା ହେଇପାରିବ। ତ ସୁବର୍ଣ୍ଣପୁର ଜିଲ୍ଲାରୁ ବି ଆମେ କିଛିଟା ଆଣୁଛୁ ପ୍ରିମିୟମ, ଯୋଉଟା ସାଇନିଂ ସୂତା ଆପଣଙ୍କର ହେଇଗଲା। ମୂଲ୍ୟଟା ହେଉଛି ତାଙ୍କର ଯେତିକି ର ମେଟେରିଆଲ୍ସ ୟୁଜ୍ ମାନେ ଖର୍ଚ୍ଚ ହେଉଛି ତାକୁ ପ୍ଲସ୍ ରେମୁନେରେସନଟା ଯେତିକି ଅଛି, ପ୍ଲସ୍ ଗୋଟେ ଛୋଟ ମାର୍ଜିନ୍ ରହୁଛି। କାହିଁକି ନା ଏଇଟା ଆମେ ଆମେ ତ ରଖିପାରିବୁନି, ଗଭର୍ଣ୍ଣମେଣ୍ଟ ଯେହେତୁ ପ୍ରଫିଟ୍ ମେକିଂ ଅର୍ଗାନାଇଜେସନ୍ ନୁହେଁ, ତ ଆମେ ସେଟା ରଖିପାରିବୁନି। ଆମ ଏଣ୍ଡରୁ ଆମେ ସେଟା ନିଲ୍ କରିଦେଇଛୁ, କିନ୍ତୁ ଯୋଉମାନେ ସେମାନେ ନିଜେ ବନଉଛନ୍ତି ସେଥିରେ ସେମାନେ ଗୋଟେ ଏକ୍ସଟ୍ରା ତାଙ୍କର ମାର୍ଜିନ୍ ରଖୁଛନ୍ତି। ତାଙ୍କର ଯୋଉ ପରମ୍ପରା ଥିଲା କି ଏଇ ଜିନିଷଟାକୁ ଆମେ ସଂରକ୍ଷଣ କରିକି ରଖିବା, ଏବେ ବି ସରକାର ବହୁତ ମାନେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର 2 ଜଣ ପ୍ରମୋଟ କରିବା ପାଇଁ ବହୁତ ଚେଷ୍ଟା କରୁଛୁ ଆମେ। ତାଙ୍କୁ କେମିତି ଗୋଟେ ଗ୍ଲୋବାଲ ପ୍ଲାଟଫର୍ମ ବି ମିଳିପାରିବ, ତାକି ଆଉ ତାଙ୍କର ବିଜନେସ ପ୍ଲାଟଫର୍ମ ହେଇପାରିବ, ତାଙ୍କର ଅଣ୍ଟରପ୍ରିନରସିପ୍ ଡେଭଲପମେଣ୍ଟ ହେଇପାରିବ, ସେ ପାଇଁ ବି ଆମେ ବହୁତ ଚେଷ୍ଟା କରୁଛୁ। ପ୍ରୋଗ୍ରାମ ବି କନକ୍ଲୁଡ କରିଥିଲୁ ଆଦି ଶିଳ୍ପୀ ବୋଲିକି, ଯେଉଁଥିରେ ପାଖାପାଖି 45 ଜଣ ମାଷ୍ଟର ଟ୍ରେନର ଆମେ ବାହାର କରିଛୁ। ତ ସେ ଆମେ ଆଶା କରୁଛୁ କି ସେ ପୁଣି ଆଉ କେମିତି ତାଙ୍କ ନିଜ ଲୋକଙ୍କୁ ଶିଖେଇକି ସମସ୍ତେ କେମିତି ଏଇ ଜିନିଷରୁ ବେନିଫିଟ୍ ପାଇପାରିବେ, ତା ପାଇଁ ଆମେ ଚେଷ୍ଟା କରୁଛୁ।

0: ପରିଶ୍ରମ ହେଉଛି ସଫଳତାର ଚାବିକାଠି।
1: ଆମେ ଯଦି ନିଷ୍ଠାପର ସହିତ ପରିଶ୍ରମ କରିବା ତାହେଲେ ପ୍ରତ୍ୟେକ କାର୍ଯ୍ୟରେ ଆମେ ସଫଳତା ପାଇପାରିବା।
0: କାହା ଉପରେ ନିର୍ଭର ନ କରି ନିଜେ ବଞ୍ଚିବାର ରାସ୍ତା ମଧ୍ୟ ଖୋଜିପାରିବା।
1: ଶ୍ରଦ୍ଧା ଏବଂ ଭକ୍ତିଭାବର ପ୍ରତୀକ ଭାବରେ ବ୍ୟବହୃତ ହେଉଥିବା ଡଙ୍ଗରିଆ କନ୍ଧ ମହିଳାମାନଙ୍କ ରଙ୍ଗୀନ ଶାଲ ବିଷୟରେ ତ ଆମେ ଆଜି ବହୁତ କଥା ଜାଣିପାରିଲେ। ତେଣୁ ଜଗବନ୍ଧୁ ମେହେର ସାରଙ୍କୁ ଅନେକ ଅନେକ ଧନ୍ୟବାଦ।

ଶୁଣିଲେ ବର୍ଣ୍ଣାଳୀ କ୍ରମରେ ମଲ୍ଲାର ଆଜି ଏଥିରେ ଗାଁ କାହାଣୀରେ ଶୁଣିଲେ କୋରାପୁଟ ଜିଲ୍ଲାର ବଣ୍ଡାଗୁଡ଼ା ଗାଁ ସମ୍ପର୍କରେ ବିଶେଷ ପ୍ରସଙ୍ଗରେ ଥିଲା ଡଙ୍ଗରିଆ କନ୍ଧମାନଙ୍କ ପ୍ରେମର ପ୍ରତୀକ ରଙ୍ଗୀନ ସାଲ୍ ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏଫ୍ଏମ୍ରେ 103.6 MHz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଏଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର ମାସର 12 ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରାଜର ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦେଶକ୍ରମେ ନବରଙ୍ଗପୁର, କୋଡ଼ିଗାଁ, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଆପୋଷ ସହମତିରେ ସହଜ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ୍ ମକଦ୍ଦମା ସ୍ତରୀୟ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି, ଜଳ ଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଆପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର, ତାଲୁକ ଆଇନସେବା କମିଟି, ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିପ୍ସା ଗଛୟତ ସୂଚନା ଦେଇଛନ୍ତି। ଯୋଗାଯୋଗର ନମ୍ଘରଗୁଡ଼ିକ ହେଲା 7656890866 0685822245। ଆଉ ଗୋଟିଏ ନମ୍ବର ହେଲା 0685822245। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ଘୋଷଣା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀକୁ। ଆପଣମାନେ ସୁରଲହରୀ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ କିଶୋର ଚନ୍ଦ୍ର ନନ୍ଦଙ୍କ ରଚନାରେ ଦ୍ୱୈତକଣ୍ଠରେ ଶିଳ୍ପୀ

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣନ୍ତୁ କେତୋଟି ଆଲବମ୍ର ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ଜୀବନସାଥୀ ଆଲବମ୍ରୁ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ନିବେଦିତା। ନିଜାମଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ଏଥର ଶୁଣନ୍ତୁ ଶାମୁକା ଆଲବମ୍ର ଗୀତ। ପଞ୍ଚାନନ ନାୟକଙ୍କ ଗୀତରେ କଣ୍ଠଦାନ କରିଛନ୍ତି ସୁରେଶ ୱାଡେକର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁଭାଷ ଦାସ।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ହେଲେ ନିବେଦିତା ଏବଂ ଇରା ମହାନ୍ତି ଅଲେଖ ବିଶ୍ୱାଳଙ୍କ ଗୀତ ସଙ୍ଗୀତ ମଳୟ ମିଶ୍ର।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣିଲେ ଆଲବମ୍ର କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଗୀତିଧାରାର ପ୍ରଥମ ଗୀତଟିକୁ ଆମେ ନେଇଛୁ ଫିଜା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୁଲଜରଙ୍କ ଗୀତ, ସଙ୍ଗୀତ ଅନୁ ମଲ୍ଲିକ।

ଏଥର କୁମାର ସାନୁଙ୍କ କଣ୍ଠରେ ଶୁଣନ୍ତୁ ବନ୍ଧନ ଚଳଚ୍ଚିତ୍ରର ଗୀତ। ଦେବ କୋହଲିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଆନନ୍ଦରାଜ ଆନନ୍ଦ।

0: ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଆଖେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ସୁଦେଶ ଭୋସଲେ, କବିତା କୃଷ୍ଣମୂର୍ତ୍ତି ଏବଂ ଅଲକା ୟାଗ୍ନିକ। ଇଣ୍ଡିଭାରଙ୍କ ଗୀତ, ସଙ୍ଗୀତ ବାପି ଲାହେରୀ।

ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା। ଏଥିରେ ଶୁଣନ୍ତୁ ଲୋକଗୀତ କଣ୍ଠଶିଳ୍ପୀ ଏବଂ ଆଲବମ୍ ଅଭିନେତ୍ରୀ ମାମାଲି ପାଣିଙ୍କ ସହ ସାକ୍ଷାତକାର। ଉପସ୍ଥାପନା ଅପର୍ଣ୍ଣା ପଟ୍ଟନାୟକ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

ବଦଳେ, ପରିସ୍ଥିତି ବଦଳେ, କିନ୍ତୁ କଳା ସାଧନା କେବେ ଥମିଯାଏ ନାହିଁ। ଯୁଗରୁ ଯୁଗାନ୍ତର ଧରି ଲୋକସଙ୍ଗୀତ, ଲୋକନୃତ୍ୟ, ଲୋକନାଟକ ଆମ ସଂସ୍କୃତିର ଦୀପଶିଖାକୁ ଜଳାଇ ରଖିଛି। ସେହି ସାଧନାର ସୁର, ସେହି ମାଟିର ମହକ ଓ ଲୋକ ଜୀବନକୁ ନେଇ ଜୟପୁର ଆକାଶବାଣୀର ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ବର୍ଣ୍ଣମାଲିକାର ପରିସରକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଶ୍ରୋତା ବନ୍ଧୁ, ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଅପର୍ଣ୍ଣା ପଟ୍ଟନାୟକ। ନମସ୍କାର।

ହଁ ଶ୍ରୋତା ବନ୍ଧୁ, ସମୟ ସବୁବେଳେ ଏକାପରି ରହେ ନାହିଁ। ସମୟ ଓ ପରିସ୍ଥିତିର ଚାପରେ ଜୀବନ ଆମକୁ କେବେ ଆଲୋକିତ ମଞ୍ଚ ଦିଏ ତ କେବେ ସେହି ମଞ୍ଚ ଠାରୁ ଦୂରେଇ ନିରବତା ଭିତରକୁ ଠେଲି ଦିଏ। ଆଜି ଆମର ଅତିଥି ମଧ୍ୟ ସେହିପରି ଜଣେ କଣ୍ଠଶିଳ୍ପୀ ଯାହାଙ୍କ ସ୍ୱର ଦିନେ ଶ୍ରୋତାଙ୍କ ମନକୁ ବେଶ ଛୁଇଁଥିଲା, ଚହଲି ଉଠିଥିଲା ଦିନେ ମଞ୍ଚ। କିନ୍ତୁ ସମୟ ଓ ପରିସ୍ଥିତି ଆଜି ସେହି ସୁରରେ ବାଧକ ସାଜିଛି। ହଁ, ଆଜି ନିରବ ହୋଇଛି କେବଳ ମଞ୍ଚ, କିନ୍ତୁ କଳା ନୁହେଁ। ଆଜି ଗୀତର ସ୍ୱର କିଛିଦିନ ପାଇଁ ଥମିଛି ସତ, ହେଲେ ମନ ଭିତରେ ଆଜି ବି ଜଳୁଛି କଳା ସାଧନାର ଦୀପ। ଆଖିରେ ଆଜି ବି ଅଛି ଅନେକ ସ୍ୱପ୍ନ, ଆଉ ହୃଦୟରେ ଅଛି ପୁଣି ଥରେ ନିଜ ସୁରକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇବାର ଆଶା। ନିରବତା ଭିତରେ ଲୁଚିଥିବା ସେହି ସୁରକୁ, ସେହି ସ୍ୱପ୍ନକୁ ଏବଂ ସେହି ଅସରନ୍ତି ସାଧନାର କାହାଣୀକୁ ଜାଣିବା ପାଇଁ ଆଜି ବନମଲ୍ଲିକାର ଆଶ୍ରୟରେ ଆମ ସହ ଅଛନ୍ତି ସୁମଧୁର କଣ୍ଠଶିଳ୍ପୀ ମାମାଲି ପାଣି। ଆସନ୍ତୁ ଶ୍ରୋତା ବନ୍ଧୁ, ଆଜି ତାଙ୍କ ମୁହଁରୁ ଶୁଣିବା ନିରବତାର ଦିନଗୁଡ଼ିକର କାହାଣୀ, ସାଧନାର ସ୍ମୃତି, ଆଉ ଆଖିରେ ଏବେ ବି ଜୀବନ୍ତ ଥିବା ସେହି ସ୍ୱପ୍ନର କଥା।

0: नमस्कार मैडम।
1: आज्ञा मैडम नमस्कार।
0: आम बनमल्लिका कार्यक्रम को आपको स्वागत करुछु।
1: थैंक यू सो मच।
0: प्रथम आम श्रोता बंधु आपण परिचय आपण मुहरे।
1: मो नाटा होची मामालीपाणी आ मो निज ग्राम होची माळीजेमा जोड़ा की दसमनपुर ब्लॉक रे अवस्थित आ मो डिस्ट्रिक्ट होची कोरापुट।
0: ई संगीत दुनिया को माने कलार यात्रा रे आपण केबे थरो पाग थापिले?
1: मो ए यात्रा को 2019 मसिया रे एंट्री करथिले जो टाइम रे मो बहुत सानो थिले 18 एज मते रनिंग चलथिला सानो बलरु मो स्कूल लाइफ रे या कॉलेज लाइफ रे मो गीत गाउथिले बट मो ए इंडस्ट्री लाइन रे आसी बोल के भाबी नथिले किंतु एमती गोटे बड़ सुजोग मते मिली गला तापर मो गाइबे को स्टार्ट करले 2019 मसिया रे।
0: ସେତେବେଳର ସ୍ମୃତି କିଛି କହିବେ ଯେମିତି ମାନେ କଣ ଏମିତି ଘଟଣା ଘଟିଲା ଆପଣ କହିଲେ ଯେ ସୁଯୋଗ ପାଇଲେ?
1: ହଁ 2019 ମସିହାରେ ମୁଁ ପ୍ଲସ୍ ଥ୍ରୀ ଫାଇନାଲ ଇୟର ପଢୁଥିଲି ତାପରେ ମୋର ଭିଡିଓଟା ଆଉ ମୋ ଭଏସ୍ଟା ଶୁଣିକି ରାୟଗଡ଼ର ଜଣେ ଭାଇ ତାଙ୍କ ନାମ ମେନସନ୍ କରିବିନି ବଟ୍ ତାଙ୍କେ ମୋତେ ଅପରଚୁନିଟି ଦେଇଥିଲେ କି ତମର ଭଏସ୍ ବହୁତ ସୁନ୍ଦର ହଉଛି ତମେ ଆସିକି ଷ୍ଟୁଡିଓରେ ରେକର୍ଡିଂ ପାରିବ ବି ଗୋଟେ ସମ୍ବଲପୁରୀ ଗୀତ ହୋଇଥିଲେ ତାପରେ ମୁଁ ଜୟପୁରର କିସି ଷ୍ଟୁଡିଓ ବୋଲି ଅଛି ସେଇଠି ମୁଁ ରେକର୍ଡିଂ କରିଥିଲି ସମ୍ବଲପୁରୀ ସଙ୍ଗ ତାପରେ ସେ ଗୀତଟା ଭାଇରାଲ ହେଲା ତାପରେ ମୋର ଭଏସ୍କୁ ଶୁଣିକି ନେଇକି କୋରାପୁଟ ଯେତିକି ବି ସିଙ୍ଗର ଅଛନ୍ତି ମତେ ଗୋଟେ ପରେ ଗୋଟେ ଅପରଚୁନିଟି ଦେଲେ ତାପରେ କଣ୍ଟିନ୍ୟୁ ମୁଁ ଗୀତ ଗାଇଲି।
0: ସେତେବେଳେ ଆପଣଙ୍କର ପଢାପଢି?
1: ମୋର ପ୍ଲସ୍ ଥ୍ରୀ ଫାଇନାଲ ଇୟର ଚାଲିଥିଲା 2019 ମସିହାର କଥା ଏଇଟା।
0: କୋଉଠି ପଢିଲେ?
1: ମୁଁ ଜୟପୁର ଜଗତ ଜନନୀ କଲେଜ।
0: ସାଇନ୍ସ ସାଇନ୍ସ ପଢୁଥିଲେ କଣ ଶିଶୁ ଲକ୍ଷ୍ୟ ରଖି ତ ସାଇନ୍ସ ରେ ଜଏନ କରିଥିଲେ କଣ ଲକ୍ଷ୍ୟ ଥିଲା ସେତେବେଳେ?
1: ମୋର ଲକ୍ଷ୍ୟ ତ ଅଛି ଏବେ ପର୍ଯ୍ୟନ୍ତ କି ମୁଁ ସାଇନ୍ସ ଟିଚର ହେବି ବୋଲିକି ବଟ ଏମିତି ଗୋଟେ ଇନ୍ସିଡେଣ୍ଟ ହେଇଗଲା ମୋ ବାପାଙ୍କର ଡେଥ 2021 ରେ ଡେଥ ହେଇଗଲା କରୋନା ଟାଇମରେ ତ ସେଇଟା ମୋର ଡ୍ରିମ୍ କୁ ଟିକେ ପଛକୁ ଫେରେଇ ଦିଏ ତ ମୋର ଟିକେ ପଇସା ପତ୍ରର ଅଭାବ ଯୋଗୁଁ ମୁଁ ପଛକୁ ଫେରିଗଲି। ଡ୍ରିମ୍ ଅଛି ବହୁତ ଗୁଡାଏ ସେଟା ସକ୍ସେସଫୁଲ କରିବି ଯୋଉଟା କି ମୋର ପେସନ କୁ ମଧ୍ୟ ମୁଁ ପ୍ରଫେସନ ଭାବରେ ନେବି ଆଗକୁ ଡ୍ରିମ୍ ଅଛି ଆଉ।
0: ସେ ସାଇନ୍ସ ଟିଚର ହେବା ପାଇଁ ଚାହୁଁଥିଲେ ଆପଣଙ୍କର ପ୍ୟାସନ ଟା ଚେଞ୍ଜ ହେଇଗଲା ସିଙ୍ଗିଂ ଆଡକୁ ପଳେଇଲା କଳା ଆଡକୁ ପଳେଇଲା?
1: ଆଜ୍ଞା ଆଜ୍ଞା। ଆକ୍ଚୁଆଲି ସମସ୍ତଙ୍କ ଭିତରେ ନା କିଛି ଜିନିଷ ବହୁତ ଡ୍ରିମି ଥାଏ ବଟ ମଣିଷ ବି ଏମିତି ବାଧ୍ୟ କରିଦେଇଥାଏ ଗୋଟେ ଗୋଟେ ସିଚୁଏସନ ବାଧ୍ୟ କରିଦେଇଥାଏ ମଣିଷ ସେଟା ଅଟୋମେଟିକଲି ଚେଞ୍ଜ କରିବ।
0: ଆକ୍ଚୁଆଲି ଆମ ଭିତରେ ବି ଅନେକ ଜିନିଷ ଥାଏ ଆମେ ତାର ପରିଚୟ ପାଇନଥାଉ ଯିଏ ତାର ପରିଚୟ ପାଏ ସିଏ ବହୁତ ଆଗେଇ ଯାଏ। ଯେମିତି ଆପଣଙ୍କ ଭିତରେ ଥିଲା କଳାର ସେଇ ସ୍ୱାଦଟି ଆପଣ ଯେତେବେଳେ ଚାଖିଲେ ଧୀରେ ଧୀରେ ଧୀରେ ଧୀରେ ସେଇ କଳା ଲାଇନ ରେ ଚାଲିଗଲେ?
1: ଆଜ୍ଞା ମୁଁ ଆକ୍ଚୁଆଲି ନେଇକି ମୋର ଏଇ କଳା ଲାଇନ ରେ ବହୁତ ସାରା ଏଚିଭମେଣ୍ଟ କରିଛି ଯୋଉଟା କି ମାନେ ମୁଁ କଣ୍ଟିନ୍ୟୁ ଯେତେବେଳେ ଗୀତ ଗାଉଥିଲି ଏବେ ବର୍ତ୍ତମାନ ତ ଛାଡି ଦେଇଛି ଗୀତ କିନ୍ତୁ ଯେତେବେଳେ କଣ୍ଟିନ୍ୟୁ ଗୀତ ଗାଉଥିଲି ସେଇ ଟାଇମରେ ବହୁତ ଅପରଚୁନିଟି ଆସିଥିଲା ଯେମିତି କୋରାପୁଟରେ ଗୀତ ଗାଇବାରେ ଆକ୍ଟିଂ କରିବାରେ ୟା ମତେ ଚିଫ୍ ଗେଷ୍ଟ ଭାବରେ ମଧ୍ୟ ମତେ ବହୁତ ଜାଗାରେ ଡକେଇଛନ୍ତି ଦେନ୍ ପେପର ଆଉଟ ହେଇଛି ବହୁତ ସାରା ଜିନିଷ ମୁଁ ଆଚିଭ୍ କରିଛି ମୋ ଲାଇଫରେ ଏଇ ଇଣ୍ଡଷ୍ଟ୍ରି ଲାଇନରେ ଆସିକି ସମସ୍ତଙ୍କର ଭଲ ପାଇବା ବହୁତ ପାଇଛି ସେତିକି ମୋ ପାଇଁ ବଡ କଥା।
0: ବହୁତ ସୁନ୍ଦର କଥାଟେ କହିଲେ ମ୍ୟାଡମ ସତ କଥା କହିଲେ ଆମେ ଯେତେବେଳେ ସମସ୍ତଙ୍କର ପ୍ରଶଂସା ପାଇଥାଉ ସମସ୍ତଙ୍କ ଆଖିରେ ଆମ ପ୍ରତି କିଛି ଗୋଟେ ଭଲ ପାଇବା ଦେଖୁ ସେତେବେଳେ ନିଶ୍ଚିତ ଭାବରେ ଗୋଟେ ମାନେ ଆମ ଦିଲକୁ ଗୋଟେ ସକୁନ ମିଳେ।
1: ଆଜ୍ଞା ଆଜ୍ଞା।
0: ତ ଏତେ ଆଚିଭମେଣ୍ଟ କହିବା ପରେ ପୁଣି କାହିଁକି ଆଜି ନିରବି ଯାଇଛନ୍ତି?
1: ଆକ୍ଚୁଆଲି ମୁଁ ଟିକେ ପୂର୍ବରୁ ଆପଣଙ୍କୁ କହିଥିଲି ଯେ ମଣିଷକୁ ଗୋଟେ ଗୋଟେ ସିଚୁଏସନ ଏମିତି ବାଧ୍ୟ କରିଦେଇଥାଏ ଯେ ସେ ପଛଘୁଞ୍ଚା ହେଇଯାଏ ତ ବାପାଙ୍କର ଡେଥ ହେଲା ପରଠୁ ମୁଁ କିଛି କିଛି ଜିନିଷ ମାନେ ଇଣ୍ଡଷ୍ଟ୍ରି ଲାଇନରେ ଥାଇକି ଯୋଉଟା କି ମୁଁ ଏକା ଯାଏ ଗୀତ ଗାଇବା ପାଇଁ ମା ମନା କରୁଥାଏ ତ ମା ମାନଙ୍କର ଭୟ ଥାଏ କି କଣ ହେଇଯିବ କଣ ନାଇଁ ତୁ ଏକା ଯାଉଛୁ ବୋଲି ତ ବହୁତ ସାରା ଜିନିଷ ଏମିତି ଅଛି ଯୋଉଥିପାଇଁ କି ମୁଁ ଗୀତ ଲାଇନରୁ ପଛକୁ ଫେରିଗଲି ଦେନ୍ ଜବ୍ କୁ ମୁଁ ଚୁଜ୍ କରିଛି। ଏବେ ରିସେଣ୍ଟଲି ମୁଁ ପ୍ରାଇଭେଟ ଜବ୍ କରୁଛି।
0: କଣ କରନ୍ତି ମ୍ୟାମ?
1: ପ୍ରାଇଭେଟ ଜବ୍ ମୋର ପୋଜିସନ ହଉଛି କେସିୟର।
0: କୋଉଠି?
1: ହୋଟେଲ ହେଲା ଜୟପୁର।
0: ନିଶା ଆଉ ପେଶା ଏଇଟା ତ ବହୁତ ଜଣଙ୍କ ଭାଗ୍ୟରେ ଏକ ହେବା କଷ୍ଟ ହେଇଥାଏ ତଥାପି ପେଶା

0: ସହିତ ନିଶାକୁ ବଞ୍ଚାଇ ରଖିବାକୁ ଅନେକ ପ୍ରୟାସ କରିଥାନ୍ତି, ଆପଣ ସେଭଳି କିଛି ପ୍ରୟାସ କରନ୍ତି କି?
1: ହଁ ହଁ, ଆକ୍ଚୁଆଲି ମୁଁ ପଛକୁ ଫେରି ଯାଇଛି ସତ, ମୋ ଗୀତ ଲାଇନରେ, ଆକ୍ଟିଂ ଲାଇନରେ, କିନ୍ତୁ ମୋର ବହୁତ ବଡ ଡ୍ରିମ୍ ଅଛି ଯେ ମୁଁ ଗୋଟେ ବଡ ଇନ୍ଫ୍ଲୁଏନ୍ସର ହେବି, ତାପରେ ମୋର ପ୍ୟାସନ୍ କୁ ମୁଁ ଯେମିତି ପ୍ରଫେସନ୍ ଭାବରେ କ୍ରିଏଟ୍ କରିବି ଆଉ ଆଗକୁ ବଢ଼ିବି।
0: ଆପଣ କହିଲେ ଏତେ ଆଗକୁ ବଢ଼ିଥିଲେ, ଏତେ ଅଚିଭ୍ କରିଥିଲେ, ତ ପ୍ରଥମେ ସେ ଏଚିଭମେଣ୍ଟ ଆପଣଙ୍କୁ ସେତେବେଳେ ଯୋଉଠି ବେଶୀ ଫେମସ୍ ଥିଲା, ଆପଣଙ୍କୁ ବେଶୀ ଭଲ ଲାଗେ ସେଇ ଗୀତ, ସେଇଥିରୁ କଥା ଶୁଣିବେ।
1: ମୋର ସବୁଠାରୁ କୋରାପୁଟିଆ ଗୀତ ଫେମସ୍ ଥିଲା ଯୋଉଟା କି ମୁଁ କୋରାପୁଟିଆ ସିଙ୍ଗର ସହିତ, ମେଲ୍ ସିଙ୍ଗର ସହିତ ଗାଇଥିଲି, ଲେଡ଼େ ଖେମୁଣ୍ଡିବ ସହିତ, ଯୋଉଟା କି ତାର ନାଁ ହଉଛି ସୁନିତା ରାନୀ। ସମସ୍ତେ ଏଇ ଗୀତକୁ ବହୁତ ଭଲ ପାଇବା ଦେଇଥିଲେ, ତ ମୋ ଭଏସ୍ ରୁ ଏଇ ଗୀତ ଆପଣଙ୍କୁ ମାନେ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୁଁ ଶୁଣେଇବି।
2: ସୁନିତା ହେଇଗଲା ତୋ ସାଙ୍ଗରେ ନାନୀରେ ଲୀଲା ହେଲା, କହି କହି ଥାକିଲି ବୁଝି ବୋଲି ବୋଲି ଥାକିଲି, ରୋଷେଇ ଦେଲେ କୃଷ୍ଣ ପିଲା କେନ୍ତା ମନେ କରି, ଫସାଇ ଦେଲେ କାମରା କରିଆ କେନ୍ତା ଝଙ୍କା।

0: ବହୁତ ସୁନ୍ଦର ଆପଣଙ୍କ ଭଏସ ବି ଏବେ ଏତେ ସୁଇଟ ଶୁଣୁଥିଲେ ଶୁଣିବାକୁ ମନ ହଉଛି।
1: ଆଜ୍ଞା, ଥ୍ୟାଙ୍କ ୟୁ।
0: ଏଇଟା କଣ ଆପଣଙ୍କର ପ୍ରଥମ ଗୀତ ଥିଲା?
1: ଏଇଟା ମୋର ପ୍ରଥମ ଗୀତ ନଥିଲା, କେତେଟା କୋରାପୁଟିଆ ଗୀତ ଗାଇ ସାରିଲା ପରେ ଏଇ ଗୀତଟା ମୋତେ ଏସ୍କେ କୋରାପୁଟିଆ ବୋଲି ସେ ଚ୍ୟାନେଲରୁ ମୋତେ ଏଇ ଅପରଚ୍ୟୁନିଟି ଆସିଥିଲା, ତାପରେ ଏଇ ଗୀତ ମୁଁ ଗାଇଥିଲି, ତାପରେ ଏଇଟା ବହୁତ ଫେମସ ହେଇଥିଲା, ବହୁତ ଭିୟୁଜ ମଧ୍ୟ ଯାଇଥିଲା।
0: ଏଇ ସୁନିତା ରାଣୀ ଉପରେ ଆପଣ ପାର୍ଟ ୱାନ୍ ପାର୍ଟ ଟୁ କରିକିରି ଦୁଇଟି ଗୀତ ଗାଇଛନ୍ତି।
1: ଆଜ୍ଞା ଆଜ୍ଞା,
0: ପାର୍ଟ ୱାନ୍ ଟା ତ ଆପଣ ବୋଧେ ଶୁଣେଇଲେ?
1: ଆଜ୍ଞା, ନା ଏଇଟା ପାର୍ଟ ଟୁ ର ମୁଁ ଶୁଣେଇଲି, ଆଉ ଗୋଟେ ପାର୍ଟ ୱାନ୍ ଥିଲା, ସେଟା ବି ବହୁତ ଭିୟୁଜ ଦେଇଛି ୟୁଟ୍ୟୁବରେ, ଲୋକ ବହୁତ ଭଲ ପାଇବା ଦେଇଛନ୍ତି।
0: ସେଇଥିରେ ତ ଶୁଣିବା ତାହେଲେ
1: ଥିଲା ସୁନିତା ରାଣୀ ପାର୍ଟ ୱାନ।
0: ବହୁତ ସୁନ୍ଦର। ତ ଆପଣ ବର୍ତ୍ତମାନ କହୁଥିଲେ ଯେ ପ୍ୟାସନ ଅଲଗା ଆଉ ଆପଣଙ୍କର ପେଶା ବି ଅଲଗା, ସେଇ ପେଶା କରିବା ଭିତରେ ଆପଣ ଏଇ ନିଶା ପ୍ରତି କେତେ ସମୟ ଦିଅନ୍ତି?
1: ଆକ୍ଚୁଆଲି ମୁଁ ଜବ କରୁଛି ପ୍ରାଇଭେଟ ଜବ, କିନ୍ତୁ ଗୋଟେ ଆମର ମନ୍ଥ କୁ ତିନିଟା ଅଫ ଥାଏ, ତ ମୋର ଯୋଉ ନିଶାଟା ମୋ ଭିତରେ ଅଛି ସେଟା ମୁଁ ଅଫ ଟାଇମ ରେ ହିଁ ଟାଇମ ଦିଏ। ସେଇଟା ମୋର ଛୁଟି ଯୋଉ ଦିନ ଥିବ ନା ମୁଁ ଜବ ଲାଇନ କୁ ଛାଡି, ମାନେ ଜବ ରୁ ଅଫ ଥିବା ଦିନ ହିଁ ଯାହା ବି କରେ।
0: ଆପଣ ଏବେ କହୁଥିଲେ ଯେ ଆପଣଙ୍କ ଫାଦର ଏକ୍ସପାୟାର କରିବା ପରେ ଆପଣ ବହୁତ ମାନେ ଏଇ ଲାଇନ ରେ ବହୁତ ସଂଘର୍ଷ କରିବାକୁ ପଡୁଛି, ପରିବାର ଭିତରେ ମାଙ୍କର ମାନେ ଇଚ୍ଛା ଏଇ ସବୁକୁ ଗୁରୁତ୍ୱ ଦେଇକିରି ଆପଣଙ୍କୁ ଆଗେଇବାକୁ ପଡୁଛି, ପରିବାରରେ କିଏ କିଏ ରୁହନ୍ତି?
1: ମୋ ଫ୍ୟାମିଲି ମେମ୍ବର ସେଥିରେ ମୋ ବାପାଙ୍କର ଡେଥ ହେଲା ପରେ ମୋ ମା ଆଉ ଆମେ ତିନି ଭଉଣୀ, ମୋ ବଡ ଦିଦିଟା ଅଲରେଡି ମ୍ୟାରେଜ ହେଇଗଲେଣି, ମୋ ସାନ ଭଉଣୀ ଆଉ ମୁଁ, ଆମ ଫ୍ୟାମିଲିରେ ଚାରି ଜଣ ରହୁଛୁ।
0: ସାନ ଭଉଣୀ କଣ କରନ୍ତି?
1: ମୋ ସାନ ଭଉଣୀଟା ଏବେ ଗ୍ରାଜୁଏସନ କମ୍ପ୍ଲିଟ କରିଛି, ରିସେଣ୍ଟଲି ତାର କିଛି ଗୋଟେ ପ୍ଲାନିଂ ଅଛି, ଜବ କରିବ ଆଉ ଜବ ପାଇଁ ପ୍ରିପାରେସନ କରୁଛି।
0: ଏଇ କଳା ପ୍ରତି ତାଙ୍କର କେମିତି ଧାରଣ?
1: ଆକ୍ଚୁଆଲି ତାର ଟ୍ୟାଲେଣ୍ଟ ଅଛି, ସିଙ୍ଗର ଲାଇନ ରେ ଡ୍ୟାନ୍ସ ମଧ୍ୟ କରେ। ଆମ ଘରେ ଆକ୍ଚୁଆଲି ତିନି ଭଉଣୀ, ଆମେ ତିନି ଭଉଣୀ ମଧ୍ୟ, ଆମର ଭଏସ ଟା ବହୁତ ସୁନ୍ଦର, ମୋ ବଡ ଦିଦିର ମୋ ସାନ ଭଉଣୀର ଭଏସ ସୁନ୍ଦର, ବଟ ସେମାନେ ଚାହିଁଲେନି କଣ ପାଇଁ ମୁଁ ଜାଣିନି, କିନ୍ତୁ ମୋର ଗୋଟେ ଇଚ୍ଛା ବହୁତ ଥିଲା କି ଏଇ ଲାଇନ ରେ ମୁଁ ଗୀତ ଗାଇବି, ଆଉ ସମସ୍ତେ ଯେମିତି ମୋତେ ଭଲ ପାଇବା ଦିଅନ୍ତୁ, ଆଉ ଆଗକୁ ବଢିବାର ମୋର ପ୍ଲାନିଂ ଥିଲା, ତ ମୁଁ ଏଇ ଲାଇନ କୁ ଚୁଜ କଲି।
0: ଯେତେବେଳେ ନୂଆ ନୂଆ ଗୀତ ଗାଇବା ଆରମ୍ଭ କଲେ, ଏ ଦିଗରେ ଯିବା ପାଇଁ ପ୍ରୟାସ କଲେ, ପରିବାରରେ କେମିତି ଆପଣଙ୍କୁ ସପୋର୍ଟ ମିଳିଥିଲା?
1: ମୋ ଫ୍ୟାମିଲି ଦେଖନ୍ତୁ, ସବୁ ଫ୍ୟାମିଲିରେ ଇଣ୍ଡଷ୍ଟ୍ରି ଲାଇନ କୁ ପସନ୍ଦ କରିବେ ତାର କିଛି ମାନେ ନାହିଁ, ତ

0: ମୁଁ ଯେତେବେଳେ ଗୀତ ଲାଇନ କୁ ଚୁଜ୍ କଲି, ଗୋଟେ ଦୁଇଟା ଗୀତ ଗାଇ ସାରିଲେ ବହୁତ ଜଣ ଏମିତି ମୋର ନେଗେଟିଭିଟି ବାହାର କରିଲେ କି ହଁ ସେ ଭଲ ଗୀତ ଗାଉନି, ଆଉ ସେ କଣ କରିବ, ସେ ଇଣ୍ଡଷ୍ଟ୍ରି ଲାଇନ୍ ରେ ପଳାଇଗଲା, ଖରାପ ହେଇଯିବ ବୋଲି ମୋ ବାପା ମାଙ୍କ ମୁଣ୍ଡରୁ ବହୁତ ସାରା କଥା କହିଲେ। ସେହି ଯୋଗୁଁ ମୋ ଫ୍ୟାମିଲି ମତେ ହୀନ ଦୃଷ୍ଟିରେ ଦେଖିଲେ, ହଁ ତୁ ଗୀତ ଲାଇନ ଛାଡି ଦେ, ଆଉ ତୁ ଗୀତ ଗାଆନି, ଲୋକ ଏମିତି କହୁଛନ୍ତି ସେମିତି କହୁଛନ୍ତି ବୋଲି। କିନ୍ତୁ ତାପରେ ଗୋଟେ କିଛି ମୁମେଣ୍ଟସ ଗଲା, କିଛି ଦିନ ଗଲା, କିଛି ବର୍ଷ ଗଲା, ଯୋଉମାନେ କି ମୋ ପ୍ୟାରେଣ୍ଟସ କୁ କହୁଥିଲେ ନା ଏସବୁ ବ୍ଲେମ୍ ଦଉଥିଲେ, କିନ୍ତୁ ତା ବଦଳରେ କେତେ ଜଣ ତାରିଫ କଲେ ଯେ ଆପଣଙ୍କ ଝିଅ ଗ୍ରେଟ, ଆପଣଙ୍କ ଝିଅକୁ ନେଇ ଆପଣ ବହୁତ ପ୍ରାଉଡ ଫିଲ୍ କରୁଥିବେ, ଏତେ ଗୀତ ଗାଇଛନ୍ତି ତାଙ୍କେ, ଏତେ ଏଚିଭମେଣ୍ଟ କରିଛନ୍ତି। ତ ବାପା ମା ସେଇ ଜାଗାରେ ବହୁତ ଖୁସି ହେଇଗଲେ। ତାପରେ ଯୋଉ ନେଗେଟିଭିଟି ଥିଲା ତାଙ୍କ ମାଇଣ୍ଡରେ, ଲୋକଙ୍କ ଦ୍ୱାରା ଯୋଉଟା ଶୁଣିଥିଲେ, ସେସବୁକୁ ନେଗେଟିଭିଟି କୁ ଆଭଏଡ କରିଦେଲେ, ଆଉ ମତେ ସେମାନେ ଭଲ ପାଇବା ଦେଲେ। ତାପରେ ସେଇଟା ଜିନିଷକୁ ନେଗେଟିଭିଟି କୁ ହଟେଇ ଦେଲେ, ତାପରେ ଏଇ ଗୀତ ଲାଇନ କୁ ସେମାନେ ଗୋଟେ ଟ୍ୟାଲେଣ୍ଟ ବୋଲିକି ସ୍ୱୀକାର କଲେ। ତ ମୋ ବାପା ମା ମଧ୍ୟ ମତେ ଗୀତ ଲାଇନ ଛାଡ଼ିବାକୁ ମନା କରିଛନ୍ତି। ଏକ୍ଚୁଆଲି ମୋ ବାପା ସପୋର୍ଟ କରୁଥିଲେ, ବଟ୍ ମୋ ମା ବିଲକୁଲ ବି ସପୋର୍ଟ କରୁନଥିଲେ, କିନ୍ତୁ ଏବେ ବର୍ତ୍ତମାନ ସପୋର୍ଟ କରୁଛନ୍ତି ତାଙ୍କେ।
1: ଆପଣ କହୁଥିଲେ କି ଆପଣ ଜଜ୍ ହେଇଥିଲେ,
0: ଆଜ୍ଞା ଆଜ୍ଞା,
1: ତ ଯେତେବେଳେ ପ୍ରଥମ କରି ଜଜ୍ ହେବା ପାଇଁ ଆପଣଙ୍କୁ ଗୋଟେ ଷ୍ଟେଜ୍ କୁ ଡକା ହେଇଥିଲା, ସେତେବେଳେ ଆପଣ କଣ ଫିଲ୍ କରିଥିଲେ ଆଉ କଣ ସେ ପ୍ରୋଗ୍ରାମ ସେଇଥିରେ କିଛି ଆପଣ ସ୍ମୃତି ଆରମ୍ଭ କଲେ ଭଲ ହୁଅନ୍ତା?
0: ସେଇଟା ହଉଛି ଫୁଟବଲ ଟୁର୍ଣ୍ଣାମେଣ୍ଟ ଥିଲା ବୋରିଗୁମାରେ, ଫାର୍ଷ୍ଟ ଟାଇମ୍ ଯୋଉଠି ମତେ ଇନଭାଇଟ କରାହେଇଥିଲା। ସେଇଟା ସେଇ ଟାଇମରେ ନା ମାନେ ସ୍ପିଚଲେସ୍ ହେଇଯାଇ ମଣିଷ, କିଛି କହି ହବନି ନା, ମାନେ କାନ୍ଦି ପାରୁଥିବ ନା ହସି ପାରୁଥିବ, ବଟ୍ ଟିକେ ମନ ବହୁତ ଖୁସି ଥିବ, କହିପାରିବ ନଥିବ, ସେଇଭଳିଆ ଥିଲା ମୋ ଖୁସି। ମୁଁ ବହୁତ ଖୁସି ଥିଲି ସେଇ ଟାଇମରେ, ମାନେ ମୋ ଲାଇଫରେ ଏଇ ଇଣ୍ଡଷ୍ଟ୍ରି ଲାଇନରେ ମୁଁ ଆସିକି ଲୋକଙ୍କର ଭଲ ପାଇବା ଯେମିତି ପାଇଛି, ମାନେ ମୁଁ ବେଳେବେଳେ ଗୋଟେ ଜାଗାରେ ଟ୍ରାଭେଲ କରେ, ମାସ୍କ ପିନ୍ଧିକି ମଧ୍ୟ ଲୋକ ନେଇକି ମୋର ଆଖି ଦେଖିକି ବି ଜାଣିଯିବେ ଯେ ଏଇଟା ମାମାଲି ପାଣି ବୋଲି। ତ ସେଇ ପ୍ରକାର ଯୋଉ ଭଲ ପାଇବା, ଆଖି ଦେଖି ଚିହ୍ନିବା, ବାଟରେ ଗଲେ ସେମାନେ ମାନେ ମତେ ଭଲ ପାଇବା ଦେବା, ଏଇସବୁ ଜିନିଷ ନା ମତେ ବହୁତ ଖୁସି ଲାଗେ ଯେ ଯାହା ହଉ ମୁଁ ଗୋଟେ ଇଣ୍ଡଷ୍ଟ୍ରି ଲାଇନ ରେ ଆସି କୋରାପୁଟିଆ ଗୀତ ଗାଇକି ଲୋକଙ୍କର ମନରେ ଏତେ ଭଲ ପାଇବା ସାଉଁଟିଛି ବୋଲି ମତେ ବହୁତ ଖୁସି ଲାଗେ।
1: ସୁନିତା ରାଣୀ ଗୀତ ପରେ ଆପଣଙ୍କୁ ଆଉ କୋଉ ଗୀତ ବେଶୀ ପ୍ଲିଜାଣ୍ଟ ଦେଇଛି, ବେଶୀ ଆତ୍ମସନ୍ତୋଷ ଦେଇଛି?
0: ସୁନିତା ରାଣୀ ପରେ ମୋର ଆଉ କେତେଟା ଗୀତ ବହୁତ ସାରା ହିଟ ହେଇଛି, ଯୋଉଟା କି ଲାଲ ଚୁନେରିଆ, ତାପରେ ବହୁତ ସାରା ଗୀତ ଏମିତି ଗୀତ ଯୋଉଟା କି ହିଟ ଭିଉଜ ଯାଇଛି ସବୁ ୟୁଟ୍ୟୁବ ଚ୍ୟାନେଲରେ, ପର ୟୁଟ୍ୟୁବ ଚ୍ୟାନେଲରେ ହଉ, ଏସ୍କେ କୋରାପୁଟିଆ ହଉ, ଦେନ୍ ଯେତେ ଜଣ ବି ୟୁଟ୍ୟୁବ ଚ୍ୟାନେଲ ଗୋଟେ ଗୋଟେ ଖୋଲିଛନ୍ତି ସେମାନଙ୍କର ଚ୍ୟାନେଲରେ ସେ ଗୀତ ବହୁତ ଭାଇରାଲ ଯାଇଛି। ସୁନିତା ରାଣୀ ପରେ ପରେ ମଧ୍ୟ ବହୁତ ଗୀତ ଏମିତି ହିଟ

0: ଆଉ ସେ ପଦ୍ମନ ପାନିଙ୍କ ସହିତ ଗାଇଥିଲେ, ବି ସେଥିରେ କରିଛନ୍ତି।
1: ହଁ, ସେଇଟା ଆକ୍ଚୁଆଲି ମାନେ ଯୋଉ ଆମ କେତେଟା ଡିଷ୍ଟ୍ରିକ୍ଟ, ସବୁ ଡିଷ୍ଟ୍ରିକ୍ଟରେ ଯେମିତି ଆମ କୋରାପୁଟରେ ପରବ ହୁଏ, ସେମିତି ରାୟଗଡ଼ାରେ ମଧ୍ୟ ଚଇତି ଚଇତି ହେଇଥିଲା। ତ ଚଇତି ଟାଇମରେ ଆମେ ସେଇ ଗୀତଟା କରିଥିଲୁ, ଗାଇଥିଲୁ ଦି ଜଣ ପଦ୍ମନ ପାଣି ଭାଇ।
0: କୋଇ ଭାଷାରେ ଗୀତ?
1: ହଁ, କୋଇ ଭାଷାରେ ସେଇ ଗୀତଟା ଗାଇଥିଲୁ। ଆଉ ସେଇଟା କଲେକ୍ଟର ମାନେ ରାୟଗଡ଼ାର କଲେକ୍ଟର ମଧ୍ୟ ଆମକୁ ଷ୍ଟେଜରେ ଡାକିକି ନେଇକି ପ୍ରାଇଜ ଦେଇଥିଲେ। ସେଇ ମୋମେଣ୍ଟଟା ବି ବହୁତ ସ୍ପେଶିଆଲ ଥିଲା ଆମ ପାଇଁ, ସେଇ ଗୀତ ପାଇଁ ସ୍ପେଶିଆଲି।
0: ଆପଣ କେମିତି କୋଇ ଭାଷାଟାକୁ କେମିତି ଅକ୍ତିଆର କଲେ, ନିଜ ଇଏରେ ଢଳେଇ ଦେଲେ?
1: ଆକ୍ଚୁଆଲି ମୁଁ 6th ରୁ 10th ପଢୁଥିଲି, ହଷ୍ଟେଲ ଲାଇଫ ପଢୁଥିଲି। ସେଇ ଟାଇମରେ କୁଇ ଲୋକମାନେ ବି, କୁଇ ଝିଅମାନେ ମଧ୍ୟ ସେଇ ହଷ୍ଟେଲରେ ପଢୁଥିଲେ। ତ ତାଙ୍କଠୁ କିଛି କିଛି ଲାଙ୍ଗୁଏଜ ମୁଁ ରହିଲା ଟାଇମରେ ଶିଖି ଯାଇଥିଲି। ତ ମୋତେ ଟିକେ ଗୀତ ଯୋଉ ଲିରିକ୍ସଟା ମୋତେ ଦିଆହେଲା, ତ ମୋ ପାଇଁ ସେଇଟା ସହଜ ହେଇଗଲା। ପ୍ରୋନାଉନ୍ସିଏସନରେ ମୋର ଟିକେ ବି ଭୁଲ ହେଲା ନାହିଁ, ତାପରେ ମୁଁ ଗାଇଦେଲି ଆଉ ସେଇଟା ବି ହିଟ୍ ହେଇଗଲା।
0: ବହୁତ ସୁନ୍ଦର। ଗୋଟେ ଭାଷା ଅକ୍ତିଆର କରିଲେ ନିଶ୍ଚିତ ଭାବେ ଗୋଟେ ଗର୍ବ ଫିଲିଙ୍ଗ ଆସେ।
1: ଆଜ୍ଞା ଆଜ୍ଞା।
0: ଆପଣଙ୍କୁ କୁଇ ଭାଷା ଯେତେବେଳେ ନୂଆ ନୂଆ ଶିଖୁଥିଲେ କେମିତି ଲାଗୁଥିଲା?
1: ଏକ୍ଚୁଆଲି ମୁଁ

0: ନୂଆ ନୂଆ କୋଇ ଭାଷା ଶିଖୁଥିଲେ ନା, ମୁଁ କଣ କହୁଥିଲି ମୁଁ ନିଜେ ବି ଜାଣିପାରୁନଥିଲି, ମୋ ସାମ୍ନାରେ ଯେତେ ଜଣ ବି ଥିଲେ ନା ଝିଅମାନେ, ସେମାନେ ହସୁଥିଲେ କଣ କହୁଛି, ମାନେ ଏମିତି ଗାଳି କଲେ ବି ସେମାନେ ବୁଝି ଯାଉଥିଲେ ଯେ ଗାଳି କରୁଛି ବୋଲି, ବଟ୍ ମୁଁ ନିଜେ ବୁଝିପାରୁନଥିଲି। ପରେ ପରେ ଆସ୍ତେ ଆସ୍ତେ, ଯେକୌଣସି ଜିନିଷ ବି ତ ମା ପେଟରୁ ଶିଖି ହେବନି, ଆସ୍ତେ ଆସ୍ତେ ଶିଖିଗଲି। ତାପରେ ଯେ ମୁଁ ଯେତେବେଳେ ଗୀତ ଗାଇଲି, ସେ କୋଇ ଗୀତ ଚୈତି ଗୀତଟା ମୋତେ ପୁରା ସକ୍ସେସ ମିଳିଗଲା ଆଉ ମୁଁ ସହଜରେ ଗାଇପାରିଲି ସେ ଗୀତ।
1: ଏଇଥିରୁ ପଦେ ଶୁଣିବା।

0: ଆତ୍ମାକୁ ଲାଗୁଛି ଆହୁରି ଶୁଣନ୍ତୁ କି ଏ କାନ କହୁଛି ଆହୁରି ଶୁଣ ଶୁଣନ୍ତୁ କି ଏଇ ଭଏସ ପାଇଁ ଆପଣ କଣ କରନ୍ତି?
1: ମୁଁ ମୋ ଲାଇଫ ରେ ଭଏସ ପାଇଁ ମୁଁ ସତ କହୁଛି ମୁଁ ଅଳ୍ପ ଟାଇମ ହିଁ ଦିଏ, ବହୁତ ଟାଇମ କିଛି ବି ଦିଏନି, ଅଳ୍ପ ଟାଇମ ଦିଏ, ଯାହା ଗଡ୍ ଗିଫ୍ଟ ମତେ ଦେଇଛନ୍ତି ବାସ ସେତିକିରେ ମୁଁ ସନ୍ତୁଷ୍ଟ।
0: ଅଭିନୟ ପ୍ରତି ମାଙ୍କର କଣ ଇଏ ଥିଲା?
1: ଆକ୍ଚୁଆଲି ଆମ ଗାଁ ଗହଳର ଲୋକମାନେ ନା ଡିଫରେଣ୍ଟ ଭାବନ୍ତି ଆକ୍ଟିଂ ଲାଇନ କୁ ଆଉ ସିଙ୍ଗିଂ ଲାଇନ କୁ, ସେମାନେ ମାନେ ଯଦି ବି ସାଥ ଦେବେ ଦେନ୍ ସିଙ୍ଗିଂ କରେ ଏମିତି ଟାଇପ୍ ର ସାଥ ଦିଅନ୍ତି, କିନ୍ତୁ ଆକ୍ଟିଂ ଲାଇନ କୁ ଟିକେ ଡରନ୍ତି, ଯେମିତି କିଏ କାଳେ ମୋ ଝିଅ କଣ କରିଦେବ କଣ ନାଇଁ କଣ କଣ ସିଚୁଏସନ୍ ପଡିବ, ଟିକେ ଆକ୍ଟିଂ ଲାଇନ କୁ ଘୃଣା କରନ୍ତି, ବଟ ସିଙ୍ଗର ଲାଇନ କୁ ଟିକେ ଏକ୍ସପୋଜ କରି ତାଙ୍କେ ସପୋର୍ଟ କରନ୍ତି।
0: ଏବେ ଯେତେବେଳେ ଆପଣ ସିଙ୍ଗିଂ ଆଉ ଆକ୍ଟିଂ ର କଥା ଜାଣିଲେଣି, କେମିତି ଆପଣ ସେ ଦୁଇଟାକୁ ମ୍ୟାନେଜ କରନ୍ତି? ନା ବର୍ତ୍ତମାନ ଚାହାନ୍ତି ଯେ ଆକ୍ଟିଂ ଟାକୁ ଛାଡିଦେବେ, କେବଳ ସିଙ୍ଗିଂ ଟାକୁ ହିଁ ଗୀତ ଟିକୁ ହିଁ ଜାରି ରଖିବେ?
1: ଯାହାର ଯୋଉଟା ଡ୍ରିମ ଥିବ ନା, ତାକୁ ଯୋଉ ଟାଇମ ରେ ମଧ୍ୟ ସେ ଡ୍ରିମ କୁ ସକ୍ସେସଫୁଲ କରିବାର ସେ ପଛେଇବ ନା, ଯାହାର ଯୋଉ ଡ୍ରିମ ଥିବ। ତ ମୁଁ ଜବ୍ ଲାଇଫ ରେ ମଧ୍ୟ ରହି ରହିକି ମୋର ଡ୍ରିମ ଟାକୁ ସକ୍ସେସ କରିବି, ସେଟା ମୁଁ ପୁରା ପ୍ରିପେୟାର କରିସାରିଛି।
0: ଆପଣ ଯେତେବେଳେ ପ୍ରଥମ କରିକି ଆକ୍ଟିଂ କରିଲେ, କେତେ କେମିତି ପରିବାର ଆଉ ଆପଣଙ୍କର ସାଙ୍ଗସାଥି ମାନେ ଆପଣଙ୍କ ଚାରିପାଖ ପରିବେଶରେ କେମିତି ତାର ରିଆକ୍ସନ ଆସିଥିଲା?
1: ଦେଖନ୍ତୁ ମ୍ୟାଡମ, ଆମେ 100% ଗୋଟେ ଜାଗାରେ ପରଫେକ୍ଟ ହେଇପାରିବାନି, ଆମେ ଆକ୍ଟିଂ କରୁଛୁ ସତ, ଆମେ ଯଦି ଭଲ ବି କରୁଥିବୁ କେତେ ଜଣ ନେଗେଟିଭିଟି କମେଣ୍ଟ ଦେବେ ଆଉ କେତେ ଜଣ ପଜିଟିଭ କମେଣ୍ଟ ଦେବେ। ତ ମୁଁ ଯୋଉ ଟାଇମରେ ଆକ୍ଟିଂ କରୁଥିଲି, ଯୋଉ ଗୀତରେ କରିଥିଲି, ସେଇ ଟାଇମରେ ବହୁତ ଜଣ ମୋ ଗାଁ ହଉ ମୋର ଡିଷ୍ଟ୍ରିକ୍ଟ ହଉ ମୋ ପାଖ ପଡୋଶୀ ଲୋକମାନେ ବହୁତ ଖୁସି ହେଇଯାଇଥିଲେ, ଗୋଟେ ଦୁଇ ଜଣ ତ ଅବିୟସଲି ସେମାନେ ନେଗେଟିଭିଟି କରିବେ ହିଁ, ନେଗେଟିଭ କମେଣ୍ଟ ଦେବେ, ତ ତାଙ୍କର କଥା ମାନେ ଆଭଏଡ କରି ତ ଆଗକୁ ବଢିବାକୁ ପଡିବ ନା।
0: ଆପଣଙ୍କର ଯୋଉ ଜବ୍ କରୁଛନ୍ତି ସେଇ ଆପଣଙ୍କର ସହକର୍ମୀ ମାନଙ୍କ ମଧ୍ୟରେ ଗୀତ ଗାଇବା ଏଇସବୁର ପ୍ରଭାବଟା କେମିତି ପଡୁଛି?
1: ମୁଁ ଯୋଉଠି ଜବ୍ କରୁଛି ହୋଟେଲ ହେଲା ଜୟପୁର, ସେଠି ଫ୍ରାଇଡେ ଆଉ ସଣ୍ଡେରେ ପ୍ରୋଗ୍ରାମ ହୁଏ, ଏମିତି ନାଇଟ୍ ପ୍ରୋଗ୍ରାମ, ଯୋଉଟା ମ୍ୟୁଜିସିଆନ ମାନେ ଆସନ୍ତି। ତ ଆମର ଯୋଉ ଓନର ଅଛନ୍ତି ଏଇଠି, ତ ମତେ ସବୁବେଳେ ଏକ୍ସାଇଟମେଣ୍ଟ ହେଇକି କୁହନ୍ତି କି ମାମାଲି ପାଣି ତମେ ଗୀତ ଗାଅ, ତମେ ତ ଭଲ ଗୀତ ଗାଉଛ ତମେ ଗୀତ ଗାଅ ବୋଲି ମତେ ଅପରଚ୍ୟୁନିଟି ବି ଦିଅନ୍ତି ସେ ଜାଗାରେ। ତ ସମସ୍ତଙ୍କର ସହମତି ମୁଁ ଜବ୍ ଲାଇନ ରେ ବି ମୁଁ ପାଇଛି।
0: କେବଳ ଏଇ ଆଦିବାସୀ ଭାଷାର ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି ନା ଅନ୍ୟ ଭାଷାରେ ବି ଗୀତ ଗାଇଛନ୍ତି, ମାନେ ନର୍ମାଲ ଆମର ଓଡ଼ିଆ ଭାଷାରେ ବି ଗୀତ ଗାଇଛନ୍ତି?
1: ମୁଁ ସମ୍ବଲପୁରୀ ଗୀତ ଗାଇଛି, ତାପରେ ମୁଁ ଗାଇଛି କୋରାପୁଟିଆ ଗୀତ ଆଉ କୁଇ ଗୀତ ଗାଇଛି।
0: ଏଇ ଗୀତ ପାଇଁ କେବେ ବାହାରକୁ ଯାଇଛନ୍ତି?
1: ସତ କହିବାକୁ ଗଲେ ମୁଁ ତ ବାହାରକୁ କେବେ ଯାଇନି, କାହିଁକି ନା ମତେ ସେତିକି ଗୋଟେ ଅପରଚ୍ୟୁନିଟି ମିଳିନି ବାହାରକୁ ଯିବା ପାଇଁ, ବାହାରକୁ ଯାଇନି, ବଟ କୋରାପୁଟ ଡିଷ୍ଟ୍ରିକ୍ଟ ରେ ଯାହା ବି ମୁଁ ଗାଇଛି କୋରାପୁଟ ଡିଷ୍ଟ୍ରିକ୍ଟ ରେ ହିଁ ଗାଇଛି।
0: ଏବେ ଆପଣ କହୁଛନ୍ତି ଯେ ସଙ୍ଗୀତ ଦୁନିଆରୁ କିଛିଟା ଦୂରେଇ ଯାଇଛନ୍ତି, ତେବେ ଯୋଉ ମାମାଲି ପାଣିକୁ ଏତେ ଅପରଚ୍ୟୁନିଟି ମିଳୁଥିଲା ଯୋଉ ଷ୍ଟୁଡିଓ ମାନଙ୍କରେ ସେମାନେ ତାଙ୍କୁ ଏତେ ଡାକୁଥିଲେ ଗୀତ ଗାଇବା ପାଇଁ, ଏବେ କଣ ସେମାନେ ମାମାଲି ପାଣିର ଏଇ ଅସୁବିଧା ସମୟରେ ସେ ତାଙ୍କର ଫ୍ରି ଟାଇମ ଟାରେ ତାଙ୍କୁ

0: ଡାକୁନାହାନ୍ତି ଗାଇବା ପାଇଁ?
1: ମୁଁ ହଠାତ୍ ତ ଗୀତ ଲାଇନ ଛାଡ଼ିନି, ବଟ୍ ଫ୍ରି ଟାଇମରେ ଡାକନ୍ତି। କିନ୍ତୁ ଯଦି ଆମେ ଗୋଟେ ଜିନିଷକୁ ଚୁଜ୍ କରୁଥିବୁ, ସାଇଦ ଇଣ୍ଡଷ୍ଟ୍ରି ଲାଇନ ହଉ ଜବ୍ ଲାଇନ ହଉ, ଆମକୁ ଗୋଟେ ଠାରେ ଫୋକସ୍ କରିବାକୁ ପଡିବ। ଯଦି ଆମେ ଇଣ୍ଡଷ୍ଟ୍ରି ଲାଇନ ଚୁଜ୍ କରୁଥିବୁ, ଦେନ୍ ତାକୁ ବହୁତ ଟାଇମ ଦେବାକୁ ପଡିବ ଜବ୍ ଲାଇନକୁ, ମାନେ ଜବ୍ ଲାଇନରେ ରହିଲେ ଆମକୁ ପ୍ରୋବ୍ଲେମ୍ ହଉଥିବ। ତ ଦିଟା ଜିନିଷ ଭିତରେ ଗୋଟେ ଲାଇନ ଆମକୁ ଚୁଜ୍ କରିବାକୁ ପଡିବ। ତେଣୁକରି ସେ ଜିନିଷକୁ ମୁଁ ଆଭଏଡ୍ କରିଦେଲି ଯେ ଯଦି ବି ଜବ୍ କରିବି ଆଟଲିଷ୍ଟ ସେଇ ଟାଇମ୍ ଦେବି, ଯଦି ମୁଁ ଇଣ୍ଡଷ୍ଟ୍ରି ଲାଇନରେ ଗୀତ ଗାଇବି ଦେନ୍ ସେଇ ଟାଇମ୍ ଦେବି। ତାପରେ ଦିଟା ଭିତରୁ ମୋର ଅପ୍ସନାଲି ହେଲା ମୋର ଜବ୍।
0: ବୃତ୍ତି ତ ଆମର ରହିବ, ଆମର ପେଟ ପାଟଣା ଅଛି, ପରିବାର ରହିଛି, ଆମେ ଆମର ଜୀବିକା ପାଇଁ ଆମେ କିଛି ନା କିଛି କାମ କରିବାକୁ ପଡିବ। ତେବେ ନିଶାଟାକୁ ତ ଆମେ ଛାଡି ପାରିବାନି, ଯୋଉଟା ଆପଣ କହିଲେ ଯେ ଆପଣଙ୍କର ଫ୍ରି ଟାଇମଟାରେ ଗାଉଛନ୍ତି, ସେଇ ଫ୍ରି ଟାଇମଟାରେ ଆପଣ ସେଇଭଳି କିଛି ମାନେ ଷ୍ଟୁଡିଓରେ ଯାଇ ଗୀତ ଗାଇବା କି ସେଇଭଳି କିଛି ସୁଯୋଗ ପାଆନ୍ତି ନା ପାଇନାହାନ୍ତି?
1: ଫ୍ରି ଟାଇମରେ ମୁଁ ଯାହା ବି ମୁଁ ପ୍ରାକ୍ଟିସ କରେ, ବଟ୍ ଗୀତ ଛାଡିଲା ପରେ ଆଉ ମୁଁ କୋଉ ଷ୍ଟୁଡିଓକୁ ବି ଗୀତ ଗାଇବାକୁ ରିସେଣ୍ଟଲି ଯାଇପାରୁନି। ଆଉ
0: ତ ଆପଣ ଯୋଉ ଡ୍ରିମ ଟା ରଖିଛନ୍ତି ଯେ ଆଗକୁ ଯିବେ, ମାନେ ଏଇ ପ୍ୟାସନ ଟାକୁ ଆପଣ ଆପଣଙ୍କର ଲାଇଫ ର ସବୁକୁ ମାନେ ମୋଷ୍ଟ ୱାଣ୍ଟେଡ ଇଏ ରଖିଛନ୍ତି, ତ
1: ଆଜ୍ଞା,
0: ତାକୁ କିଭଳି ଭାବରେ ସାକାର କରିବାର ପ୍ରୟାସ କରନ୍ତି?
1: ଦେଖନ୍ତୁ, ଗୋଟେ ମୁଁ ଷ୍ଟୁଡିଓ ଯାଇକି ଗୀତ ନ ଗାଇ ପାରିଲେ କଣ ହେଲା, କିନ୍ତୁ ଗୋଟେ ସୋସିଆଲ ଇନଫ୍ଲୁଏନ୍ସର ଭାବରେ ମୁଁ କାମ କରିବି। ଦେନ୍ ମୋର ଯୋଉ ଟ୍ୟାଲେଣ୍ଟ ଅଛି ସେଇଟାକୁ ମୁଁ ସର୍ଭ କରିବି ଧୀରେ ଧୀରେ। ମୋତେ ତ କେହି ମାମଲି ପାଣି ହିସାବରେ ଭୁଲି ନାହାନ୍ତି, କିନ୍ତୁ ସେ ଜିନିଷକୁ ଅଟୋମେଟିକଲି ସୋସିଆଲ ଇନଫ୍ଲୁଏନ୍ସର ଭାବରେ ସେ ଜିନିଷକୁ ଏକ୍ସେପ୍ଟ କରିଦେବେ ସମସ୍ତେ।
0: ଆଜିକାଲି ଯୋଉ ଆମର ୟଙ୍ଗ ଜେନ୍ଜି ମାନଙ୍କର ସବୁ ଇନଷ୍ଟାଗ୍ରାମ ଫେସବୁକ୍ ଏଇ ଉପରେ ହିଁ ବେଶୀ ପ୍ରଭାବ ହଉଛି, ଆପଣ ସେଇ ସେଇ ଫିଲ୍ଡରେ ଏଇ ଆପଣଙ୍କର ନିଶାକୁ ମାନେ
1: ପ୍ରଫେସନ ଭାବରେ ନେବାକୁ ଚାହୁଁଛି, ଯୋଉଟା କି ଆମର ୟୁଟ୍ୟୁବ ଆଉ ଇନଷ୍ଟାଗ୍ରାମ
0: ଆଜ୍ଞା
1: ଫେସବୁକ୍?
0: ଆଜ୍ଞା, ସେଥିରେ କେମିତି ଆପଣ ଇଏ କରୁଛନ୍ତି?
1: ମୋର ଇନଷ୍ଟାଗ୍ରାମ ଆଇଡି ମାମାଲି ପାଣି ଅଫିସିଆଲ, ମୋର ଫେସବୁକ୍ ଆଇଡି ବି ସେଇ ସେମ୍, ଆଉ ମୋର ୟୁଟ୍ୟୁବ ଚ୍ୟାନେଲ ବି ମାମାଲି ପାଣି ଅଫିସିଆଲ, ଯୋଉଠିକି ବହୁତ ଫଲୋର୍ସ ଅଛନ୍ତି ଫେସବୁକ୍ରେ, ଇନଷ୍ଟାଗ୍ରାମରେ, ୟୁଟ୍ୟୁବରେ, ୟୁଟ୍ୟୁବରେ ବହୁତ ସବସ୍କ୍ରାଇବର ମାନେ ବି ଅଛନ୍ତି। ତ ସେଇ ଜିନିଷକୁ ଏଇ ଯୋଉ ସୋସିଆଲ ଇନଫ୍ଲୁଏନ୍ସର ଭାବରେ ଏଇ ସବୁ ଚ୍ୟାନେଲକୁ ନେଇକରି ମୁଁ ଗ୍ରୋଥ କରିବାକୁ ଚାହେଁ।
0: ଆମେ ଦେଖୁଛେ ବେଶୀରେ ଏଇ ଯୋଉ ଫେସବୁକ୍ ୟୁଟ୍ୟୁବ ଇନଷ୍ଟାଗ୍ରାମ ଏଇଥିରେ ହିଁ ଜେନ୍ଜି ମାନେ ବେଶୀ ବ୍ୟସ୍ତ ରହୁଛନ୍ତି, ଆଉ ଏଇଥିରେ ହିଁ ସେମାନେ ବହୁତ ମାନେ ଇନଫ୍ଲୁଏନ୍ସ ଦେବା ପାଇଁ ମାନେ
1: ଆଜ୍ଞା ଆଜ୍ଞା ଆଜ୍ଞା, ନିଜର କଳାକୁ ଯଦି ଆମେ ସର୍ଭ କରିପାରିବୁ ପବ୍ଲିକ ଆଗରେ କହିଲେ, ଆମର ଏଇ ସବୁ ପ୍ଲାଟଫର୍ମ ଆମ ପାଇଁ ବହୁତ ଅପରଚୁନିଟି ଦଉଛି, ଯୋଉଟା କି ଇନଷ୍ଟାଗ୍ରାମ ଫେସବୁକ୍ ୟୁଟ୍ୟୁବ।
0: ଆପଣ ସେଇଥିରେ କେମିତି ନିଜକୁ ସେଟଅପ୍ ମାନେ କରନ୍ତି?
1: ଏକ୍ଚୁଆଲି ଯୋଉ ଟାଇମରେ ପୂର୍ବ ଟାଇମରେ ଯୋଉ 2019 2021 ଟାଇମରେ ଇନଷ୍ଟାଗ୍ରାମ ୟୁଟ୍ୟୁବ ୟା ଫେସବୁକ୍ ମାଧ୍ୟମରେ ଲୋକ ଟିକେ କମ ନିଜର ଟ୍ୟାଲେଣ୍ଟକୁ ସର୍ଭ କରୁଥିଲେ, କିନ୍ତୁ ଆଜିକା ଜେନେରେସନରେ ଜେନ୍ଜି ଟାଇମ୍ ହେଇଗଲାଣି, ତାପରେ ଲୋକ ଏତେ ଇନଷ୍ଟାଗ୍ରାମ ଫେସବୁକ୍ ୟୁଟ୍ୟୁବରେ ଏତେ ଜଣ ଆକ୍ଟିଭ ହେଇଗଲେଣି ଯେ ଇନଷ୍ଟାଗ୍ରାମ ୟୁଟ୍ୟୁବ ଫେସବୁକ୍ ମାଧ୍ୟମରେ ଲୋକଙ୍କର ଟ୍ୟାଲେଣ୍ଟକୁ ସୋ କରୁଛନ୍ତି। ତ ମୁଁ ବି ଚାହୁଁଛି ମୁଁ ଗୀତ ଲାଇନ ଛାଡିଦେଲେ କଣ ହେଲା, କିନ୍ତୁ ସୋସିଆଲ ଇନଫ୍ଲୁଏନ୍ସର ହେଇକି ଇନଷ୍ଟାଗ୍ରାମରେ ଫେସବୁକ୍ରେ ୟୁଟ୍ୟୁବରେ ମୋର ନିଜର ପ୍ଲାଟଫର୍ମ ବନେଇଛି, ଯୋଉଟା ସେଇଟା ମୋର ପେସାକୁ ମୁଁ ପ୍ରଫେସନ ଭାବରେ କ୍ରିଏଟ କରିବି।
0: ମ୍ୟାଡାମ ଆପଣ ଏପର୍ଯ୍ୟନ୍ତ ତିନୋଟି ଫିଲ୍ଡ କୁ ଦେଖି ସାରିଲେଣି, ମାନେ ମୋ କହିବା କଥା ହେଲା ଆପଣ ଷ୍ଟୁଡିଓରେ ରେକର୍ଡିଂ କରିଛନ୍ତି ଗୀତ, ବିଭିନ୍ନ ଗୀତ ଗାଇଛନ୍ତି, ଷ୍ଟେଜ୍ ପରଫର୍ମାନ୍ସ କରିଛନ୍ତି, ତା ସହିତ ପେସା କର୍ମସଂସ୍ଥାନ ସେଠି ମଧ୍ୟ ଆପଣ ଗୀତ ଗାଇବାର ସୁଯୋଗ ପାଇଛନ୍ତି, ଆଉ ଏଇ ଇନଷ୍ଟାଗ୍ରାମ ଫେସବୁକ୍ ଏଇସବୁ ଆଦିରେ, ଏଇସବୁ ଭିତରେ କୋଉଠି ଆପଣଙ୍କୁ ବେଶୀ ସୋସିଆଲ ଲାଗେ ବା କୋଉଠି ଆପଣଙ୍କୁ ବେଶୀ ସହଜ ମନେ ହୁଏ?
1: ମୁଁ ଯେତିକି ଜାଣିବାରେ ଆମେ ଇନଷ୍ଟାଗ୍ରାମ ଫେସବୁକ୍ ୟୁଟ୍ୟୁବ ୟୁଜ୍ କରୁ, ବଟ୍ ଯଦି ଆମର ଫାଇଦା ଆମେ ଯୋଉଠି ପଇସା ଅଧିକ କମେଇ ପାରିବା ସେଇଟା ହଉଛି ୟୁଟ୍ୟୁବ ପ୍ଲାଟଫର୍ମ, ଯୋଉଟା କି ଆମକୁ ଆମେ ନିଜେ କଷ୍ଟ ଯୋଉଠି କରିବା ନା ସେଇ ପ୍ଲାଟଫର୍ମ ଆମକୁ ପଇସା ଦିଏ, ତ ସେଇଟା ହିଁ ବେଟର ମୋ ପାଇଁ ଇନଷ୍ଟାଗ୍ରାମ ଫେସବୁକ୍ ୟା ୟୁଟ୍ୟୁବ।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ଆପଣ ଆମକୁ ସମୟ ଦେଲେ ଆମ ସହ ଆମ ଶ୍ରୋତା ବନ୍ଧୁ ମାନଙ୍କ ସହିତ ଆପଣ ଆପଣଙ୍କର କଳାର ଯାତ୍ରା ପଥ ସମ୍ପର୍କରେ ଅନେକ କିଛି କଥା ବାଣ୍ଟିଲେ, ସେଥିପାଇଁ ଆମ କେନ୍ଦ୍ର ତରଫ ଆପଣଙ୍କୁ ଅନେକ ଧନ୍ୟବାଦ ରହୁଛୁ।
1: ମ୍ୟାଡମ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସହିତ ବହୁତ ସାରା କଥା ହେଇକି ମତେ ବହୁତ ଭଲ ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ ମ୍ୟାଡମ।

ଶ୍ରୋତା ବନ୍ଧୁ, କେତେବେଳେ ସମୟ ଆମ ସ୍ୱରକୁ ନିରବ କରିଦିଏ, ପରିସ୍ଥିତି ଆମ ପାଦକୁ ଅଟକାଇ ଦିଏ, କିନ୍ତୁ ଜଣେ ପ୍ରକୃତ କଳାକାରଙ୍କ ହୃଦୟରେ ଥିବା ସୁରକୁ କଣ କେବେ ନିରବ କରିହେବ? ମାମା

ପାଣିଙ୍କ କଥାରୁ ଆଜି ଆମେ ଅନୁଭବ କଲୁ, ମଞ୍ଚଠାରୁ ଦୂରେଇ ରହିଲେ ବି କଳାକାରଙ୍କ ସାଧନା କେବେ ଶେଷ ହୁଏ ନାହିଁ। କିଛି ସ୍ୱପ୍ନ ହୁଏତ ସମୟ ନେଇଥାଏ, କିନ୍ତୁ ସେମାନେ ମରିଯାଆନ୍ତି ନାହିଁ। ଆଖିରେ ଯେଉଁ ସ୍ୱପ୍ନ ଆଜି ବି ଜୀବନ୍ତ, କଣ୍ଠରେ ଯେଉଁ ସୁର ଆଜି ବି ଅପେକ୍ଷାରତ, ସେହି ସୁର ଦିନେ ନା ଦିନେ ପୁଣି ଶ୍ରୋତାଙ୍କ ହୃଦୟକୁ ଛୁଇଁବ ହିଁ ଛୁଇଁବ, ଏହି ଆଶା ନିଶ୍ଚୟ ରଖିବା। କାରଣ କଳାର ପଥରେ ବିରତି ଆସିପାରେ, ମାତ୍ର କଳା ସାଧନାର ଶେଷ ନାହିଁ। ଏହି ଅଦମ୍ୟ ସାଧନା ଓ ଅନେକ ଅକୁହା ସ୍ୱପ୍ନକୁ ହୃଦୟରେ ନେଇ ଆଜିର ବନମଲ୍ଲିକର ଆସର ଏଇଠି ଶେଷ କରୁଛୁ। ଆଶା କରିବା ନିରବତାର ଏହି ଦିନଗୁଡିକ ପରେ ମାମାଲି ପାଣିଙ୍କ କଣ୍ଠର ସୁର ପୁଣି ଥରେ ମଞ୍ଚକୁ ଫେରିବ, ଆଉ ସେହି ସୁରରେ ନୂଆ ସ୍ୱପ୍ନର ଗୀତ ଶୁଣିବାକୁ ମିଳିବ। ସେହି ଆଶା ସହିତ ଆଜି ପାଇଁ ବିଦାୟ ନେଉଛୁ ଶ୍ରୋତା ବନ୍ଧୁ, ପୁଣି ଭେଟିବା ଆଉ ଏକ ନୂଆ କାହାଣୀ ଆଉ ଏକ ନୂଆ ସୁର ସହ। ନମସ୍କାର।

ଶୁଣୁଛନ୍ତି ଆପ୍ ମୁଝେ ଅଚ୍ଛେ ଲଗିନେ ଲଗେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଅଭିଜିତ। ଇବ୍ରାହିମ ଆସଙ୍କ ଗୀତ, ସଙ୍ଗୀତ ରାଜେଶ ରୋଶନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ମନେ ପକାଇ ଦେଉଛୁ, ପୂର୍ବାହ୍ନ 10:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00, କନ୍ଧବାସର କାର୍ଯ୍ୟକ୍ରମ ପୁନିଲେଞ୍ଜୁ ପ୍ରଚାର କରିବୁ ଦିନ 12:30, କେତୋଟି ହିନ୍ଦୀ ଭକ୍ତିଗୀତ ଶୁଣିବେ ଦିନ 12:50, ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:05, ଦିନ 1:20 ପ୍ରଚାର କରିବୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ, ଏଥିରେ ଶୁଣିବେ ମମତା ଯୋଜନା ସମ୍ପର୍କରେ ସାକ୍ଷାତକାରରେ ରହିଛି ଯୌତୁକ ପ୍ରଥା ସାମାଜିକ ସମସ୍ୟା କି, ପରେ ଅନ୍ୟ ଏକ ସାକ୍ଷାତକାରରେ ଶୁଣିବେ ଗ୍ରାମାଞ୍ଚଳ ମହିଳାଙ୍କ ସ୍ୱାସ୍ଥ୍ୟସେବା ସମସ୍ୟା ଓ ସମାଧାନର ସମ୍ପର୍କରେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସମ୍ପାଦକୀୟରେ ରହିଛି ଓଜନ ସ୍ତର କ'ଣ, ପରେ ବିଜ୍ଞାନ ବିଚିତ୍ରାରେ ରହିଛି ଲେମ୍ବୁ ଅମୃତଭଣ୍ଡା କଲରା ଏବଂ ବେଲପତ୍ର ସମ୍ପର୍କରେ। ଅପରାହ୍ନ 5:30 ଶୁଣିବେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜନ, ଏଥିରେ ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଚୈତିଜନ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20, ସନ୍ଧ୍ୟା 6:30 ରହିଛି ଉଦୟ ଭାରତ ଏବଂ ରାତି 7:25 ଜିଲ୍ଲା ହଲଚଲ କ୍ରମରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନମଣି କାର୍ଯ୍ୟକ୍ରମ ଶୁଣିବେ ରାତି 7:30 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ ପ୍ରଚାର କରିବୁ ରାତି 8:10, ଏଥିରେ ସାକ୍ଷାତକାରରେ ରହିଛି ଓଦା ଓ ଶୁଖିଲା ଆବର୍ଜନା ଅଲଗା କରିବା କାହିଁକି ଜରୁରୀ, ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ ଶୁଣିବେ ରାତି 9:30। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ବଡିଗାର୍ଡ ଚଳଚ୍ଚିତ୍ରରୁ, ଶିଳ୍ପୀ ହେଲେ ଆସ୍କିଂ, ଗୀତ ରଚନା ନିଲେଶ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଆଶିକି ଟୁ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଙ୍କିତ ତିୱାରୀ, ଗୀତ ରଚନା ସନ୍ଦୀପ ନାଥ, ସଙ୍ଗୀତ ନିର୍ଦ୍ଦେଶନା ଅଙ୍କିତ ତିୱାରୀ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆକାଶବାଣୀ ଲାଇଭ୍ର ଏହି ସୁନ୍ଦର ସଙ୍ଗୀତମୟ ପରିବେଶକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଲୀନାନନ୍ଦ, ନମସ୍କାର।

ସଙ୍ଗୀତ ହେଉଛି ପୁରା ବିଶ୍ୱର ଆତ୍ମା। ଏହାର ମଧୁର ମୂର୍ଚ୍ଛନାରେ ମତୁଆଲା ଏ ସାରା ଜୀବଜଗତ। ସାରେ ଗାମାର ସାତସ୍ୱରରେ ବନ୍ଧା ଏ ସଙ୍ଗୀତ ଶରୀରରେ ସୃଷ୍ଟି କରେ ଭିନ୍ନ ଏକ ଶିହରଣ। ମନରୂପକ ପକ୍ଷୀକୁ ଇଏ ଏକ ନିଆରା ଟେଣା ଦେଇଥାଏ। ଭିତରର ଭାବନା ଓ କଳ୍ପନା ସବୁ ଉଡ଼ିବାକୁ ଚେଷ୍ଟା କରନ୍ତି ଅନ୍ତରରୁ ଅନ୍ତରୀକ୍ଷ ଯାଏ। ସଙ୍ଗୀତର ଯାଦୁରେ ମହ୍ଲାର ଗାଏ ମଳୟ, ପୁଲ୍ଲକିତ ହୁଏ ପ୍ରାଣ, ତଲ୍ଲୀନ ହୁଏ ତନୁ। ଖାସ୍ ସେଇଥିଲାଗି କୁହାଯାଇଛି, ସଙ୍ଗୀତ ବ୍ରହ୍ମାଣ୍ଡକୁ ଆତ୍ମା ଦେତା ହେ, ମନକୁ ପଙ୍ଖ ଦେତା ହେ, କଳ୍ପନା ଔର ଜୀବନକୁ ହର ଚିଜ କେ ଲିଏ ଉଡ଼ାନ ଦେତା ହେ।

ଝରଣାର କୁଳୁକୁଳୁ ନାଦ ହେଉ ଅବା ଝିଙ୍କାରୀର ଝିଁ ଝିଁ ଶବ୍ଦ, ପ୍ରକୃତିର ପ୍ରତିଟି ଉପାଦାନରେ ଭରି ରହିଛି ସଙ୍ଗୀତର ସମ୍ମୋହନ। ଆଉ ସେହି ପ୍ରକୃତି ହିଁ ପ୍ରକୃତିର ମଣିଷମାନଙ୍କୁ ଶିଖାଇ ଚାଲିଛି ସଙ୍ଗୀତର ଅସଲ ପରିଭାଷା। ଭଅଁରଠାରୁ ରାଗ, ଝରଣାଠାରୁ ତାଳ ଏବଂ ପାହାଡ଼ ଛାତିରେ ପିଟି ହେଉଥିବା ସୁଲୁସୁଲିଆ ସମୀରରୁ ସଂଗ୍ରହ କରି ଲୟ ଗାଇ ଚାଲିଛି ଗୋଟିଏ ପରେ ଗୋଟିଏ ଅଭୁଲା ସଙ୍ଗୀତ।

ହଁ ଶ୍ରୋତା ବନ୍ଧୁ, ସଙ୍ଗୀତର ଶକ୍ତି ହିଁ ବଡ଼ ଅଜବ। ଏହାର ପ୍ରଭାବରେ ଦୂରେଇ ଯାଏ ସବୁ ଅଶାନ୍ତି ଏବଂ ମନର କ୍ଲାନ୍ତି। ଯନ୍ତ୍ରଣାରୁ ମିଳେ ମୁକ୍ତି ଏବଂ ଅଧୈର୍ଯ୍ୟରୁ ମିଳେ ଶକ୍ତି। ସମସ୍ୟାର କଷଟି ପଥରରେ କଷଟି ହେଉଥିବା ମଣିଷଟିଏ ପାଇଁ ଇ ଖୋଜିଦିଏ ସମାଧାନର ରାସ୍ତା। ହାତ ଧରି ବାଟ କଢ଼ାଇ ନିଏ ଶାନ୍ତି, ମୈତ୍ରୀ ଏବଂ ସମ୍ପ୍ରୀତିର ସୁନ୍ଦର ଦିଗ୍ବଳୟ ଆଡ଼କୁ।

ସାଧନାର ଅନ୍ୟ ନାଁ ହେଉଛି ସଙ୍ଗୀତ। ଯେଉଁଠି ନିଷ୍ଠା ଅଛି, ଅଭ୍ୟାସ ଅଛି, ସେଠି ରହିଛି ସର୍ଜନଶୀଳତା। ଦିନ ଥିଲା, ତାନସେନଙ୍କ ରାଗ ସଙ୍ଗୀତ ବାଦଲରୁ ଝରାଇ ଦେଉଥିଲା ବର୍ଷା। ଯୁଗେ ଯୁଗେ ଏହାର ପ୍ରଭାବରେ ବିଶେଷ କିଛି ପରିବର୍ତ୍ତନ ଆସିନି। ବୈଜ୍ଞାନିକମାନେ ବି ପ୍ରମାଣିତ କରିସାରିଛନ୍ତି ଯେ ସଙ୍ଗୀତ ଶୁଣିଲେ ଅଧିକ କ୍ଷୀର ଦେଉଛି ଗାଈଟିଏ ଏବଂ ଫୁଲଫଳର ସମ୍ଭାରରେ ନଇଯାଉଛି ବଗିଚାର ଗଛଟିଏ। ସେଠି କ'ଣ ହୃଦୟଟା ବା କେମିତି ଚୁପ୍ ରହନ୍ତା ପ୍ରେମର ପରସରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶାନ୍ତିର କପୋତଟିଏ ବି ଗୁମୁରି ଗୁମୁରି ସଙ୍ଗୀତ ଗାଏ। କୋଇଲିର କୁହୁତାନରୁ ଝଙ୍କୃତ ହୁଏ ସଙ୍ଗୀତ। ଛୋଟ ଝିଣ୍ଡିକାଟିଏ ବି ନିଜ ଭାଷାରେ ଗାଇଚାଲେ ପ୍ରକୃତିର ଗୀତ। ଅଲଗା ହୋଇପାରେ ଭାଷା, ହେଲେ ସମସ୍ତେ ବିଭୋର ପରମାତ୍ମାଙ୍କ ସେଇ ସୁନ୍ଦର ସୃଷ୍ଟିର ସଙ୍ଗୀତ ଗାନରେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବି ଭ୍ରମରର ସଙ୍ଗୀତକୁ ତୁଳନା କରିଛନ୍ତି ଶଙ୍ଖନାଦ ସହ। ସବୁଠାରୁ ବଡ଼ କଥା ହେଲା ଶ୍ରୋତାବନ୍ଧୁ, ଗୁଣୁଗୁଣେଇ ହେଉଥିବା ମହୁମାଛିଟିଏ ବି ପ୍ରତି ମୁହୂର୍ତ୍ତରେ ସଂଗ୍ରହ କରିଚାଲେ ସେହି ସଙ୍ଗୀତର ମଧୁ। ତାହେଲେ ଆମେ କାହିଁକି ବାଦ ପଡ଼ିବା? ଅବ୍ ହମ୍ ଭି କୁଛ ମହବତ କେ ଗୀତ ଗୁନଗୁନାନେ ଲଗେ।

ବଡ଼ ବିଚିତ୍ର, ମାର ମନ ଭଳି ସ୍ୱଚ୍ଛ, ଗୀତାର ପ୍ରତିଟି ପୃଷ୍ଠା ଭଳି ପବିତ୍ର, ବାଇବେଲର ପ୍ରତିଟି ଅଧ୍ୟାୟ ଭଳି ଅଲୌକିକ ଏବଂ କୋରାନର ପ୍ରତିଟି ଶବ୍ଦ ଭଳି ଏକ ଶୁଭ ସଙ୍କେତ।

ହଁ ଶ୍ରୋତା ବନ୍ଧୁ, ଜ୍ୟୋତ୍ସ୍ନାଭିଜ ଆକାଶରେ ଇଏ ଏମିତି ଏକ ସପ୍ତତାରା ଯାହା ସ୍ମୃତିପଟରେ ଆଙ୍କିଦିଏ ଇନ୍ଦ୍ରଧନୁର ସାତର ଅଙ୍ଗକୁ, ହୃଦୟରେ ସଜେଇ ଦିଏ ଫୁଲର ଫଗୁଣରେ, ମନକୁ ମହକାଇ ଦିଏ ମଳୟର ମହମହ ବାସ୍ନାରେ, ବାଣ୍ଟି ଚାଲେ ସେହି ଗୋଟିଏ ବାର୍ତ୍ତା, ସତ୍ୟମ୍ ଶିବମ୍ ସୁନ୍ଦରମ୍, ଅର୍ଥାତ୍ ସେ ସତ୍ୟ, ସେ ଶିବ, ଆଉ ସେ ହିଁ ସୁନ୍ଦର।

ସବୁ କଷ୍ଟ ଓ ଯନ୍ତ୍ରଣାକୁ ନିମିଷକ ମଧ୍ୟରେ ଦୂରେଇ ଦେଇଥାଏ ସଙ୍ଗୀତ। ମନକୁ ଶାନ୍ତ ରଖେ, ମସ୍ତିଷ୍କକୁ ଶାଣିତ କରେ, ଲୋକଙ୍କୁ ଏକାଠି କରିବାର ଦକ୍ଷତା ରଖେ। ଏହାର ଶକ୍ତି ଓ ସାମର୍ଥ୍ୟର ତୁଳନା ନାହିଁ। ଥରେ ଯିଏ ସଙ୍ଗୀତର ମାୟାଜାଲରେ ପଡ଼ିଯାଏ ଆଉ ବାହାରିବା କଷ୍ଟକର ହୋଇପଡ଼େ। ମୋଟାମୋଟି ଭାବରେ କହିବାକୁ ଗଲେ ସଙ୍ଗୀତ ଏମିତି ଏକ ଶାଶ୍ୱତ ଔଷଧ ଯାହା ଜୀବନ ଓ ଯୌବନରେ ମାଦକତା ଭରିଦେଇଥାଏ। ମୃତ୍ୟୁର ଦୁଆରରେ ଉପନୀତ ହୋଇଥିବା ପ୍ରାଣରେ ବି ଅଫୁରନ୍ତ ଆନନ୍ଦ ଭରିଦିଏ ଆଉ କେଇ ଘଡ଼ି ବଞ୍ଚିଯିବା ଲାଗି।

ରାତିରେ ଶୁଆଇ ପାରୁଛି, ନିସ୍ତେଜ ଆଖିରେ ନିଦ ଭରି ପାରୁଛି, ଆଉ ପରକୁ ଆପଣାର ବି କରିପାରୁଛି। ସେଥିଲାଗି ସୃଷ୍ଟିର ପ୍ରତିଟି ଉପାଦାନରେ ଈଶ୍ୱର ଭରିଦେଇଛନ୍ତି ସଙ୍ଗୀତର ସାତ ସୁର। ଏମିତିକି ଜନ୍ମବେଳେ କୁଆଁ କୁଆଁ କାନ୍ଦରେ ଭରି ରହିଛି ସଙ୍ଗୀତ, ଆଉ କୋକିଲା କୋକେଇ ଉଠିଲା ବେଳେ ବି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ ସହିତ ଶେଷ ହୋଇଯାଉଛି ଜୀବନ ସଙ୍ଗୀତ।

ହଁ ଶ୍ରୋତାବନ୍ଧୁ, ସଙ୍ଗୀତର ପରିଭାଷା ଏତେ ପରିବ୍ୟାପ୍ତ ଯେ ଏହାକୁ ଶବ୍ଦରେ ବଖାଣିବା ଏତେ ସହଜ ନୁହେଁ। ଅସାଧ୍ୟ ଚିକିତ୍ସା କ୍ଷେତ୍ରରେ ବି ଏହାକୁ ଏବେ ଥେରାପି ଭାବେ ବ୍ୟବହାର କରୁଛନ୍ତି ବିଶେଷଜ୍ଞମାନେ। ମ୍ୟୁଜିକ୍ ମଣିଷକୁ

ଆପଣମାନେ ଗୀତ ଶୁଣୁଥାନ୍ତୁ, ହେଲେ ଏହି ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଆପଣଙ୍କ ସାଥୀ ଲୀନାନନ୍ଦକୁ ରହୁଛି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ୍। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆମେ ନେଇଛୁ ଗୁଣ୍ଡେ କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ବିଶାଲ ଦଦଲାନୀ, କେକେ ନୀତିମୋହନ ଏବଂ ବାପି ଲାହାରୀ। ଇର୍ଷାଦ କାମିଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବାପି ଲାହାରୀ।

0: ହଁ, ତେବେ ଆମର ରମେଶ ବାବୁ ଫୋନ କରିଥିଲେ କିନ୍ତୁ ତାଙ୍କର ଫୋନଟି ଅଧାରୁ କଟିଯାଇଛି। ସେ ଯେଉଁ ଗୀତଟି ପସନ୍ଦ କରିଛନ୍ତି, ତୁ ବି ନାମ କାହାଣୀ ଅଧାର ସବୁଠୁ ଅଲଗା, ଏଇ ଗୀତରେ ଆମେ ପ୍ରଚାର କରୁ।
1: ଶୁଣନ୍ତୁ ଗୁଣ୍ଡେ କଥାଚିତ୍ରର ଏ ଗୀତଟି କଣ୍ଠଦାନ କରିଛନ୍ତି ବିଶାଲ ଦଦଲାନୀ, କେକେ ନୀତିମୋହନ ଏବଂ ବାପି ଲାହାରୀ। ଇର୍ଷାଦ କାମିଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବାପି ଲାହାରୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ତେରେ ନାମ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ହିମେଶ।

ତୁମ୍ବିନ୍ ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଜଗଜିତ୍ ସିଂ। ଫୟେଜ୍ ଅନୱାରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନିଖିଲ ବିନାୟକ।

ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ।

0: ନାହିଁ ନାହିଁ ଇବା ହେଲା ପଞ୍ଜାନମାର ଚାଷବାସ କିନାଦି ମାନେ
1: ହଁ ମାମା ନେଇ ନେଲେ ଚିଲେ ନେ ପୁନାନମାର ଚାଷ କେତେ ସାରେ ଲସ ଝିକି ଆ ନାହିଁ ଏଦା ତ କି ଏନା କି ନାହିଁ ମାନେ ଆଜିକାଲି କରାଣବେଡ଼ା ତି ଝନା ଚାଷ ତା ମାର ଯେଉଁ ସରକାର ଗାତା ଇଞ୍ଜିନିରି ଏ ସରକାର ଗାତା ଗାଡ଼ି ହିଁ ଆନା ରାପି ଗାତା ଟିକେ ଅଧିକା ହିଁ ନ ତାପରେ ଏଇ ଏମିତି ଭାଇ ସାରେ ଯିକି ଜାକ ମଡ଼ ଖାଲ ପଡ଼ା ନେ ଆଟେ ଏ ଜାଗା ତ ଏଣିକି ଏଇ ରହିନୁ ଇ ସବୁ ସିନି ଖାମାର କେତେ ନେହେ
0: ଅର୍ଡର କଥା ଏ ଜନାତି ଉଣାବାଡ଼ା ମାର ସିନିକି ନ କଡ଼ି କରି ତା କେଞ୍ଜି ଏନା ଆଜିକାଲି କଡ଼ି କରି ତ ପିସା ତୁନରେ ପାଙ୍ଗାତା ନିହିମେ ଅରି ଏଦା ପାଇଁ ଏ ଜନା ଚାଷ ଯଦି କିନ କି ଏନି ଚାଷ ସ୍କେ ମାର କିନ ଅଛରେ ଏ ଦିମା ବାଡ଼ ହିନା ଦିମାନେ ହିତି ସାରା ଯେ କଡ଼ି କରି ଦିମା ହଡ଼ୁ ଅଡ଼େଇବା ଆଁ ରୋଲକୁ କାଚାଲିସ୍ କେ ପଡ଼ାନେ
1: ସତ କଥା ମାମା ଆଜିକାଲି ଦରିମାରି ଲାଟାକୁଟା ଚାଷ ବାଡ଼ ହିନ ଏ ଦିମା ମାର କାଚାଲିସ୍ କେ ପଡ଼ାନେ ଟାଇମ୍ ହେଲେ ପଡ଼ାନେ ମାର ଦୁଇ ପଇସା ବେଟା ରହୁଛି ସାରେ ଟିକେ ଅଧିକ ପରିଶ୍ରମ ଖାଲି ପଡ଼ାନା ଆଜିକାଲି ଆଶା ବେଡ଼ା ସାଙ୍ଗ ପିଓ ୱାହିନେ ଏମିକାଣ୍ଡ ଓହିତିସ୍କେ ଆନୁ କି ଯତ୍ନ କାତିସ୍କେ ଆନୁ ଆଜିକାଲି ଯେକୌଣସି ଚାଷ କିନ ନିହାତି ନିହିଁ ଯତ୍ନ କିନ ଚାଷ କିନ
0: ସତା କଥା ତାଇ ବାଇ ଦୁରୁଣ୍ଡି ନିହି ଲାଭବାନ ଚାଷ ଏଦା ତା କାମ ଲୋକ ଚାଷ କିହି ନାହିଁ ସାରେ ଏ ସମୟ ତା ଅମଳ ସମୟ ତା ଦିମା ଗାଡ଼ି ଦାରାସ୍କେ ସିନିକିନା ଦିମାନେ ଲାବାଡ଼ ଇନ କେଡ଼ିଆ ହଉ ଇଅନ ଏଚ୍ଛାକଡ଼ ହେଇତୁ ଓଡ଼େ ଡାବୁ ତିମାର ଏନିକ ଅଧିକ ବେଟା ନାହିଁ ଓଡ଼େ ନିହି ଦାର ତଳ ପାର୍ନ ପାର୍ଛାନ ମାର ଇ ଜନା ଚାଷ ଥିଲା ଭଗବାନ ମେଟାନ ତ ଇ ଜନା ଚାଷ ଉପରେ ବେଶାଲ ତାକି ରତାଇ ମାନେ ସି ଏ ତାଇ ତାଣ୍ଡେ ମାର ବେନ
2: ଜହରତାଇ
3: ଜହରତାଇ
2: ନି ଦରୁ ଟିକେ ନି ପରିଚୟ ଟିକେ ହିଆତେ ନି ହିଆତେ ମା
3: ନା ଦରୁ ସଦା ଜାନେ
2: ନାୟୁ
3: ମନ୍ତ୍ରୀ ବୁଟ
2: ପଞ୍ଚାୟତ
3: ଦଲେଗୁଡ଼ା
2: ବ୍ଲକ
3: ସେମିଲିଗୁଡ଼ା
2: ଆଜିକାଲି ଏନା ଖିଞ୍ଜି
3: ଆଜିକାଲି ଗୋଟେ ଟିକେ ଜନା ଚାଷବାସ
2: କିଛି ଆଚ୍ଛା ଏ ନେଇ ଚାଷ କିଛି
3: ମିର୍ସିଆ କରାଟା ହେଇଛି
2: ହଁ ହଁ ମିର୍ସିଂ ଚାଷ କିଛି ହାଏ ଅଡ଼େ ନା ଖିଞ୍ଜି
3: ମାଣ୍ଡିଆ ଇଚ୍ଛା ଲେଖା
2: ହଁ ଅଡ଼େ
3: କୁଲିଂ ସରିବା କାରଣ
2: ଜନା ଚାଷ ଟିକେ ଅଧିକ କିଛି ତାହା
3: ମାର
2: ନିଜ କଥା ଆନ ଜନା ଚାଷ ବିଷୟରେ ହେଲେ ଜନା ଉହାଲ ତାକି ମାର ତଲି ଏନି ଖାଲ ପଡ଼ାନ ଜାଗା
3: ମାର ଟିକେ ଯେଟା ବି ତା କାରାତା ଡୁହାଲ ପଡ଼ାନ ହେରୁ ମାନ ଲାଗୁଛି ହେରୁ ଟ୍ରାକ୍ଟର ମାନ ଲାଗୁଛି ଟ୍ରାକ୍ଟର ଲାଗୁଛି ନାହିଁ
2: ତଲି ବେଲା ବେଲି କାରାତେ ମାର ଡୁହାଲ ପଡ଼ାନ ଏନି କଥା
3: କାରାତେ ଅଳ୍ପ ଟିକେ ଡେପଲା ହାଲ ବି ଦିନଲେ
2: ଡେପଲା ବି ଲିକା ତସା ତାପରେ ପିଉ ଆନି ବେଲା ଉହାଲ ପଡ଼ା ହେନେ ହାଏ ଜନାୟା କାରା କାରା ତ ଉହିତେ ନି ହିଆନୁ ନି କଥା
3: ଲାଣ୍ଡି ଲାଗତା କାରା ତ ଉହିତେ ଅଦିନ ବର୍ଷା
2: ଅଳ୍ପ କାରାତି ନାହିଁ ମାନେ ଅଡେ ଏମ୍ବା ଉହି ନା ଟିମ ଏନା ନା ଅସୋ ସଡି ହିଁ ଜରେ
3: ଏହି ନାତି ଟିକେ ଗୁରୁମୁର ଇଚ୍ଛା ଲେଖା ହେଇଲାମ ଆଦି ଲୋକ ତ ରାପି ଗାତା ରିପୋର୍ଟ ଲେଖା ଟିକେ ଗ୍ୟାପ ପିସି ପୁଟେ ଉହିସାରେ ଟିକେ ଜନା ଅଜିନ
2: କହକ ଟିକେ ଉହିତି ନେ ହେନ କଥା ହେଲେ ମାର ଜନା ଉହିତି ଯେଚ ଏବେ ଆଡ କଥା ପଡ଼ା ନେ
3: କଥା ପଡ଼ା ଥିବା ନେ ଅସ ନେ ଅସ ହେଲେ ଟିକେ କାମା ଲୁଜା ପାଇଁ ଅସ ଜାଲ ସେ କାଲି
2: ଗାସ ମାରାଞ୍ଜି
3: ଗାସ ମାରା
2: ଏ ଗାସ ମାରା ବେନି ଦ୍ୱାରା ଚିମା ଭୂମି ଚିନା ସହ ଏତ
3: ଗାସ ମାରା ବେତି ସାରି ଭୂମି ଟିକେ ଷ୍ଟ୍ରଙ୍ଗ ହା ଦିନେ ଟିକେ ଅଧିଲେ ମା ଟିକେ କତନା ଜମି ଅଧିନେ
2: ରାପି ଗାତା ଏହା କେତେ ନେ ହେନି କଥା
3: ରାପି ଗାତା କେତେ
2: ଆରେ ଜନ ଆଜ୍ଞା ମାର କଥା ହେଲା କି ଚକଲେ ପାଡା ଅତି ସାର କଥା ହେଲେ ପଡ଼ା ନେ
3: ପୁଟେ ପାଡା ସାର କଥି ଅଧିକ ସୁଟ ଜନା ଅଧିନେ ହିରେ ମାନା କେତେ ଲମ୍ବା ଅତି ସାର ଟିକେ କଥା ହେଲେ ମାର ହେଲା ହେଲେ
2: ରୁଣ୍ଡି ଦେବା କୁଥି ସାର ଆହା ଜିନି କି ରେ କଥା ହେଲେ ପଡ଼ା
3: ନେ ରହା ଜି ଆନି
2: ଆହା ନେ
3: ଉଣା ଜାନ୍ଦୁ ରିଆକୁ ଲଗା ହାନ କଥି ଅଧିକ ଏତେ ବେଲେ ପାଗ ଅଡି ଯାତି ଖରାପ ପାଗ ଅଛି ସେ ବର୍ଷା ଏତେ ବେଲେ ତାଣ୍ଡି ମାନେ
2: ଗାଡି ପିଓ ହାତିସ କେ କଥା ହେଲେ ମୁଡି ଏନି କଥା ହେଲେ ଯେତେବେଳେ ଆହାନୁ ଆତି ସାରେ ଯୋଉ କଥା ହେଲେ ରାତି ସାରେ ଯୋଉ ଅସୋ ସଡି ହେଲ ପଡ଼ା ନେ
3: କଥା ହେଲେ ରାତି ସାରି ଅସ ଡାକିଣା ଯଦି ଆଡି ଲଗୁଛି ଗୁରୁମୁର ଇତି କାନ ଏରିଆ ଟିକେ ବିଶେଷ କରି ବେହାନୁ ଜନା ଖରାପ ଆନୁ
2: ଓ ଗାଡି ଏରିଆ ହେଇଛି ସାର ଜନା ଖରାପ ଆନୁ ଗୁରୁମୁର ୟୁରିଆ ଠାଁ ଟିକେ ହେଲ ପଡ଼ା ନେ ଅଡେ
3: ବେହାନୁ ନକେ ଥବାରା ହିଁ କଥା ଯାକୁ ଆନୁ ଏରିଆ ସାରି
2: ହେଲେ ଏବି ଏଚର ମାସଟି ଆହିନୁ ଜନାୟା
3: ଲାଣ୍ଡି ଲେଞ୍ଜ ହିସାବରେ ଲାଣ୍ଡି ଆଶା
2: ବେଶୀ
3: ଲେଖା ଅତି ସାର ଟିକେ ବାସ୍ତା ଥା ମେଥା ତ ଟେଙ୍ଗା ତଲ ବେଚାଲା

0: ಈ ಪಾಚು ತವೆ ಚೈತಾಯ್ ಬೈ ನೆವರ ಕಥ ಹಾಡ ಕಥಾನು ಪರಿಮಳ ಕಥಾತೆ ಮಾರ ಹಾಡ ಕಥಾನು ನಾಟ ಭಿತರ ಏನಿಕೆ ಮಾರ ಸಫಾ ಸುತರ ಇಟಿ ನಾಯ್ ನಾಯ ಭಿತರ ಮಾರ ಏನಿಕೆ ಪರಿಮಳ ವ್ಯವಸ್ಥಾ ಮಾರ କି ନାଇ ନାଇ ଭିତରେ ଏନି ପରିଷ୍କାର ଇଟିନାଦି ମାନେ ସ୍ୱଚ୍ଛତା ଏନିକି ଇଟିନାଦି ମାନେ ଏ କଥା ତ ମାର ହାଡ଼ କଥା ଆନ ତ ତଲି ମନ ମାର ସିନିକିନ ମା ମନ ତ ତଲି ସେ ସଫା ସୁତରା ଇଟି ସାରେ ମା ଇଲୁସ୍କେ ସଫା ସୁତରା ଡୁଇନେ ଗୋଟେ ମା ପରିବେଶକେ ସଫା ସୁତରା ଆନେ ଉଣା ଲୋକଟେ ବୁଢ଼ା ବୁଢ଼ୀ ପାତେକା ମାର ନିଜେ ସଫା ସୁତରା ଡୁଇନାଦି ମାନେ ତାନି ପରେ ମା ହାମ୍ବୁର ଦୁଃଖ ହେଲେ ସଫା ସୁତରା କିହା ପୂର୍ଣ୍ଣ ଗୋଟେ କକାର ପଦାଣିସ୍ କେଲା ହେଁ ମାର ସଫା ସୁତର କିନ ଅର୍ଡ଼ର କଥା କାଜା କଥା ହାତେ ନାଇ ଭିତରେ ଯେଉଁ ମାଞ୍ଜାନେ ପାଇକାନା ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ତରଫରୁ ଯେତିକି ବି ପାଇକାନା ଆହାନୁ କି ମାରସ୍କେ କିତା ଏବାତେ ମାର ବ୍ୟବହାର ଏନାଦି ମାନେ ପ୍ରାୟ ମାର ସେ ମେସିନ୍ ନାହିଁ ସେନିକି ହିଁ ନାହିଁ ହାରକ ଲୋକ ପାଇକାନା ବ୍ୟବହାର ପୁଞ୍ଜା ହେଲା ଆଉ ତାମ୍ବ ଏନିକି ବାଣ୍ଡିହା ନାହିଁ ଏନିକି ଏଉତି ୱାକ୍ ନାହିଁ ତାନି ପରିଚାଳନା ଏନିକି କି ନାହିଁ ଏ କଥା ହେଲେ ଲୋକ ପୁଞ୍ଜିଲେ ଆଡ଼ାଲା ତ ଗାଡ଼ି ଉଚ୍ଚାର ଆୟାନର ତମେ ପାଇଁ ଏନିକି ସଚେତନା କିନ ନାଇ ଭିତରେ ମାର ଏନିକି ବାର ଲୋକ କକାର ପଦା ହେଲା ହିଁ ଯଦି ମାର ସଫା ସୁତରା ହଡ଼ାନା ମା ପାଇକାନ ଯଦି ବ୍ୟବହାର ନିହିକି କିନ ଅଛାରେ ମାଙ୍ଗେ କୌଣସି ଅସୁବିଧା ଆଇଏ ଇଦିନଣ୍ଡି ନିହି କଥା
1: ଯୁନାସ କାଣ ତ ସବୁ ସରକାର ହିହାନେ ପାଇକାନା ଏଦି ବା ମାର ବ୍ୟବହାର କରି ଯେଚ କି ପାଙ୍ଗା ତାମ୍ବା ଏହା ଚିସ୍ କେଲା କକାର ପଦା ତ ପାଙ୍ଗା ପାଣ୍ଡି ମୁଣ୍ଡକ ହାଜି ମାନୁ ଉଣା ଲୋକ ତି କଥା କୁକିସରେ ଏ ତିସ୍କେ ମାର ଏନା କି ନାଇଁ ମାନେ ଏ ଦାରି ଇରା ଉରି ମାଛାରେ ଫ୍ରି ଖାସ୍ତି ନେହେ ତାପରେ ଏନା କି ନାଇଁ ମାନେ ଏ କକାର ପଦାଣି ନରୱା ନରୱିକି ହାସ୍କେ ଏ କକାର ପଦାଣିସ୍କେ କେସ୍କା କୁସ୍କି ନିହିକି ନରୱିକି ନାଇଁ ମାନେ ରସାବୁତ ନରୱିକି ନ ଆଷ୍ଟେ ମାର ନିଜେସ୍କେ ନର୍ନ ତାନ ତଲେ ଆଜିକାଲି ତ ମାନେ କରାଓଡ଼ାବା ହିନେ କରାଓଡ଼ାବା ତିସାରେ ବି ହାଁ ଯିକେ ଅଧିକା ଆନୁ ମାର ଯଦି ଦାରି ମାରି ସଫା ସୁତୁରା ଇଟାଇଛି ସାରେ ଏମ୍ବା ଇହା କୁଗା ସମ ମାତି ନିରାନ୍ଦା ତାସ୍କେ ଇହା ଆସ୍କେ କୁଗି ୱାନୁ
0: ରାନ୍ଦା ଆତେ କି ଏଇ ଆତେ ଘନି ଜିନିଷ କି ତିନି କାଦି ଜିନିଷ ଏଥିରେ ବା ମୁଚି କାହାନା ମାର ଏଠି ନଦୀ ମାନେ
1: ସତ କଥା ଆଜ୍ଞା ଏଦା ଆତେ କି ମାର ଏଣିକି ନାଇ ତିନି କାଦି ନିହିକି ବାଜା ସମା ପିଡ଼ି ଖାସ ଏଠି ନ ଆଟେ ହାଲେ ବାଜା ହାଲେ ଚେ ଚିସ୍କେ ନେ ହେ ଗୋଟେ ମାଙ୍ଗଜି କି ହେଲା ଡାବୁ କରଚସ୍କେ ଆଉ ମେଡିକାଲ ତ ହାଲ ତାକେ ଅସୁବିଧା ଏତକି ଡାବୁ ଡୁମାସ୍କେ ଖର୍ଚ୍ଚ ଆନୁ ଏତକ ମାର ଯେତିକି ନିହି ଇଜ ପରିଷ୍କାର ଡଇନ ଯେତିକି ଜାଗ୍ରତ ଆନ ଏଚକ ମାଗ ଡାବୁ ଡୁମାସ୍କେ ହେଲା ବଞ୍ଚାଇ ଆନୁ ନିକଥା
0: ଆଙ୍ଗାଡ଼ୁ ଲେତି ମା ପରିବେଶ ତି ମା ଇଲୁତି ନିହି ନେଇକି ଯଦି ଯତ୍ନବାନ ଡଇନ ନିହି ଖାଦି ସଫା ସୁତୁରା ଖାଦିତିନ ସ୍ୱଚ୍ଛ ଖାଦିତିନ ଏଚି ସାରେ ମାଙ୍ଗ ରୋଗ ଦୁଃଖାସ୍କେ ଉଣା ଆୟାନେ ଏ କଥା ମାର ହାଡ଼ା ହିଁ ଯାଏ ପୁନଃଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକେ ରହିଦିନା
2: ମଙ୍ଗଳବାର ଓଡ଼େ ଶନିବାର ମାଧ୍ୟାହ୍ନପୁଟା 12:30 ତା ବେସ୍ପିଆ ହେଇନେ
0: ମଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ହାତେ
2: ପୁନେଇ ଲେଞ୍ଜୁ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
0: ଜିଲ୍ଲା କୋରାପୁଟ ପିନକୋଡ ନମ୍ବର ଆତେ 7640005
2: 12:30 ଜହରା।

ଶୁଣିଲେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଭଜନ, ଶିଳ୍ପୀ ଲତା ମଙ୍ଗେସ୍କର। ପଣ୍ଡିତ ନରେନ୍ଦ୍ର ଶର୍ମାଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ହୃଦୟନାଥ ମଙ୍ଗେସ୍କର।

ଶୁଣିଲେ ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଟିକେ ପରେ।

ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀର। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ଦର୍ଶନ ରାୱଲ ଏବଂ ନେହା କକ୍କର କୁମାରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମନନ ଭରଦ୍ୱାଜ।

ଆକାଶବାଣୀ ଜୟପୁର କେନ୍ଦ୍ରର ଏଥର ଶିଳ୍ପୀ ତୁଲସୀ କୁମାର ଏବଂ ଜୁବିନ ନୋଟିଆଲ ଜାଭେଦ ଅଖତାରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ ଏବଂ ମାନନ ଭରଦ୍ୱାଜ।

ଏ ଗୀତଟି ସହ ଶେଷ ହେଲା ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ

0: କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା କଖାରୁ ଚାଷ ସମ୍ପର୍କରେ। କଖାରୁ ଏକ ପ୍ରମୁଖ ଓ ଲାଭଦାୟକ ପରିବା ଚାଷ। ଓଡ଼ିଶାର ଜଳବାୟୁ ଏବଂ ମୃତ୍ତିକା କଖାରୁ ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ଏବଂ ପୋଷକ ତତ୍ତ୍ୱ ଦେଖିବାକୁ ମିଳେ। ଉଷ୍ଣ ଓ ଆର୍ଦ୍ର ଜଳବାୟୁ କଖାରୁ ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ। 20°C-32°C ତାପମାତ୍ରା ଗଛର ଭଲ ବୃଦ୍ଧି ଓ ଫଳ ଧରିବା ପାଇଁ ଆବଶ୍ୟକ ହୋଇଥାଏ। ସାଧାରଣତଃ ଦୋରସା ପଟୁମାଟି ନିଗିଡ଼ା ନଦୀପଠା ମାଟି କଖାରୁ ଚାଷ ପାଇଁ ଉପଯୁକ୍ତ ହୋଇଥାଏ। କଖାରୁ ଚାଷ ପାଇଁ ମାଟିର ଅମ୍ଳତା 6.0-7.0 pH ମଧ୍ୟରେ ରହିବା ଆବଶ୍ୟକ। କଖାରୁ ଚାଷ ପାଇଁ ଜମିକୁ 2-3 ଥର ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିବାକୁ ପଡ଼େ। ଶେଷ ଚାଷ ସମୟରେ ହେକ୍ଟର ପ୍ରତି 15-20 ଟନ୍ ସଢ଼ା ଗୋବର ଖତ ମାଟିରେ ମିଶାଇଦେବା। ଖରିଫ ସମୟରେ କଖାରୁ ଚାଷ ଜୁନ୍ ଜୁଲାଇ ମାସ ବା ବର୍ଷା ଦିନ ସମୟରେ କରାଯାଇଥାଏ। ଠିକ୍ ସେମିତି ରବି ସମୟରେ ଜାନୁଆରୀ ଫେବୃଆରୀ ମାସ ଖରାଦିନିଆ ସମୟରେ କରାଯାଇଥାଏ। କଖାରୁ ଚାଷ ପାଇଁ ଏକର ପ୍ରତି ପ୍ରାୟ 1-1.5 କିଲୋଗ୍ରାମ ମଞ୍ଜି ଆବଶ୍ୟକ ପଡ଼ିଥାଏ। ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ମଞ୍ଜିକୁ 2 ଗ୍ରାମ ବାଭିଷ୍ଟିନ୍ ସହ ମିଶାଇ ବିଶୋଧନ କରିବା ଉଚିତ। ବୁଣିବା ସମୟରେ ଧାଡ଼ିକୁ ଧାଡ଼ି ଦୂରତା 2 ମିଟର, ଗଛକୁ ଗଛ ଦୂରତା 1 ମିଟର ରହିବା ଆବଶ୍ୟକ। ପ୍ରତି ମନ୍ଦାରେ 3-4 ମଞ୍ଜି 1.5-2 ଇଞ୍ଚ ଗଭୀରରେ ପୋତିବା। ଅଧିକ ଅମଳ ପାଇଁ 6-8 ଟନ୍ ଗୋବର ଖତ ଜମି ପ୍ରସ୍ତୁତି ସମୟରେ ଜମିରେ ପ୍ରୟୋଗ କରିବା ଏବଂ ପରବର୍ତ୍ତୀ ସମୟରେ 32 କିଲୋଗ୍ରାମ ନାଇଟ୍ରୋଜେନ୍କୁ 3 ଭାଗ କରି ବୁଣିବା ବେଳେ, ବୁଣିବାର 25 ଦିନ ପରେ ଏବଂ 45 ଦିନ ପରେ ପ୍ରୟୋଗ କରିବା। ଠିକ୍ ସେମିତି 20 କିଲୋଗ୍ରାମ ଫସ୍ଫରସ୍କୁ ମୂଳ ସାର ଭାବରେ ବୁଣିବା ସମୟରେ ପ୍ରୟୋଗ କରିବା ଏବଂ 20 କିଲୋଗ୍ରାମ ପଟାସ୍କୁ ମଧ୍ୟ ମୂଳ ସାର ଭାବରେ ବୁଣିବା ସମୟରେ ପ୍ରୟୋଗ କରିବା। ବର୍ଷାଦିନେ କଖାରୁ ଚାଷରେ ଜଳସେଚନର ବିଶେଷ ଆବଶ୍ୟକତା ନଥାଏ, କିନ୍ତୁ ଜଳ ନିଷ୍କାସନର ସୁବ୍ୟବସ୍ଥା ରହିବା ନିହାତି ଦରକାର। ଖରାଦିନ ସମୟରେ 8-10 ଦିନ ଅନ୍ତରରେ ଜଳସେଚନ କରିବା ଆବଶ୍ୟକ। ଫୁଲ ଓ ଫଳ ଆସିବା ସମୟରେ ମାଟିରେ ଅନୁକୂଳ ଓଦାଭାବ ରହିବା ନିହାତି ଜରୁରୀ। ଗଛ ଛୋଟ ଥିବାବେଳେ 2-3 ଥର କୋଡ଼ାଖସା କରି ଜମିକୁ ଘାସମୁକ୍ତ ରଖିବା ଉଚିତ। କଖାରୁ ଚାଷରେ କିଛି ରୋଗପୋକ ଦେଖିବାକୁ ମିଳନ୍ତି, ତେବେ ଚାଲନ୍ତୁ ବର୍ତ୍ତମାନ ସେହି ରୋଗପୋକ ଏବଂ ତାର ନିରାକରଣ ସମ୍ପର୍କରେ ଜାଣିବା। କଖାରୁ ଚାଷରେ ଦେଖାଯାଉଥିବା ରୋଗପୋକ ମଧ୍ୟରେ ରହିଛି ଲାଲ ପୋକ। ଏହି ପୋକ ଗଛର କୋମଳ ପତ୍ରକୁ ଖାଇ ନଷ୍ଟ କରିଦିଅନ୍ତି। ଏହାର ପ୍ରତିକାର ପାଇଁ ଗଛ ଛୋଟ ଥିବାବେଳେ କାର୍ବାରିଲ 50% WP 2 କିଲୋଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଅନ୍ୟ ଏକ ପୋକ ହେଉଛି ଫଳବିନ୍ଧା ପୋକ। ଫଳବିନ୍ଧା ପୋକ ଫଳର ଚୋପା ଭିତରେ ଅଣ୍ଡା ଦିଅନ୍ତି, ଯାହାଦ୍ୱାରା ଫଳ ପଚିଯାଇଥାଏ। ଏହାର ପ୍ରତିକାର ପାଇଁ ଫେରୋମନ୍ ଟ୍ରାପ୍କୁ ବ୍ୟବହାର କରିପାରିବା। ସାଧାରଣତଃ ମଞ୍ଜି ବୁଣିବାର 90-120 ଦିନ ମଧ୍ୟରେ କଖାରୁ ଅମଳ ଉପଯୋଗୀ ହୋଇଯାଇଥାଏ। କଞ୍ଚା ପନିପରିବା ପାଇଁ ସବୁଜ ଅବସ୍ଥାରେ ଏବଂ ପାଚିଲା କଖାରୁ ପାଇଁ ଚୋପା ଟାଣ ଓ ହଳଦିଆ କିମ୍ବା କମଳା ରଙ୍ଗର ହେଲେ କାଟିବା ଉଚିତ। ସଠିକ୍ ଭାବରେ ଯଦି ଚାଷ କରାଯାଏ ତାହେଲେ କଖାରୁ ଚାଷରେ ଏକର ପ୍ରତି ପ୍ରାୟ 100-150 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ।
0: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି 9:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଖରଣୀ, ପ୍ରଯୋଜନା

0: ସ୍ୱାଗତ କରୁଛୁ ଆଜିର ଘର ଓ ଘରଣୀ କାର୍ଯ୍ୟକ୍ରମକୁ। ଆଜି ପାଇଁ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଆରତୀ ସାହୁ
1: ଆଉ ମୁଁ ମମତା ବେଜ।
0: ନମସ୍କାର।

0: ଆଜି ଜାଣିବା ମମତା ଯୋଜନା କ'ଣ। ମମତା ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଏକ ମାତୃତ୍ୱ ସହାୟତା ଯୋଜନା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟରେ ସହାୟତା କରିବା, ଯାହା ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ସହାୟକ ହୁଏ।
1: ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗର୍ଭାବସ୍ଥାରେ ମହିଳାଙ୍କ ପୋଷଣ ସ୍ଥିତିରେ ସୁଧାର ଆଣିବା, ଗର୍ଭବତୀ ମହିଳାଙ୍କୁ ନିୟମିତ ଏଏନ୍ସି ସେବା ନେବାକୁ ଉତ୍ସାହିତ କରିବା, ପ୍ରସବ ପରେ ମା ଓ ଶିଶୁଙ୍କ ଯତ୍ନ ପ୍ରୋତ୍ସାହନ ଦେବା,
0: ସ୍ତନ୍ୟପାନ ଓ ଶିଶୁ ପୋଷଣ ସମ୍ପର୍କରେ ସଚେତନତା ବଢ଼ାଇବା, ମାତୃ ଓ ଶିଶୁ ମୃତ୍ୟୁହାର କମାଇବାରେ ସହଯୋଗ କରିବା। ଏହି ଯୋଜନା ମା'ମାନଙ୍କ ସ୍ୱାସ୍ଥ୍ୟ ପୋଷଣ ଓ ଗର୍ଭାବସ୍ଥାରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ନେବାକୁ ସହାୟତା କରେ। ଶ୍ରୋତା ଭଉଣୀ, ଆମ ସମାଜରେ ଯୌତୁକ ପ୍ରଥା ଏକ ସାମାଜିକ ସମସ୍ୟା ହୋଇପଡ଼ିଛି। ହଁ ଶ୍ରୋତା ଭଉଣୀ, ଆଜି ବି ଆମ ସମାଜରେ ଯୌତୁକ ନେଇ ବହୁତ ନିର୍ଯାତନା ପାଆନ୍ତି ନିରୀହ ନାରୀମାନେ। ମୁଁ ସତ କହିଲି ନା ମମତା?
1: ହଁ ଆରତୀ,
0: ଆପଣମାନେ ବି ଶୁଣୁଥିବେ, ଟିଭି ହଉ କିମ୍ବା ରେଡିଓ ହଉ ମୋବାଇଲ ହଉ, ଆପଣମାନେ ଦେଖୁଥିବେ ଜାଣୁଥିବେ ମଧ୍ୟ, ଯୌତୁକ ପାଇଁ ବଧୁଭତ୍ୟା, ଯୌତୁକ ପାଇଁ ବୋଲି ନିଜ ସ୍ୱାମୀ ବି ନିଜ ସ୍ତ୍ରୀକୁ ମାରିଦେଉଛି। ଏଇ ଯୌତୁକ ପ୍ରଥା ଏକ ସାମାଜିକ ସମସ୍ୟା କି? ଭାରତୀୟ ସମାଜରେ ବିବାହ ଏକ ପବିତ୍ର ସାମାଜିକ ପରମ୍ପରା। ବିବାହ ଦୁଇ ଜଣ ବ୍ୟକ୍ତିଙ୍କ ସହିତ ଦୁଇଟି ପରିବାରକୁ ମଧ୍ୟ ଏକତ୍ର କରିଥାଏ, କିନ୍ତୁ ସମୟର ପରିବର୍ତ୍ତନ ସହିତ ବିବାହ ଭଳି ପବିତ୍ର ସମ୍ପର୍କରେ ଅନେକ କୁପ୍ରଥା ପ୍ରବେଶ କରିଛି। ସେଥିମଧ୍ୟରୁ ଯୌତୁକ ପ୍ରଥା ଏକ ଗୁରୁତର ସାମାଜିକ ସମସ୍ୟା। ଯୌତୁକ ପାଇଁ ଝିଅର ପରିବାର ଉପରେ ଆର୍ଥିକ ଓ ମାନସିକ ଚାପ ସୃଷ୍ଟି ହେବା ସହିତ ଅନେକ ନାରୀ ନିର୍ଯାତନାର ଶିକାର ହେଉଛନ୍ତି।
1: ଯୌତୁକ ଦେବା ପାଇଁ ଅନେକ ଗରିବ ଓ ମଧ୍ୟବିତ୍ତ ପରିବାର ଋଣ କରିଥାନ୍ତି, ଯାହାଫଳରେ ସେମାନଙ୍କ ଉପରେ ଦୀର୍ଘକାଳୀନ ଆର୍ଥିକ ଚାପ ପଡ଼େ। ଯୌତୁକ କମ୍ ମିଳିଲେ କିମ୍ବା ଦାବି ପୂରଣ ନ ହେଲେ ଅନେକ ନାରୀ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ମଧ୍ୟ ହୁଅନ୍ତି। ଏହା ପାରିବାରିକ ଅଶାନ୍ତି, ବିବାହ ବିଚ୍ଛେଦ ଏବଂ ଗୁରୁତର ହିଂସାର କାରଣ ହୋଇପାରେ।
0: ତାହେଲେ ଶ୍ରୋତା ଭଉଣୀ, ଯୌତୁକ ପ୍ରଥା ଏକ ସାମାଜିକ ସମସ୍ୟା କି? ଏହା ଉପରେ ଚାଲନ୍ତୁ ଏକ ସୁନ୍ଦର ସାକ୍ଷାତକାରଟିଏ ଶୁଣିବା।
2: ନମସ୍କାର ମ୍ୟାମ୍, ସ୍ୱାଗତ କରୁଛି ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ। ପ୍ରଥମେ ଆପଣଙ୍କ ପରିଚୟ ଜାଣିବା।
3: ମ୍ୟାଡ଼ାମ ନମସ୍କାର, ମୋ ନାଁ ହେଉଛି ଇନ୍ଦିରା ମହାପାତ୍ର। ମୁଁ ଜଣେ ଘରଣୀ ହିସାବରେ ଏବେ ରହୁଛି, କିନ୍ତୁ ବାହାଘର ପୂର୍ବରୁ ମୁଁ ଚାକିରି କରୁଥିଲି, କିନ୍ତୁ ବାହାଘର ପରେ ଏବେ ଘରେ ରହୁଛି। ମୋ ଶାଶୁ ଶ୍ୱଶୁର ଅଛନ୍ତି, ସ୍ୱାମୀ ଅଛନ୍ତି।
2: ଆଜ୍ଞା, ତାହେଲେ ଆଜିର ଆମର ବିଷୟ ରହିଛି ଯୌତୁକ

0: ପ୍ରଥା ଏକ ସାମାଜିକ ସମସ୍ୟା କି? ତ ଏ ସମ୍ପର୍କରେ ଆପଣଙ୍କ ମତ କ'ଣ?
1: ମୋ ମତରେ ନିଶ୍ଚିତ ଭାବେ ଏହା ଏକ ସାମାଜିକ ସମସ୍ୟା, କାରଣ ବିବାହ ସମୟରେ ଝିଅମାନଙ୍କ ପକ୍ଷରୁ ଘର ତରଫରୁ କିଛି ଯୋଉ ସୁନା ଗାଡି ଟଙ୍କା ଏସବୁ ଦିଆଯାଏ, ଏଇ ଯୌତୁକ ପ୍ରଥାଟା ପୁଅ ଘରଙ୍କ ପାଇଁ ଏଇଟା ଗୋଟେ ଦାବି ରହିଥାଏ, ଆଉ ଏହା ପାଇଁ ଅନେକ ପରିବାର ଆର୍ଥିକ ସମସ୍ୟାରେ ପଡିଥାନ୍ତି, ଋଣ କରିକି ମଧ୍ୟ ଝିଅ ବାହାଘର କରିବାକୁ ପଡିଥାଏ, ଆଉ କେତେକ ସମୟରେ ଯୌତୁକ କମ୍ ମିଳିଲେ ଝିଅକୁ ଶାଶୁଘରେ ମାନସିକ ନିର୍ଯାତନା ମଧ୍ୟ ସହିବାକୁ ପଡିଥାଏ। ତ ମୋ ମତରେ ଏଇଟା ଗୋଟେ ବହୁତ ବଡ ସାମାଜିକ ସମସ୍ୟା ଏବେ ମଧ୍ୟ।
0: ଆଚ୍ଛା, ତାହେଲେ ଯୌତୁକ ପ୍ରଥା କାହିଁକି ଏକ ସାମାଜିକ ସମସ୍ୟା ବୋଲି କହିବା?
1: ମୁଁ ଭାବୁଛି ଯୌତୁକ ପ୍ରଥା ଗୋଟେ ପରିବାରର ସମସ୍ୟା ନୁହଁ, ବିଶେଷ କରି ପୁରା ସମାଜକୁ ଏହା ପ୍ରଭାବିତ କରିଥାଏ। ସମାଜରେ ଥିବା ଯୋଉ ଲିଙ୍ଗ ଭେଦଭାବ ରହୁଛି, ଅସମାନତା ଦେଖାଯାଉଛି, ମହିଳାଙ୍କ ପ୍ରତି କିଛି ଭେଦଭାବ ସହିତ ମଧ୍ୟ ଜଡିତ ରହୁଛି। ଯେତେବେଳେ ଝିଅକୁ ପରିବାରର ଭାର ବୋଲି ଭାବିଥାନ୍ତି ପରିବାର ଲୋକ, ଆଉ ବାହାଘର ପାଇଁ ଯୌତୁକ ଦେବାକୁ ବାଧ୍ୟ ବୋଲି ଭାବିଥାନ୍ତି, ସେତେବେଳେ ଏହି ସମସ୍ୟା ସବୁ ଅଧିକ ହୋଇଥାଏ। ତ ଏହା ଗୋଟେ ସାମାଜିକ ସମସ୍ୟା ହିସାବରେ ମୁଁ ଭାବେ।
0: ତାହେଲେ ଯୌତୁକ ପ୍ରଥାର ମୁଖ୍ୟ କାରଣ ଗୁଡିକ କ'ଣ ସବୁ ରହିଛି ବୋଲି ଆପଣ ଭାବୁଛନ୍ତି?
1: ଯୌତୁକ ପ୍ରଥା ପଛରେ ଅନେକ କାରଣ ରହିଥାଏ, ଯେମିତିକି ଆମେ ସମାଜରେ ପୁରୁଷଙ୍କୁ ଅଧିକ ଗୁରୁତ୍ୱ ଦେଇଥାଉ, ସେମାନଙ୍କ ଚାକିରିକୁ ନେଇକି ଆମେ ଟିକେ ଅଧିକ ଗୁରୁତ୍ୱ ଦେଇଥାଉ, ପରିବାରରେ ଝିଅକୁ ଭାର ବୋଲି ଭାବିଥାନ୍ତି, ତାପରେ ଶିକ୍ଷା ଓ ସଚେତନତାର ଅଭାବ ମଧ୍ୟ ରହିଛି, ଲୋକ କ'ଣ କହିବେ, ଲୋକ କହିବା କଥାକୁ ଭୟକୁ ନେଇକି ଏଇଟା ମଧ୍ୟ ଆମର ଗୋଟେ ପ୍ରମୁଖ କାରଣ ହୋଇଥାଏ ମୋ ହିସାବରେ। ପୁଅର ଚାକିରି, ଶିକ୍ଷା, ଆୟ, ସେମାନଙ୍କ ମନ୍ଥଲି ତାଙ୍କର ଯୋଉ ଇନକମ୍ ରହିଥାଏ ପ୍ୟାକେଜ୍ ହିସାବରେ କାଉଣ୍ଟ କରନ୍ତି, ତ ଯୌତୁକ ବିରୋଧୀ ଆଇନ ବିଷୟରେ ସବୁ ଜାଣିବି ନାହାନ୍ତି ଲୋକ, ତ ଯୌତୁକ ନେବା ଦେବା ଏସବୁ ଗୋଟେ ସାଧାରଣ କଥା ବୋଲି ଭାବିଥାନ୍ତି। ମୋ ହିସାବରେ ଏସବୁ ବହୁତ କିଛି କାରଣ ରହିଥାଏ, ସେ ଭିତରୁ ଏ କାରଣ ବୋଲି ମୁଁ ଭାବେ।
0: ଆଜ୍ଞା, ତାହେଲେ ଯୋଉ ଯୌତୁକ ପ୍ରଥା ମହିଳାମାନଙ୍କ ଉପରେ କେମିତି ପ୍ରଭାବ ପକାଇଥାଏ?
1: ମୋ ମତରେ ବହୁତ ଅଧିକ ପ୍ରଭାବ ପକାଇଥାଏ, ଯଦି ଶାଶୁଘର ଲୋକ ଦାବି କରିଥାନ୍ତି ଆଉ ସେ ହିସାବରେ ଯୌତୁକ ନ ମିଳିଥାଏ, ତାପରେ ବାହାଘର ପରେ ଝିଅମାନଙ୍କୁ ବହୁତ ସମୟରେ ଗାଳି, ଅପମାନ, ମାନସିକ ଚାପ, ଯନ୍ତ୍ରଣା ଏସବୁ ଜିନିଷ ସହିବାକୁ ପଡିଥାଏ, ଶାରୀରିକ ହିଂସା ମଧ୍ୟ ହୋଇଥାଏ, ଝିଅମାନଙ୍କର ପୁରା ପରିବାର ବଦଳି ଯାଇଥାଏ, ସେମାନଙ୍କର ସାମାଜିକ ତରଫରେ ଆଉ ପୁରା ସୋସିଆଲି ସେମାନଙ୍କ ପୁରା ଚେଞ୍ଜ ହେଇଯାଇଥାଏ ଜୀବନଟା। ତେଣୁ ଯୋଉ ଯୌତୁକ ପ୍ରଥା ରହିଛି ସମାଜରେ, ଏହା ମହିଳାମାନଙ୍କ ପ୍ରତି ଗୋଟେ ମୋ ହିସାବରେ ମୁଁ ଭାବେ ଏଇଟା ଗୋଟେ ଯନ୍ତ୍ରଣାଦାୟକ, ତେଣୁ ଯୌତୁକ ପ୍ରଥା ମହିଳାମାନଙ୍କ ସଶକ୍ତିକରଣ ପାଇଁ ଗୋଟେ ବାଧା ବି ସୃଷ୍ଟି କରିଥାଏ, ତ ବହୁତ ଅଧିକ ପ୍ରଭାବ ପକାଇଥାଏ।
0: ଆଜ୍ଞା, ତାହେଲେ ଯୌତୁକ ପ୍ରଥା ଗୋଟେ ଗରିବ ପରିବାରକୁ କେମିତି ପ୍ରଭାବିତ କରେ?
1: ଏବେ ଯୌତୁକ ପ୍ରଥା ଗରିବ ପରିବାରକୁ ବହୁତ ଆର୍ଥିକ ଭାବେ ବହୁତ ପ୍ରଭାବ ପକାଇଥାଏ, ଯେମିତି ଝିଅର ବାହାଘର ପାଇଁ ଅନେକ ସମୟରେ ପରିବାର ନିଜର ଯୋଉ ସବୁ ସଞ୍ଚିତ ଟଙ୍କା ରଖିଥାନ୍ତି, ସେ ସଞ୍ଚିତ ଟଙ୍କା କମ୍ ପଡିଲେ ସେ କିଛି ଧାର କରିଥାନ୍ତି, ଋଣ କରିବାକୁ ପଡିଥାଏ, ଯେହେତୁ ସେ ପରିବାରର ଦୀର୍ଘ ସମୟରେ ଥିବା ଋଣ ବି ଭାର ହିସାବରେ ରହିଯାଇଥାଏ, ଏହା ଯୋଗୁଁ ଝିଅର ପାଠପଢା, ସ୍ୱାସ୍ଥ୍ୟ, ଭବିଷ୍ୟତ ପାଇଁ ଟଙ୍କା ଖର୍ଚ୍ଚ କରିବା ବଦଳରେ ବାହାଘର ପାଇଁ ଟଙ୍କା ସବୁ ସେମାନେ ଯୋଗାଡ଼ କରିବାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଆଉ ବିଶେଷ କରି ଯଦି ଆମେ ଗରିବ ପରିବାର କଥା ଦେଖିବା, ଯଦି ଜଣେ ଭାଇ ଆଉ ଭଉଣୀ ଦୁଇ ଜଣ ଅଛନ୍ତି, ସେଠି ଗୋଟେ ପୁଅର ପାଠପଢାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ ଆଉ ଝିଅର ପାଠପଢାକୁ ଟିକେ କମ୍ ଗୁରୁତ୍ୱ ଦିଆଯାଇଥାଏ, ଯେହେତୁ ଝିଅକୁ ସେମାନେ ଗୋଟେ ଭାର ହିସାବରେ ଭାବିଥାନ୍ତି, ତ ସେଠି ଅଧିକ ଗୁରୁତ୍ୱ ଦିଆଯାଇଥାଏ ପୁଅକୁ, ଆଉ ଯୌତୁକ ପାଇଁ ଯୋଉ ଅର୍ଥ ରଖିଥାନ୍ତି ସେଟା ଅଲଗା ସବୁ ଜିନିଷରେ ଖର୍ଚ୍ଚ କରିବାକୁ ଟିକେ କୁଣ୍ଠାବୋଧ କରନ୍ତି ପରିବାର ଲୋକ, ସେଇ ହିସାବରେ ବହୁତ ଅଧିକ ପ୍ରଭାବ ପଡ଼ିଥାଏ, ପାଠପଢା ବି ପ୍ରଭାବ ପଡ଼ିଥାଏ, ତ ସେଇଟା ଝିଅ ପ୍ରତି ଡାଇରେକ୍ଟଲି ବହୁତ ସାରା ପ୍ରଭାବ ପକାଇଥାଏ।
0: ଆଜ୍ଞା, ଏଇଟା ଯୋଉଟା ଆପଣ କହିଲେ କି ଯୌତୁକ ପ୍ରଥା ଝିଅମାନଙ୍କ ଶିକ୍ଷା ଉପରେ ବହୁତ ପ୍ରଭାବ ପକାଇଥାଏ।
1: ବହୁତ ପ୍ରଭାବ ପକାଇଥାଏ, କାରଣ ଯଦି ପରିବାର ଭାବେ ଭବିଷ୍ୟତରେ ଝିଅର ବାହାଘର ପାଇଁ ବହୁତ ଟଙ୍କା ଦରକାର ହେବ, ତେବେ ଝିଅର ପାଠପଢା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ସେମାନେ ଇଚ୍ଛା କରିନଥାନ୍ତି ଜେନେରାଲି, କିନ୍ତୁ ଝିଅ ଶିକ୍ଷିତ ହେଲେ ସେ ନିଜର ଅଧିକାର ଓ ଆଇନ ବିଷୟରେ ଜାଣିପାରିବ, ଏସବୁ କଥା ବି ଆମକୁ ଟିକେ ଭାବିବାକୁ ପଡିବ, ଧ୍ୟାନ ରଖିବାକୁ ପଡିଥାଏ, ସେ ନିଜ ଗୋଡ଼ରେ ନିଜେ ଠିଆ ହେଇପାରିଲେ ଯୌତୁକ ପ୍ରଥା ବିରୋଧରେ କିଛି ଅସ୍ତ୍ର ହିସାବରେ ବି ଆମେ ଶିକ୍ଷାକୁ ବ୍ୟବହାର କରିପାରିବା। ତ ମୋ ମତରେ ଯୌତୁକ ପ୍ରଥା ଝିଅମାନଙ୍କ ଶିକ୍ଷାକୁ ବହୁତ ଅଧିକ ଭାବେ ପ୍ରଭାବିତ କରିଥାଏ, ସ୍ପେଶିଆଲି ଯେତେବେଳେ ଯୌତୁକ ଦେବା ଗୋଟେ ଝିଅର ଫ୍ୟାମିଲି ତାକୁ ଯେତେବେଳେ ଭାର ହିସାବରେ ଭାବିଥାନ୍ତି।
0: ଆଜ୍ଞା, ତେବେ ଯୌତୁକ ପ୍ରଥା ବିରୋଧରେ ଆଇନ କ'ଣ ସବୁ ରହିଛି?
1: ଯୌତୁକ ପ୍ରଥା ବିଷୟରେ ତ ଆଇନ ରହିଛି ଭାରତରେ, ଯେମିତି ଡାଉରୀ ପ୍ରୋହିବିସନ ଆକ୍ଟ ରହିଛି 1961ର, ଯୌତୁକ ନେବା ଓ ଦେବା ବହୁତ କ୍ଷେତ୍ରରେ ଆମେ କହିପାରିବା ଯେ ଆଇନ ବିରୁଦ୍ଧ, ଏଟା ଗୋଟେ ଅପରାଧ, ଯୌତୁକ ପାଇଁ ମହିଳାଙ୍କୁ ନିର୍ଯାତନା ଦିଆଯିବା ମଧ୍ୟ ଆଇନର ଗୋଟେ ଦଣ୍ଡର ବ୍ୟବସ୍ଥା ରହିଛି, କିନ୍ତୁ କେବଳ ଆଇନ ରହିଲେ ସମସ୍ୟାର ଯାହା ସମାଧାନ ହେବ ସେଇଟା ତ ମୁଁ ଭାବିପାରେନି, କିନ୍ତୁ ଆଇନ ରହିବା

0: ସହିତ ମଧ୍ୟ ଲୋକମାନେ ସେ ବିଷୟରେ ସଚେତନ ହେବା ଦରକାର। ଲୋକମାନେ ଆଇନ ବିଷୟରେ ଜାଣିବା ସହିତ ନିଜର ଚିନ୍ତାଧାରା ମଧ୍ୟ ସେଇ ହିସାବରେ ବଦଳାଇବା ଦରକାର। ଖାଲି ଆଇନ ରହିଲେ ଆମେ ଏଇ ଚିନ୍ତାଧାରା ଆଉ ଏ ପ୍ରଥାକୁ ଆମେ କମ କରିପାରିବା ନାହିଁ।
1: ତାହେଲେ ଏଇ ଯୋଉ ଯୌତୁକ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା କେମିତି ବା କିପରି ଦୂର କରାଯାଇପାରିବ?
0: ଦେଖନ୍ତୁ, ସମ୍ପୂର୍ଣ୍ଣ ଭାବରେ ଗୋଟେ ଜିନିଷକୁ ଆମେ ତ ବହୁତ ଜଲ୍ଦି ବନ୍ଦ କରିପାରିବାନି, ଏଟା ପାଇଁ ବହୁତ ଟାଇମ ଦରକାର ଆଉ ଯୁବପିଢ଼ିକୁ ବହୁତ ଅଧିକ ସଚେତନତା କରିବାକୁ ପଡିବ। ପୁଅ ଝିଅକୁ ସମାନ ଶିକ୍ଷା ଦେବା ତେବେ ଗୋଟେ କହିପାରିବା ଯେ ଏଇଟା ଗୋଟେ ରିଜନ ହେଇପାରେ ଯେ ଆମେ ଯୌତୁକ ପ୍ରଥାକୁ କେମିତି ଆମେ କମ କରିପାରିବୁ। ତାପରେ ଝିଅମାନଙ୍କୁ ଆମେ ଅଧିକ ଶିକ୍ଷିତ କରିବା।

0: ମାନେ ଏଟା ପାଇଁ ବହୁତ ଟାଇମ ଦରକାର, ଆଉ ଯୁବପିଢ଼ିକୁ ବହୁତ ଅଧିକ ସଚେତନତା କରିବାକୁ ପଡିବ। ପୁଅ ଝିଅକୁ ସମାନ ଶିକ୍ଷା ଦେବା ବି ଗୋଟେ କହିପାରିବା ଯେ ଏଟା ଗୋଟେ ରିଜନ ହେଇପାରେ ଯେ ଆମେ ଯୌତୁକ ପ୍ରଥାକୁ କେମିତି ଆମେ କମ କରିପାରିବୁ। ତାପରେ ଝିଅମାନଙ୍କୁ ଆମେ ଅଧିକ ଶିକ୍ଷିତ କରିବା ଦରକାର, ଆର୍ଥିକ ଭାବରେ ସ୍ୱାଧୀନତା ଦେବା ଦରକାର, ଯୌତୁକ ବିରୋଧୀ ଆଇନ ବିଷୟରେ ଲୋକମାନଙ୍କୁ ସଚେତନ ଆମେ କରିପାରିବା। ତାପରେ ଯୌତୁକ ନେବା ଦେବାକୁ ସମାଜରେ ଉତ୍ସାହିତ ନ କରିବା, ସରଳ ଭାବରେ ବିବାହ ସବୁକୁ ପ୍ରୋତ୍ସାହନ ଦେବା ଦରକାର, ଯୁବପିଢ଼ି ଯୌତୁକ ନ ନେବା ପାଇଁ ଶପଥ ନେବା ଦରକାର। ଦେନ୍ ସ୍କୁଲ କଲେଜ ପଞ୍ଚାୟତ ସ୍ୱୟଂ ସହାୟକ ଗୋଷ୍ଠୀ ଏସବୁକୁ ଆମେ ବ୍ୟବହାର କରିପାରିବା, ସଚେତନତା କେମିତି ବଢିବ। ତାପରେ ଯୌତୁକ ଯୋଗୁଁ ଯୋଉ ସବୁ ନିର୍ଯାତିତ ମହିଳାମାନେ ଅଛନ୍ତି ସେମାନଙ୍କ ପାଇଁ ଯୋଉ ଆଇନଗତ ସାମାଜିକ ସହାୟତା ବି ସମାଜ ତରଫରୁ ଆମେ ସେମାନଙ୍କୁ ଦେଇପାରିବା, ଏସବୁ ସବୁ ଜିନିଷରେ ଯୌତୁକ ପ୍ରଥାକୁ ମୁଁ ଭାବୁଛି ସମ୍ପୂର୍ଣ୍ଣ ଭାବରେ ନହେଲେ ମଧ୍ୟ କିଛି ମାତ୍ରାରେ ଆମେ କମ କରିପାରିବା।
1: ତାହେଲେ ଆପଣଙ୍କ ମତରେ ଯୌତୁକ ପ୍ରଥା ବିରୁଦ୍ଧରେ ସବୁଠାରୁ ବଡ ପଦକ୍ଷେପ କ'ଣ ହୋଇପାରେ?
0: ମୋ ମତରେ ଯୌତୁକ ପ୍ରଥା ବନ୍ଦ କରିବା ପାଇଁ ସବୁଠୁ ଜରୁରୀ ହେଉଛି ଆମର ଚିନ୍ତାଧାରା ବଦଳାଇବା। ସମାଜରେ ଯେତେବେଳେ ଆମେ ରହୁଛୁ, ଯେତେବେଳେ ଆମେ ଆମ ଚିନ୍ତାଧାରା ବଦଳାଇଥାଉ, ସେତେବେଳେ ସମାଜର ମଧ୍ୟ ଚିନ୍ତାଧାରା ଧୀରେ ଧୀରେ ବଦଳିଥାଏ। ଆମେ ଝିଅଙ୍କୁ ପରିବାରର ଭାର ବୋଲି ନ ଭାବି ପୁଅ ଆଉ ଝିଅକୁ ସମାନ ଭାବେ ଦେଖିବା ଦରକାର। ଝିଅମାନଙ୍କୁ ଭଲ ଶିକ୍ଷା ଦେଇ ନିଜ ଗୋଡରେ ଠିଆ ହେବାକୁ ସୁଯୋଗ ଦେବା ଦରକାର। ସେହିପରି ଯୁବକମାନେ ଯଦି ନିଜେ ଯୌତୁକ ନେବାକୁ ମନା କରନ୍ତି, ତେବେ ସମାଜରେ ମଧ୍ୟ ବହୁତ ବଡ ପରିବର୍ତ୍ତନ ଆସିବ ବୋଲି ମୁଁ ଭାବୁଛି।
1: ଆଚ୍ଛା, ତାହେଲେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କୁ ବହୁତ ଶ୍ରୋତା ଭଉଣୀ ଶୁଣୁଛନ୍ତି, ତ ଏ ସମ୍ପର୍କରେ ଆପଣ ସେମାନଙ୍କୁ କଣ ପରାମର୍ଶ ଦେବାକୁ ଚାହିଁବେ? ଆପଣଙ୍କ ମତ କଣ ରହିବ?
0: ମୋ ମତରେ ଯୌତୁକ ପ୍ରଥା ଏକ ବହୁତ ଖରାପ ସାମାଜିକ ପ୍ରଥା। ଏହା ଝିଅ ଓ ତାଙ୍କ ପରିବାର ଉପରେ ଅନାବଶ୍ୟକ ଆର୍ଥିକ ମାନସିକ ଚାପ ସବୁ ସୃଷ୍ଟି କରିଥାଏ। ଅନେକ ସମୟରେ ଏହା ମହିଳାଙ୍କ ଉପରେ ନିର୍ଯାତନାର କାରଣ ମଧ୍ୟ ହୋଇଥାଏ। ଏହାକୁ ଦୂର କରିବା ପାଇଁ କେବଳ ସରକାରଙ୍କ କାମ ନୁହଁ, ପରିବାର, ସମାଜ, ଯୁବପିଢ଼ି, ଶିକ୍ଷାନୁଷ୍ଠାନ ସମସ୍ତେ ମିଶିକି କାମ କରିବା ଦରକାର। ତ ମୁଁ କହିବି, ଝିଅକୁ ଯଦି ଆମେ ଭାର ନ ଭାବି ତାକୁ ଆମେ ସମାନ ଅଧିକାର ଦେବା ମଣିଷ ହିସାବରେ, ଏଇ ଚିନ୍ତାଧାରା ସମାଜରେ ଯେତେବେଳେ ଆସିବ, ଯୌତୁକ ପ୍ରଥାକୁ ଆମେ ନିଶ୍ଚୟ ଭାବେ ଧୀରେ ଧୀରେ ଦୂର କରିଦେଇପାରିବା।
1: ଠିକ ଅଛି ଭଉଣୀ, ଆପଣ ବହୁତ ଭଲ ଭଲ ମତାମତ ସବୁ ଦେଲେ। ଭାବୁଛି ଶ୍ରୋତା ଭଉଣୀ ମାନେ ଯୋଉମାନେ ଶୁଣୁଥିବେ ସେମାନଙ୍କୁ ବି ବହୁତ ଭଲ ଲାଗିଥିବ। ଆପଣଙ୍କ ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।
2: ଯୌତୁକ ପ୍ରଥାକୁ ଦୂର କରିବାର ଦାୟିତ୍ୱ କେବଳ ସରକାରଙ୍କର କିମ୍ବା ଆଇନର ନୁହେଁ, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ଯୁବକ ଯୁବତୀ ଓ ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କର ମଧ୍ୟ ରହିଛି। ଝିଅ କୌଣସି ବୋଝ ନୁହେଁ, ଝିଅ କୌଣସି ବ୍ୟବସାୟିକ ବସ୍ତୁ ନୁହେଁ, ଝିଅ ହେଉଛି ପରିବାର ଓ ସମାଜର ଏକ ସମାନ ଅଧିକାର ଥିବା ସଦସ୍ୟ। ହଁ ଶ୍ରୋତା ଭଉଣୀ, ଗୋଟେ ନାରୀ ହିଁ ନାରୀର ଶତ୍ରୁ। ଶାଶୁଘରେ କିଏ ଥାନ୍ତି? ଶାଶୁ, ଶ୍ୱଶୁର, ସ୍ୱାମୀ, ଦିଅର, ଦେଢ଼ଶୁର, ଏଇମାନେ ହିଁ ତ ଥାନ୍ତି ନା, ଆଉ ଜଣେ ନଣନ୍ଦ ଥାନ୍ତି। ଯଦି ଗୋଟେ ଘରେ ନାରୀ ଯଦି ନାରୀର ଶତ୍ରୁ ହୋଇଯିବ, ତାହେଲେ ସିଏ କ'ଣ କରିପାରିବ? ଆମେ ଯେମିତି ଆମ ଝିଅକୁ ଦେଖୁଛୁ, ବୋହୂକୁ ବି ଝିଅ ଭଳିଆ ଦେଖିବା, ତାହେଲେ ଏଇ ସମସ୍ୟା କିଛିଟା ମାତ୍ରାରେ ଦୂର ହୋଇଯିବ। ଯୌତୁକ ପ୍ରଥା ଯାହାକି ଗୋଟେ ପୂର୍ବକାଳରୁ ରହିଆସିଛି ଯେ ଝିଅ ବାହା କଲେ ଯୌତୁକ ଦିଆଯାଏ, ଯଥାଶୀଘ୍ର ଯଦି ଏଇ ଯୌତୁକ ପ୍ରଥା ଉଠାଇ ଦିଆଯିବ, ତାହେଲେ ସମସ୍ତ ଝିଅମାନଙ୍କର ବାପା ମା ଶାନ୍ତିରେ ଟିକେ ରହିପାରିବେ।

0: ପରିବାର ଓ ସମାଜର ମୁଖ୍ୟ ଭିତ୍ତି। ଜଣେ ମହିଳା ସୁସ୍ଥ ରହିଲେ ପରିବାର ମଧ୍ୟ ସୁସ୍ଥ ରୁହେ, କିନ୍ତୁ ଗ୍ରାମାଞ୍ଚଳରେ ଅନେକ ମହିଳା ଆଜି ମଧ୍ୟ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ।
1: ବିଶେଷ କରି ଗର୍ଭାବସ୍ଥା, ପ୍ରସବ, ମାସିକ ଋତୁସ୍ରାବ, ରକ୍ତହୀନତା ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଗ୍ରାମୀଣ ମହିଳାଙ୍କ ଜୀବନକୁ ପ୍ରଭାବିତ କରେ। ଅନେକ ଗାଁରୁ ହସ୍ପିଟାଲ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ର ବହୁତ ଦୂରରେ ଥାଏ। ଯାତାୟାତର ସୁବିଧାର ଅଭାବରୁ ମହିଳାମାନେ ସମୟରେ ଚିକିତ୍ସା ପାଇପାରନ୍ତି ନାହିଁ। ଅନେକ ପରିବାରର ମହିଳାମାନେ ଚିକିତ୍ସାକୁ ପ୍ରାଥମିକତା ଦିଅନ୍ତି ନାହିଁ। କେତେକ ଦୁର୍ଗମ ଅଞ୍ଚଳରେ ମହିଳା ଡକ୍ଟର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଅଭାବ ଥିବାରୁ ମହିଳାମାନେ ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ଖୋଲାଖୋଲି ଭାବରେ କହିବାରେ ଅସୁବିଧା ଅନୁଭବ କରନ୍ତି।
0: ଗ୍ରାମାଞ୍ଚଳରେ ମହିଳାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କେବଳ ହସ୍ପିଟାଲ ଓ ଔଷଧ ଯଥେଷ୍ଟ ନୁହେଁ। ସଚେତନତା, ପୁଷ୍ଟି, ନିୟମିତ ପରୀକ୍ଷା, ସହଜରେ ମିଳୁଥିବା ସ୍ୱାସ୍ଥ୍ୟସେବା ଏବଂ ପରିବାରର ସହଯୋଗ, ଏହିସବୁର ସମାନ ଆବଶ୍ୟକ ରହିଛି। ମହିଳା ସୁସ୍ଥ ହେଲେ ପରିବାର ସୁସ୍ଥ ହେବ ଏବଂ ପରିବାର ସୁସ୍ଥ ହେଲେ ସମାଜ ଓ ଦେଶ ଆଗକୁ ବଢ଼ିବ। ହଁ ଶ୍ରୋତା ଭଉଣୀ, ଜଣେ ମହିଳା ଗୋଟେ ଘରର ଦାୟିତ୍ୱ ନେଇଥାଏ, ଆଉ ତାକୁ ଯଦି ଆମେ ହେଳା କରିଦେବା, ତାର ସ୍ୱାସ୍ଥ୍ୟକୁ ଯଦି ଆମେ ନ ଦେଖିବା, ତାହେଲେ ଆମ କଥା ବୁଝିବ କିଏ? ଦିନ ସାରା ତ ସେ କେବଳ ପରିବାର କଥା ଚିନ୍ତା କରେ, ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ତାକୁ ଟିକେ ବି ସମୟ ମିଳେନି। ତେଣୁକରି ସମସ୍ତଙ୍କୁ ଅନୁରୋଧ, ସମସ୍ତଙ୍କ ଘରେ ମହିଳା ଅଛନ୍ତି, ଆଉ ତାଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଶ୍ଚୟ ନିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା ଏକ ସୁନ୍ଦର ସାକ୍ଷାତକାରଟିଏ, ଗ୍ରାମାଞ୍ଚଳରେ ମହିଳାଙ୍କ ସ୍ୱାସ୍ଥ୍ୟ ସେବା ସମସ୍ୟା ଓ ସମାଧାନ।

ଏବେ ଆସନ୍ତୁ ଜାଣିବା ଗ୍ରାମାଞ୍ଚଳରେ ମହିଳାଙ୍କ ସ୍ୱାସ୍ଥ୍ୟ ସେବା ସମସ୍ୟା ଓ ସମାଧାନ। ଶ୍ରୋତା ଭଉଣୀ, ଗ୍ରାମାଞ୍ଚଳରେ ବିଶେଷ କରି ମହିଳାମାନେ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତି ସତ, କିନ୍ତୁ ଟିକେ ହେଳାଜ୍ଞାନ କରନ୍ତି। ନାଇଁ କିଛି ହେଇନଥିବ, ରୋଗଟା ଏତେ ଦୂର ବଢ଼ିଯାଇଥିବ, କିନ୍ତୁ ସେମାନେ ବିଶ୍ୱାସ କରିବେନି, ହେଳାଜ୍ଞାନ କରିବେ। ସେ ମେଡ଼ିସିନ୍ ଖାଇଦେଲେ କ'ଣଟା ହେଇଯିବ, ଆମେ ଆଉ ରହୁନଥିଲୁ କି, ଟିକେ ପୁରୁଣା କାଳିଆ ଲୋକଙ୍କୁ ପଚାରିବେ, ଖାଲି କହିବେ ଏଇଟା ଖାଇଲେ ଭଲ ହେଇଯିବ, ସେ ପତ୍ର ଖାଇଲେ ଭଲ ହେଇଯିବ, ଏଇଟା ଗୁଣ୍ଡ କରି ଖାଇଦେଲେ ଭଲ ହେଇଯିବ। କିନ୍ତୁ ସମୟ ପରିବେଶ ସହିତ ଆମକୁ କ'ଣ ହୁଏ, ଚଳିବାକୁ ପଡ଼େ। ଆଗରୁ ସମୟ ଅଲଗା ଥିଲା, ସେତେବେଳର ଖାଦ୍ୟ ପାନୀୟ ସବୁ କିଛି ଅଲଗା ଥିଲା, ଏବେର ଖାଦ୍ୟ ପାନୀୟ ସବୁ କିଛି ଅଲଗା ରହିଛି। ମହିଳାମାନେ ପରି

0: ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ମ୍ୟାଡାମ ଆପଣଙ୍କ ଆଜି ଆମର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ନମସ୍କାର।
1: ନମସ୍କାର ମ୍ୟାଡାମ।
0: ମ୍ୟାଡାମ ଆପଣଙ୍କ ପରିଚୟ?
1: ମୋ ନାଁ ପ୍ରିୟଙ୍କରା ସାହୁ, ମୁଁ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ଅଛି।
0: ମ୍ୟାଡାମ ଆଜିର ବିଷୟ ରହିଛି ଗ୍ରାମାଞ୍ଚଳରେ ମହିଳାଙ୍କ ସ୍ୱାସ୍ଥ୍ୟ ସେବା ସମସ୍ୟା ଓ ସମାଧାନ, ଏହା ଉପରେ ଆପଣ କଣ କହିବେ?
1: ଗ୍ରାମାଞ୍ଚଳରେ ତ ମହିଳାମାନଙ୍କର ବହୁତ ଅସୁବିଧା ରହୁଛି, ବିଶେଷ କରି ଆମେ ସୋସିଆଲ ଦେଖିବା, ଇକୋନୋମିକାଲ ଦେଖିବା, ରିମୋର ଦେଖିବା, ତାପରେ ଆମର ଯୋଉ ଷ୍ଟିଗ୍ମା ଗୋଟେ ଅଛି ପୁଅ ଝିଅ ଏସବୁ ବିଷୟରେ ବହୁତ ପ୍ରକାର ଅସୁବିଧା ରହୁଛି, ସମସ୍ୟା ବି ରହୁଛି। ତାପରେ ତାଙ୍କର ମହିଳାମାନଙ୍କର ନିଜସ୍ୱ କିଛି ସମସ୍ୟା ରହୁଛି, ଯୋଉଟାକି ସେମାନେ ଲୋକାୟତ ଭାବରେ ରଖୁଛନ୍ତି, ବାହାରକୁ ପ୍ରକାଶ କରିପାରୁନାହାନ୍ତି, ତାଦ୍ୱାରା ବି ସେମାନେ ବହୁତ ହଇରାଣ ହଉଛନ୍ତି। ଇକୋନୋମିକାଲ ପ୍ରୋବ୍ଲେମ ବି ଗାଁ ଗହଳିରେ ତ ସାଧାରଣତଃ ଜଣେ ରୋଜଗାର କରୁଛି, ସେ ତା ଉପରେ ପରିବାର ନିର୍ଭର କରୁଛି, ବିଶେଷ କରି ଆମର ଯୋଉ ଗ୍ରାସ ରୁଟ ଲେବୁଲରେ ପରିବାର ଅଛନ୍ତି ବହୁତ ବିଲ ପ୍ରପର୍ଟିର, ସେମାନଙ୍କର ଇନକମ ସୋର୍ସ ନାହିଁ, ବହୁତ ଲୋକ ଏକାଠି ରହୁଛନ୍ତି, ଖାଇବା ପିଇବା ଠୁ ଲଗେଇ ଲୁଗା ମଠା ଠୁ ଲଗେଇ ଏଇସବୁ ଜିନିଷ ବିଶେଷ କରି ଅସୁବିଧାର ସମ୍ମୁଖୀନ ହଉଛନ୍ତି।
0: ଗ୍ରାମାଞ୍ଚଳର ମହିଳାମାନେ ବିଶେଷ କରି ମାନେ ସହରାଞ୍ଚଳକୁ ଆସିପାରୁନଥାନ୍ତି, ଯାତାୟାତର ଅସୁବିଧା ହଉ କିମ୍ବା ନିଜର କିଛି ଘରୋଇ ଅସୁବିଧା ପାଇଁ ବି ସେମାନେ ଆସିପାରନ୍ତିନି,
1: ସେମାନେ ନିଜକୁ କମ୍ଫର୍ଟେବୁଲ କୋଉଥିରେ ଭାବନ୍ତିନି, କାହିଁକି ମେଡି ଯିବି କଣ ପ୍ରୋବ୍ଲେମ ହବ କି, ମୋତେ ଏଇ ଯୋଉ ସୋସିଆଲ ଷ୍ଟିଗ୍ମା, ମୁଁ ଗୋଟେ କୋଉଠି କଥା ହେଇଗଲି, ମୁଁ ସମସ୍ତ ଜଣେଇଦେଲି, ସେଟା କଣ ବାହାରକୁ ସ୍ପ୍ରେଡ ହେଇଯିବ କି, ଏମିତି କିଛି ଡର ବି ରହିଛି। ତାପରେ ଆମର ସୋସାଇଟି ସେ କେବେ ଚାହୁଁନି ଯେ ମହିଳା ଯାଇକି ବାହାରେ ତାର ସେଲ୍ଫ ଇଣ୍ଡିପେଣ୍ଡେନ୍ସ ହଉ, ସେ ନିଜକୁ ନିଜେ ସେ କିଛି ଶିଖୁ ଜାଣୁ, ଏଇସବୁ ଜିନିଷଟା ପଲ୍ଲୀ ଗାଁରେ ବିଶେଷ କରି ହେଇପାରୁନି।
0: ସେ ଯେକୌଣସି କ୍ଷେତ୍ରରେ ବି ହଉ, ମହିଳାଟି ଗର୍ଭବତୀ ହଉ କିମ୍ବା ସାଧାରଣ ମହିଳା ହଉ, ଯଦି ଟିକେ ସ୍ୱାସ୍ଥ୍ୟ ମାନେ ସମସ୍ୟା ଦେଖାଯାଏ, ସେମାନେ ହଠାତ୍ କରି ଆସିକି ମେଡିକାଲରେ ଦେଖାନ୍ତିନି, ଆଉ ତାଙ୍କ ମନରେ ଗୋଟେ ଚିନ୍ତାଧାରା ରହିଯାଇଛି ଯେ ବେଶୀ ସେମାନେ ମାନେ ତାଙ୍କର ଚିନ୍ତାଧାରା ବେଶୀ ଏମିତି ଯୋଉ ଝଡ଼ା ଫୁଙ୍କାରେ ବି ଥାଏ, ଆଉ ସେଥିରେ କାଳେ ଭଲ ହେଇଯିବ, ଏଇ ଜିନିଷ ବି ମନରେ ଥାଏ ସେମାନଙ୍କର।
1: ଏଇଟା ତ ନିଶ୍ଚିନ୍ତ, ଗର୍ଭାବସ୍ଥାରେ ଯଦି ଆମେ କହିବା ବିଭିନ୍ନ ପ୍ରକାର ସମସ୍ୟା ଥାଏ, ସେ ରକ୍ତସ୍ରାବ ହଉଥିବ, ତାର ରକ୍ତହୀନତା ବି ହେଇପାରେ, ଦେହ ଧଇଁ ଛଇଁ ହେଇପାରେ, ଜ୍ୱର ବି ହେଇପାରେ, ବାତ ବି ମାରିପାରେ, ଗର୍ଭବତୀ ମାଆଟା ମୁଣ୍ଡ ବୁଲେଇବ, ବ୍ଲଡ ପ୍ରେସର ବଢିବ, ପାଦ ଫୁଲିବ, ଆଉ ବାନ୍ତି ବି ବେଶୀ ଜୋରରେ ହବ, ଆଉ ଯୋଉ ହଳଦିଆ କମ୍ବଳ ଯୋଉ ଦଣ୍ଡି ହୁଏ ପିଲା ବୁଲିବନି, ଏଇସବୁ ଗର୍ଭାବସ୍ଥାରେ ସମସ୍ୟା ଗୁଡାକ ହୁଏ। ଏ ତାକୁ କଣ କୁହନ୍ତି ସାଧାରଣତଃ ଭାବେ କିଛି କିଛି ଖାଇବାକୁ ବି ରେଷ୍ଟ୍ରିକ୍ସନ କରନ୍ତି, ଯେମିତି ଉଦାହରଣ ସ୍ୱରୂପ ନା ପଣସ ଖାନା, କଦଳୀ ଖାନା, ଆପରି ଖାନା,

0: ଧୀରେ ଗୁଳା ଗୁଳା ହବ, ଏସବୁ ଅନ୍ଧବିଶ୍ୱାସ ମୁଁ ପୂର୍ବରୁ ଯୋଉ କହିଲି, ସୋସିଆଲ ଷ୍ଟିଗ୍ମା ଗୋଟେ, ରିମୋର୍ ଗୋଟେ, ଏସବୁ ମାଡି ବସୁଛି। ସେଥିପାଇଁ ସେମାନେ ଆଉ କିଛି ଭଲ ଜିନିଷ ବି ମାନେ ନିଜେ ପ୍ରୋଭାଇଡ କରିବାକୁ ପସନ୍ଦ କରନ୍ତିନି। ତାପରେ ଉଦାହରଣ ସ୍ୱରୂପ ଦେଖନ୍ତୁ ମ୍ୟାଡାମ, ଆମେ ଯେତେବେଳେ ଭିଏଚଏଣ୍ଡ ଯାଉଛୁ, ଇମ୍ୟୁନାଇଜେସନ ଯାଉଛୁ, ନ୍ୟୁଟ୍ରିସନ ବିଷୟରେ କହୁଛୁ, ସେଠି ବି ଆମେ ଆମର ସ୍ୱାସ୍ଥ୍ୟ ତରଫରୁ ଆଇରନ୍ ଦିଆ ହଉଛି, କ୍ୟାଲସିୟମ ଦିଆ ହଉଛି, ଫୋଲିକ ଏସିଡ ଦିଆ ହଉଛି, ଆମର କୁର୍ମିରେ ହେଇକି ରକ୍ତହୀନତା ନ ହବା ପାଇଁ ଆଲବେଣ୍ଡାଜଲ ଟାବଲେଟ୍ ଦିଆ ହଉଛି। କିନ୍ତୁ ସେମାନେ କଣ କରୁଛନ୍ତି, ତାଙ୍କ ଘରେ ଯଦି ଶାଶୁ ଥିବେ ବୟସ୍କ ଲୋକ, ସେ କହୁଛନ୍ତି ନା ନା ତୁ ଆଇରନ୍ ଟା ଖାନା, ତ ପେଟରେ ପିଲା ବଢିଯିବ, ଡେଲିଭରି ପାଇଁ କଷ୍ଟ ହବ। ଏଇସବୁ ଜିନିଷ ଗୁଡା ତ ଆମେ ଚେଷ୍ଟା କରୁଛୁ କାଉନସିଲିଂ ମାଧ୍ୟମରେ ଦୂର କରିବା ପାଇଁ। ଫିର ବି ଆଜିକା ଡେଟରେ ତ ସବୁ ଜିନିଷ ଗୁଡାକ ସମସ୍ତେ ଗ୍ରହଣ କରିବାକୁ ଏତେ ଇଚ୍ଛୁକ ନାହାନ୍ତି। ସେଥିପାଇଁ ବି ଖାଲି ଗର୍ଭାବସ୍ଥାରେ ବି ଆମେ କହିଲେ ହବନି ମ୍ୟାଡମ, ଆମର ପ୍ରସବ ସମୟରେ ବି ହବ, ପ୍ରସବ ପରେ ବି କିଛି କିଛି ସମସ୍ୟା ବି ହବ, ତାକୁ ବି ଲୁଚେଇ ଦଉଛନ୍ତି। ଆଉ ସବୁବେଳେ ଚିନ୍ତା କରୁଛନ୍ତି ଯେ ଆମର ଯାହା ବି ଇସ୍ୟୁ ହଉଛି ସେଟା ଗୋଟେ ଭୂତ ପ୍ରେତ ଗୁଣିଆ ଇଏ କରି ସେ ଆଗ ଶିରା ବିଷାରିକରେ ବେଶି ଯାଉଛନ୍ତି। ଅବଶ୍ୟ 5-10 ବର୍ଷ ପୂର୍ବରୁ ଏଗୁଡାକ ବେଶୀ ହଉଥିଲା, ଏବେ କିଛି ମାତ୍ରାରେ ଯୋଉ କାଉନସେଲିଂ ମାଧ୍ୟମରେ ଆଉ ଯୋଉ ଆମେ ଗୋଟେ ଅଡିଓ ପ୍ଲେ କରୁଛୁ, ଭିଡିଓ ଦେଖାଉଛୁ, କିଛି କିଛି ପରିବର୍ତ୍ତନ ହେଲାଣି। ଝିଅମାନେ ବି ଆଜିକାଲି ବହୁତ ସ୍ୱାବଲମ୍ବୀଶୀଳ ହେଲେଣି, ନିଜେ କେମିତି ରୋଜଗାର କରିବେ, ନିଜେ କେମିତି ଭଲରେ ରହିବେ, ସେଇ କଥା ବି ଚିନ୍ତା କଲେଣି। ଯୋଉଟା କି ଆମର ଗାଁ ଗହଳିରେ ସବୁ ସ୍ୱୟଂ ଶାସିତ ମା ମାନେ, SHG ମା ମାନେ, ଏଇସବୁ ମାଧ୍ୟମରେ ବି ସେମାନେ ବାହାରକୁ ଯାଉଛନ୍ତି, କିଛି କିଛି ଶିଖୁଛନ୍ତି, ନିଜର ଲାଇଫ ଷ୍ଟାଇଲ କୁ ଚେଞ୍ଜ କରିବାକୁ ଚେଷ୍ଟା ବି କରୁଛନ୍ତି।
1: ଆଉ ବୟସ୍କ ଲୋକମାନେ ବି ସେମାନେ ବି ଟିକେ ହେଳା ଜ୍ଞାନ ଏକା ସବୁ ମାନେ ନିଜର ସ୍ୱାସ୍ଥ୍ୟ ସେବା ସମସ୍ୟା ପ୍ରତି।
0: ହଁ ନିଶ୍ଚିନ୍ତ, ବୟସ୍କ ଲୋକ ତ ସେମାନେ କଣ, ଆଗର ସେ ଜେନେରେସନ ଗୋଟେ ଏମିତି ଥିଲା, ସେମାନେ ଏତେ ଏଜୁକେସନ ନଥିଲା, ସେମାନଙ୍କ ପାଇଁ ସେତେବେଳେ ସ୍ୱାସ୍ଥ୍ୟ ସିଷ୍ଟମ ବି ସେତେ ନଥିଲା କି ଏତେ TV, ଆଜିକାଲି ଯୋଉ ଡିଜିଟାଲ ମିଡିଆ ହେଇଛି, ସବୁ ଜିନିଷ ପାଖରେ ହାତ ପାହାନ୍ତାରେ ମିଳିଯାଉଛି, ସେତେବେଳେ ସେମିତି ସୁବିଧା ନଥିଲା। ସେ ତାଙ୍କ ଲାଇଫ ଷ୍ଟାଇଲ ଆକୁ ସେମିତି କରିଥିଲେ। ଉଦାହରଣ ସ୍ୱରୂପ ଗୋଟେ ଗୋଟେ ମା ପ୍ରିଭିୟସ ଯଦି ଆମେ 20-30 ବର୍ଷ ତଳକୁ ଆମେ ପଳେଇବା, ଜଣେ ଜଣେ ମା 7-8 ଛୁଆ ଜନ୍ମ କରିଥିବେ, ଗୋଟେ ଔଷଧ ଖାଇ ନଥିବେ, ସେମାନେ କହିବେ ମୁଁ ଗୋଟେ ଇଞ୍ଜେକ୍ସନ ନେଇନି, ଗୋଟେ ଔଷଧ ଖାଇନି, ମୋ ପିଲାମାନେ ତ ଭଲ ଅଛନ୍ତି, ମୁଁ ବି ଭଲ ଅଛି। ତେଣୁ କରି ପାଣିପାଗ, ଜଳବାୟୁ, ଖାଦ୍ୟ, ଏଇସବୁ ଜିନିଷକୁ ନେଇକି ଯେମିତି ପରିବର୍ତ୍ତନ ହଉଛି, ସେମିତି ଆମକୁ ବି ତା ସହିତ ତାଳ ମିଳେଇ ଚଳିବାକୁ ପଡୁଛି। ସେତେବେଳର ସୋସାଇଟି, ଏତେବେଳର ସୋସାଇଟି ଭିତରେ ବହୁତ ଡିଫରେନ୍ସ ଆସିଲାଣି।
1: ମାନେ ସେମାନେ ବୁଝନ୍ତିନି, ଯାହାଫଳରେ କି ତାଙ୍କର ସ୍ୱାସ୍ଥ୍ୟଟା ଧୀରେ ଧୀରେ ଖରାପ ହୋଇଯାଏ।
0: ହଁ ହୁଏ, ଏବେ ଦେଖୁନାହାନ୍ତି ଆଗର ଲୋକମାନଙ୍କୁ, ଆମର ଯୋଉ ଗୋଟେ ନନ୍ କମ୍ୟୁନିକେବୁଲ ଯୋଉ ଡିଜିଜ ର ଗୋଟେ ଆମେ ଡାଇଗ୍ନୋସିସ୍ କରୁଛୁ, ଏଲି ଡିଟେକ୍ସନ କମ୍ପ୍ଲିଟ ଟ୍ରିଟମେଣ୍ଟ ପାଇଁ ଆମେ ପଦକ୍ଷେପ ନଉଛୁ, ଆମ ସ୍ୱାସ୍ଥ୍ୟ ବିଭାଗରୁ ସେଟା ହେଇଛି, ସେଠି 30 ବର୍ଷ ଅଧିକ ମା ମାନଙ୍କୁ ଆମେ ସେଠି ନଉଛୁ, ସେଠି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାହଉଛି, ଗୋଟେ କାର୍ଡ ଇସ୍ୟୁ ହଉଛି, ସେ କାର୍ଡ କୁ ଆମେ ଯଦି ତାକୁ କୌଣସି ହେଲ୍ଥ ଇସ୍ୟୁ ହେଲା ଆମେ ତାକୁ ନେଇକି ଔଷଧ ଦଉଛୁ, ଖାଉଛନ୍ତି। କିନ୍ତୁ ଜଣେ ଜଣେ ମା କହୁଛନ୍ତି ନା ନା ନା ମୋର ବ୍ଲଡ ପ୍ରେସର, ଏବେ ଧର ବ୍ଲଡ ପ୍ରେସର ହେଲା, ସୁଗାର ହେଲା, କି ବ୍ରେଷ୍ଟ କ୍ୟାନ୍ସର ହେଲା, ସର୍ଭିସ କ୍ୟାନ୍ସର ହେଲା, ସେ ମେନ୍ କଣ ପ୍ରଥମେ ଲୁଚେଇବାକୁ ଚେଷ୍ଟା କରୁଛନ୍ତି, ଆମେ ଲୁଚେଇ ଦବୁ, ଏଗୁଡା କିଛି ନୁହଁ, ମୁଁ ଶିରାଘରେ ପଳେଇବି ମୋର ଭଲ ହେଇଯିବ, ସେଇସବୁ ଆଜି ବି ସେମିତି ବିନା ଇଏରେ ବି ସେମାନେ ରହିଯାଉଛନ୍ତି,
1: ଯୋଉଟା କି ସେମାନେ ଅନ୍ଧବିଶ୍ୱାସ ବୋଲି ଭାବନ୍ତି
0: ଭାବନ୍ତି ଆଉ। ତାପରେ ଏ ଯୋଉ ଦେଖନ୍ତୁ ଆମର ଥିଲା ଗର୍ଭାବସ୍ଥା, ପ୍ରସବ ଅବସ୍ଥା, ପ୍ରସବ ପରେ ବି ମହିଳାମାନଙ୍କର ଏତେ କମ୍ପ୍ଲିକେସନ ସୃଷ୍ଟି ହଉଛି ଯୋଉଟା କି ନ୍ୟାଚୁରାଲ ଡେଥ ଆଉ ଇନଫାଣ୍ଟ ଡେଥ ର ମୂଳ କାରଣ ହେଇଯାଉଛି। କାହିଁକି ସେ ରକ୍ତସ୍ରାବ ହଉଛି, ସେ ଜାଣିପାରୁନି ମୋର କେତେ ରକ୍ତସ୍ରାବ ହେଲେ ମୁଁ ତାକୁ ଅଧିକ ରକ୍ତସ୍ରାବ କରିବି, ଇମିଡିଏଟ ମେଡିକାଲ ଆଟେଣ୍ଡ ନେବି, ଯଦି 6-7 ପ୍ୟାଡ ବଦଳୁଛି ତା ଶାଶୁ କଣ କହୁଛି, ସେଇଠି ତାକୁ ତା ମାଇଣ୍ଡ ଟାକୁ ସେ ପୁରା ବନ୍ଦ କରି ରଖିଦେଉଛି, ନା ନା ଏଇଟା ଗଲା ମାନେ ତୋ ପେଟ ପରିଷ୍କାର ହେଇଯିବ, ତୁ ପୁରା ସଫା ହେଇଯିବୁ, ତୁ ଭଲ ହେଇଯିବୁ, କିନ୍ତୁ ତା ଦ୍ଵାରା ଯଦି ସେ ଆନିମିକ ହେଇକି ତାର ସେ ଜୀବନ ପଳେଇବ ସେ ଜାଣିପାରୁନି। ତାପରେ ଆମର ଏଇ ଯୋଉ 42 ଦିନର ଗୋଟେ ବିଜେଡି ଥାଉଛି ମ୍ୟାଡମ, ଆମର ହୋମ ବେସ୍ଡ ନ୍ୟୁବର୍ନ କେୟାର ବୋଲିକି ଏଚବିଏମସି ବିଜିଟ, ସେଇଟା ହଉଛି ମୋଷ୍ଟ ମୋଷ୍ଟ ଇମ୍ପୋର୍ଟାନ୍ସ ଗୋଟେ ମହିଳା ପାଇଁ ଆଉ ଗୋଟେ ଛୁଆ ପାଇଁ ମଧ୍ୟ। ସେ କଣ ତାର 42 ଦିନର କଣ ଜ୍ୱର ହଉଛି କି ନାହିଁ, ଆଉ ତାକୁ କଣ ବାତ ମାରୁଛି କି, ତାର ବ୍ରେଷ୍ଟ ର କୌଣସି ପ୍ରୋବ୍ଲେମ ଅଛି କି, ଏଇ ଯୋଉ ଆମେ ସ୍ତନ କର୍କଟ କୁ ଯିବା, ସ୍ତନ କର୍କଟ କଣ ଏ ପିଲାକୁ କ୍ଷୀର ଦେଲାନି, କୌଣସି ପ୍ରକାର ଚିଡ଼ଚିଡ଼ା ମନୋଭାବ ହେଲା, ସେଠି ତାକୁ ସ୍ତନ କର୍କଟ ହେଲା, କିନ୍ତୁ ସିଏ କଣ କହୁଛନ୍ତି ସ୍ତନ ହରା ହେଇଗଲା ମୋର।

0: ସେ ପାଙ୍ଗୁଣୀ କରିଦେଇଛି ମୁଁ ଶ୍ରୀରାଘର ଯିବି। ଏଇ ଯୋଉ ଶ୍ରୀରାଘରକୁ ଯୋଉ ବିଶ୍ୱାସ କରୁଛନ୍ତି ଅନ୍ଧ ଭଳି, ସେଇଠି ବି ଲୋକ ବହୁତ ଅସୁବିଧାରେ ପଡୁଛନ୍ତି ଆଉ ସେଇଥିରେ ମଧ୍ୟ ଜୀବନ ଯାଉଛି, ଯୋଉଟା କି ମାଟ ଆଣିଲେଠୁ ଆମେ ରୋକି ପାରୁନି, ବାଟ ମାରୁଛି କି ଜାଣିପାରୁନି, ଅସୁବିଧା ହେଇଯାଉଛି, ରକ୍ତ ନଥିବ କି ଧର ତା ଦେହରୁ ବ୍ଲିଡିଂ ହେଇ ହେଇ ହେଇ ହେଇ ଚାଲିଲା, ସେଠୁ ଆମର ଭାଗ୍ୟ ବ୍ଲିଡିଂ ହେଲାରୁ ଦୁର୍ଗନ୍ଧ ସାମ୍ବ ଉଡେଇଲା, ସେ ସେଟାକୁ ଜାଣୁନି। ପରିଷ୍କାର ପରିଚ୍ଛନ୍ନ ହେବେନି, ପର୍ସନାଲ ହାଇଜିନ ମେଣ୍ଟେନ କରିବେନି, ନିଜେ ସଫା ହେବେନି, ପରିବେଶକୁ ସଫା କରିବେନି, ଏମିତି ବି ତାଙ୍କର ବି ବହୁତ କିଛି ସମସ୍ୟା ରହୁଛି, ସେ ନିଜେ ବି ଜାଣୁନାହାନ୍ତି ମୋର କଣ କରିବା ଦରକାର କଣ ନ କରିବା ଦରକାର, ଏଇସବୁ ଜିନିଷ ଗୁଡାକ ରହୁଛି। ତାପରେ ଆମେ ଖାଦ୍ୟ ଆଉ ବିଶ୍ରାମକୁ ବି ନବା, କଣ ଲୋକମାନେ ଯାଉଛନ୍ତି ସକାଳୁ ତାଙ୍କର ଖାଇବା ଲାଇଫ ଷ୍ଟାଇଲ ଏମିତି ହେଇଯାଇଛି, ସେ ଲାଇଫ ଷ୍ଟାଇଲ ଟାକୁ ଏବେ ବି ବଦଳେଇ ପାରୁନାହାନ୍ତି ଆମେ, କାହିଁକି ସେ ସକାଳୁ ଯିବେ ତାଙ୍କର କିଛି ନା କିଛି ଖାଇବା ନେଇକିରି ଜଣେ ଆସିବେ, ତାପରେ ଘରର ସମସ୍ୟା ଥିବ ସେ ଭାତ କି କହନ୍ତି କି ଖାଇଲା ବେଳକୁ ତାକୁ ଘଣ୍ଟେ ଦୂରେଇ ଯାଉଛି, ତାପରେ ସମସ୍ତେ ଜାଣିଛେ ଆମେ ଗାଁ ଗହଳିରେ କଣ ସାଧାରଣତଃ ପରିବାରର ସମସ୍ତେ ଖାଇ ସାରିଲା ପରେ ଗୋଟେ ସ୍ତ୍ରୀ ଲୋକ ଖାଏ, ତା ବେଳକୁ ଥିଲେ ତ ଖାଇଲା ନହେଲେ ସେ ସମାନ ସେଇ ପ୍ରୋବ୍ଲେମ ରେ ପହଞ୍ଚିଲା, ତେଣୁ ସବୁବେଳେ ନ୍ୟୁଟ୍ରିସନ ର ଅଭାବ ହେଲା, ଯେହେତୁ ନ୍ୟୁଟ୍ରିସନ ଅଭାବ ହେଲା ସେଠି ଶୋଇପାରିବନି ଟିକେ, ଆମର ଯୋଉ ଦିନକୁ 2-4 ଘଣ୍ଟା ଆମେ ରେଷ୍ଟ ନବା କଥା ସେଟା ତାକୁ ମିଳୁନାହିଁ, ଅହରହ ପରିଶ୍ରମ କଲା, ମାନସିକ ତାର ମାନସିକ ସ୍ତରରେ ଶାରୀରିକ ସ୍ତରରେ ସେ ସବୁବେଳେ ସମସ୍ୟାକୁ ସମସ୍ୟା ହିଁ କଲା। ତାପରେ କଣ ଓମେନ୍ସ ଭାଉଲେନ୍ସ ଗୋଟେ ହଉଛି, ସେଟା ବି ଆଜିକାଲି ବ୍ୟାଘ୍ର ଭଳିଆ ମାଡି ବସୁନାହିଁ, ଗୋଟେ ପୁଅ ପିଲା ଚାହୁଁଛି ସବୁବେଳେ ଗୋଟେ ନାରୀକୁ ନିର୍ଯାତନା ଦବା, ତାକୁ ଅଣ୍ଡର ଏଷ୍ଟିମେଟ କରିକି ରଖିବା, ଏଇସବୁ ଜିନିଷ ବି ଆମ ସମାଜ ଉପରେ ବହୁତ ପ୍ରଭାବ ପକଉଛି। ତା ଦ୍ଵାରା ବି ଆମର ଯୋଉ 10-9-8-1998 ଯୋଉ ଗୋଟେ ନମ୍ବର ଅଛି, ତା ଦ୍ଵାରା ବି ଆମେ ମହିଳାମାନଙ୍କୁ ସୁରକ୍ଷା ଦେଇପାରୁଛୁ, ଛୋଟ ଛୋଟ ଶିଶୁମାନଙ୍କୁ ବି ସୁରକ୍ଷା ଦେଇପାରୁଛୁ, ଏଇସବୁ ସିଷ୍ଟମ ଅଛି ଆମ ହାତ ପାହାନ୍ତରେ, କିନ୍ତୁ ତାପରେ ଆମେ କଣ ଆମର ଯୋଉ ଶିକ୍ଷାଗତ ଯୋଗ୍ୟତା କମ ରହିଯାଉଛି ଆମେ ତାକୁ ୟୁଟିଲାଇଜେସନ କରିପାରୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆପଣ ଆପଣଙ୍କର ବହୁ ମୂଲ୍ୟ ସମୟରୁ ଆମକୁ କିଛି ସମୟ ବାହାର କରି ଦେଲେ, ବହୁତ ସୁନ୍ଦର ଭାବରେ ବୁଝାଇଦେଲେ ଯେ ଗ୍ରାମାଞ୍ଚଳରେ ମହିଳାଙ୍କ ସ୍ୱାସ୍ଥ୍ୟ ସେବା ସମସ୍ୟା ଓ ସମାଧାନ ଉପରେ ସୁନ୍ଦର ଭାବରେ କହିଲେ। ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ରହୁଛୁ, ନମସ୍କାର।
0: ନମସ୍କାର ମ୍ୟାଡମ।

0: ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ଆରତୀ ସାହୁ,
1: ଆଉ ମୁଁ ମମତା ବେଜ,
0: ରହୁଛୁ, ନମସ୍କାର।

0: ଘର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିସ୍କେକ୍ଠାରେ ସାଂଘାଇ ସହଯୋଗ ସଂଗଠନର 26ତମ ଶିଖର

ଇଂଲଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ, ସଂଗଠନର 25ତମ ବାର୍ଷିକୀ ଘୋଷଣାନାମାରେ ସ୍ୱାକ୍ଷର କଲେ ସଦସ୍ୟ ରାଷ୍ଟ୍ର, ବିଶ୍ୱ ଅର୍ଥନୀତି ପରିବର୍ତ୍ତନ ସହ ଭାରତ ତାଳ ଦେଇ ଅଗ୍ରସର କରୁଛି କହିଲେ ଅର୍ଥମନ୍ତ୍ରୀ, ଜର୍ମାନ ପ୍ରତିପକ୍ଷଙ୍କ ସହ ଆଦ୍ରଭୂମି ଅଞ୍ଚଳ ସଂରକ୍ଷଣ ନେଇ ଆଲୋଚନା କଲେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ, ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଆଜି ପାଳନ କରୁଛି 25ତମ ବାର୍ଷିକୀ, ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ 6ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 26ତମ ସାଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀକୁ କିର୍ଗିସ୍ତାନର ରାଜଧାନୀ ବିଶ୍କେକ୍ଠାରେ ସମ୍ବୋଧନ କରିଛନ୍ତି। ଶ୍ରୀ ମୋଦି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆତଙ୍କବାଦୀ ପାଣ୍ଠି, ନିଯୁକ୍ତି, ଉଗ୍ରବାଦୀ ଏବଂ ନିରାପଦ ଆଶ୍ରୟସ୍ଥଳର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଭଙ୍ଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଜି କିର୍ଗିସ୍ତାନରେ ସମ୍ମିଳନୀ ପରେ ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ରାଷ୍ଟ୍ର ନେତାମାନେ ସଂଗଠନର 25ତମ ବାର୍ଷିକୀର ବିଶ୍କେକ୍ ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି। 25ତମ ବିଶ୍କେକ୍ ଘୋଷଣାପତ୍ର ସହିତ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସଂସ୍ଥାଗତ ଢାଞ୍ଚା ଉନ୍ନତ କରିବା ଏବଂ ଆଧୁନିକ ସୁରକ୍ଷା ଆତଙ୍କର ମୁକାବିଲା କରିବା ପାଇଁ ବ୍ୟାପକ ସଂକଳ୍ପ ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି। ଶ୍ରୀ ମୋଦି ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଥିବା ସଂଘର୍ଷ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଯୁଦ୍ଧ ଏବଂ ଦ୍ୱନ୍ଦ୍ୱ କୌଣସି ସମସ୍ୟାର ସମାଧାନ ନୁହେଁ। ସମସ୍ତ ବିବାଦଗୁଡ଼ିକୁ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବଜାରକୁ ସଂଯୋଗ କରୁଥିବା ବାଣିଜ୍ୟକୁ ସହଜ ଏବଂ ସରଳ କରିବା ଓ ବିକାଶ ଦିଗରେ ନୂତନ ପଥ ଉନ୍ମୁକ୍ତ କରିବା କ୍ଷେତ୍ରରେ ସମସ୍ତ ପ୍ରୟାସକୁ ସମର୍ଥନ କରେ। ଏପରି ଉଦ୍ୟମ ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ଗତବର୍ଷ ସାଂଘାଇ ସହଯୋଗ ସଂଗଠନ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଥିଲା। ସେ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଏହାର ପ୍ରଥମ ଅଧିବେଶନ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର 7.8% ପହଞ୍ଚିବା 140 କୋଟି ନାଗରିକଙ୍କ କଠିନ ପରିଶ୍ରମ ଏବଂ ସାମୁହିକ ସଂକଳ୍ପର ପ୍ରତିଫଳନକୁ ସୂଚିତ କରୁଛି। ସାମାଜିକ ଗଣମାଧ୍ୟମରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ଶ୍ରୀ ମୋଦି କହିଛନ୍ତି, COVID-19 ମହାମାରୀ ପରଠାରୁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଯୁଦ୍ଧ ଏବଂ ଅସ୍ଥିରତା ଭଳି ସମସ୍ୟା ସତ୍ତ୍ୱେ ଭାରତ ଅର୍ଥନୀତି କ୍ଷେତ୍ରରେ ପ୍ରଗତି କରୁଛି। ଦେଶର ଏହି ଅଭିବୃଦ୍ଧି ବଜାୟ ରଖିବା ପାଇଁ ଆତ୍ମନିର୍ଭର ଭାରତ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ନାଗରିକମାନଙ୍କୁ ସ୍ୱଦେଶୀ ସାମଗ୍ରୀ ଗ୍ରହଣ କରିବା, ଭାରତୀୟ ତିଆରି ଉତ୍ପାଦ ବ୍ୟବହାର ପାଇଁ ଆହ୍ୱାନ ଜଣାଇଛନ୍ତି। ଭାରତ ନିଜର ଆର୍ଥିକ ଅଭିବୃଦ୍ଧିରୁ ପଥଚ୍ୟୁତ ନ ହୋଇ ବିଶ୍ୱ ଅର୍ଥନୀତିର ପରିବର୍ତ୍ତନ ସହ ତାଳ ଦେଇ ଅଗ୍ରସର କରୁଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଦେଶର ଆମଦାନୀ ଶକ୍ତି ଏବଂ ସାର ଉପରେ ନିର୍ଭରଶୀଳତାକୁ ସ୍ୱୀକାର କରି ଶ୍ରୀମତୀ ସୀତାରମଣ କହିଛନ୍ତି, ଭାରତ ନିକଟରେ ବାହ୍ୟ ଆହ୍ୱାନକୁ ପରିଚାଳନା କରିବା ଲାଗି ସାମର୍ଥ୍ୟ ରହିଛି। ଭାରତ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ୍ ଉତ୍ପାଦ କ୍ଷେତ୍ରରେ ବିଶ୍ୱର ବୃହତ୍ ଆମଦାନୀକାରୀଙ୍କ ମଧ୍ୟରେ ଅନ୍ୟତମ। ଦେଶର ଅର୍ଥନୈତିକ ପ୍ରଦର୍ଶନ, ବିଦେଶର ବିକାଶ ଏବଂ ଏହାର ଅଭିବୃଦ୍ଧି କ୍ଷେତ୍ରରେ ନିଜର କ୍ଷମତା ପ୍ରଦର୍ଶନ କରିଛି। ଅର୍ଥମନ୍ତ୍ରୀ କହିଛନ୍ତି, 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଦେଶର ଅଭିବୃଦ୍ଧି ହାର 7.8% ରେକର୍ଡ କରାଯାଇଛି। ଶ୍ରୀମତୀ ସୀତାରମଣ ଦେଶର ନାଗରିକ ଅର୍ଥନୈତିକ ସଂସ୍କାର ଏବଂ ଡିଜିଟାଲ୍ ଭିତ୍ତିଭୂମିର ପ୍ରସାରକୁ ସୁଦୃଢ଼ କରିବା ପାଇଁ ଅଗ୍ରାଧିକାର ଦେଇଛନ୍ତି। G20 ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଶ୍ରୀମତୀ ସୀତାରମଣ ଏବେ ଆସ୍ବିଲ୍ରେ ଅଛନ୍ତି। ନୂଆଦିଲ୍ଲୀଠାରେ ଆଜିଠାରୁ ଦୁଇଦିନିଆ ଜଳଶକ୍ତି ସମ୍ମିଳନୀ ଆରମ୍ଭ ହେବ। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସମବାୟ ସଂଘୀୟତାକୁ ସୁଦୃଢ଼ କରିବା ଏବଂ ଜାତୀୟ ପ୍ରାଥମିକତା ପ୍ରସଙ୍ଗଗୁଡ଼ିକୁ ସମନ୍ୱିତ ପ୍ରୋହାହନ ପ୍ରଦାନ କରିବା ତଥା କେନ୍ଦ୍ର ଓ ରାଜ୍ୟ ସହଯୋଗ ମାଧ୍ୟମରେ କାର୍ଯ୍ୟାନ୍ୱୟନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜନ କରାଯାଉଛି। ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ଜଳସଞ୍ଚୟ କ୍ଷେତ୍ରରେ ସାମୁହିକ ଭାଗିଦାରୀ, କ୍ୟାଚ୍ ଦ ରେନ୍ ଅଭିଯାନ, ପାନୀୟ ଜଳ ଉତ୍ସଗୁଡ଼ିକର ସୁରକ୍ଷା ଏବଂ ଜଳ ଜୀବନ ମିଶନ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି 4ଟି ପ୍ରମୁଖ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି

0: ନୂଆଦିଲ୍ଲୀରେ ତାଙ୍କ ଜର୍ମାନ୍ ପ୍ରତିପକ୍ଷ କାର୍ଷ୍ଟେନ୍ ସ୍ନାଇଡର୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଶିଳ୍ପ ଅଙ୍ଗାରକାମ୍ଳ ନିରୋଧ ଏବଂ ଜୈବ ବିବିଧତା ସଂରକ୍ଷଣ ସହିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏହି ବୈଠକ ଚତୁର୍ଥ ଭାରତ ଜର୍ମାନ୍ ପରିବେଶ ଫୋରମ୍ ଅବସରରେ ଅନୁଷ୍ଠିତ ହୋଇଛି। ଉଭୟଙ୍କ ମଧ୍ୟରେ ଆର୍ଦ୍ରଭୂମି ଅଞ୍ଚଳ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଯାଦବ କହିଛନ୍ତି, ଚତୁର୍ଥ ଭାରତ ଜର୍ମାନ୍ ପରିବେଶ ଫୋରମ୍ ଭାରତ ଏବଂ ଜର୍ମାନୀ ମଧ୍ୟରେ ସହଭାଗିତାକୁ ପ୍ରତିଫଳିତ କରୁଛି। ଆକାଶବାଣୀର ଏଫ୍ଏମ୍ ଗୋଲ୍ଡ ଆଜି ଏହାର 25ତମ ବାର୍ଷିକୀ ପାଳନ କରୁଛି। 2001 ସେପ୍ଟେମ୍ବର 1 ତାରିଖରେ ଏହାର ଶୁଭାରମ୍ଭ ହୋଇଥିଲା। ବର୍ଷ ବର୍ଷ ଧରି ଏଫ୍ଏମ୍ ଗୋଲ୍ଡ ଆକାଶବାଣୀର ଏକ ପ୍ରମୁଖ ରେଡିଓ ସେବାରେ ଦେଶରେ ସେବା ଯୋଗାଇ ଆସୁଛି, ଯାହାକି ସୂଚନା ବିଶ୍ଳେଷଣ ଏବଂ ମନୋରଞ୍ଜନର ମିଶ୍ରଣ ସହିତ ଶ୍ରୋତାମାନଙ୍କୁ ସେବା ଯୋଗାଇଥାଏ। ଚ୍ୟାନେଲ୍ଟି ନିୟମିତ ଭାବରେ ଖବର ବୁଲେଟିନ୍ ଏବଂ ହେଡ୍ଲାଇନ୍ସ ପ୍ରଦାନ କରିଥାଏ। ଏହା ସହିତ ସାମ୍ପ୍ରତିକ ଘଟଣାବଳୀ ଏବଂ ଜାତୀୟ ସ୍ତରରେ ଥିବା ପ୍ରମୁଖ ଖବରଗୁଡ଼ିକୁ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରସ୍ତୁତ କରି ସୂଚନା ପ୍ରଦାନ କରିଥାଏ। ପାରମ୍ପରିକ ରେଡିଓ ପ୍ରସାରଣକୁ ବିସ୍ତାର କରିବା ପାଇଁ ଏହି ଏଫ୍ଏମ୍ ଗୋଲ୍ଡ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ଗ୍ରହଣ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦରଠାରେ ଆଜି ସନ୍ଧ୍ୟାରେ ହବ୍ ଆଣ୍ଡ ସ୍ପୋକ୍ ଆନ୍ତର୍ଜାତୀୟ ବିମାନ ଚଳାଚଳର ଶୁଭାରମ୍ଭ କରିବେ। ଏୟାର ଇଣ୍ଡିଆ ଦ୍ୱାରା ଏହି ଯୋଗାଯୋଗ ସେବାର ଉଦ୍ଘାଟନ ହେଉଛି। ଏଆଇ 1121 ବିମାନ ଅହମ୍ମଦାବାଦରୁ ଯାତ୍ରା ଆରମ୍ଭ କରି ଦିଲ୍ଲୀ ଦେଇ ବିଶ୍ୱର ବିଭିନ୍ନ ଦେଶକୁ ଯାତ୍ରା କରିବ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ଏହି ଐତିହାସିକ ବିମାନ ଚଳାଚଳ କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତରେ ଏହି ହବ୍ ଆଣ୍ଡ ସ୍ପୋକ୍ ଆନ୍ତର୍ଜାତୀୟ ନେଟୱର୍କ ମାଧ୍ୟମରେ ଅହମ୍ମଦାବାଦ ବାରାଣସୀ ଏବଂ ଅମୃତସର ସହିତ ଯୋଗାଯୋଗ ସ୍ଥାପନ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଏହି ହବ୍ ଆଣ୍ଡ ସ୍ପୋକ୍ ଆନ୍ତର୍ଜାତୀୟ ବିମାନ ଚଳାଚଳ ଯୋଜନା ହାତକୁ ନିଆଯାଇଛି। ଏହାଦ୍ୱାରା ଦେଶର 44ଟି ବିମାନ ବନ୍ଦରକୁ ସମନ୍ୱିତ କରାଯାଇ ବିମାନ ଯାତ୍ରା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ବିଦେଶୀ ଲୋକଙ୍କ ଶବ ହସ୍ତାନ୍ତର ଲାଗି ଅନେକ ତଥ୍ୟର ଆବଶ୍ୟକତା ରହିଥିବା କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ମୃତ ବ୍ୟକ୍ତିଙ୍କ ଫଟୋ, ଶବ ବ୍ୟବଚ୍ଛେଦ ରିପୋର୍ଟ, ମୃତ୍ୟୁର କାରଣ, ଔପଚାରିକ ପରିଚୟ, ଫିଙ୍ଗର ପ୍ରିଣ୍ଟ, ଡିଏନ୍ଏ ଏବଂ ଅନ୍ୟାନ୍ୟ ତଥ୍ୟର ଆବଶ୍ୟକତା ରହିଛି ବୋଲି ସୂଚନା ଦିଆଯାଇଛି। ମୃତ ବ୍ୟକ୍ତିଙ୍କ ପରିବାର ସେମାନଙ୍କ ସମ୍ପର୍କୀୟଙ୍କୁ ନେବା ଲାଗି ଫଟୋ, ପରିଚୟପତ୍ର ଏବଂ ନେପାଳ ପୋଲିସ ୱେବ୍ସାଇଟ୍ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଯୋଗାଯୋଗ କରିପାରିବେ। ଏହାଦ୍ୱାରା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇପାରିବ। କେତେକ କ୍ଷେତ୍ରରେ ଶବ ହସ୍ତାନ୍ତର ସମୟରେ ଡିଏନ୍ଏ ମ୍ୟାଚିଂର ଆବଶ୍ୟକତା ରହିଛି। ଦୂତାବାସ ପକ୍ଷରୁ ସମସ୍ତ ବିଷୟରେ ଆବଶ୍ୟକ ତଥ୍ୟ ଜାଣିବା ଲାଗି ହେଲ୍ପଲାଇନ୍ ନମ୍ଘର 9779851317 9709101070 9779810322 6117 ଜାରି କରାଯାଇଛି। ପୂର୍ବ କେନ୍ଦ୍ରୀୟ ରେଳବାଇର ସମସ୍ତିପୁର ଡିଭିଜନର 21 ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ବ୍ୟବସ୍ଥା ପାଇଁ ଭାରତୀୟ ରେଳବାଇ 233 କୋଟି ଟଙ୍କା ମଞ୍ଜୁର କରିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଧୁନିକ ସିଗ୍ନାଲ ବ୍ୟବସ୍ଥା ସମଗ୍ର ଡିଭିଜନରେ ରେଳବାଇ ଭିତ୍ତିଭୂମିକୁ ସୁଦୃଢ଼ କରିବ ଏବଂ ସ୍ୱଦେଶୀ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚକୁ କାର୍ଯ୍ୟକାରୀ କରିବାରେ ସହଜ ସାଧ୍ୟ କରିବ। ଏହା ଉଚ୍ଚ ନିର୍ଭରଯୋଗ୍ୟ, ତ୍ରୁଟି ନିର୍ଣ୍ଣୟକାରୀ, ସହଜ ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିଥାଏ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାଣିପାଗ ଭାରତୀୟ ପାଣିପାଗ ବିଭାଗ ଆଜି ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲି ଓଡ଼ିଶା ସମେତ ହିମାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଉତ୍ତର ପୂର୍ବ ଭାରତର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିସ୍କେକ୍ଠାରେ ସାଂଘାଇ ସହଯୋଗ ସଂଗଠନର 26ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ। ସଂଗଠନର 25ତମ ବାର୍ଷିକ ଘୋଷଣାନାମାରେ ସ୍ୱାକ୍ଷର କଲେ ସଦସ୍ୟ ରାଷ୍ଟ୍ର। ବିଶ୍ୱ ଅର୍ଥନୀତି ପରିବର୍ତ୍ତନ ସହ ଭାରତ ତାଳ ଦେଇ ଅଗ୍ରସର କରୁଛି କହିଲେ ଅର୍ଥମନ୍ତ୍ରୀ। ଜର୍ମାନ ପ୍ରତିପକ୍ଷଙ୍କ ସହ ଆର୍ଦ୍ରଭୂମି ଅଞ୍ଚଳ ସଂରକ୍ଷଣ ନେଇ ଆଲୋଚନା କଲେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଏବଂ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଆଜି ପାଳନ କରୁଛି 25ତମ ବାର୍ଷିକୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi addresses 26th

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ କୁମାର ସାନୁ ଏବଂ ଅନୁରାଧା ପୋଡୱାଲ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ। କଥାଚିତ୍ର ଦାଗ ଦି ଫାୟାର।

0: ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ପ୍ରଥମେ କିଛି ବିଜ୍ଞାପନ ବିରତି ଏବଂ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ। ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ପ୍ରକୃତ ଜିଡିପି 7.8% ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। କହିଲେ ଏହା 140 କୋଟି ନାଗରିକଙ୍କ କଠିନ ପରିଶ୍ରମ ଓ ସାମୂହିକ ସଂକଳ୍ପର ପ୍ରତିଫଳନ। ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଓଡ଼ିଶା ଲୋକଭବନକୁ ମିଳିଲା ସବୁଜ ସୌଧ ମାନ୍ୟତା। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟ ନେଇ ଆସନ୍ତା 8 ତାରିଖରୁ ୟୁଏଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଦେଶର ପ୍ରକୃତ ଘରୋଇ ଉତ୍ପାଦ ବା ରିଅଲ ଜିଡିପି 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ 7.8% ଅଭିବୃଦ୍ଧି ହାସଲ କରିଛି। ଏହି ଆର୍ଥିକ ପ୍ରଗତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରି ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ଏହି ଅଭିବୃଦ୍ଧି 140 କୋଟି ନାଗରିକଙ୍କ କଠିନ ପରିଶ୍ରମ ଏବଂ ସାମୂହିକ ସଂକଳ୍ପର ପ୍ରତିଫଳନକୁ ସୂଚିତ କରୁଛି। ଶ୍ରୀ ମୋଦି କହିଛନ୍ତି, କୋଭିଡ-19 ମହାମାରୀ ପରଠାରୁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଯୁଦ୍ଧ ଏବଂ ଅସ୍ଥିରତା ଭଳି ସମସ୍ୟା ସତ୍ତ୍ୱେ ଭାରତ ଅର୍ଥନୀତି କ୍ଷେତ୍ରରେ ପ୍ରଗତି କରୁଛି। ଦେଶର ଏହି ଅଭିବୃଦ୍ଧି ବଜାୟ ରଖିବା ପାଇଁ ଆତ୍ମନିର୍ଭର ଭାରତ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶର ନାଗରିକମାନଙ୍କୁ ସ୍ୱଦେଶୀ ସାମଗ୍ରୀ କ୍ରୟ ଓ ଭୋକାଲ୍ ଫର୍ ଲୋକାଲ୍ ଉତ୍ପାଦ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
1: देशवासियों को बहुत बहुत बधाई। 7.8% ग्रोथ, देश खुशियों से भर गया। देशवासियों को मैं बधाई देता हूं उनके संकल्प शक्ति के लिए, उनके पुरुषार्थ के लिए। एक सामूहिक शक्ति का एक प्रतिबिंब है। दुनिया युद्ध में डूबी हुई, चारों तरफ युद्ध की खबरें आ रही, विश्व संकटों से घिरा हुआ है, सप्लाई चेन पूरी तरह डिस्टर्ब है। 2020 में कोविड काल से लेकर अब तक कहीं पर भी स्थिरता नजर नहीं आ रही है।
0: ଦେଶର ଆର୍ଥିକ ପ୍ରଗତିରେ ଏହି ଅଭିବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଣ୍ଣାୟକ ନେତୃତ୍ୱରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପକୁ ଏହା ପ୍ରତିଫଳିତ କରୁଛି। ନିରନ୍ତର ସଂସ୍କାର ଓ ବର୍ଦ୍ଧିତ ଆତ୍ମବିଶ୍ୱାସ ଭାରତର ଅଭିବୃଦ୍ଧିର ପଥକୁ ମଜବୁତ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶା ଲୋକଭବନକୁ ସବୁଜ ସୌଧର ମାନ୍ୟତା ମିଳିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଲୋକଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତୀୟ ସବୁଜ ସୌଧ ପରିଷଦର ଅଧ୍ୟକ୍ଷ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଲୋକଭବନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସୌରଶକ୍ତି ବ୍ୟବହାରକ୍ଷମ ହୋଇପାରିଛି। ପିଏମ୍ ସୂର୍ଯ୍ୟଘର ଯୋଜନାରେ 3 କିଲୋୱାଟ୍ ପର୍ଯ୍ୟନ୍ତ ରୁପ୍ଟପ୍ ସୋଲାର ପ୍ୟାନେଲ୍ ସ୍ଥାପନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ 1,38,000 ଟଙ୍କାର ରିହାତି ପ୍ରଦାନ କରୁଛନ୍ତି। ସମସ୍ତେ ଏହାର ସୁବିଧା ଗ୍ରହଣ କରିବା ସହିତ ରୁପ୍ଟପ୍ ସୋଲାର ପ୍ରକଳ୍ପ ସ୍ଥାପନ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ଆଗାମୀ ଦିନରେ ସମସ୍ତ ସରକାରୀ କୋଠାଗୁଡ଼ିକୁ ସବୁଜ ସୌଧରେ ପରିଣତ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ସେବା ଓ ସୁଶାସନ, ଜନସେବା ଏବଂ ସୁଶାସନର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସ୍ଥାୟୀ ବିକାଶର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେଉଛି। ଏହି ଦୃଷ୍ଟିକୋଣକୁ କାର୍ଯ୍ୟରେ ପରିଣତ କରି ରାଜ୍ୟପାଳ ମାର୍ଗଦର୍ଶନରେ ଲୋକଭବନ ସବୁଜ ଏବଂ ଜଳବାୟୁ ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ଆଜି ମଧ୍ୟ ଜାରି ରହିଛି।

ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଗଣତି କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ମହାପ୍ରଭୁଙ୍କ ସକାଳ ଧୂପନୀତି ସରିବା ପରେ ଗଣତି କାର୍ଯ୍ୟ ଆରମ୍ଭ କରାଯାଇଛି। ଗତକାଲି ଗଣତି ମଳତି ଶେଷ ହେବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଝୋବାକଣ୍ଠିର ଗଣତି କରାଯାଇ ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯାଇଛି। ଏହାସହ ଦାନସୂତ୍ରରେ ଆସୁଥିବା ଅଳଙ୍କାରଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା। ଆସନ୍ତା ଦିନଗୁଡ଼ିକରେ କାଠବାକ୍ସରେ ଥିବା ସାମଗ୍ରୀର ଗଣତି ମଣତି କରାଯାଇ ଭିତର ରତ୍ନଭଣ୍ଡାରରେ ରଖାଯିବ ବୋଲି ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ୟୁଏଇ ଗସ୍ତ କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପନ୍ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ଦୁବାଇରେ ଆସନ୍ତା 8-11 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ନିବେଶକାରୀଙ୍କ ସହିତ ଆଲୋଚନା କରାଯିବ। ଏହି ଅବସରରେ ଏକ ରୋଡ୍ ଶୋ ଓ ପ୍ରବାସୀ ଓଡ଼ିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ନୂଆଦିଲ୍ଲୀରେ ଦୁଇଦିନିଆ ଶିଖର ସମ୍ମିଳନୀ ଆରମ୍ଭ ହେଉଛି। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରି ସହଯୋଗ ଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା କରାଯିବ। ଏଥିରେ ଜଳ ସଂରକ୍ଷଣ ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟାନ୍ୱୟନ ଏବଂ ଜନଭାଗିଦାରିତା ଉପରେ ଆଲୋକପାତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଉ କିଛି ସମୟ ପରେ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ। କାର୍ଯ୍ୟକ୍ରମରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମାନେ ମଧ୍ୟ ଯୋଗଦେବେ। ଜାତୀୟ ମହିଳା କମିଶନ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପ୍ରଥମ ଶକ୍ତି ସମ୍ମିଳନୀ ରାଜ୍ୟ ଡବ୍ଲ୍ୟୁସିଡି ନେତୃତ୍ୱ ସମ୍ମିଳନୀ ଆୟୋଜିତ ହେଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ସମନ୍ୱୟ ସମ୍ବାଦ ସଂକଳ୍ପ ଓ ସମାଧାନ ଶୀର୍ଷକକୁ ନେଇ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ 25 ରାଜ୍ୟର ଅଂଶୀଦାରମାନେ ଯୋଗଦେବେ। ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି କରାଯିବ। ଏନେଇ ଆସନ୍ତାକାଲି ଅପରାହ୍ନ 2:30 ସନ୍ଧ୍ୟା 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସଙ୍କ ନେତୃତ୍ୱରେ ଜିଲ୍ଲାର 91 ଜଣିଆ କଳାକାର ପ୍ରତିନିଧି ଦଳ ଦିଲ୍ଲୀରେ ପହଞ୍ଚିଛନ୍ତି। ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଳାକାର ପ୍ରତିନିଧି ଦଳ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ପ୍ରତିନିଧି ଦଳରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସଂସ୍କୃତି ଅଧିକାରୀଙ୍କ ସମେତ 5 ଆଦିବାସୀ ନୃତ୍ୟ ଦଳର କଳାକାରମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଗତ ଅଗଷ୍ଟ 4 ଗଞ୍ଜାମ ଜିଲ୍ଲାର ତପ୍ତପାଣି ଗସ୍ତରେ ଆସି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ଓ ପାରମ୍ପରିକ କଳାକୁ ପ୍ରଶଂସା କରିବା ସହ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରିଥିଲେ। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଭୋଟର ତାଲିକା ପର୍ଯ୍ୟବେକ୍ଷକ ଡି ପ୍ରଶାନ୍ତ କୁମାର ରେଡ୍ଡି ବୈଠକରେ ଅଧ୍ୟକ୍ଷତା କରି ଏସ୍ଆଇଆର୍ ପ୍ରକ୍ରିୟାକୁ ନିର୍ଭୁଲ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସମ୍ପାଦନ କରିବା ସହ ଜଣେ ହେଲେ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡ଼ନ୍ତି ସେଥିପ୍ରତି ସଜାଗ ରହିବାକୁ ସେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ବୈଠକରେ ଜିଲ୍ଲାର ସମସ୍ତ ଇଆର୍ଓଙ୍କ ସହ କାର୍ଯ୍ୟକ୍ରମର ଅଗ୍ରଗତି ଭୋଟର ତାଲିକାର ଶୁଦ୍ଧତା ଏବଂ ଏକ ଆଦର୍ଶ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପରବର୍ତ୍ତୀ କାର୍ଯ୍ୟ ଯୋଜନା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ବିଟିପୁର ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ବିଭାଗୀୟ ଶିଳ୍ପ ଅଧିକାରୀ ସରପଞ୍ଚ ପ୍ରମୁଖ ଯୋଗଦେଇ ଉଦ୍ୟୋଗୀମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଋଣ ସହାୟତା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ବ୍ୟବସାୟୀକରଣ କୌଶଳ ବୃଦ୍ଧି ଦ୍ୱାରା ସଫଳ ଉଦ୍ୟୋଗୀ ହେବାର ପରାମର୍ଶ ଦେଇଥିଲେ। ଶିବିରରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର 60 ମହିଳା ସଦସ୍ୟ ସିଆର୍ପି ଏମ୍ବିକେ ଅଂଶଗ୍ରହଣ କରିଥିଲେ। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଉଦ୍ଯାପିତ ହୋଇଯାଇଛି। ପାରମ୍ପରିକ କ୍ରୀଡ଼ାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କ୍ରୀଡ଼ା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପୁଲିସ୍ ପଡ଼ିଆଠାରୁ ଇଣ୍ଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ପଦଯାତ୍ରାରେ ଯୁବ କ୍ରୀଡ଼ାବିତ୍ ଏବଂ ସାଧାରଣ ନାଗରିକ ସାମିଲ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରାଉତ ଏସ୍ବିଆଇ ମୁଖ୍ୟ ପ୍ରବନ୍ଧକ ଏବଂ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଏହି କାର୍ଯ୍ୟକ୍ରମ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବା ସହ ଲୋକାୟିତ ଯୁବ ପ୍ରତିଭା ଚିହ୍ନଟର ଏକ ମାଧ୍ୟମ ବୋଲି କହିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପାଣିପାଗ ଉତ୍ତର ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା

କରାଯାଇଛି। ସେହିଭଳି 17 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି 309.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ସାରସକଣାରେ 297, ଜାମଶଳାଘାଟରେ 285.2 ମିଲିମିଟର ଓ ଚନ୍ଦନପୁରରେ 269 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୁଢ଼ାବଳଙ୍ଗ ନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଦୁଇହଜାର 26-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ପ୍ରକୃତ ଜିଡିପି 7.8% ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ଏହା 140 କୋଟି ନାଗରିକଙ୍କ କଠିନ ପରିଶ୍ରମ ଓ ସାମୂହିକ ସଂକଳ୍ପର ପ୍ରତିଫଳନ। ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଓଡ଼ିଶା ଲୋକଭବନକୁ ମିଳିଲା ସବୁଜ ସୌଧର ମାନ୍ୟତା। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟ ନେଇ ଆସନ୍ତା 8 ତାରିଖରୁ ୟୁଏଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ। ଏଥିରେ ପ୍ରଥମେ ରହିଛି ସମ୍ପାଦକୀୟ ଓଜନ ସ୍ତର କ'ଣ, ପରେ ପରେ ଆଲୋଚନା ଇସ୍ରୋ ଆଲୋଚିକା ଶୁଭାଙ୍ଗୀ ମିଶ୍ର। ବିଜ୍ଞାନ ବିଚିତ୍ରାରେ ଶୁଣିବେ ଲେମ୍ବୁ ଅମୃତଭଣ୍ଡା କଲରା ବେଲପତ୍ର ସମ୍ପର୍କରେ। ଶେଷରେ ରହିଛି ନିଯୁକ୍ତି ସୂଚନା। ହ୍ୟାଲୋ ଚୈତିଚାନ୍ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 6:20 ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30 ଉଦୟ ଭାରତ। 6:55 ଆଜିର ପ୍ରସଙ୍ଗ ଏବଂ

ରାତି 17:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 7:00। ରାତି 8:10ରେ ସ୍ୱଚ୍ଛ ଆମ ଭାରତ, ଏଥିରେ ଶୁଣିବେ ଏକ ସାକ୍ଷାତକାର, ଓଦା ଓ ଶୁଖିଲା ଆବର୍ଜନା ଅଲଗା କରିବା କାହିଁକି ଜରୁରୀ, ପରେ ପରେ ଟିପ୍ସ ରହିଛି ସ୍ୱଚ୍ଛତା ପ୍ରତି ଆମର ଦାୟିତ୍ୱ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30ରେ ଏବଂ ରାତି 10:00। ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ ପ୍ରଚାର କରିବୁ ରାତି 9:30ରେ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:30ରେ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 7:00 ଏବଂ ରାତି 8:00। ପୁଣି ଥରେ ଆପଣମାନଙ୍କୁ କହି ରଖୁଛୁ, ଆଜି ରାତି 9:30ରେ ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ଦିନ 2:48.05। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆମ ଦ୍ୱିତୀୟ ଅଧିବେଶନରେ ଅପରାହ୍ନ 5:00। ସେତେବେଳେ ଯାଇ ଆପଣମାନେ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।

अल्लाह कहना तो माना, बन गया बिगड़ा जमाना। माशा अल्लाह कहना

किनारे को क्यों चूमते हैं?

ଆକାଶବାଣୀ ଜୟପୁର ସମୟ ଅପରାହ୍ନ 5:00। ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଟ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାମାନଙ୍କ ପାଇଁ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ସ୍ମୃତି ପାଢ଼ୀ ଏବଂ ସାଇ ସ୍ୱସ୍ତିକ ପାଢ଼ୀ।

0: ସ୍ୱପ୍ନ ଦେଖିବା ମନା ନୁହେଁ, ସ୍ୱପ୍ନକୁ ଛୁଇଁବା ସହଜ ନୁହେଁ, ତଥାପି ମନ ହାରି ନାହିଁ, ଆଶାର ଦୀପଟି ଲିଭେ ନାହିଁ।
1: କେବେ ପଥ ହୁଏ କଣ୍ଟକିତ, କେବେ ଆଖି ହୁଏ ଲୁହରେ ଭିଜିତ, ତଥାପି ପାଦ ଥମେ ନାହିଁ, ସଫଳତା ଦୂରେ ଥିଲେ ବି ଡର ନାହିଁ। ହାରିଗଲେ ପୁଣି ଉଠିବା, ଭାଙ୍ଗିଗଲେ ପୁଣି ଗଢ଼ିବା। ଜୀବନ ତ ଏମିତି ଏକ ଯାତ୍ରା, ଯେଉଁଠି ଆଶା ସେଇଠି ଆମର ଭରସା।
0: ଆଜି ଯେତେ ଅନ୍ଧାର ହେଉ, କାଲି ସୂର୍ଯ୍ୟ ନିଶ୍ଚୟ ଉଇବ। ମନରେ ଯଦି ସ୍ୱପ୍ନ ଜୀବନ୍ତ ଥାଏ, ନୂଆ ରାସ୍ତା ନିଶ୍ଚୟ ମିଳିବ।
1: ତେବେ ହଁ ଶ୍ରୋତା ବନ୍ଧୁ, ଜୀବନର ପଥରେ ଆମେ ସମସ୍ତେ କେବେ ନା କେବେ ଥକିଯାଉ। କେବେ ଲାଗେ ଆମର ସ୍ୱପ୍ନଟା ବୋଧେ ହୁଏ ଆମଠାରୁ ବହୁତ ଦୂର, କିନ୍ତୁ ମନେ ରଖନ୍ତୁ, ସ୍ୱପ୍ନ ଯେତେ ବଡ଼ ତାହାର ପଥ ମଧ୍ୟ ସେତେ ଲମ୍ବା।
0: ହଁ ସାଥୀ, ଏଇ ସୁନ୍ଦର ବାର୍ତ୍ତାକୁ ନେଇ ଚାଲନ୍ତୁ ଆରମ୍ଭ କରିବା ଆଜିର ସନ୍ଧାନ କାର୍ଯ୍ୟକ୍ରମ। ଆଜିର ସନ୍ଧାନ ଅଗଣାରେ ଅଛୁ ଆମେ ଦୁହେଁ, ମୁଁ ସ୍ମୃତି ପାଢୀ
1: ଆଉ ମୁଁ ସାଇ ସ୍ୱସ୍ତିକ ପାଢୀ।
2: ନମସ୍କାର।

0: ତେବେ ସାଥି କାର୍ଯ୍ୟକ୍ରମଟିକୁ ଆଗକୁ ବଢାଇବା ଆଉ ଶୁଣି ରଖିବା ଏକ ସୁନ୍ଦର ବିଚାର।
1: ସଫଳତା ଗୋଟିଏ ଦିନର ପରିଣାମ ନୁହେଁ, ପ୍ରତିଦିନର ଛୋଟ ଛୋଟ ପ୍ରୟାସର ଫଳ। ତେବେ ସବୁଦିନ ଯଦି ଆମେ ଛୋଟ ଛୋଟ ପ୍ରୟାସ କରିବା, ତେବେ ଦେଖିବେ ଯେ ନିଶ୍ଚୟ ଆମେ ଦିନେ ନା ଦିନେ ସଫଳ ହେବା।

0: ଏବେ ସାଥି କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଏବଂ ଶୁଣି ରଖିବା ଗୋଟିଏ ସମ୍ପାଦକୀୟ ଯାହାର ବିଷୟ ରହିଛି ଓଜନ ସ୍ତର କ'ଣ।
1: ଓଜନ ସ୍ତର ହେଉଛି ପୃଥିବୀର ବାୟୁମଣ୍ଡଳର ଏକ ସୁରକ୍ଷାକାରୀ ସ୍ତର। ଏହା ମୁଖ୍ୟତଃ ଷ୍ଟ୍ରାଟୋସ୍ଫିୟର ଅଞ୍ଚଳରେ ଅବସ୍ଥିତ ଏବଂ ପୃଥିବୀ ପୃଷ୍ଠଠାରୁ 15-35 କିଲୋମିଟର ଉଚ୍ଚତାରେ ଅଧିକ ପରିମାଣରେ ଦେଖାଯାଏ। ଓଜନ ଗ୍ୟାସ୍ର ରାସାୟନିକ ସଂକେତ O3 ଅର୍ଥାତ୍ ଏହାର ଗୋଟିଏ ଅଣୁରେ 3 ଅକ୍ସିଜେନ୍ ପରମାଣୁ ଥାଏ।
0: ତେବେ ହଁ, ଓଜନ ସ୍ତରର ପ୍ରମୁଖ କାର୍ଯ୍ୟ ହେଉଛି ସୂର୍ଯ୍ୟଙ୍କ ଠାରୁ ଆସୁଥିବା କ୍ଷତିକାରକ ଅଲ୍ଟ୍ରାଭାୟୋଲେଟ୍ କିରଣର ଏକ ବଡ଼ ଅଂଶକୁ ଶୋଷଣ କରି ପୃଥିବୀର ଜୀବଜଗତକୁ ସୁରକ୍ଷା ଦେବା। ଏହି ସ୍ତର ନଥିଲେ ଅତ୍ୟଧିକ ଅଲ୍ଟ୍ରାଭାୟୋଲେଟ୍ କିରଣ ମଣିଷ, ପଶୁପକ୍ଷୀ ଓ ଉଦ୍ଭିଦମାନଙ୍କ ପାଇଁ କ୍ଷତିକାରକ ହୋଇପାରେ। କିନ୍ତୁ କ୍ଲୋରୋଫ୍ଲୋରୋକାର୍ବନ କିମ୍ବା CFC ଭଳି କେତେକ ରାସାୟନିକ ପଦାର୍ଥର ଅତ୍ୟଧିକ ବ୍ୟବହାର ଯୋଗୁଁ ଓଜନ ସ୍ତର କ୍ଷୟ ହୋଇଥିଲା। ଏହାକୁ ରୋକିବା ପାଇଁ ବିଶ୍ୱ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ତେଣୁ ପରିବେଶର ସୁରକ୍ଷା ଓ ମାନବ ଜୀବନର କଲ୍ୟାଣ ପାଇଁ ଓଜନ ସ୍ତରର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ହେଲେ ସ୍ୱସ୍ତିକ, ଓଜନ ସ୍ତର ବିଷୟରେ ତ ଆମେ ସବୁ ଜାଣିଲୁ, କିନ୍ତୁ ତୁ ଇସ୍ରୋ ସମ୍ପର୍କରେ କିଛି ଜାଣିଛୁ ନା ନାହିଁ କହିଲୁ?
1: ହଁ ଦିଦି, ଇସ୍ରୋର ଫୁଲ୍ ଫର୍ମ ତ ହଉଛି ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ। ବାକି ଏହା ସମ୍ପର୍କରେ ତ ମଧ୍ୟ କିଛି ଜାଣିନି, କିନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଏହି ସମ୍ପର୍କରେ ଅଧିକ କିଛି ଜାଣିବା, ଯାହାକୁ ନେଇ ଆସିଛନ୍ତି ଶୁଭାଙ୍ଗୀ ବିଶ୍ୱାଳ।
2: ଇସ୍ରୋ, ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର 1962 ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ତାଙ୍କର ନିକଟତର ଥିବା ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ସାହାଯ୍ୟ ଏବଂ ଅନେକ ଚେଷ୍ଟା ଦ୍ୱାରା ପ୍ରତିଷ୍ଠିତ ହେଲା। ଇସ୍ରୋର ପ୍ରତିଷ୍ଠିତ ଫଳରେ ମହାକାଶର କ୍ରିୟାକଳାପ ଭାରତରେ ଅନୁଷ୍ଠୀକରଣ କରାଯାଇପାରିଲା। ଏହା ମହାକାଶ ବିଭାଗ ଦ୍ୱାରା ପରିଚାଳନା କରାଯାଇଥାଏ। ଏହାର ପରିଚାଳନା ସମ୍ବନ୍ଧିତ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ପରିବହନ କରିଥାଏ ଏବଂ ଏହାର ସମ୍ପୂର୍ଣ୍ଣ ବିବରଣୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥାଏ। ଇସ୍ରୋ ଭାରତର ପ୍ରଥମ ଉପଗ୍ରହ ନିର୍ମାଣ କରିଥିଲା, ଯାହାର ନାମ ହେଉଛି ଆର୍ଯ୍ୟଭଟ୍ଟ। ଏହା ସୋଭିଏତ୍ ସଂଘ ଦ୍ୱାରା ଛଡ଼ାଯାଇଥିଲା। ଏହାକୁ 1975 ଏପ୍ରିଲ ମାସ 19 କ୍ଷେପଣ କରାଯାଇଥିଲା। 1980 ରୋହିଣୀ ହେଉଛି ପ୍ରଥମ ଉପଗ୍ରହ ଯାହାକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ଛଡ଼ାଯାଇଥିଲା, ଯାହାକି ଭାରତୀୟମାନଙ୍କ ଦ୍ୱାରା ନିର୍ମିତ ଯାନ SLV-3 ଅଟେ। ପରବର୍ତ୍ତୀ କାଳରେ ଇସ୍ରୋ 2 ଅନ୍ୟ ରକେଟ୍ ଉତ୍ପତ୍ତି କରାଯାଇଥିଲା। ପ୍ରଥମଟି ହେଉଛି ପୋଲାର ସାଟେଲାଇଟ୍ ଲଞ୍ଚ ଭେକେଲ PSLV। ଏହି ଉପଗ୍ରହକୁ 2 ଉପଗ୍ରହର କକ୍ଷପଥରେ ଛଡ଼ାଯାଇଥିଲା ଏବଂ ଦ୍ୱିତୀୟଟି ହେଉଛି ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେକେଲ GSLV। ଏହି ଉପଗ୍ରହକୁ ଜିଓ ଷ୍ଟେସନାରୀ କକ୍ଷପଥରେ ଛଡ଼ାଯାଇଥିଲା। ବର୍ତ୍ତମାନ ଇସ୍ରୋର 13 କେନ୍ଦ୍ରୀୟ ବିଭାଗ ଭାରତରେ ରହିଅଛି। ଆମେରିକା

ରୁଷ, ଜାପାନ, ଫ୍ରାନ୍ସ ଓ ଚୀନ ସହିତ ଭାରତ ବିଶ୍ୱର ସେହି 6ଟି ଦେଶରେ ଗଣାଯାଏ ଯିଏକି ନିଜ ବଳରେ ଉପଗ୍ରହ ବନାଇବା ଏବଂ ତାକୁ ନିକ୍ଷେପ କରିବାର କ୍ଷମତା ରଖିଅଛି। ଇସ୍ରୋର ଇଣ୍ଟରନେଟ୍ ସ୍ପିଡ 2GPS ଅଟେ। ଇସ୍ରୋ ମାଧ୍ୟମରେ ଉପଗ୍ରହ ପରିଚାଳନା ପଦ୍ଧତି ଯେପରି ଜ୍ଞାନ ଏବଂ IRNSS ଗୁଡ଼ିକର ଉନ୍ନତି କରାଯାଇଥିଲା। ଭାରତୀୟ ଉପଗ୍ରହ ପ୍ରକ୍ଷେପକ ଯାନରେ ଲାଗିଥିବା ଭଳି ସବୁ ଜରୁରୀ ଜିନିଷର ବିକାଶରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ରର ବିଭାଗରେ କାର୍ଯ୍ୟରତ ଥିଲେ। ଅଲଗା ଅଲଗା ବିକାଶରେ ସମ୍ବନ୍ଧିତ ବିଭାଗର ଉନ୍ନତି ପାଇଁ BSSCର 2 ବୈଜ୍ଞାନିକ ଏବଂ ବିଶେଷଜ୍ଞ ବ୍ୟକ୍ତି SLVରୁ ବଛା ନେଇଥିବା ଟିମ୍ର ସଦସ୍ୟ ଥିଲେ। ଅନ୍ତରୀକ୍ଷ କେନ୍ଦ୍ର ଲୋକଙ୍କର ଆଖପାଖରେ ତିଆରି ହୋଇଥିଲା। ସେଠାକାର ବ୍ୟକ୍ତି ମହତ୍ତ୍ୱପୂର୍ଣ୍ଣ ଥିଲେ। ଭଲ ଲୋକଙ୍କ ଗୁଣଜ୍ଞାନ କରାଯାଉଥିଲା ଏବଂ କୌଣସି ଜଣଙ୍କ ବିନା କାମ ନ ରହିବା ପାଇଁ ଏପରି ଅଲକ୍ଷୀନ ଥିଲା। ଇସ୍ରୋର ସମୟରେ ଏହି ବିଚାର ଦର୍ଶନ ବହୁତ କମ୍ ଲୋକ ଜାଣିଥିଲେ। ବହୁତ ଲୋକଙ୍କୁ ଜଣା ନାହିଁ ଯେ ଡକ୍ଟର ଅବଦୁଲ କଲାମଙ୍କ ଭଳି ମହାନ ବ୍ୟକ୍ତିଙ୍କ ପରେ LLB-3ର ଅଲଗା ସବୁ ପ୍ରକ୍ଷେପକ ଦାୟିତ୍ୱ ବିଷୟରେ ଓ ଏହି LLB ସଂସ୍ଥାର ଦାୟିତ୍ୱ ଏକ ବୈଜ୍ଞାନିକ ବେଦ ପ୍ରକାଶ ସେଣ୍ଡଲସ୍କୁ ଦିଆଯାଇଥିଲା। 1980 ଜୁଲାଇ ମାସ 18 ସଫଳ ଉଡ଼ାଣର 10 ପରେ ବେଦ ପ୍ରକାଶର ମାର୍ଗଦର୍ଶନର ଅଲଗା ଉପଗ୍ରହ ପ୍ରକ୍ଷେପକ ବାହନର ପ୍ରକ୍ଷେପଣ ହେଲା। 1981 ଦିନ ମେ ମାସ 31 ପ୍ରକ୍ଷେପଣ ସଫଳ ପୂର୍ବକ ପରୀକ୍ଷଣ ହେଲା। 38 ଓଜନର ରୋହିଣୀ ଉପଗ୍ରହ ଅନ୍ତରୀକ୍ଷ ଗୃହରେ ପହଞ୍ଚି ପାରିଥିଲା, କିନ୍ତୁ ଏହି ଗୃହ ବହୁତ ବଡ଼ ବୃତ୍ତଳାକାର ଥିଲା। ଉପଗ୍ରହର ପୃଥିବୀଠାରୁ ଦୂରତା 200 କମ୍ ଥିଲା। ପରିମାଣ ସ୍ୱରୂପ ଉପଗ୍ରହର ଜୀବନକାଳ କିଛି ସପ୍ତାହ ହିଁ ଥିଲା। ଏହାପରେ ମଧ୍ୟ ସବୁ ପ୍ରକ୍ଷେପାସ୍ତ୍ରର ପ୍ରସ୍ତୁତି ହୋଇଥିଲା। ଏପରି ନ ହେଉ LLB-3ର 4th ଖଣ୍ଡର ଶକ୍ତିଶାଳୀ ରକେଟ୍ ମୋଟରର ପୃଥିବୀର 36,000 ଦୂରର ପ୍ରକ୍ଷେପଣ ଏବଂ ମୂଲ୍ୟ ମଧ୍ୟ ମପାଯାଇଥିଲା। ଏହି ମୋଟର ଏପଲ ନାମକ ଉପଗ୍ରହରେ ସଫଳତା ପୂର୍ବକ ବ୍ୟବହାର କରାଗଲା। ଏପଲ ଭାରତର ପ୍ରଥମ ପ୍ରାୟୋଗିକ ସମ୍ପର୍କ ସାଧନ ଉପଗ୍ରହ ଥିଲା। 3 ସ୍ଥିତି ଏହି ଉପଗ୍ରହ ଯେତିକି ସମ୍ଭବ ଥିଲା ସେତିକି ସ୍ୱଦେଶୀ ସାମଗ୍ରୀରେ ତିଆରି କରାଯାଇଥିଲା। AUNS-ର ନାମକ ୟୁରୋପୀୟ ରକେଟ୍ର ସହାୟତାରେ April-June 1981 ଦିନ ଅନ୍ତରୀକ୍ଷରେ ଛଡ଼ାଯାଇଥିଲା। ଅନେକ ବର୍ଷ ତଳର କଥା, ଏ କଥା ଆପଣଙ୍କର, ମୋର ଓ ସମସ୍ତଙ୍କର ଅଟେ। କଠିନ ପରିଶ୍ରମ, ଇଚ୍ଛାଶକ୍ତି ଏବଂ ଆମେ ବି କରିପାରିବୁ ଏଭଳି ଆତ୍ମବିଶ୍ୱାସର କଥାଟିଏ। କିଭଳି ଭାରତୀୟମାନଙ୍କ ପ୍ରଚେଷ୍ଟା ଦ୍ୱାରା ଇସ୍ରୋ ଭଳି ଏକ ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଟି ଭାରତରେ ସ୍ଥାପିତ କରାଯାଇଥିଲା। ଇସ୍ରୋର ଇତିହାସରେ 1972 ଏବଂ 1979 ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ପରବର୍ତ୍ତୀ ଯୋଜନା ଏବଂ ଭବିଷ୍ୟତ ନିର୍ମାଣର ସମୟ ଥିଲା। ସେ ସମୟଟି କିଛି ନାଟକୀୟ ସମୟ ଥିଲା। ସଫଳତା ମଧ୍ୟରେ ଅସଫଳତା ଲୁଚାଛପା ଚାଲିଥିଲା, କାରଣ ଅତ୍ୟାଧୁନିକ ଯନ୍ତ୍ରପାତି ବିକାଶରେ ସମୟ ମଧ୍ୟ ଅଧିକ ଲାଗୁଥିଲା। ପ୍ରଥମ ଥର ପାଇଁ ସ୍ଥିର କରାଯାଇଥିଲା ପ୍ରକ୍ଷେପଣର ଅସଫଳତା ପରେ ଦ୍ୱିତୀୟ ଥର ପ୍ରକ୍ଷେପଣ କରାଯିବ। ପୁନର୍ବାର ଏହାର ନାମ SLV-3 ଥିଲା ଏବଂ ଏହାର ପ୍ରମୁଖ ଡକ୍ଟର APG ଅବଦୁଲ କଲାମ ଥିଲେ। ପ୍ରଥମ ଅସଫଳ ପ୍ରକ୍ଷେପଣ ପରେ ଗୋଟିଏ ବର୍ଷ ମଧ୍ୟରେ ଦ୍ୱିତୀୟଟି ପ୍ରକ୍ଷେପଣ ପାଇଁ ସ୍ଥିର କରାଯାଇଥିଲା ଏବଂ SLV-3ର ପ୍ରକ୍ଷେପଣଟି ସମ୍ପୂର୍ଣ୍ଣ ଭାରତୀୟ ନାମର ଉଜ୍ଜଳ କରିଥିଲା। 1980 July 18 ଦିନ ଇସ୍ରୋ ଏବଂ ରାଷ୍ଟ୍ର ଇତିହାସ ପାଇଁ ଏକ ସୁବର୍ଣ୍ଣ ସମୟ ଥିଲା। ଏହି ଦିନ ଭାରତର ଚାରିଆଡ଼େ 35 ଓଜନର ରୋହିଣୀ ଉପଗ୍ରହ ବୁଲିଥିଲା। ଏହି ବିଷୟକୁ ଭଲ ଭାବରେ ଜାଣିବାକୁ ହେଲେ କିଛି 10 ପଛକୁ ଯିବାକୁ ପଡ଼ିବ। 1957 ଅକ୍ଟୋବର ମାସରେ ସୋଭିଏତ ସଂଘ ବିଶ୍ୱର ପ୍ରଥମ କୃତ୍ରିମ ଉପଗ୍ରହ ମହାକାଶକୁ ଛାଡ଼ିଥିଲା। ଏହି ଘଟଣା ପଛରେ ରୁଷର ସମ୍ପୂର୍ଣ୍ଣ ସୁରକ୍ଷା ବିଭାଗର ଯୁଦ୍ଧତନ୍ତ୍ର ଥିଲା। ଜର୍ମାନରୁ ମିଳିଥିବା B-2 ଭଳି କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ କୌଶଳ ଉପଲବ୍ଧ ଥିଲା ଏବଂ ଦ୍ୱିତୀୟ ମହାଯୁଦ୍ଧ ନିଜର ସତ୍ତାରେ ଜିତିବା ରାଷ୍ଟ୍ରମାନଙ୍କ ମଧ୍ୟରେ ସୋଭିଏତ ସଂଘ ଭଳି ଏକ ସାମ୍ୟବାଦ ରାଷ୍ଟ୍ର ମଧ୍ୟ ଥିଲା। ଏଭଳି ରାଷ୍ଟ୍ରର ତୁଳନା ଭାରତ ସହ କୌଣସି କ୍ଷେତ୍ରରେ କରାଯାଉ ନଥିଲା। ମାତ୍ର କେବଳ 23 ମଧ୍ୟରେ ଭାରତ ରୁଷ ସହିତ ସମକକ୍ଷ ହୋଇପାରିଥିଲା। ଏହା ଏକ ସାଧାରଣ କଥା ନୁହେଁ। ଦେଶ ଯେଉଁ ସଫଳତା ଅର୍ଜନ କରିଥିଲା ତାହା ଅତ୍ୟନ୍ତ ଗୌରବପୂର୍ଣ୍ଣ ଥିଲା। ଇସ୍ରୋ 8 ଉପଗ୍ରହ ମହାକାଶକୁ ପଠାଇଛି, ଯାହାକି SLV-5ର ଏକ୍ସେଲ୍ ଭର୍ସନ୍ର ଥିଲା। 5 ବିଦେଶୀ ଉପଗ୍ରହ ଓ 3 ଭାରତୀୟ ଉପଗ୍ରହ ପଠାଇଛି। 3 ଭାରତୀୟ ଉପଗ୍ରହର ନାମ ହେଉଛି SCAT-CAT-1 ପ୍ରଥମ ଏବଂ PISAT। ଇସ୍ରୋ ବର୍ତ୍ତମାନ ସୁଦ୍ଧା 104 ଉପଗ୍ରହ ମହାକାଶକୁ ପଠାଇଛି। ବହୁତ କମ୍ ସମୟରେ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଉନ୍ନତି ପ୍ରକୃତରେ ପ୍ରଶଂସନୀୟ ଅଟେ। କଠିନ ପରିଶ୍ରମ, ଦୃଢ଼ ମନୋଭାବ ବିନା ଏସବୁ ହାସଲ କରିବା ଜମା ବି ସମ୍ଭବପର ନୁହେଁ, କିନ୍ତୁ ଇସ୍ରୋ ଉପରେ ଖର୍ଚ୍ଚର ପରିମାଣ ବହୁତ କମ୍ ହୋଇଥାଏ, ଯାହାକି ଦେଶର ସମ୍ପୂର୍ଣ୍ଣ ବ୍ୟୟର ମାତ୍ର 0.34% ଅଟେ। ବର୍ତ୍ତମାନ ମଧ୍ୟ ବୈଜ୍ଞାନିକମାନେ ଇସ୍ରୋରେ ବିଭିନ୍ନ ପ୍ରଭାବ

ସରକାରୀ ଉପଗ୍ରହ ଗୁଡ଼ିକ ନିକ୍ଷେପ ନିମନ୍ତେ ପ୍ରଚେଷ୍ଟା କରୁଛନ୍ତି। ସେହି ବିଷୟରେ କିଛି ତଥ୍ୟ ପ୍ରଦାନ କରାଯାଏ ନାହିଁ, କେବଳ ସେ ବିଷୟରେ କାର୍ଯ୍ୟ କରାଯାଉଛି। ଇସ୍ରୋର ସଫଳତା ପଛରେ ବହୁତ ଲୋକଙ୍କ ହାତ ଅଛି ଏବଂ ବିକ୍ରମ ସାରାଭାଇଙ୍କୁ ଭାରତର ଅନ୍ତରୀକ୍ଷ ଜନକ ବୋଲି କୁହାଯାଇଥାଏ।

0: ହେଲେ ଦିଦି, ତମକୁ କଲରା ଖାଇବାକୁ ପସନ୍ଦ କି ନାହିଁ କହିଲ?
1: ନା, କଲରା ଖାଇବା ତ ମୋତେ ବିଲକୁଲ ଭଲ ଲାଗେନି।
0: ଏରେ ଦିଦି, କଲରାରେ ଫାଇବର ଆଉ ଭିଟାମିନ୍ ସି ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି। କଲରାର କେତେକ ଉପାଦାନ ରକ୍ତରେ ଶର୍କରା ନିୟନ୍ତ୍ରଣ ସହ ଜଡ଼ିତ ବୋଲି ମଧ୍ୟ ଅଧ୍ୟୟନ କରାଯାଇଛି, କିନ୍ତୁ ଡାଇବେଟିସ୍ରେ ଏହା ଔଷଧର ବିକଳ୍ପ ନୁହେଁ। ଆଉ ଜାଣିଛ କି ଦିଦି, କଲରାରେ ଥିବା ଆଣ୍ଟି ଅକ୍ସିଡେଣ୍ଟସ୍ ଶରୀରର କୋଷଗୁଡ଼ିକୁ ସୁରକ୍ଷା ଦେବାରେ ସହାୟକ। ତେବେ ଦିଦି, ସନ୍ତୁଳିତ ଖାଦ୍ୟ ସହ କଲରା ଖାଇବା ମଧ୍ୟ ଆମ ଦେହ ପାଇଁ ବହୁତ ଭଲ।
1: ଆଚ୍ଛା, ତେବେ କଲରାର ଔଷଧୀୟ ଗୁଣ ବିଷୟରେ ତ ତୁ କହିଲୁ, ତେବେ ଚାଲ ଅମୃତଭଣ୍ଡାର କଣ ଔଷଧୀୟ ଗୁଣ ରହିଛି ସେଟା ବି ଶୁଣିଦେ। ଅମୃତଭଣ୍ଡା ଏକ ପୁଷ୍ଟିକର ଫଳ, ଏଥିରେ ଭିଟାମିନ୍ ଏ, ସି, ଫାଇବର ଭଲ ପରିମାଣରେ ମିଳେ। ଆଉ ଜାଣିଛୁ, ଏହାର ଫାଇବର ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ଏବଂ ମୂଲ୍ୟ ତ୍ୟାଗକୁ ସହଜ କରିବାରେ ସହାୟକ। ଅମୃତଭଣ୍ଡାରେ ଥିବା ପପେନ୍ ନାମକ ଏକ ଏନ୍ଜାଇମ୍ ପ୍ରୋଟିନ୍ ପାଚନରେ ସାହାଯ୍ୟ କରେ। ଆଉ ଜାଣିଛୁ, ଅମୃତଭଣ୍ଡାକୁ ପାଚିଲା ଅବସ୍ଥାରେ ସିଧା ଫଳ ଭାବେ କିମ୍ବା ଫଳ ସାଲାଡ ଭାବେ ଖାଇପାରିବୁ। କଞ୍ଚା ଅମୃତଭଣ୍ଡାକୁ ତରକାରୀ ଭାବେ ମଧ୍ୟ ରାନ୍ଧି ଖାଇ ହୁଏ। ତେବେ ସତେଜ ଫଳ ଭାବେ ଖାଇବା ସବୁଠୁ ସହଜ ଉପାୟ।

0: ହେଲେ ଦିଦି, ଅମୃତଭଣ୍ଡାର ତ ଔଷଧୀୟ ଗୁଣ ବିଷୟରେ ବହୁତ ଜାଣିଲି, ତେବେ ଲେମ୍ବୁର ଔଷଧୀୟ ଗୁଣ ବିଷୟରେ ବି ଜାଣି ରଖିବା। ତେବେ ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଓ ବିଭିନ୍ନ ଆଣ୍ଟିଅକ୍ସିଡେଣ୍ଟସ୍ ରହିଥାଏ। ଏହା ଶରୀରର ସାଧାରଣ ପ୍ରତିରୋଧକ କ୍ଷମତାକୁ ସମର୍ଥନ କରିଥାଏ। ଲେମ୍ବୁ ରସ ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଶରୀରକୁ ତରଳ ଓ ଭିଟାମିନ୍ ଯୋଗାଇଥାଏ। ଲେମ୍ବୁକୁ ସାଲାଡ଼, ଡାଲି, ତରକାରୀ କିମ୍ବା ଲେମ୍ବୁ ପାଣି ଭାବେ ଖାଇପାରିବା। ତେବେ ଅଧିକ ଲେମ୍ବୁ ରସ ଦାନ୍ତର ଏନାମେଲକୁ କ୍ଷତି କରିପାରେ, ତେଣୁ ପ୍ରଚୁର ପରିମାଣରେ ଖାଇବା ଉଚିତ ନୁହଁ।
1: ଆରେ ବା, ବହୁତ ସୁନ୍ଦର କଥା କହିଲୁ। ଆଉ ଜାଣିଛୁ ନା ନାହିଁ, ବେଲପତ୍ରର ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ବେଲପତ୍ର ଆୟୁର୍ବେଦର ପାରମ୍ପରିକ ଭାବେ ବ୍ୟବହୃତ ହୋଇସାରିଛି। ଏଥିରେ ଥିବା କେତେକ ଜୈବିକ ଉପାଦାନର ଆଣ୍ଟିଅକ୍ସିଡେଣ୍ଟସ୍ ଓ ଜୀବାଣୁ ବିରୋଧୀ ଗୁଣ ନେଇ ଗବେଷଣା ମଧ୍ୟ ହୋଇଛି। ତେବେ ବେଲପତ୍ରକୁ ସାଧାରଣ ଖାଦ୍ୟ ଭଳି ଅଧିକ ପରିମାଣରେ ଖାଇବା ମଧ୍ୟ ଉଚିତ ନୁହେଁ। ପାରମ୍ପରିକ ଭାବେ ବେଲପତ୍ରକୁ ପାଚନ ସମସ୍ୟା ଓ ଅନ୍ୟାନ୍ୟ ଛୋଟ ଅସୁବିଧାରେ ମଧ୍ୟ ବ୍ୟବହାର କରାଯାଏ। ତେବେ ଭଗବାନ ଶିବଙ୍କୁ ମଧ୍ୟ ବେଲପତ୍ର ଅର୍ପଣ କରାଯାଏ।
0: ହେଲେ ଦିଦି, ତମେ ଯେମିତି କହିଲ ବେଲପତ୍ର ବିଷୟରେ, ଏବେ ଶୁଣିବା ନିମ୍ବ ପତ୍ର ବିଷୟରେ, ତାର କଣ କଣ ଔଷଧ ଗୁଣ ରହିଛି। ନିମ୍ବ ପତ୍ର ଛାଲ ଓ ନିମ୍ବ ପତ୍ର ତେଲର ପାରମ୍ପରିକ ବ୍ୟବହାର ରହିଛି। ଏହାର କେତେକ ଉପାଦାନର ଜୀବାଣୁ ବିରୋଧୀ ଗୁଣ ଉପରେ ଗବେଷଣା ହୋଇଛି। ନିମ୍ବ ପତ୍ରକୁ ନିୟମିତ ଭାବେ ଚୋବାଇବା କିମ୍ବା ନିମ୍ବ ରସକୁ ପିଇବା ଦୈନିକ ସ୍ୱାସ୍ଥ୍ୟ ଅଭ୍ୟାସ ଭାବେ ନେବା ଠିକ୍ ନୁହେଁ। ନିମ୍ବ ତେଲ ଲଗାଇବା ଉଚିତ, ମୁଣ୍ଡରେ ହୋଇଥିବା ରୂପୀକୁ ମଧ୍ୟ ଦୂର କରେ।
1: ତେବେ ଜାଣିଛୁ, ଗାଜରରେ ବିଟା କେରୋଟିନ୍, ଫାଇବର ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡେଣ୍ଟସ୍ ରହିଥାଏ। ବିଟା କେରୋଟିନ୍ ଶରୀରରେ ଭିଟାମିନ୍ ଏ ରେ ପରିଣତ ହୋଇ ସାଧାରଣ ଦୃଷ୍ଟି ଓ ପ୍ରତିରୋଧ କ୍ଷମତା ପାଇଁ ଆବଶ୍ୟକ ହୁଏ। ତେବେ ଗାଜରକୁ କଞ୍ଚା ସାଲାଡ଼, ତରକାରୀ କିମ୍ବା ସୁପ୍ ଭାବେ ମଧ୍ୟ ଖାଇପାରିବୁ। ଗାଜରରେ ଥିବା ଫାଇବର ପାଚନ କ୍ରିୟା ଓ ଅନ୍ତଃନଳୀର ସ୍ୱାସ୍ଥ୍ୟ ପାଇଁ ଉପକାରୀ। ତେବେ ଗାଜର ଖାଇବା ମଧ୍ୟ ବହୁତ ଭଲ।

0: ତେବେ ଦିଦି, ଆଜି ତ ଆମେ ବହୁତ କିଛି ଜିନିଷର ଔଷଧ ଗୁଣ ବିଷୟରେ ଜାଣିଲୁ, ଆଉ ଏବେ ତ ସମୟ ବି ହେଇଗଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ତେଣୁ କାର୍ଯ୍ୟକ୍ରମଟିକୁ ଶେଷ କରିବା ପୂର୍ବରୁ ଶୁଣି ରଖିବା ଆଗାମୀକାଲର ଆକର୍ଷଣ ସମ୍ପର୍କରେ।
1: ତେବେ ସାଥୀ, ଆଗାମୀକାଲି ବୁଧବାର ସମ୍ଭାର କାର୍ଯ୍ୟକ୍ରମରେ ଶୁଣିବେ କଥାରେ ଗୀତରେ ମ୍ୟୁଜିକ୍ ଡିରେକ୍ଟର ଏଆର୍ ରେହମାନଙ୍କ ବିଷୟରେ ଏବଂ ଗୋଟିଏ ସାକ୍ଷାତକାର ଯାହାର ବିଷୟ ରହିଛି ସୁସ୍ଥ ବନ୍ଧୁତ୍ୱ ଏବଂ ସହପାଠୀ ସମର୍ଥନ ମାନସିକ

0: ତେବେ ଚାହୁଁ ଚାହୁଁ କେମିତି ସମୟ ଗଡିଗଲା ଆମକୁ ଜଣାପଡିଲା ନାହିଁ। ପୁଣି ଭେଟିବୁ ଆଉ ଗୋଟିଏ ସୁନେଲି ସନ୍ଧ୍ୟାରେ। ସେ ପର୍ଯ୍ୟନ୍ତ ପାଇଁ ବିଦାୟ ଦିଅନ୍ତୁ। ଆଉ ଆପଣମାନଙ୍କର ସୁଚିନ୍ତିତ ମତାମତ ପଠାଇବା ପାଇଁ ଯେପରି ନ ଭୁଲନ୍ତି, ଆମକୁ ଯୋଗାଯୋଗ କରିବା ପାଇଁ ମେସେଜ କିମ୍ବା ଭଏସ୍ ମେସେଜ ମଧ୍ୟ କରିପାରିବେ। ଆମକୁ ମେସେଜ କରିବାର ନମ୍ବରଟି ହେଲା
1: 9438268568
0: ଏବଂ ଆମ ଇମେଲ ଆଇଡିଟି ହେଲା
1: airjoypur@gmail.com।

0: ତେବେ ଆପଣମାନଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସ୍ମୃତି ପାଢୀ
1: ଆଉ ମୁଁ ସାଇ ସ୍ୱସ୍ତିକ ପାଢୀ।
0: ରହିଲୁ ସାଥୀ, ନମସ୍କାର।

0: ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସ୍ମୃତି ପାଢ଼ୀ ଏବଂ ସାଇ ସ୍ୱସ୍ତିକ ପାଢ଼ୀ। ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ରାଜୁ ପ୍ରଧାନୀ ଏବଂ ସୁମିତ୍ରା ନାୟକ।

0: ଯେ ଉପରେଲା ରିସର୍ଟ ମାମା ଆପା ମନ ସର୍ତ୍ତ ସେଠି କାଇସେ କରିଲା ଅଂଶଗ୍ରହଣ କରିଦେଲା ରଞ୍ଜନ ବାବୁ ମିଶା ସେଠି ଗୋଟେ ରୋଲ ଲଗେଇଲା
1: ଏମିତି ଆଗା ଶୁଣିଥିରୁ ଆରି ଆମ ମତାମତ ଦେଇଥିରୁ ଆରି ଆମେ ଆରି ଭଲ ଭଲ ପ୍ରୋଗ୍ରାମ କରିବୁ ଆରି କାଇ କାଇ ପ୍ରୋଗ୍ରାମ ଦରକାର ସେଟା ମିଶା କହିଲେ ଆମେ ବଡ଼ ବାବୁ ମନକେ ଜାନାଇବୁ ଜାନାଇ କରି ଆରି କାଇ କାଇ ପ୍ରୋଗ୍ରାମ କରବାର ଅଛି ସେଟା କହିବୁ ଆରି
0: ସର୍ତ୍ତ ପୂର୍ଣ୍ଣିମାନ ଅଛି ସର୍ତ୍ତ ତ ଆମର କଥାକେ ଧରିକି କଲା
1: ହେଲେ ଏମିତି ଆମର ପ୍ରୋଗ୍ରାମ ଶୁଣିଥିରୁ ଆମକେ ମତାମତ ଦେଇଥିରୁ ଫୋନ ଫାନ କରିଥିରୁ ହେଲେ ରହିଲୁନି ତେବେ
2: ହ୍ୟାଲୋ ଚୈତିଜନ କିଏ କହିଲା ଶୁଣି ବାବୁ
3: ଖୁଟପାଟ ଭୁଲ କୁଡି ଗାଁ ଲେ
2: ତମ ନାଁ ଆଲୋ କହି ଦିଆଲେ
3: ମେଘନାଥ ମାଝି
2: ଆଲେ ଆଲେ ମେଘନାଥ ବାବୁ ନିକ ଅଛସ କି
1: ଆଜିକାଲି ତାସବାସର ଦିନ ବର୍ଷା ମାସ କେନ୍ତାର ଚାଲିଲା ଅଛେ ସବୁ ମେଘନାଥ ବାବୁ କୁହା ତେବେ କାଇ ଖବର ଘର ବାଟେ ସବୁ ନିକ ତମେ ନିକ ଆଚା ସବୁ ନିକ ସେ କାଇକି ହେଲେ ଆମର ଚୈତି ଜନର କାର୍ଯ୍ୟକ୍ରମ ଶୁଣିଲାସନି କି ନାଇଁ ଏ ସପ୍ତାହ ଗଲା ସପ୍ତାହ ଯେନ୍ଟା ବାଜାଇଲୁ କାର୍ଯ୍ୟକ୍ରମ ଭଲ ଲାଗଲା କାଇକି ସବୁ
3: ନାଟକ
1: ହେଲେ ହେଲେ ନାଟକ ଶୁଣିଲା ସେଲେ ନି କି ହେଲେ ତମର ବାଟେ ବାବୁ ଏ ଦାଦନ ଖଟବା ପାଇଁ କଣ ବାଜି ରାଇଜ ମନ ଗାଲେନି କି ନାଇଁ ଆନ୍ଧ୍ରା କେରଲା କିଏ କଣ ଫ୍ୟାକ୍ଟ୍ରି ଲୋକେ କାମ କର କାଇଟାଇ କରି କାର ହାତ ଗୋଡ ଛିଡି ଯାଇଛି କାର ଆଖି ଫୁଟାଇ କରି ଉଠି ଆଇଲାନି ସେଟା ଘରର ଲୋକେ ବାଦା କି ନାଇଁ ଜୀବନ ଯାକ କାମାଇବା ଜାଣିଲେ ସରକାର କେତେ ସୁବିଧା କଲା ଅଛେ ଏ ଯେମିତି ଆମର ଶୁଖୁଆ ବେପାର କଲାନି ଯାଇଟା ଲୋକର ତ କାମାଇବାର ଅଛି କି ନାଇଁ
2: ଖାଇବା ଯିବା କେବଳ କାଇ କାମ ସେ ତ କରବାକେ ପଡୁଛି କି ନାଇଁ ଛୁଚିଆ ନେ ବସି ରହିଲେ ମିଲ୍ଛି କି କହନ୍ତି
1: କେବେ ଯାଇଲାସ କି କେନ୍ତା ତମେ ହେଲେ ଆମର ପ୍ରୋଗ୍ରାମ ମନ ଆରି ଆମର ଯେଉଁ କାର୍ଯ୍ୟକ୍ରମ ମନ ଅଛେ ଆରି କାଇଟା କଲେ ଭଲ ଲାଗ୍ସି ସେଟା ଶୁଣବାର ଲୋକ କହିଲେ ଏକା ଜାଣବାର
2: ଏନ୍ତା ନାଇଁ ତମର ଭଲ ପାଇବା ମତାମତ ମାନ ଦେଲେ ମାନେ ଆମେ ଆରି ଆଗକେ ମିଶା ଅଧିକ ନିକ କରି କରବାକେ ଚେଷ୍ଟା କରିବୁ
1: ହେଲେ ଖାତା ହେଇକରି ବଡ ସୁନ୍ଦର ଲାଗଲା ବାବୁ ରହିଲୁନି ତେବେ ଜୁହାର ଲାଗ
2: ଜୁହାର ଲାଗ ହ୍ୟାଲୋ ଚୈତି ଜନ
4: ହ୍ୟାଲୋ ଚୈତି ଜନ
2: କିଏ କହିଲାସିନି ବାବୁ କଣ ତିନୁ କହିଲାସିନି
4: ହେଲେ
1: ବାବୁ ତମେ ପାଠ ପଢି କରି ତାସ କରଲାସନି କି ଅବକା ତାସି ସେ
4: ପାଠ ମିଶା ପଢ଼ଲୁନି ଭାଇନା
1: ହେଲେ କାଇ କେତେ ଯାକ ପଢ଼ିଲା ଚାଷ କହି ଦିଆ ଆମର ଭାଇ ଭଉଣୀ ମିଶା ଜାଣବା ଆମେ ମିଶା ଜାଣବୁ
4: ପାଠ ଏବେ ପୋଲସ ଫେରି ସାରାଇଲି ଗାଏ ଗଲା ବର୍ଷ
1: ଏବେ ଆରି କାଇ ଚାକିରି ବାକରି ପାଇଁ କାଇ ବାଟ ବୁଟା ଦେଖିଲାସନି କି ନା କି ପଢ଼ିଲାସନି କି ଏତିକି ସେ ରହିବେ ଚାଷବାସ କରିବେ
2: ପଢ଼ିଲିନି କେତେ ଡୋଲ କାମ କରିଲାସନି ବାବୁ ଆଜିକାଲି ପିଲା ଟିକେ ମାନେ ପାଠ ପଢ଼ିଲୁ ଅଛି ବୋଲେ ହେଇ ମାଟି ଝାଟିକେ କାଦ ନା ହଉ ବୋଲ ଭାଇ ମାତ୍ର ତମେ ନାଇଁ ଡୋଲ କରିଲାସନି ପାଠ ମିଶା ପଢ଼ିଲାସନି ଏବେ ବେଡ଼ା ଖାଡ଼ା ଆନେ ମିଶା ଗାଲିନି ବୋଲାସନି
1: ସେ ଦିନରେ ଅଛେ କି ଆପା ଆଜିକାଲି କାଇଟା ଭାଇ ଭଉଣୀ ମାନେ ପାଠ ପଢି କରି ମିଶା ସବୁ କାମ କଲାଇନି କହିବି ନାଇଁ ବାବୁ
4: ଘରଟା ନ କରିଲେ ତେବେ କେନ୍ତା କରବାର ଅଛି
2: ହଏ ହଏ କରବାର ଅଛି ଆକା ବାବୁ ହେଲେ ଆମର କାର୍ଯ୍ୟକ୍ରମ ମାନେ ଶୁଣିଲାସନି କି ନାଇଁ କୁହା
4: ଶୁଣିଲୁନି ଅପା ଏବେ ଗୋଟେ ନାଟକ ଗୋଟେ ଶୁଣାଇଲା
1: ସତୈ ସେ ନିକ ଲାଗଲା କି ଟଣ୍ଡ ସେ କହିଲାନି ବାବୁ ପେଟ ପେଟ ମିଶା କହିଲାନି କି
4: ବଢିଆ ଲାଗଲା ଜମ ହିସାବ ତମେ ସେଟାକେ କରିଲା ସେ ଗଲାଇନି କି ନାଇଁ ଆମର ଲୋକ ମନ ଆନ୍ଧ୍ରା କୁଲି ବେଶୀ ହଇରାଣ ହେଲାଇନି ସେନ୍ତାରି ଆମର ଗାଁ ବାଟର ଲୋକ ମନ ମିଶା
1: ହେଲେ ବାବୁ ତମେ ତ ପାଠ ସାଠ ପଢିଆ ଚା ସେ ମନ ଜନ କୁଲି ଗଲାଇନି ବାହାରେ ଇତି ରହି କରି କାମ ଆଇସି କି ନାଇଁ ବାହାରେ ଯେତିକି ଯାଇକରି କାମ ଆଇସି ସେ ଉପରେ କାଇଟା ଜାନାସ ବାବୁ ଲୋକ କହିଦିଆସ
4: ଘରେ ରହିକରି ଦଶଟା ଖଣ୍ଡେ କମ କାମ ଆଇଲେ ମିଶା ହେଇଛି ସିନା ନିଜର ଘର ଲୋକ ସାଙ୍ଗରେ ହେଇଛି ବାହାରେ ଯାଇକରି ହଇରାଣ ହେବା ଠିକ ନାଇଁ କି ନାଇଁ ଯେନ୍ତା ତମ ବାନାର ଲାଷ୍ଟ ସେଟା
2: ଭୁତ ଡାବୁ ବୋଲି କରି ଆସି କରି ବାହାରେ

ଶୁଣିଲେ ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରାଜୁ ପ୍ରଧାନୀ ଏବଂ ସୁମିତ୍ରା ନାୟକ। ଆକାଶବାଣୀ ଜୟପୁର।

ଆକାଶବାଣୀ ଜୟପୁର, ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ने नई दिल्ली में सार्वजनिक क्षेत्र के 16 रक्षा उपक्रमों के प्रदर्शन और प्रगति की समीक्षा की। उन्होंने रिकॉर्ड रक्षा उत्पादन में उपक्रमों के महत्वपूर्ण योगदान की सराहना की। रक्षा मंत्री ने उपक्रमों से बदलते परिदृश्यों के बीच रक्षा तैयारियों को बढ़ाने के लिए अगले 5 वर्षों की रूपरेखा तैयार करने को कहा। सरकार ने चीनी और प्याज की बढ़ती कीमतों को नियंत्रित करने के लिए कई उपाय किए हैं। केंद्र सरकार ने चीनी की जमाखोरी और सट्टेबाजी रोकने के लिए चीनी के भंडारण की सीमा 4000 से घटाकर 2000 क्विंटल कर दी है। ये नई सीमा 15 सितंबर से 30 नवंबर तक लागू रहेगी। अब कोई भी व्यापारी स्टॉक मिलने के 30 दिनों से अधिक समय तक तय सीमा से अधिक चीनी अपने पास नहीं रख सकेगा। वहीं सरकार ने कांदा एक्सप्रेस मालगाड़ियों और ट्रकों के जरिए देश के प्रमुख शहरों में 2500 मीट्रिक टन से अधिक प्याज की सुनियोजित आपूर्ति की जा रही है। महाराष्ट्र सरकार ने नशा मुक्त भारत अभियान के अंतर्गत वर्ष 2029 तक राज्य को मादक पदार्थ मुक्त बनाने के लिए एक व्यापक नीति को मंजूरी दी है। मुंबई में मंत्रिमंडल की बैठक में मादक पदार्थों के खिलाफ सभी विभागों के समन्वय से कड़ी कार्रवाई करने का फैसला लिया गया। भारतीय जनसंचार संस्थान ने भारतीय सूचना सेवा के अधिकारियों को पहली बार स्नातकोत्तर उपाधि प्रदान कर एक ऐतिहासिक उपलब्धि हासिल की है। इन अधिकारियों को लोक संचार और शासन में एमए की डिग्री दी गई है। सूचना और प्रसारण मंत्रालय में सचिव चंचल कुमार ने कहा कि जनसंचार शासन का एक अभिन्न अंग है। इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20 ସନ୍ଧ୍ୟା 6:30 ଉଦୟ ଭାରତ ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ ପ୍ରଚାର କରିବୁ ରାତି 8:10। ଏଥିରେ ସାକ୍ଷାତକାରରେ ରହିଛି ଓଦା ଓ ଶୁଖିଲା ଆବର୍ଜନା ଅଲଗା କରିବା କାହିଁକି ଜରୁରୀ ସମ୍ପର୍କରେ। ରାତି 9:30 ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05 ଶିଳ୍ପୀ ଗୀତାରାଣୀ ଦାସ, ପ୍ରସେନଜିତ ମହାନ୍ତି, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ପଙ୍କଜ ବେହେରା ଏବଂ ଗୋପାଳକୃଷ୍ଣ ବେହେରା। 6:25 ପ୍ରଚାର କରିବୁ ରାମଚରିତ ମାନସ। ଆଜିର ଅନୁଚିନ୍ତା ଶୁଣିବେ 6:35 6:45 ପ୍ରଚାର କରିବୁ ରିଞ୍ଜୋଡ଼ି କାର୍ଯ୍ୟକ୍ରମ। ଏଥିରେ ସୌରା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀ। ବର୍ଣ୍ଣାଳୀ କ୍ରମରେ ଶୁଣିବେ ବିବିଧା, ପ୍ରଚାର କରିବୁ 7:25। ଏଥିରେ କୌନ ବନେଗା କରୋଡପତିରେ ଭାଗ ନେଇଥିବା ମାଲକାନଗିରିର ଝିଅ ଜୟନ୍ତୀ ବୁରୁଡ଼ାଙ୍କ ସହ ସାକ୍ଷାତକାର ଶୁଣିବେ। ସୁରଲହରୀ ପ୍ରଚାର କରିବୁ 8:30। ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ କସ୍ତୁରୀ ରଥ। ସୁଗମ ସଙ୍ଗୀତ ଶୁଣିବେ 8:45। 9:00 ଶୁଣିବେ ଗୀତିଧାରା କାର୍ଯ୍ୟକ୍ରମ ଏବଂ 9:30 ଶୁଣିବେ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30, ଦିନ 11:00 ପ୍ରଚାର କରିବୁ ସଙ୍ଗୀତ ବିଚିତ୍ରା ଓ ସାଥିରେ, ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ, ସହଯୋଗିତା ଅଶୋକ ମିଶ୍ର ଏବଂ ନରେନ୍ଦ୍ରନାଥ ପଟ୍ଟନାୟକ। ଦିନ 11:30 ପ୍ରଚାର କରିବୁ ଲୋକନାଟ ବୈରୀ ଗଞ୍ଜନ,

ରଚନା ଏବଂ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ସୌରଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30। ଓଡ଼ିଆ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଦିଲ୍ ତେରା ଆଶିକ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଅଲକା ୟଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ହମ୍ ଆପକେ ଦିଲ୍ ମେ ରହତେ ହୈଁ ଚଳଚ୍ଚିତ୍ରରୁ, ଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, ଗୀତ ସମୀର, ସଙ୍ଗୀତ ଅନୁ ମଲ୍ଲିକ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 186 ତମ ଭାଗ।

ମହାଦେବ ଚିତ୍ରକେତୁଙ୍କର ବିଭୂତିମତ୍ତତା ଦେଖି ନୀରବ ରହିଛନ୍ତି। ପାର୍ବତୀ କିନ୍ତୁ ତାର ଅପରାଧ କ୍ଷମା କରିନାହାନ୍ତି, ଅସୁର ଯୋନି ପ୍ରାପ୍ତ ହେବାକୁ ଅଭିଶାପ ଦେଇଛନ୍ତି। ଏହି ଅଭିଶାପରୁ ଚିତ୍ରକେତୁ ବୃତ୍ରାସୁର ହୋଇ ଜନ୍ମିଥିଲା। ଚିତ୍ରକେତୁ ଉପାଖ୍ୟାନ ଶେଷରେ ଶ୍ରୀ ଶୁକଦେବ ପୁନରାୟ ସୃଷ୍ଟି ବିସ୍ତାର ବର୍ଣ୍ଣନା କରିଛନ୍ତି। ଏହି ପ୍ରସଙ୍ଗରେ ଦୈତ୍ୟଜନନୀ ଦିତି ପୁତ୍ରହନ୍ତା ଇନ୍ଦ୍ରଙ୍କୁ ବିନାଶ କରିବାକୁ ସମର୍ଥ ପୁତ୍ରଟିଏ ଚାହିଁବାରୁ କଶ୍ୟପ ତାଙ୍କୁ ହରିତୋଷଣ ବ୍ରତ ପାଳନ କରିବାକୁ କହିଛନ୍ତି।

ଶୁଣିଲେ ଶ୍ରୀମଦ୍ ଭାଗବତର 186ତମ ଭାଗ। ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ଉଦୟ ଭାରତ ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଲକ୍ଷ୍ୟ ଲାଭ ହସ୍ତାନ୍ତର ଡିବିଟି ଦେଶବାସୀଙ୍କୁ ସରକାରୀ ସହାୟତା ଭତ୍ତା ଓ ସବସିଡ ଟଙ୍କା ବିନା କୌଣସି ମଧ୍ୟସ୍ଥିରେ ସିଧାସଳଖ ହିତକାରୀଙ୍କ ଖାତାକୁ ଯାଉଛି, ଯାହା ଦୁର୍ନୀତି ରଖିବାରେ ସହାୟକ ହୋଇଛି। ବୀମା ଓ ଓଭରଡ୍ରାଫ୍ଟ ସୁବିଧା, ରିୟୁପେ ଡେବିଟ୍ କାର୍ଡ ସହିତ ମାଗଣା ଦୁର୍ଘଟଣା ବୀମା ଏବଂ ଜରୁରୀକାଳୀନ ଆବଶ୍ୟକତା ପାଇଁ ଓଭରଡ୍ରାଫ୍ଟ ସୁବିଧା ଉପଲବ୍ଧି ହୋଇଛି। UPI ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଦ୍ୱାରା ଡିଜିଟାଲ ବିପ୍ଲବ ସହଜ।

ପରିବାର ବିକ୍ରେତାଙ୍କ ଠାରୁ ଆରମ୍ଭ କରି ବଡ଼ ମଲ୍ ପର୍ଯ୍ୟନ୍ତ ସମସ୍ତେ କ୍ୟୁଆର୍ କୋଡ୍ ମାଧ୍ୟମରେ କ୍ୟାସ୍ଲେସ୍ ଅର୍ଥାତ୍ ବିନା ମୁଦ୍ରା ବିନା ପେମେଣ୍ଟ ଗ୍ରହଣ କରୁଛନ୍ତି, ବିଶ୍ୱସ୍ତରୀୟ ସ୍ୱୀକୃତି। ବଡ଼ କଥା ହେଲା ଯେ ଭାରତରେ ୟୁପିଆଇ ବର୍ତ୍ତମାନ ସିଙ୍ଗାପୁର, ୟୁଏଇ, ଫ୍ରାନ୍ସ, ଜର୍ମାନ ଭଳି ଅନେକ ଦେଶରେ ଗ୍ରହଣୀୟ ହୋଇ ଭାରତୀୟ ଫିନ୍ଟେକ୍ କ୍ଷମତାର ଯଥେଷ୍ଟ ପ୍ରମାଣ ଦେଇଛି। ମୋଟ ଉପରେ ଜନଧନ ଯୋଜନା ଲୋକଙ୍କୁ ଆର୍ଥିକ ପରିଚୟ ଦେଇଥିବା ବେଳେ ୟୁପିଆଇ ସେମାନଙ୍କୁ ଡିଜିଟାଲ ଅର୍ଥନୀତି ସହ ସଂଯୋଗ କରିଛି। ଏହି ଦୁଇଟି ସ୍ତମ୍ଭ ଆଜି ଉଦୟ ଭାରତର ଆତ୍ମନିର୍ଭରଶୀଳତା ଓ ସମାବେଶୀ ବିକାଶର ମୁଖ୍ୟ ଚାଳକ ସାଜିଛି ଓ ତୃଣମୂଳ ସ୍ତରରେ ବ୍ୟାଙ୍କିଂ ସେବା ଓ ଡିଜିଟାଲ କାରବାରକୁ ପହଞ୍ଚାଇ ପାରିଛି। ଆର୍ଥିକ ସମାବେଶୀକରଣ ଏହା ମାଧ୍ୟମରେ ଏପର୍ଯ୍ୟନ୍ତ 50 କୋଟିରୁ ଅଧିକ ଜନଧନ ଖାତା ଖୋଲାଯାଇ ଗରିବ ଓ ଗ୍ରାମାଞ୍ଚଳର ଲୋକଙ୍କୁ ପ୍ରଥମ ଥର ଆନୁଷ୍ଠାନିକ ବ୍ୟାଙ୍କିଂ ବ୍ୟବସ୍ଥା ସହ ଯୋଡ଼ାଯାଇଛି। ଅଧିକ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି। ଲିକେଜ୍ ମୁକ୍ତ କଲ୍ୟାଣକାରୀ ଯୋଜନା ଡିବିଟି, ଏଥିରେ ପ୍ରଧାନମନ୍ତ୍ରୀ କିଷାନ, ବାର୍ଦ୍ଧକ୍ୟ ଭତ୍ତା, ଛାତ୍ରବୃତ୍ତି ଓ ସବସିଡି ଟଙ୍କା କୌଣସି ମଧ୍ୟସ୍ଥ ବିନା ସିଧାସଳଖ ସଞ୍ଚୟ ଖାତାକୁ ଯାଉଛି। ଏଥିରେ ରିୟୁପେ କାର୍ଡ ସହିତ ମାଗଣା ଆକ୍ସିଡେଣ୍ଟ ଇନ୍ସୁରାନ୍ସ ଓ ଆବଶ୍ୟକ ସ୍ଥଳେ ଓଭରଡ୍ରାଫ୍ଟ ସୁବିଧା ଅଛି। ୟୁପିଆଇର କ୍ରାନ୍ତିକାରୀ ପ୍ରଭାବ ସହଜ ନିଃଶୁଳ୍କ କାରବାର, କ୍ଷୁଦ୍ର ବ୍ୟବସାୟୀଙ୍କ ଉନ୍ନତି ଓ ଋଣ ପାଇବାର ଅପୂର୍ବ ସୁଯୋଗ ସୃଷ୍ଟି କରିପାରିଛି। ଗାଁ ଗାଁରେ ବ୍ୟାଙ୍କ ଚିତ୍ର ଓ ମୋବାଇଲ ବ୍ୟାଙ୍କିଙ୍ଗର ସୁବିଧା 100% ସହ ଟଙ୍କା ସିଧାସଳଖ ସଞ୍ଚୟ ଖାତାକୁ ଯାଉଛି। ଦୈନନ୍ଦିନ ପେମେଣ୍ଟ ସମ୍ପୂର୍ଣ୍ଣ ନଗଦ ଟଙ୍କା ଉପରେ ନିର୍ଭରଶୀଳ। ଫୋନରେ 1 ଟଙ୍କାରୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ହୋଇପାରୁଛି। ଆର୍ଥିକ ସଚେତନତା ତସ୍କରଙ୍କ ପାଇଁ ବ୍ୟାଙ୍କ ଯିବାକୁ ଅତି ଦରକାର ନଥିଲେ ପଡିବ ନାହିଁ। ମୋଟ ଉପରେ ଜନଧନ ଯୋଜନା ଲୋକଙ୍କ ପାଇଁ ବ୍ୟାଙ୍କିଂ ଦ୍ୱାର ଖୋଲିଥିବା ବେଳେ ୟୁପିଆଇ ସେହି ବ୍ୟବସ୍ଥାକୁ ସହଜ ଓ ଗତିଶୀଳ କରିଛି। ଏହି ସମ୍ମିଳିତ ବ୍ୟବସ୍ଥା ଭାରତର ଅର୍ଥନୀତିକୁ ଗଣତାନ୍ତ୍ରିକ କରିବା ସହ ସାଧାରଣ ଲୋକଙ୍କୁ ପ୍ରକୃତ ଅର୍ଥରେ ସଶକ୍ତ କରିଛି। 28 ଅଗଷ୍ଟ 2018 ପରେ ଖୋଲାଯାଇଥିବା ଖାତା ସହିତ ଜାରି ହୋଇଥିବା ୟୁପି କାର୍ଡ ଉପରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଟଣା ବୀମା ମିଳିପାରୁଛି। ଦୁର୍ଘଟଣା ଘଟିବାର ପୂର୍ବ 90 ଦିନ ମଧ୍ୟରେ ୟୁପି କାର୍ଡ ମାଧ୍ୟମରେ ଗୋଟିଏ ସଫଳ ଆର୍ଥିକ କିମ୍ବା ଅଣଆର୍ଥିକ କାରବାର ଯଥା ଏଟିଏମ୍, ପିଓଏସ୍ କିମ୍ବା ଇ ଇକୋନୋମିକ୍ସ ହୋଇଥିବା ଆବଶ୍ୟକ। ପ୍ରିମିୟମ, ଏହି ବୀମା ପାଇଁ ଖାତାଧାରୀଙ୍କୁ କୌଣସି ପ୍ରିମିୟମ ଦେବାକୁ ପଡେ ନାହିଁ। ଜନଧନ ୟୁପିଏ କାର୍ଡ ଅଧୀନରେ ଥିବା ଦୁର୍ଘଟଣା ବୀମା କ୍ଲେମ୍ ଅର୍ଥାତ୍ ଦାବି କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଏବଂ କିଛି ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ ପଡିଥାଏ। କ୍ଲେମ୍ ଫର୍ମ ଅର୍ଥାତ୍ ଦାବି ଫର୍ମ ସଠିକ ଭାବେ ପୂରଣ କରାଯାଇଥିବା ଏବଂ ଦସ୍ତଖତ ଥିବା ୟୁପିଏ ଇନ୍ସୁରାନ୍ସ କ୍ଲେମ୍ ଫର୍ମ ଦରକାର ହୋଇଥାଏ। ମୃତ୍ୟୁ ପ୍ରମାଣପତ୍ର ଡେଥ୍ ସାର୍ଟିଫିକେଟ୍ ମୂଳ କିମ୍ବା ସତ୍ୟାପିତ ମୃତ୍ୟୁ କ୍ଷେତ୍ରରେ ଦରକାର ପଡେ। ପୋଲିସ ରିପୋର୍ଟ, ଏଫ୍ଆଇଆର୍ କିମ୍ବା ପଞ୍ଚନାମା, ମୃତ୍ୟୁଦେହ ତଦନ୍ତ ରିପୋର୍ଟ ଯେକୌଣସି ଗୋଟିଏ ଦରକାର ପଡେ। ପୋଷ୍ଟମର୍ଟମ ରିପୋର୍ଟ, ଦୁର୍ଘଟଣା ଜନିତ ମୃତ୍ୟୁର ଡାକ୍ତରୀ ପ୍ରମାଣ ଦରକାର। ଅଙ୍ଗହାନୀ ପ୍ରମାଣପତ୍ର ଯଦି ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଅକ୍ଷମତା ହୋଇଥାଏ ତେବେ ସରକାରୀ ହସ୍ପିଟାଲ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ଦରକାର। କାର୍ ସକ୍ରିୟତାର ପ୍ରମାଣ, ଦୁର୍ଘଟଣା ପୂର୍ବ 90 ଦିନ ମଧ୍ୟରେ କାର୍ ବ୍ୟବହାର ହୋଇଥିବା ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା ପାସବୁକ୍ କପି ଦରକାର। ପରିଚୟ ଓ ଖାତା ପ୍ରମାଣ, ନୋମିନିଙ୍କ ବ୍ୟାଙ୍କ ପାସବୁକ୍ କିମ୍ବା ବାତିଲ ହୋଇଥିବା କ୍ୟାନସେଲ ଚେକ୍, ମୃତକଙ୍କ ୟୁପି କାର୍ଡର ନମ୍ବର କିମ୍ବା ଫଟୋକପି ଆବଶ୍ୟକ ପଡେ। କ୍ଲେମ୍ କରିବାର ପ୍ରକ୍ରିୟା, ବ୍ୟାଙ୍କକୁ ସୂଚନା ପ୍ରଦାନ, ଦୁର୍ଘଟଣା ଘଟିବା ପରେ ଯଥାଶୀଘ୍ର ସମ୍ପୃକ୍ତ ବ୍ୟାଙ୍କ ଶାଖାକୁ ଯେଉଁଠାରେ ଜନଧନ ଖାତା ଅଛି ଘଟଣା ବିଷୟରେ ଜଣାନ୍ତୁ। ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ, ଏଫ୍ଆଇଆର୍, ଡେଥ୍ ସାର୍ଟିଫିକେଟ୍, ପୋଷ୍ଟମର୍ଟମ ବ୍ୟାଙ୍କ ଷ୍ଟେଟମେଣ୍ଟ ଇତ୍ୟାଦି ଏକାଠି କରନ୍ତୁ ଏବଂ ପାଖରେ ରଖନ୍ତୁ ଏବଂ ଶାଖାରେ ସମୟ ସୀମା ଭିତରେ

0: ଦାଖଲ କରିବା ଅତ୍ୟନ୍ତ ଜରୁରୀ। ଏନ୍ପିସିଆଇ ଓ ବୀମା କମ୍ପାନୀ ଦ୍ୱାରା ମଞ୍ଜୁରୀ ବ୍ୟାଙ୍କ ତରଫରୁ ଏହି ତଥ୍ୟ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଏନ୍ପିସିଆଇ ଏବଂ ସମ୍ପୃକ୍ତ ବୀମା କମ୍ପାନୀକୁ ପଠାଯିବ। ଯାଞ୍ଚ ଶେଷ ହେବା ପରେ ବୀମା ରାଶି 2 ଲକ୍ଷ ପର୍ଯ୍ୟନ୍ତ ସିଧାସଳଖ ନମିନୀଙ୍କ ବ୍ୟାଙ୍କ ଖାତାକୁ ଚାଲି ଆସିବ। ଶେଷରେ ମୁଁ ନିବେଦନ କରୁଛି ଯେ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ଜନଧନ ଯୋଜନା ଏବଂ ୟୁପିଆଇର ସମସ୍ତ ନିୟମାବଳୀକୁ ଖୁବ୍ ଭଲ ଭାବରେ ହୃଦୟଙ୍ଗମ କରନ୍ତୁ, ବୁଝନ୍ତୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏଭଳି ଏକ ଉଚ୍ଚକୋଟୀର ବିକାଶମୁଖୀ ଯୋଜନାର ଲାଭ ଉଠାଇ ସୁଖ ଓ ଶାନ୍ତିରେ ଜୀବନ ଧାରଣ କରନ୍ତୁ।
1: ଶୁଣୁଥିଲେ ଆଲୋଚନା ଆର୍ଥିକ ସଶକ୍ତିକରଣରେ ଜନଧନ ଯୋଜନା ଏବଂ ୟୁପିଆଇ ଏ ସମ୍ପର୍କରେ ଆଲୋଚନା କରୁଥିଲେ ପ୍ରଫେସର ଅଜୟ କୁମାର ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ପକ୍ଷରୁ ସୂଚନା ମିଳିଛି। ଖାଉଟିଙ୍କ ପାଇଁ ପର୍ଯ୍ୟାପ୍ତ ଓ ସୁଲଭ ମୂଲ୍ୟରେ ପିଆଜ ଉପଲବ୍ଧତା ସୁନିଶ୍ଚିତ କରିବା ସହ ପିଆଜ ଚାଷୀମାନଙ୍କୁ ସହାୟତା କରିବା ପାଇଁ ସରକାର ପ୍ରତିବଦ୍ଧ। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ନେତୃତ୍ୱରେ ଜିଲ୍ଲାର 91 ଜଣିଆ କଳାକାର ପ୍ରତିନିଧି ଦଳ ଆଜି ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରତିନିଧି ଦଳରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସଂସ୍କୃତି ଅଧିକାରୀଙ୍କ ସମେତ 5ଟି ଆଦିବାସୀ ନୃତ୍ୟ ଦଳର କଳାକାରମାନେ ଉପସ୍ଥିତ ଥିଲେ। ସାକ୍ଷାତ ସମୟରେ କଳାକାରଙ୍କ ସହ ଭାବ ବିନିମୟ କରି ରାଷ୍ଟ୍ରପତି କହିଛନ୍ତି ପୂର୍ବପୁରୁଷମାନଙ୍କଠାରୁ ମିଳିଥିବା ଅମୂଲ୍ୟ କଳା ଓ ସାଂସ୍କୃତିକ ପରମ୍ପରାକୁ ନିରନ୍ତର ସଂରକ୍ଷଣ ଅଭ୍ୟାସ ଓ ପ୍ରଚାର କରିବା ସମସ୍ତଙ୍କ ଦାୟିତ୍ୱ। ଯୁବ କଳାକାରମାନଙ୍କୁ ନିଜ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଗତ ଅଗଷ୍ଟ 4 ତାରିଖରେ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଗସ୍ତରେ ଆସି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ଓ ପାରମ୍ପରିକ କଳାକୁ ପ୍ରଶଂସା କରିବା ସହ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି କରାଯିବ। ଏନେଇ ଆସନ୍ତାକାଲି ଅପରାହ୍ନ 2:30ରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ଆଜି ମଧ୍ୟ ଜାରି ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଗଣତି କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଗଣତି ମଣତି ସମ୍ପର୍କରେ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି,
1: ଯାହା କାଲି ସୂଚନା ଦିଆ ହେଇଥିଲା ଆମେ କାର୍କେଟର ମାପ ନେଲୁ, ତା ପାଇଁ ନୂଆ କାର୍କେଟ ତିଆରି କରିବୁ, ସୋଦା ତା ଭିତରେ ଯୋଉ ଜିନିଷ ବି ଅଛି କଣ ଅଛି ଆମେ ଏପର୍ଯ୍ୟନ୍ତ ଦେଖିନୁ, କାରଣ ତାକୁ ଖୋଲା ଯାଇନି। ତାକୁ ସେମିତି ଆମେ କନା ବାନ୍ଧି ସିଲ୍ କରିକି ଯେତେବେଳେ ଉଦ୍ଧାର କରିଥିଲୁ ତାକୁ ରଖିଦେଇଛି। କାର୍କେଟ କିନ୍ତୁ ଧ୍ୱଂସ ଆଡକୁ ଯାଇଛି ବୋଲି ଆମର ସେତେବେଳେ ଅନୁମାନ ହେଇଥିଲା, ତେଣୁ ସେ କାର୍କେଟ ଭିତରେ ସେ ଜିନିଷ ସୁରକ୍ଷିତ ରହିବ ନାହିଁ। ତେଣୁ ଉଦ୍ୟମ ସରକାରଙ୍କର ଏସଓପି ଆସିଛି, ଉଦ୍ୟମ ହେଉଛି ନୂଆ କାର୍କେଟ କରି ତାକୁ କେମିତି ପୁଣି 50 ବର୍ଷ କି 100 ବର୍ଷ ପାଇଁ ସୁରକ୍ଷିତ।
0: ଜାତୀୟ ମହିଳା କମିଶନ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପ୍ରଥମ ଶକ୍ତି ସମ୍ମିଳନୀ ରାଜ୍ୟ WCD ନେତୃତ୍ୱ ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ସମନ୍ୱୟ, ସମ୍ବାଦ, ସଂକଳ୍ପ ଓ ସମାଧାନ ଶୀର୍ଷକକୁ ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାୟରେ 25 ରାଜ୍ୟର ଅଂଶୀଦାରମାନେ ଭାଗ ନେଇଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଆସନ୍ତାକାଲି ଢେଙ୍କାନାଳ ଜିଲ୍ଲାରୁ ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମର ଉଦ୍ଘାଟନ କରି ସମସ୍ତ ତୀର୍ଥଯାତ୍ରୀଙ୍କ ମଙ୍ଗଳମୟ ଯାତ୍ରା ପାଇଁ କାମନା କରିଥିଲେ। ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ଆସନ୍ତାକାଲି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବାରଣାସୀ ଗସ୍ତ କରିବେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଯୋଜନା ଅଧୀନରେ 108 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିବେ। ଏନେଇ ଆଜି ଜିଲ୍ଲା ସଂସ୍କୃତି ଭବନରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର 6ଷ୍ଠ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ଶିକ୍ଷାର ବିକାଶ କ୍ଷେତ୍ରରେ ଏହି ବିଦ୍ୟାଳୟକୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଶିକ୍ଷା, ଗବେଷଣା ଓ ସଂସ୍କୃତି କ୍ଷେତ୍ରରେ ଅଗ୍ରଣୀ ହୋଇ ଉଜ୍ଜଳ ଭବିଷ୍ୟତ ଗଠନ କରୁ ବୋଲି ଉପମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଉଚ୍ଚଶିକ୍ଷା ଅନୁଷ୍ଠାନ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର 6ଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ସ୍ଥାନୀୟ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବସୁଧୈବ କୁଟୁମ୍ବକମ୍ ଏବଂ ସର୍ବୁ ଧର୍ମ ଜାତି ଭାଷାକୁ ଏକାଠି ନେଇ ଚାଲିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ବାରୋସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ପିଏମ୍ ବିଶ୍ୱକର୍ମା ଯୋଜନା, ଇ କମର୍ସ ଓ ମାର୍କେଟିଂ ରଣନୀତି ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏମ୍ଏସ୍ଏମ୍ଇ ଡିଏଫ୍ଓ କଟକ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାରିଗର ଓ ଉଦ୍ୟୋଗୀମାନେ ନିଜ ଦକ୍ଷତା ଉତ୍ପାଦକୁ ଆଧୁନିକ ବଜାର ସହ ଯୋଡ଼ିବା ସହିତ ଡିଜିଟାଲ୍ ମାଧ୍ୟମ ଓ ଇ କମର୍ସର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଉଦ୍ୟମିତାର ବିକାଶ ଓ ନୂତନ ବଜାର ସୁଯୋଗ ସଦୁପଯୋଗ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ଡିଏଫ୍ଓ କଟକର ଯୁଗ୍ମ ନିର୍ଦ୍ଦେଶିକାଙ୍କ ସମେତ ଜିଲ୍ଲା ପ୍ରକଳ୍ପ କେନ୍ଦ୍ର ଅଧିକାରୀ ଏବଂ ମାଷ୍ଟର ଟ୍ରେନର୍ମାନେ ଉପସ୍ଥିତ ଥିଲେ। ଭଦ୍ରକ ସହରରେ ଅପମିଶ୍ରିତ ଖାଦ୍ୟକୁ ନେଇ ଖାଦ୍ୟ

0: ନିରାପତ୍ତା ବିଭାଗ, ପୌର ପ୍ରଶାସନର ଏନ୍ଫୋର୍ସମେଣ୍ଟ ଟିମ୍ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ଥିବା ହୋଟେଲ, ଢାବା ଏବଂ ଜଳଖିଆ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଅର୍ଥ ଜରିମାନା ଆଦାୟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଲିସି ପାଣି ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ରଠାରେ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ଓଡ଼ିଶା କୃଷି ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମ ମାଧ୍ୟମରେ ଗୁଣାତ୍ମକ ଧାନ ବିହନ ଉତ୍ପାଦନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ସହରକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ପୌର ପରିଷଦ ପକ୍ଷରୁ ମା' ମଝିଘରିଆଣୀଙ୍କ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପିଂ ୟାର୍ଡରେ ଜମା ହୋଇ ରହିଥିବା ଆବର୍ଜନାକୁ ଲିଗାସି ୱେଷ୍ଟର ବାୟୋ ମାଇନିଂ ପ୍ରକଳ୍ପକୁ ଆଜି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଦୁଇଦିନିଆ ଶିଖର ସମ୍ମିଳନୀ ଆଜିଠାରୁ ଆରମ୍ଭ। ଆସନ୍ତାକାଲି ଉଦ୍ଯାପନୀ ଅଧିବେଶନରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶ ପଠାଇବେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାହୁ ରେଖା ଲାଗି ନୀତି ପାଇଁ ଆସନ୍ତାକାଲି 4.5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆଜିର ପ୍ରସଙ୍ଗ, ଡେଙ୍ଗୁ ପାଇଁ ପ୍ରତିଷେଧକ ଜରୁରୀ। ଆଲେଖ୍ୟ ବିରାଟ ରାଜା ପ୍ରଧାନ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ଡେଙ୍ଗୁ ହେଉଛି ଏକ ମଶାବାହିତ ଭୂତାଣୁଜନିତ ରୋଗ। ସଂକ୍ରମିତ ମାଇ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଏହା ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ। ଏହା ଫ୍ଲାଭିଭାଇରସ୍ ଗୋଷ୍ଠୀର ଏକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଭୂତାଣୁର 4 ପ୍ରକାରର ସିରୋଟାଇପ୍ ରହିଛି। ଡେଙ୍ଗୁ ରୋଗର ମୂଳ କାରଣ ଏଡିସ୍ ମଶା 2 ପ୍ରକାରର, ଗୋଟିଏ ହେଲା ଏଡିସ୍ ଇଜିପ୍ଟି ଓ ଅନ୍ୟଟି ଏଡିସ୍ ଆଲବୋପିକ୍ଟିସ୍। ଏହି ମଶା ଦେଖିବାକୁ ଅନ୍ୟ ମଶା ତୁଳନାରେ ଆକାରରେ ଛୋଟ, ଅର୍ଥାତ୍ ପ୍ରାୟ 5 ମିଲିମିଟର ହୋଇଥାଏ। ଦେଖିବାକୁ କଳା, ଯାହାର ଦେହରେ ଧଳା ଧଳା ଗାର ଥାଏ। ଏଣୁ ଏହାକୁ ବାଘୁଆ ମଶା ବା ଟାଇଗର ମସ୍କ୍ୟୁଟୋ ବୋଲି କୁହାଯାଏ। ଏହା ସାଧାରଣତଃ ଦିନରେ କାମୁଡ଼େ। ଏଡିସ୍ ମଶାର ଜୀବନଚକ୍ର ଅନ୍ୟ ମଶାଙ୍କ ପରି ପ୍ରାୟ 4ଟି ପର୍ଯ୍ୟାୟ ଦେଇ ଗତି କରିଥାଏ। ସେଗୁଡ଼ିକ ହେଉଛି ଡିମ୍ବ, ଲାର୍ଭା, ପିଉପା ଓ ପୂର୍ଣ୍ଣାଙ୍ଗ ଅବସ୍ଥା। ଡିମ୍ବରୁ ପୂର୍ଣ୍ଣାଙ୍ଗ ମଶା ହେବା ପାଇଁ ପ୍ରାୟ 1 ସପ୍ତାହରୁ 10 ଦିନ ଲାଗିଥାଏ। ପୂର୍ଣ୍ଣାଙ୍ଗ ମଶା ପ୍ରାୟ 4 ସପ୍ତାହ ପର୍ଯ୍ୟନ୍ତ ବଞ୍ଚିଥାଏ। ସାଧାରଣତଃ ଏଡିସ୍ ମଶା କଠିନ ସ୍ତର ଥିବା ସ୍ୱଚ୍ଛ ପାଣିରେ ବଂଶ ବିସ୍ତାର କରିଥାଏ। ଏପରିକି ଛୋଟ ଛୋଟ ପାତ୍ରରେ ମଧ୍ୟ ବଂଶ ବିସ୍ତାର କରିପାରେ। ସେଗୁଡ଼ିକ ମଧ୍ୟରେ ଅବ୍ୟବହୃତ ଟାୟାର, ଡ୍ରମ୍, ବ୍ୟାରେଲ, ମାଟିପାତ୍ର, ଭଙ୍ଗାହାଣ୍ଡି ମାଠିଆ, ଜାର୍, ଫୁଲକୁଣ୍ଡ, ପ୍ଲାଷ୍ଟିକ୍ ମୁଣି, ଗଛର ସମ୍ଭାର, ଅବ୍ୟବହୃତ ପାତ୍ର ବା ପ୍ଲାଷ୍ଟିକ୍ ଗ୍ଲାସ୍ ଓ ବୋତଲ, ନଡ଼ିଆ ଖୋଳପା, ବେଲ ଖୋଳପା, ପଇଡ଼ ଠୋଲା, ରୁମ୍ କଲର୍, ଛାତ ଉପରର ଖୋଲା ପାଣି ଟାଙ୍କି, ଖୋଲା ମୁହଁ ସିମେଣ୍ଟ ଟାଙ୍କି, ଗଛ କରଡ଼, ପଥର ଖୋଲ, ବାଉଁଶ ଖୋଳ ଆଦି ଅନ୍ତର୍ଭୁକ୍ତ ସ୍ଥାନରେ ବଂଶ ବିସ୍ତାର କରିଥାଏ। ଡେଙ୍ଗୁର ଲକ୍ଷଣଗୁଡ଼ିକ ହେଉଛି ଅତ୍ୟଧିକ ଜ୍ୱର ଏବଂ ଆଣ୍ଠୁଗଣ୍ଠି ଭୀଷଣ ଯନ୍ତ୍ରଣା ହେବା। ସ୍ଥଳବିଶେଷରେ ଏହାକୁ ହାଡ଼ଭଙ୍ଗା ଜ୍ୱର ମଧ୍ୟ କୁହାଯାଏ। ଦେହରେ ମିଳିମିଳି ଭଳି ଲାଲ ଲାଲ ଦାଗ ଦେଖାଯାଏ। ଆଖି କୋରଡ଼ର ପଛଭାଗ ଭୀଷଣ ଯନ୍ତ୍ରଣା ହୁଏ। ତୀର୍ଯ୍ୟକ କିମ୍ବା ତୀବ୍ର ଆଲୋକକୁ ଅନାଇ ହୁଏ ନାହିଁ। ମୁଣ୍ଡ ବ୍ୟଥା ହୁଏ, ମୁହଁ ଲାଲ ଦେଖାଯାଏ। ବାନ୍ତି ବାନ୍ତି ଲାଗିବା ସହ ବେଳେବେଳେ ବାନ୍ତି ହୁଏ। ଶରୀର ସାଧାରଣତଃ ମାନ୍ଦା ଲାଗିଥାଏ। ସାଧାରଣ ଡେଙ୍ଗୁ ଜ୍ୱର ଅନ୍ୟ ଭୂତାଣୁ ଜ୍ୱର ଭଳି ଭଲ ହୋଇଗଲେ ମଧ୍ୟ ସାଂଘାତିକ କ୍ଷେତ୍ରରେ ତୁରନ୍ତ ଚିକିତ୍ସା କରାଯିବା ଆବଶ୍ୟକ। ଡେଙ୍ଗୁର ସାଂଘାତିକ ଅବସ୍ଥା ମୁଖ୍ୟତଃ 2 ପ୍ରକାରର, ଡେଙ୍ଗୁ ରକ୍ତସ୍ରାବୀ ଜ୍ୱର ଏବଂ ଡେଙ୍ଗୁ ପ୍ରଭାବଜନିତ ଲକ୍ଷଣ। ଡେଙ୍ଗୁ ରକ୍ତସ୍ରାବୀ ଜ୍ୱର କ୍ଷେତ୍ରରେ ହଠାତ୍ ଦେହରେ ଉତ୍ତାପ ବୃଦ୍ଧି ପାଏ। ନାକ, ଦାନ୍ତମାଢ଼ି, ଆଖି, କାନ, ଝାଡ଼ା ଓ ପରିସ୍ରା ଦ୍ୱାରରୁ ରକ୍ତସ୍ରାବ ହୋଇପାରେ। କେତେକ କ୍ଷେତ୍ରରେ ସଂକ୍ରମିତଙ୍କୁ କଳାଝାଡ଼ା ମଧ୍ୟ ହୋଇପାରେ। ଡେଙ୍ଗୁ ପ୍ରଭାବଜନିତ ଲକ୍ଷଣ କ୍ଷେତ୍ରରେ ରୋଗୀ ବହୁ ସମୟ ପର୍ଯ୍ୟନ୍ତ ଅଚେତ ହେବା ସହ ବାଉଳି ଚାଉଳ ମଧ୍ୟ ହୋଇଥାଏ। ଏଲିସା ପଦ୍ଧତି ଦ୍ୱାରା ରକ୍ତ ପରୀକ୍ଷା କରାଯାଇ ଡେଙ୍ଗୁ ରୋଗ ଚିହ୍ନଟ କରାଯାଏ। ରୋଗ ହୋଇଥିବାର ସନ୍ଦେହ ହେଲେ ରୋଗୀଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଏ। ଏହି ପରୀକ୍ଷାର ବ୍ୟବସ୍ଥା ଆମ ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ ରହିଛି। ରାଜ୍ୟର 30ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗର ପରୀକ୍ଷାର ସୁବିଧା ରହିଛି। ଏହି ରୋଗ ନ ହେବା ପାଇଁ ଏଡିସ୍ ମଶାର ବଂଶବୃଦ୍ଧିକୁ ରୋକିବା ଆବଶ୍ୟକ। ଏହାଛଡ଼ା ଆମେ କେତେକ ସାଧାରଣ ପଦକ୍ଷେପ ନେଲେ ଏହି ରୋଗଠାରୁ ଆମେ ରକ୍ଷା ପାଇବା। ଘର ଭିତରେ ଅଧିକ ଦିନ ଜମି ରହୁଥିବା ସ୍ଥିର ପାଣିରେ ଏଡିସ୍ ମଶା ବଂଶ ବିସ୍ତାର କରୁଥିବାରୁ ଘରର କୌଣସି

0: ପାତ୍ର କିମ୍ବା ଅନ୍ୟ ସ୍ଥାନରେ ପାଣି ଜମିବାକୁ ଦିଆଯିବା ଉଚିତ ନୁହେଁ। ଅତ୍ୟନ୍ତ ପ୍ରତି ତିନି ଚାରି ଦିନରେ ଥରେ ପାଣି ରଖାଯାଉଥିବା ସମସ୍ତ ପାତ୍ରଗୁଡ଼ିକୁ ସଫା କରି ଶୁଖାଇ ଦେବାକୁ ପଡ଼ିବ। ରୁମ୍ କୁଲରରେ ପ୍ରତି ତିନି ଚାରି ଦିନରେ ଥରେ ପାଣି ବାହାର କରିଦେବା ଉଚିତ। ପାଣିପାତ୍ର, ଖୋଲା ମୁହଁ ପାଣିଟାଙ୍କି, ଛାତ ଉପରେ ଥିବା ପାଣିଟାଙ୍କିର ଘୋଡ଼ଣୀକୁ ଭଲ ଭାବରେ ଘୋଡ଼ାଇ ରଖିବାକୁ ପଡ଼ିବ। ମଶା କାମୁଡ଼ାରୁ ସୁରକ୍ଷା ପାଇଁ ଗୋଡ଼ ହାତ ତଥା ପୂରା ଶରୀରକୁ ଘୋଡ଼ାଇ ପାରୁଥିବା ପୋଷାକ ପିନ୍ଧିବା ଉଚିତ। ଘର ଚାରିପାଖେ ଥିବା ଘାସ, ଅନାବନା ଗଛ, ବୁଦା ଆଦିକୁ କାଟି ସଫା କରିଦିଆଯିବା ଉଚିତ। ଘର ପାଖରେ ଥିବା ଖାଲଖୁମା ପୋତିଦେବା ସହ ଏଠାରେ ପାଣି ଜମିବାକୁ ଦେବେ ନାହିଁ। ନିଜକୁ ଏସବୁ କରିବା ସହ ଅନ୍ୟକୁ ସଚେତନ କରିବାକୁ ପଡ଼ିବ। ଆମେ ସଚେତନ ରହିଲେ ହିଁ ଏହି ରୋଗର ପ୍ରାଦୁର୍ଭାବରୁ ରକ୍ଷା ପାଇପାରିବା। ଆସନ୍ତୁ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଏଥିପାଇଁ ପ୍ରୟାସ କରିବାକୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଡେଙ୍ଗୁ ପାଇଁ ପ୍ରତିଷେଧକ ଜରୁରୀ। ଆଲେଖ୍ୟ ବିରାଟ ରାଜା ପ୍ରଧାନ ଏବଂ ଉପସ୍ଥାପନା ମହେଶ୍ୱର ସାହୁ।
2: ଶୁଣିଲେ ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଶିଳ୍ପୀ ନିବେଦିତା ଏବଂ ଆର୍ଏସ୍ କୁମାର, ଗୀତ ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ମଳୟ ମିଶ୍ର। ଚଳଚ୍ଚିତ୍ର ତୋର ଦିନେକୁ ମୋର ଦିନେ।

ପରବର୍ତ୍ତୀ ଗୀତଟି ଶୁଣିବା ରାଜା ଝିଅ ସାଙ୍ଗେ ହେଇଗଲା ଭାବ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ନିବେଦିତା ଏବଂ ସୌରେନ। ଗୀତ ରଚନା ଶ୍ରୀକାନ୍ତ ଗୌତମ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ପ୍ରେମ୍ ୱେଟ୍ସ ପ୍ରିୟା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର ବସନ୍ତ ରାଜଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 7:15।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, କିର୍ଗିଜସ୍ଥାନକୁ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ସମ୍ବନ୍ଧୀୟ ଛାତ୍ର ଆନ୍ଦୋଳନକୁ ନେଇ ଦେଶରେ ରୁଜୁ ହୋଇଥିବା ସମସ୍ତ ଏଫ୍ଆଇଆର୍କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 987କୁ ବୃଦ୍ଧି, 4000 ଲୋକ ଏବେ ମଧ୍ୟ ନିଖୋଜ ଏବଂ ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଏବଂ ଚିନିର ଉପଲବ୍ଧତା ସୁନିଶ୍ଚିତ କରିବା ନେଇ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ। କିର୍ଗିଜସ୍ଥାନକୁ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିର୍ଗିଜସ୍ଥାନର ରାଜଧାନୀ ବିଶ୍କେକ୍ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନର ରାଷ୍ଟ୍ର ମୁଖ୍ୟ ପରିଷଦର 26ତମ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣ, ନିଯୁକ୍ତି, ଉଗ୍ରବାଦୀକରଣ ଏବଂ ସେମାନଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ସମସ୍ତ ସଦସ୍ୟ ଦେଶମାନଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଆତଙ୍କବାଦ ପ୍ରସଙ୍ଗରେ ଦୋମୁହା ନୀତି ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ। ଏତଦ୍ବ୍ୟତୀତ ବୈଷୟିକ ସଂଘର୍ଷକୁ ନେଇ ଶ୍ରୀ ମୋଦି ଚିନ୍ତା ପ୍ରକଟ କରିବା ସହ ଯୁଦ୍ଧ ଏବଂ ସଂଘର୍ଷ କୌଣସି ସମସ୍ୟାର ସମାଧାନ ନୁହେଁ ଓ ସମସ୍ତ ବିବାଦର ସମାଧାନ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହେବା ଆବଶ୍ୟକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବଜାରଗୁଡ଼ିକୁ ଯୋଡ଼ିବା, ବାଣିଜ୍ୟକୁ ସହଜ କରିବା ଏବଂ ବିକାଶର ନୂତନ ପନ୍ଥା ଉନ୍କକ୍ତ କରୁଥିବା ସମସ୍ତ ପ୍ରୟାସକୁ ଭାରତ ସମର୍ଥନ କରେ। ଏଭଳି ପ୍ରୟାସରେ ସମସ୍ତ ଦେଶର ସାର୍ବଭୌମ୍ୟତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ପୂର୍ଣ୍ଣ ସମ୍ମାନ ମିଳିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଭାରତ ଗତବର୍ଷ ସାଂଘାଇ ସହଯୋଗ ସଂଗଠନ ସଭ୍ୟତା ଆଲୋଚନା ଫୋରମ ଗଠନ ପାଇଁ ପ୍ରସ୍ତାବ ଦେଇଥିଲା। ଏହାର ପ୍ରଥମ ଅଧିବେଶନ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ହୋଇଥିବା ବିଭିନ୍ନ ବୈଠକ ଭାରତ ପାଇଁ ବେଶ୍ ଲାଭଦାୟକ ପ୍ରମାଣିତ ହେବ। ଏଥିସହ ସେ ଆଗାମୀ 25 ବର୍ଷ ପାଇଁ ସଂଗଠନର ଯୋଜନା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ମଧ୍ୟ ସେୟାର କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ସକାରାତ୍ମକ ଆଲୋଚନା ଏବଂ ସଫଳତାପୂର୍ଣ୍ଣ ଥିଲା, ଯାହା ଏହି ଅଞ୍ଚଳ ସହିତ ଭାରତର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ସମ୍ବନ୍ଧୀୟ ଛାତ୍ର ଆନ୍ଦୋଳନକୁ ନେଇ ସାରା ଦେଶରେ ରୁଜୁ ହୋଇଥିବା ସମସ୍ତ ଏଫ୍ଆଇଆର୍କୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଏହି ମାମଲାଗୁଡ଼ିକର ଆଉ ଅନୁସନ୍ଧାନ କିମ୍ବା ତଦନ୍ତ କରାଯିବ ନାହିଁ ଏବଂ ସମସ୍ତ ଉଦ୍ଦେଶ୍ୟରେ ଏହାକୁ ରଦ୍ଦ ବୋଲି ଧରାଯିବ। ଏଥିସହ କେନ୍ଦ୍ର ସରକାର, ଦିଲ୍ଲୀ ପୁଲିସ୍, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଆସାମ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଉଲ୍ଲେଖ ଥିବା ଛାତ୍ର ଆନ୍ଦୋଳନ ସମ୍ପର୍କିତ ଏଫ୍ଆଇଆର୍ଗୁଡ଼ିକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ରଦ୍ଦ କରିଛନ୍ତି। ଅଦାଲତ ଏହି ନିର୍ଦ୍ଦେଶକୁ ସାରା ଦେଶରେ ଲାଗୁ କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଆନ୍ଦୋଳନରେ ସଦିଚ୍ଛା ବା ସରଳ ବିଶ୍ୱାସର ସହ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ 20ରୁ 25 ତାରିଖ ମଧ୍ୟରେ ହୋଇଥିବା ଆନ୍ଦୋଳନ ଘଟଣା ସମ୍ପର୍କରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ନୂତନ ଏଫ୍ଆଇଆର୍ ରୁଜୁ କରିପାରିବେ ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯନ୍ତର୍ମନ୍ତର ଆନ୍ଦୋଳନରେ ଉପସ୍ଥିତ ଥିବା ଓ ଅପରାଧିକ ପୃଷ୍ଠଭୂମି ଥିବା 2,873 ଜଣଙ୍କ ବିରୁଦ୍ଧରେ ଗୋଟିଏ ଏଫ୍ଆଇଆର୍ର ତଦନ୍ତ ଜାରି ରଖିବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍କୁ ଅନୁମତି ଦେଇଛନ୍ତି। ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଭାରତୀୟ ସମ୍ଭିଧାନର ଅନୁଚ୍ଛେଦ 142 ଅଧୀନ

0: ସୁପ୍ରିମ କୋର୍ଟଙ୍କ ସ୍ୱତନ୍ତ୍ର କ୍ଷମତାର ପ୍ରୟୋଗ କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାରେ ସ୍ୱତନ୍ତ୍ର ତଥ୍ୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହାକୁ ଭବିଷ୍ୟତ ପାଇଁ ଏକ ନଜିର ଭାବେ ଗ୍ରହଣ କରାଯିବ ନାହିଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ସେପ୍ଟେମ୍ବର 5 ତାରିଖରେ ହେବାକୁ ଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ସିଜେପି ଦ୍ୱାରା ନିଆଯାଇଥିବା ନିଷ୍ପଭିକୁ ସରକାର ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରି ନିଆଯିବ ଏବଂ ଭବିଷ୍ୟତରେ ସେମାନଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।
1: हमने छात्रों के भविष्य को ध्यान में रखते हुए आश्वासन दिया था कि प्रदर्शनकारी छात्रों पर दर्ज किए गए मामले वापस लिए जाएंगे। उसी क्रम में हमने भारतीय जनता पार्टी शासित प्रदेशों में जो सरकारें थी उनसे भी चर्चा की थी और हम उस आश्वासन को पूरा करने जा रहे हैं। सीजेपी के प्रवक्ता ने प्रेस कॉन्फ्रेंस करके 5 सितंबर को प्रस्तावित विरोध प्रदर्शन को वापस लेने का जो निर्णय लिया है हम उसका स्वागत करते हैं।
0: ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 987କୁ ବୃଦ୍ଧି ପାଇଛି। ଦେଶର 8 ଜିଲ୍ଲାରୁ ଉଦ୍ଧାରକାରୀ ଦଳ ଆହୁରି ଅଧିକ ମୃତଦେହ ଉଦ୍ଧାର କରିବା ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଅଧିକାରୀମାନେ କହିଛନ୍ତି। ମଝିରେ ମଝିରେ ବର୍ଷା ଜାରି ରହିଥିବା ଏବଂ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ନୂତନ ବନ୍ୟା ସତର୍କତା ଜାରି କରାଯାଇଛି, ଫଳରେ ବନ୍ୟା ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ସଂଘର୍ଷ କରୁଛନ୍ତି। ନେପାଳର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସୂଚନା ଅନୁସାରେ 583 ଜଣ ବିଦେଶୀ ନାଗରିକ ଏବଂ କେତେକ ସୁରକ୍ଷା କର୍ମୀଙ୍କ ସମେତ ପ୍ରାୟ 4000 ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ 12000 ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ପ୍ରାଧିକରଣ ସୂଚନା ଦେଇଛି। ନେପାଳ ବିପର୍ଯ୍ୟୟ ସମୟରେ ମାନବୀୟ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ ସଶସ୍ତ ସୀମାବଳ ଏସ୍ଏସ୍ବିର ଭୂମିକାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ସଶସ୍ତ ସୀମାବଳର ଦୀକ୍ଷାନ୍ତ ସମାରୋହରେ ଏକ ଲିଖିତ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି, ସଙ୍କଟ ସମୟରେ ସଶସ୍ତ ସୀମାବଳ ଦ୍ୱାରା ନିଆଯାଇଥିବା ଦ୍ରୁତ ସମନ୍ୱିତ ଏବଂ ସମ୍ଭେଦନଶୀଳ ପଦକ୍ଷେପ ଏହାର ମୂଳ ମନ୍ତ୍ର ସେବା ସୁରକ୍ଷା ଏବଂ ଭ୍ରାତୃତ୍ୱର ଏକ ଜୀବନ୍ତ ପ୍ରତିଫଳନ। ସେ କହିଛନ୍ତି, ସୀମାରେ ମୁତୟନ ଥିବା ପ୍ରତ୍ୟେକ ଏସ୍ଏସ୍ବି ଯବାନ ଦେଶର ଜଣେ ସତର୍କ ପ୍ରହରୀ, ବିପର୍ଯ୍ୟୟ ସମୟରେ ପ୍ରଥମ ପ୍ରତିକ୍ରିୟାଶୀଳ ଏବଂ ଭାରତର ସଦ୍ଭାବନାର ଦୂତ ଭାବେ ଯବାନମାନେ କାର୍ଯ୍ୟ କରିଥାନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହି ସମାରୋହରେ ଏସ୍ଏସ୍ବିର 18 ଜଣ କର୍ମଚାରୀଙ୍କୁ ବୀରତ୍ୱ ପଦକ ଏବଂ 5 ଜଣ କର୍ମଚାରୀଙ୍କୁ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଓଡ଼ିଶାର ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଏକ କଳାକାର ଦଳଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ସେମାନଙ୍କୁ ସେମାନଙ୍କର ଆଗାମୀ ପିଢ଼ିକୁ ଶିକ୍ଷା ପ୍ରଦାନ କରିବା ଏବଂ ପ୍ରାସଙ୍ଗିକ ଦକ୍ଷତା ହାସଲ କରିବା ପାଇଁ ପ୍ରୋହାହିତ ତଥା ସହାୟତା କରିବାକୁ ଅନୁରୋଧ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆସନ୍ତାକାଲି ଛତିଶଗଡ଼ର ରାୟପୁର ଗସ୍ତ କରିବେ। ଗସ୍ତ ଅବସରରେ ସେଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ରାୟପୁରର ତୃତୀୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ନୂଆଦିଲ୍ଲୀସ୍ଥିତ ରୟାଲ ନରୱେ ଦୂତାବାସକୁ ଯାଇ ନରୱେର ରାଜା ହେରାଲ୍ଡ ପଞ୍ଚମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଉପରାଷ୍ଟ୍ରପତି ସେଠାରେ ଶୋକ ପୁସ୍ତିକାରେ ସ୍ୱାକ୍ଷର କରିବା ସହ ଭାରତ ସରକାର ଏବଂ ଜନସାଧାରଣଙ୍କ ପକ୍ଷରୁ ନରୱେର ରାଜ ପରିବାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପଲବ୍ଧ ରହିଛି ଏବଂ ଋତୁକାଳୀନ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କାନ୍ଦା ଏକ୍ସପ୍ରେସ୍ ଏବଂ ସଡ଼କ ପରିବହନ ମାଧ୍ୟମରେ ବଫର ଷ୍ଟକ୍ସର ଯୋଜନାବଦ୍ଧ ବଣ୍ଟନ ଆରମ୍ଭ କରାଯାଇଛି ବୋଲି ସରକାର କହିଛନ୍ତି। ପିଆଜର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 30ରୁ ଅଧିକ ଟ୍ରକ୍ ସାହାଯ୍ୟରେ 19 ସହରରେ ଖୁଚୁରା ବଜାରକୁ ପିଆଜ ଯୋଗାଣ ହୋଇଛି। ନାସିକ୍ରୁ 2 କାନ୍ଦା ଏକ୍ସପ୍ରେସ୍ କନ୍ସାଇନ୍ମେଣ୍ଟ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ 450 ମେଟ୍ରିକ୍ ଟନ୍ ପିଆଜ ଦିଲ୍ଲୀରେ ପହଞ୍ଚିଥିଲା ଏବଂ ପରେ ଏହାକୁ ବାରାଣସୀ, ଲକ୍ଷ୍ନୌ, ଚଣ୍ଡୀଗଡ଼ ଏବଂ ଅମୃତସର ସମେତ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବଣ୍ଟନ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ 840 ମେଟ୍ରିକ୍ ଟନ୍ ପିଆଜ ଗତକାଲି ଚେନ୍ନାଇରେ ପହଞ୍ଚିଛି। ଏହାକୁ ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ବଣ୍ଟନ କରାଯିବାର ସମ୍ଭାବନା ରହିଛି। ବଜାର ସ୍ଥିତି ଓ ମୂଲ୍ୟକୁ ଦୃଷ୍ଟିରେ ରଖି ପ୍ରାୟ 1000 ମେଟ୍ରିକ୍ ଟନ୍ ପିଆଜ ସଡ଼କ ପଥରେ ପରିବହନ କରାଯାଉଛି ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଉଲ୍ଲେଖ କରିଛି। ସମୟ ଅନୁସାରେ 3400 ପିଆଜ ଚାଷୀଙ୍କୁ ସିଧାସଳଖ 210 କୋଟି ଟଙ୍କା ପ୍ରଦାନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଖାଉଟିଙ୍କ ପାଇଁ ପର୍ଯ୍ୟାପ୍ତ ଓ ସୁଲଭ ମୂଲ୍ୟରେ ପିଆଜ ଉପଲବ୍ଧତା ସୁନିଶ୍ଚିତ କରିବା ସହ ପିଆଜ ଚାଷୀମାନଙ୍କୁ ସହାୟତା କରିବା ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ମାସ 15 ତାରିଖରୁ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଚିନି ବ୍ୟବସାୟୀଙ୍କ ଗଚ୍ଛିତ ରଖିବା ସୀମାକୁ ସରକାର 4000 କ୍ୱିଣ୍ଟାଲରୁ 2000 କ୍ୱିଣ୍ଟାଲକୁ ହ୍ରାସ କରିଛନ୍ତି। ଘରୋଇ ବଜାରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ଏବଂ

0: କଳାବଜାରୀ ରୋକିବା ସହ ମୂଲ୍ୟରେ ସ୍ଥିରତା ନିଶ୍ଚିତ କରିବା ଓ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଖାଉଟି ବ୍ୟାପାର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏହି ନିଷ୍ପଭି ନେଇଛି। ଚଳିତ ବର୍ଷ ଅଗଷ୍ଟ 1 ତାରିଖରୁ ସମଗ୍ର ଦେଶରେ ଚିନି ବ୍ୟବସାୟୀଙ୍କ ପାଇଁ 4000 କ୍ୱିଣ୍ଟାଲ ଗଚ୍ଛିତ ରଖିବା ସୀମା ବଳବତ୍ତର ରହିଛି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଜଣେ ଚିନି ବ୍ୟବସାୟୀ ଷ୍ଟକ୍ ଗ୍ରହଣ କରିବା ତାରିଖଠାରୁ 30 ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଷ୍ଟକ୍ ରଖିପାରିବେ ନାହିଁ। ଏତଦ୍ବ୍ୟତୀତ କୌଣସି ସମୟରେ ଏବଂ କୌଣସି ସ୍ଥାନରେ 2000 କ୍ୱିଣ୍ଟାଲରୁ ଅଧିକ ଚିନି ଗଚ୍ଛିତ ରଖିବେ ନାହିଁ। ତେବେ କୋଲକାତା ଓ ଏହାର ଆଖପାଖ ମହାନଗର ଅଞ୍ଚଳର ବଜାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଠାରେ ଷ୍ଟକ୍ ସୀମା 4000 କ୍ୱିଣ୍ଟାଲ ରହିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କିର୍ଗିଜ୍ସ୍ତାନକୁ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ନିଟ୍ ପ୍ରଶ୍ନପତ୍ର ପ୍ରକଟ ମାମଲା ସମ୍ବନ୍ଧୀୟ ଛାତ୍ର ଆନ୍ଦୋଳନକୁ ନେଇ ଦେଶରେ ରୁଜୁ ହୋଇଥିବା ସମସ୍ତ ଏଫ୍ଆଇଆର୍କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 987କୁ ବୃଦ୍ଧି, 4000 ଲୋକ ଏବେ ମଧ୍ୟ ନିଖୋଜ ଏବଂ ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଏବଂ ଚିନିର ଉପଲବ୍ଧତା ସୁନିଶ୍ଚିତ କରିବା ନେଇ ଖାଉଟି ବ୍ୟାପାର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ସମ୍ବୋଧନ କରିବା ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ସଭାକକ୍ଷରେ ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଓ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା କହିଥିଲେ,
3: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଖେଳ ଯେମିତି ସାରା ବିଶ୍ୱରେ ଭାରତର ନାଁ ରହିବ ସେଥିପାଇଁ ସେ ଆହ୍ୱାନ ଦେଇଥିଲେ। ବିଶେଷ କରି ଯୁବଶକ୍ତିକୁ ସେ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଥିଲେ। ଏହା ପରେ ତାଙ୍କ ନିଶାମୁକ୍ତ ଭାରତକୁ ଗଠନ କରିବା ପାଇଁ ସେ ଆପ୍ରାଣ ଚେଷ୍ଟା କରୁଛନ୍ତି, ସେଥିପାଇଁ ସମସ୍ତଙ୍କର ସଂକଳ୍ପ କରିବାକୁ ଆହ୍ୱାନ ଦେଇଥିଲେ।
2: କାର୍ଯ୍ୟକ୍ରମରେ ଅତିଥି ଭାବେ ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଆଗାମୀ ଅଲମ୍ପିକ୍ସରେ ଯୁବକମାନଙ୍କ ଭାଗିଦାରୀ ବୃଦ୍ଧି ନେଇ ପ୍ରୟାସ କରାଯାଉଥିବା କହିଥିଲେ।
4: ଆମେ ସମସ୍ତେ ମୋଦିଜୀଙ୍କ ଅଭିଭାଷଣ ଶୁଣିଲୁ। ଭାରତକୁ ଦୀର୍ଘ 12 ବର୍ଷରେ କରାଯାଇଥିବା ଇନଫ୍ରାଷ୍ଟ୍ରକ୍ଚରାଲ ଗ୍ରୋଥ ଯାହାକି ଖେଳ ଦିଗରେ କରାଯାଇଛି, ଆଗାମୀ ବିକଶିତ ଭାରତର ସ୍ୱପ୍ନରେ ଆଗକୁ ଆହୁରି କ'ଣ କ'ଣ କରିବା ପାଇଁ ହେବ, ଯୁବକମାନଙ୍କର କଥା ଶୁଣିବା ପାଇଁ, ଯୁବକମାନଙ୍କୁ ସନ୍ଦେଶ ଦେବା ପାଇଁ, କ୍ରୀଡ଼ାପ୍ରେମୀ କରିବା ପାଇଁ ଏବଂ ଆଗାମୀ ଅଲମ୍ପିକରେ ଯୁବକମାନଙ୍କର ଭାଗିଦାରିତା କେମିତି ବଢ଼ିବ, ଭାରତକୁ ଆହୁରି କେମିତି ପଦକ ଆସିବ ସେଇ ଦିଗରେ ଏକ ପ୍ରୟାସ ହେଇଛି। ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶାରୀରିକ କ୍ରୀଡ଼ା, ମାନସିକ କ୍ରୀଡ଼ା ଏବଂ ବୌଦ୍ଧିକ କ୍ରୀଡ଼ା ଉପରେ ମଧ୍ୟ ଆଲୋଚନା କରିଛନ୍ତି, ଯାହା ଆମ ଛାତ୍ରଛାତ୍ରୀମାନଙ୍କୁ ବହୁତ ମାତ୍ରାରେ ପ୍ରେରଣା ଦେବ।
2: କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର 220 ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଅନେକ ପ୍ରଭାବିତ କରିଛି ବୋଲି କହିଛନ୍ତି ଛାତ୍ର ସୁଶାନ୍ତ ନାୟକ।
5: ସର୍ବପ୍ରଥମେ ତ ମୁଁ ପ୍ରଧାନମନ୍ତ୍ରୀଙ୍କୁ ମୋର ଧନ୍ୟବାଦ ଜଣାଇବି ଯେ ତାଙ୍କର ଏହି ପ୍ରୋଗ୍ରାମ ଦ୍ୱାରା ଆମେ ଅନେକ କିଛି ଶିକ୍ଷା ପାଇଲୁ, ଯେମିତି ଆମେ ଖେଳ ଦ୍ୱାରା ଆମ ସ୍ୱାସ୍ଥ୍ୟ କେମିତି ଭଲ ରହିବ, ଆମ ଜୀବନର ଖେଳର କେତେ ଗୁରୁତ୍ୱପୂର୍ଣ୍ଣ ରହିଛି ଏହି ବିଷୟରେ ଆମକୁ ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତା ମାଧ୍ୟମରେ ଆମକୁ ସଚେତନତା କଲେ ଏବଂ ପ୍ରଧାନମନ୍ତ୍ରୀଙ୍କର ସେଇ 2036 ସୁଦ୍ଧା ଆମ ସ୍ୱପ୍ନକୁ କେମିତି ସାକାର କରିପାରିବା, ଖେଳ କୁଦରେ ଅଲିମ୍ପିକ କ୍ରୀଡ଼ା ଆମ ଭାରତରେ କେମିତି ସଂଗଠିତ ହୋଇପାରିବ ସେ ବିଷୟରେ ଆମକୁ ବାର୍ତ୍ତା ଦେଇଥିବାରୁ ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବି।
2: କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ବିଭିନ୍ନ ଅଞ୍ଚଳରୁ 82 ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ 10 ତୁରନ୍ତ ସମାଧାନ କରାଯାଇଥିଲା। ଘରଡିହ, ଭତ୍ତା, ପାନୀୟ ଜଳ, ଜମି ବିବାଦ, ରେସନ କାର୍ଡ, ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ସମେତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭବାନୀପାଟଣାରେ ଇସଲାମ ଧର୍ମଗୁରୁ ହଜରତ ମହମ୍ମଦଙ୍କ 1501ତମ ଜନ୍ମଜୟନ୍ତୀ ଉତ୍ସାହ ଓ ଶାନ୍ତିର ସହ ପାଳିତ ହୋଇଛି। ଏହି ଅବସରରେ ଜାମା ମସ୍ଜିଦ୍ରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପୁଣି ମସ୍ଜିଦ୍କୁ ଫେରିଥିଲା ଓ ଭାଇଚାରା, ପ୍ରେମ ଓ ଶାନ୍ତିର ବାର୍ତ୍ତା ଦିଆଯାଇଥିଲା।

0: ଲଙ୍ଗରର ବ୍ୟବସ୍ଥା କରାଯାଇଥିଲା। ରକ୍ଷାବନ୍ଧନ ଅବସରରେ ଭବାନୀପାଟଣା ନିକଟ ଅଟାଙ୍ଗଗୁଡ଼ାସ୍ଥିତ 64 ସିଆର୍ପିଏଫ୍ ବାଟାଲିୟନ୍ କ୍ୟାମ୍ପରେ ଯବାନମାନଙ୍କ ପାଇଁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ହୋଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ଓ ବିଭିନ୍ନ ବର୍ଗର ମହିଳାମାନେ ଯବାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ଭବାନୀପାଟଣା ଟାଉନ୍ହଲ୍ରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନା ପ୍ରଦାନ ସମାରୋହ ମଧ୍ୟ ଆୟୋଜିତ ହୋଇଥିଲା। କଳାହାଣ୍ଡି ଜିଲ୍ଲାର 4,08,571 ଜଣ ହିତାଧିକାରୀଙ୍କୁ ପ୍ରତି ଜଣ ପିଛା 5,000 ଟଙ୍କା ଲେଖାଏଁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ହରଘର ତ୍ରିରଙ୍ଗା ଓ ବନ୍ଦେ ମାତରମ୍ ନାରାରେ ଭବାନୀପାଟଣା ସହର ମୁଖରିତ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ପ୍ରାୟ 600 ଫୁଟ ଲମ୍ବା ତ୍ରିରଙ୍ଗା ସହ ଏହି ଶୋଭାଯାତ୍ରା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନିକଟରୁ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଷ୍ଟାଚ୍ୟୁ ଛକ ପର୍ଯ୍ୟନ୍ତ ଯାଇ ପୁଣି ଫେରିଥିଲା। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସିଆର୍ପିଏଫ୍ ଯବାନ, ଏନ୍ସିସି କ୍ୟାଡେଟ୍, ରେଡ୍କ୍ରସ୍ ସଦସ୍ୟ, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାଧାରଣ ଲୋକେ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ।

0: ପାଣିରେ ଚାଷ ହେଇପାରୁଛି
1: କଣ
0: ଆଉ ପାଣିପାଗ ତ ଆମେ ଦେଖୁଛେ କିନ୍ତୁ ଏଇ ଯୋଉ ଊଣ ପାରମ୍ପରିକ ଚାଷ ନୁହଁ କମ ପାଣି ତାର ଅବଧି ବି ଅଳ୍ପ ଦିନ ରୋଗ ପୋକ ସମସ୍ୟା କମ ସେଇଥିପାଇଁ ପରା ଏନେ ଟିଭି ରେଡିଓ ଖାଲି କହୁଛନ୍ତି ଏଇସବୁ ଚାଷ କର
1: ବଢିଆ ହେଲା ବାପା ଆଉ ତାହେଲେ ମୁଁ ଏଥର ଆଉ ମୋର ପାରିବାରିକ ସମସ୍ୟାରୁ ଆଉ ବଞ୍ଚିଯିବି ମୋର ଭଲ ଦି ପଇସା ବାହାରିବ ଆଉ ମୋ ଘରଟା ସୁରୁଖୁରୁରେ ଚାଲିବ ମୋ ପୁଅ ଖିଲିକିଲେଇ ହସିବ ବା
0: ଆରେ ଦାମା ଚାଷୀ ହସିଲେ ପରା ଦୁନିଆ ହସେ ଆମେ ବିନା ପାଣିରେ ଚାଷ କରିପାରିବା ଔଷଧ

0: ଆଉ ବଞ୍ଚିଯିବି, ମୋର ଭଲ ଦି ପଇସା ବାହାରିବ, ଆଉ ମୋ ଘରଟା ସୁରୁଖୁରୁରେ ଚାଲିବ, ମୋ ପୁଅ ଖିଲିକିଲେଇ ହସିବ ବା।
1: ଆରେ ଦାମା, ଚାଷୀ ହସିଲେ ପରା ଦୁନିଆ ହସେ। ଆମେ ବିନା ପାଣିରେ ଚାଷ କରିପାରିବା, ଔଷଧୀୟ ଗଛ ଲଗେଇ ପାରିବା, ସେଥିରୁ ମଧ୍ୟ ଭଲ ଦି ପଇସା ରୋଜଗାର କରିପାରିବା, ଛତୁ ଚାଷ କରିପାରିବା, ମହୁ ଚାଷ କରିପାରିବା। ଆଉ ଜାଣିଛ ଟି, ଏଇ ଯୋଉ ମାଣ୍ଡିଆ କୋଦ ସବୁ କହୁଥିଲେ ବା,
0: ଗରିବର ଖାଦ୍ୟ ପରା ମୁଁ ଶୁଣୁଥିଲି।
1: କୋଉ କାଳେ ଗରିବର ଖାଦ୍ୟ ଥିଲା, ହଇରେ ଏଇ ନେବା ଯାଇକି ବିଦେଶରେ ନାଁ କଲାଣି।
0: ରେ ବାପରେ, ବିଦେଶରେ ନାଁ କଲାଣି ମାନେ ତ ଆମେ ନିଶ୍ଚିତ କରିବା। ଆଉ
1: ଆଉ ସବୁଠାରୁ ବଡ କଥା କଣ ଜାଣିଛ,
0: ଏଥିରେ ରୋଗ ପୋକ ପରା କମ ଲାଗେ ଅପା।
1: ହଁ, ଆମେ ଧାନ ପନିପରିବା ଏସବୁ ଚାଷ କରୁଛେ, କେତେ କେତେ ପାଣି ଦଉଛେ, କେତେ ଦିନରେ ହଉଛି, କିନ୍ତୁ ଏସବୁ ଚାଷ ଅଳ୍ପ ଦିନରେ ହବ। ଆଉ ହେଇଟି ବା ଦାମା, ଏସବୁ ଚାଷ ପ୍ରକ୍ରିୟାକରଣ କରିକି ଆମେ ଦି ପଇସା ଲାଭ ପାଇପାରିବା। ହଇରେ ଏଇ ଯୋଉ ବଥୁଆ ଶାଗ ପା।
0: ଓ ବଥୁଆ, ବଥୁଆ ବା ମୋ ଘରଣି ଖାଲି କହେ ବଥୁଆ ଆଣ ବଥୁଆ ଆଣ, ପେଟ ଭଲ ହେଇଯିବ, ଜ୍ଵର ଭଲ ହେଇଯିବ।
1: ହଇରେ ବଥୁଆ ଶାଗ ପରା ଏଇନେ ଦୁନିଆ ଆଡେ ଦୁନିଆ ବିକ୍ରି
0: ହଟା। ନା କଣ,
1: ଏ ଯୋଉ ବଥୁଆର ମଞ୍ଜି ନେଇ ତାକୁ ଏବେ ରାମଦାନା କହୁଛନ୍ତି।
0: ଓହୋ, ମୁଁ ଶୁଣେ ରାମଦାନା ରାମଦାନା ହୁଅନ୍ତି ସବୁ, ତାହେଲେ ସେ ବଥୁଆ ଶାଗ ରହିଛି ରାମଦାନା ଭିତରେ।
1: ହଁ, ଆରେ କୃଷି ବିଜ୍ଞାନ କେନ୍ଦ୍ର ଗଲେ ପରା ଦୁନିଆ କଥା ଆମେ ଜାଣିପାରିବା। ହଉ ଦାମାରେ, ତମେ ତ ବହୁତ ଦିନ ପରେ ଆସିଛ, ଆଉ ଆମେ ଗୋଟେ ପଲ୍ଲୀଗୀତ ଶୁଣିବା, ତାପରେ ଚାଷବାସ ଉପରେ।
0: ଗୋଟେ ପଲ୍ଲୀଗୀତ ନ ଶୁଣିଲେ ଭଲ ଲାଗୁନି ମନଟା।
1: ହଁ।

0: ପୁରୁଷଙ୍କୁ ପରା ଲକ୍ଷ୍ମୀ ମିଳନ୍ତି।
1: ହଁ ଯେ ଅପା, ଏ ବରଷା ପାଗଟା ମତେ ଭାରି ଛାନିଆ କରୁଛି ଅପା, କଣ କରିବି, ପାଗ ଯୋଗ କିଛି ଠିକ ରହୁନି।
0: ଆମେ ଚାଷ କରିବା, ଚାଷୀ ହସିଲେ ଦୁନିଆ ହସିବ। ଏଇ ଅଣ ପାରମ୍ପରିକ ଫସଲ ପାଇଁ କଣ କଣ ସବୁ ରହିଛି, କେମିତି କଣ ତାର ବିକ୍ରି ବଟା କରିବା, ସେ ସବୁକୁ ନେଇକି କେମିତି ଆମେ ଦି ପଇସା ଲାଭ ପାଇବା, ଆରେ ସେଇ ଉପରେ ପରା ଆଜି ଆଲୋଚନା ରହିଛି।
1: ସତେ ନା କଣ ଅପା?
0: ହଁ, ଆଜିର ଆଲୋଚନା ରହିଛି କ୍ଷୁଦ୍ର ଚାଷୀଙ୍କ ପାଇଁ ଅଣ ପାରମ୍ପରିକ ଫସଲରୁ ଅତିରିକ୍ତ ଆୟ। ଏ ବିଷୟରେ ଆଲୋଚନା କରିବେ ସର୍ବଭାରତୀୟ ପ୍ରଯୋଜିତ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପର ବୈଜ୍ଞାନିକ ଡକ୍ଟର କୌଶିକ କୁମାର ପାଣିଗ୍ରାହୀ। ସେ ବିଷୟରେ ଶୁଣିବା।
1: ମୁଁ ମନ ଦେଇ ଶୁଣିବି ତାହେଲେ।
2: କୌଶିକ ବାବୁ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର
2: କୌଶିକ ବାବୁ, ଆଜି ଆମେ ଗୋଟେ ସମୟୋପଯୋଗୀ ଆଲୋଚନା ରଖିଛେ ଚାଷକୁ ନେଇକି। ଏବେ ତ ବିଭିନ୍ନ ପ୍ରକାର ଉଦ୍ୟୋଗ ଆମେମାନେ କରୁଛୁ, ଚାଷର ସଂଜ୍ଞା ମଧ୍ୟ ବଦଳିବାରେ ଲାଗିଲାଣି। ବର୍ତ୍ତମାନ ସମୟରେ ଆମର ପାରମ୍ପରିକ ଚାଷକୁ ଛାଡି ବର୍ତ୍ତମାନ ଆମର ଚାଷୀ ଭାଇ ଭଉଣୀମାନେ ଯେଉଁମାନେ କିଛି ଉଦ୍ୟୋଗ କରିବାକୁ ଚାହୁଁଛନ୍ତି, ବେଶୀ ମନୋନିବେଶ କରିବାକୁ ଚାହୁଁଛନ୍ତି ଅଣ ପାରମ୍ପରିକ ଚାଷକୁ, କାରଣ ଏଥିରେ ଲାଭ ଅଧିକା ଏବଂ ବର୍ତ୍ତମାନ ସମୟରେ ଶିକ୍ଷିତ ଯୁବକ ଯୁବତୀମାନେ ଚାଷକୁ ଆପଣେଇଲେ। ଏ ଯୋଉ ଅଣ ପାରମ୍ପରିକ କହୁଛେ, ସେ ଚାଷ କହିଲେ ଆମେ କଣ ବୁଝିବା?
3: ଭଲ ପ୍ରଶ୍ନ। ଅଣ ପାରମ୍ପରିକ ଚାଷ କହିଲେ ଆମର ଯେଉଁ ଫସଲ ଗୁଡାକ ପାରମ୍ପରିକ ଭାବରେ ଚାଷ ହୋଇ ଆସୁଥିଲା, କିନ୍ତୁ ବର୍ତ୍ତମାନ ସମୟରେ ସେଇ ଫସଲ ଗୁଡାକ ମୁଖ୍ୟ ଚାଷ ପଦ୍ଧତିରେ କମ୍ ପରିମାଣରେ ଚାଷ ହେଉଛି, କିମ୍ବା ସେଗୁଡାକର ଚାଷ ଆଉ ଚାଷ ଜମିରେ ଦେଖିବାକୁ ମିଳୁନାହିଁ, ସେଗୁଡ଼ିକୁ ଅଳ୍ପ ବ୍ୟବହୃତ ଫସଲ କିମ୍ବା ଅବହେଳିତ ଫସଲ। ଏଗୁଡ଼ିକ ପ୍ରଚୁର ପୋଷଣ ସମୃଦ୍ଧ, ସ୍ଥାନୀୟ ପରିବେଶ ଖାପ ଖାଉଥିବା ଏବଂ ଜଳବାୟୁ ସହନଶୀଳ ଅଟନ୍ତି। ସଠିକ ବଜାର ବ୍ୟବସ୍ଥା ଓ ପ୍ରକ୍ରିୟାକରଣ ସୁବିଧା ମିଳିଲେ ଏହି ଫସଲ ଗୁଡ଼ିକ ଚାଷୀମାନଙ୍କ ପାଇଁ ଏକ ଭଲ ଆୟର ଉତ୍ସ ହୋଇପାରିବେ।
2: ବର୍ତ୍ତମାନ ସମୟରେ ସେଇ ଭୁଲି ଯାଇଥିବା ଖାଦ୍ୟକୁ ନେଇ ଆମର ଚାଷ ଶିଳ୍ପ ଆଗେଇବାରେ ଲାଗିଛି ଏବଂ ଚାଷୀ ଭାଇ ଭଉଣୀମାନେ ମଧ୍ୟ ଏକୁ ନେଇକି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଏ ବିଷୟରେ ଆପଣ କଣ କହିବେ?
3: ଭୁଲି ଯାଇଥିବା ଖାଦ୍ୟକୁ ନେଇକି କୃଷି ବିଭାଗ ଓଡ଼ିଶା ସରକାର ଯତ୍ନବାନ ହେଇ 2022-23 ମସିହାରୁ ଗୋଟେ ପ୍ରକଳ୍ପ ଆରମ୍ଭ କଲେ, ତାକୁ କୁହାଯାଉଛି ଫର୍ଗେଟନ୍ ଫୁଡ୍ ମିଶନ। ପୂର୍ବରୁ ସ୍ଥାନୀୟ ଲୋକମାନଙ୍କ ପାଇଁ ଖାଦ୍ୟ ଓ କୃଷି ବ୍ୟବସ୍ଥାର ମୁଖ୍ୟ ଅଂଶ ଥିବା ଫସଲ ସବୁ ଆଧୁନିକ ଖାଦ୍ୟ ସଂସ୍କୃତି ଯୋଗୁଁ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି, ଆଉ ସେହି ଫସଲ ସବୁକୁ ଆମେ ଭୁଲି ଯାଇଥିବା ଖାଦ୍ୟ କୁହାଯାଏ। ଏଥିରେ ସ୍ଥାନୀୟ ମିଲେଟ୍ ଯେପରିକି ସୁଆଁ, ଗୁରୁଜି, କାଙ୍ଗୁ, ପାରମ୍ପରିକ କନ୍ଦମୂଳ, ଦେଶୀ ଡାଲି ଓ ବଣୁଆ ପନିପରିବା ଅନ୍ତର୍ଭୁକ୍ତ। ଏଗୁଡ଼ିକ ପୁନଃପ୍ରଚାର, ଜନସାଧାରଣଙ୍କର ପୋଷଣ ସୁରକ୍ଷା ଏବଂ ଚାଷୀଭାଇମାନଙ୍କର ଆୟ ବୃଦ୍ଧି ଉଭୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
2: ଆପଣ ତ ଏ ଦିଗରେ କାମ କରୁଛନ୍ତି, ଆପଣଙ୍କର ତ ବହୁତ ଦକ୍ଷତା ରହିଛି, ଏ ଯୋଉ ଅଳ୍ପ ବ୍ୟବହୃତ ଫସଲ କଣ କଣ ସବୁ ରହିଛି?
3: ଓଡ଼ିଶାରେ ଦେଖିବାକୁ ଗଲେ ମାଣ୍ଡିଆ, କାଙ୍ଗୁ, ସୁଆଁ, କୋଦୁଅ ଭଳି କ୍ଷୁଦ୍ର ଶସ୍ୟ, ତା ସହିତ ବଣୁଆ କନ୍ଦା, ଲେଉଟିଆ କନ୍ଦା, ଦେଶୀ ଓଲୁଅ, କାଙ୍କଡ଼, ଛୋଟ କାଙ୍କଡ଼, ସ୍ଥାନୀୟ ସିମ୍ବ ଏବଂ କାନ୍ଦୁଳ ଭଳି ପାରମ୍ପରିକ ଫସଲ ଗୁଡ଼ିକ ପ୍ରମୁଖ ଅଟନ୍ତି।
2: ଆଚ୍ଛା, ଯୋଉ ଆପଣ କହିଲେ ଶାଗ, ବଣୁଆ, ପନିପରିବା ଯାହା ରହୁଛି, ଏସବୁ ଅଣ ପାରମ୍ପରିକ ଫସଲରେ ଯାଉଛି? ଏବେ
3: କାଙ୍କଡ଼ ପନିପରିବାରେ ଯାଉଛି, କିନ୍ତୁ ଛୋଟ କାଙ୍କଡ଼ ଯୋଉଟା, ତାକୁ ଏବେ ଆମେ ଏ ସର୍ବଭାରତୀୟ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପରେ ସ୍ପାଇନି ଗଡ୍ ବା ଛୋଟ କାଙ୍କଡ଼କୁ ଆମେ ଏକ କ୍ଷମତାଯୁକ୍ତ ଫସଲ ଭାବରେ ବିବେଚିତ କରୁଛୁ। ଆଗାମୀ ଦିନରେ ଚାଷୀମାନଙ୍କର ଆୟକୁ ବଢ଼ାଇବାରେ ବିଶେଷ ଭାବରେ ସାହାଯ୍ୟ କରିବେ।
2: କୌଶିକ ବାବୁ, ଆମ ସମସ୍ତଙ୍କ ମନରେ ଗୋଟେ ଧାରଣା ଥିଲା ମାଣ୍ଡିଆ ଗରିବଙ୍କର ଖାଦ୍ୟ, କିନ୍ତୁ ବର୍ତ୍ତମାନ ସମୟରେ ମାଣ୍ଡିଆର ଚାହିଦା ବିଦେଶରେ ମଧ୍ୟ ଉଠିଲାଣି ଏବଂ ସବୁ ବର୍ଗର ଲୋକମାନେ ମଧ୍ୟ ଏ ଖାଦ୍ୟକୁ ଖାଇପାରିବେ। ଏ ବିଷୟରେ ଆପଣ କଣ କହିବାକୁ ଚାହିଁବେ, ମାଣ୍ଡିଆରୁ କେମିତି ଜଣେ ଭଲ ଆୟ କରିପାରିବ?
3: ମାଣ୍ଡିଆ କମ୍ ଜଳରେ ଏବଂ ପ୍ରତିକୂଳ ଜଳବାୟୁରେ ଚାଷ ହୋଇପାରୁଥିବାରୁ ଏକ ପ୍ରମୁଖ ଖାଦ୍ୟ ଶସ୍ୟ। ଏହାକୁ କେବଳ କଞ୍ଚାଦାନା ଭାବରେ ବିକ୍ରି ନକରି ଏହାର ମୂଲ୍ୟ ସଂଯୋଜନା ବା ଭାଲ୍ୟୁ ଏଡିସନ କରି ଅଟା, ଲଡୁ, ବିସ୍କୁଟ, ଚକୁଳି ଭଳି ପ୍ରକ୍ରିୟାକୃତ ଖାଦ୍ୟ ପ୍ରସ୍ତୁତ କଲେ ଚାଷୀମାନେ ଅଧିକ ଲାଭ ପାଇପାରିବେ। ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ଚାଷୀ ସଂଗଠନ ମାଧ୍ୟମରେ ସିଧାସଳଖ ବଜାର ବା ମିଲେଟ୍ ଶକ୍ତି କ୍ୟାଫେ ସହ ଜଡ଼ିତ ହେଲେ ମଧ୍ୟ ଆୟ ବହୁଗୁଣିତ ହୋଇପାରିବ।
2: ମିଲେଟ୍ କହିଲେ ତା ଭିତରେ ଆମର କାଙ୍ଗୁ ଯାଉଛି, ସୁଆଁ ଯାଉଛି, କୋଦୋ ଯାଉଛି, ଏସବୁ ଜିନିଷ ଆମେ ବର୍ତ୍ତମାନ ସମୟରେ ଦେଖୁଛୁ ସେମାନଙ୍କର ସବୁ ଚାହିଦା ରହୁଛି। ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱ କଣ କେମିତି ରହିବ ଏଇଟା ତ ଆମେ ସମସ୍ତେ ଜାଣିଛେ, ଆମ ଶରୀର ପାଇଁ ଭଲ, ବିଶେଷ କରି ମହିଳା ଓ ଯୁବତୀଙ୍କ ପାଇଁ ଏସବୁ ଖାଦ୍ୟ ଦେହ ପାଇଁ ମଧ୍ୟ ବହୁତ ଭଲ, କିନ୍ତୁ ଯୋଉ ଆର୍ଥିକ କ୍ଷେତ୍ରରେ ଆମର ଯୋଉ ମିଲେଟ୍ରେ ଆମର ସବୁ ଯାହା ଯାହା ସବୁ ରହିଛି କେମିତି କଣ ତାର ଗୁରୁତ୍ୱ?
3: କାଙ୍ଗୁ ବା ଆମେ ତାକୁ ଇଂରାଜୀରେ କହୁଛେ ଫକ୍ସଟେଲ୍ ମିଲେଟ୍, ଏହା ଏକ ପାରମ୍ପରିକ ଏବଂ ପୋଷଣ ସମୃଦ୍ଧ କ୍ଷୁଦ୍ର ଶସ୍ୟ ଲିଟିଲ୍ ମିଲେଟ୍, ଯାହା ଅତି କମ୍ ଜଳସେଚନ ଏବଂ କମ୍ ଖର୍ଚ୍ଚରେ ସହଜରେ ଚାଷ କରାଯାଇପାରିବ। ଏହାର ଦାନାକୁ ସାଧାରଣତଃ ଚାଉଳ ଭଳି ଭାତ କିମ୍ବା ଏହାକୁ ଗୁଣ୍ଡ କରି ଅଟା ଓ ଅନ୍ୟାନ୍ୟ ପ୍ରକ୍ରିୟାକୃତ ଖାଦ୍ୟ ପ୍ରସ୍ତୁତରେ

0: ବ୍ୟବହାର କରାଯାଇ ପାରିବ। ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ପାରମ୍ପରିକ ଖାଦ୍ୟ ପ୍ରତି ଚାହିଦା ବଢୁଥିବାରୁ ବଜାରରେ ଏହାର ବ୍ୟବସାୟିକ ସମ୍ଭାବନା ଏବଂ ଚାଷୀମାନଙ୍କ ପାଇଁ ଲାଭର ସୁଯୋଗ ବହୁତ ଅଧିକ ରହିଛି। ଦେଶୀ ଓଲୁଅ ଏକ ଲାଭଜନକ ପାରମ୍ପରିକ କନ୍ଦ ଫସଲ ଯାହା ସ୍ଥାନୀୟ ବଜାରରେ ବାରମାସୀ ଚାହିଦା ରହିଛି। ଏହାକୁ ଅତି କମ୍ ଜମିରେ କିମ୍ବା ବାଡ଼ି ବଗିଚାରେ ମଧ୍ୟ ସହଜରେ ଚାଷ କରି ସ୍ଥାନୀୟ ହାଟ ସହର ବଜାରରେ ଭଲ ଦରରେ ବିକ୍ରି କରାଯାଇପାରିବ। ଏହା ସହିତ ଓଲୁଅକୁ ସଠିକ୍ ଭାବରେ ପ୍ରକ୍ରିୟାକରଣ ବା ଭାଲ୍ୟୁ ଏଡିସନ୍ କରି ଏଥିରୁ ସ୍ୱାସ୍ଥ୍ୟକର ଚିପ୍ସ ଶୁଖିଲା ଓଲୁଅ ଗୁଣ୍ଡ କିମ୍ବା ଆଚାର ଭଳି ଉଚ୍ଚ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କଲେ ଚାଷୀମାନେ ସାଧାରଣ ଅପେକ୍ଷା ବହୁଗୁଣା ଅଧିକ ଆର୍ଥିକ ଲାଭ ପାଇପାରିବେ।
1: ଆମମାନେ ଯାହା ଜାଣିଛୁ ଅଣ ପାରମ୍ପରିକ ଚାଷରେ ଛତୁ ଚାଷ ଯାଉଛି, ମହୁ ଚାଷ ଯାଉଛି ଏବଂ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ମଧ୍ୟ ସାମିଲ ହୋଇଛି। ଏବଂ ସବୁଠାରୁ ବଡ଼ କଥା ହେଲା ବିନା ପାଣିରେ ମଧ୍ୟ ଯେଉଁଟାକୁ ଆମେ ହାଇଡ୍ରୋପୋନିକ ୱେ କହୁଛୁ ସେଥିରେ ମଧ୍ୟ ଆମେ ଚାଷବାସ କରି ଭଲ ଦୁଇପଇସା ରୋଜଗାର କରୁଛୁ। ସେ ବିଷୟରେ ଆପଣ କ'ଣ କହିବେ?
0: ଦେଖନ୍ତୁ, ଅଣପାରମ୍ପରିକ ଆମେ ମହୁ ଛତୁ ତ ଚାଷ କରୁଛେ, ତା ସହିତ ଅଣପାରମ୍ପରିକ ହିସାବରେ ସୁଆଁ କିମ୍ବା କୋଦୁଅ ଚାଷ କରି ମଧ୍ୟ ଚାଷୀ ଭାଇମାନେ ବିଶେଷ ଲାଭ ପାଇପାରିବେ। ସୁଆଁ ଗୋଟେ ପାରମ୍ପରିକ କ୍ଷୁଦ୍ର ଖାଦ୍ୟ ଶସ୍ୟ ଲିଟିଲ ମିଲେଟ୍ ଯାହା ବର୍ଷା ଉପରେ ନିର୍ଭର କରେ ନାହିଁ, ଆଉ ଏହି ଚାଷ ପାଇଁ ଜଳସେଚନ କିମ୍ବା ସାରର ବିଶେଷ ଆବଶ୍ୟକତା ନାହିଁ। ତେଣୁ କମ୍ ଜମି ଏବଂ ସୀମିତ ସମ୍ବଳ ଥିବା ଚାଷୀମାନେ ଏହା ଅତି କମ୍ ଖର୍ଚ୍ଚରେ ଏକ ଭରସାଯୋଗ୍ୟ ବିକଳ୍ପ ଆୟ ଫସଲ ଭାବରେ ନେଇପାରିବେ।
1: ବର୍ତ୍ତମାନ ତ ଆମେ ଆମର ଜଳବାୟୁ ଦେଖୁଛେ, ଆମେ ଆମର ପାଣିପାଗ ଦେଖୁଛେ, ବହୁତ ମାତ୍ରାରେ କେମିତି ପାଣିପାଗ ଦିନକୁ ଦିନ ବଦଳୁଛି, ଆମେ ସବୁ ଭୁକ୍ତଭୋଗୀ। ଏ ଯୋଉ ଅଣପାରମ୍ପରିକ ଚାଷ ହେବା ଫଳରେ ଆମର ଚାଷୀ ଭାଇ ଭଉଣୀମାନେ କେତେ ମାତ୍ରାରେ ଉପକୃତ ହୋଇପାରିବେ?
0: ଅଣପାରମ୍ପରିକ ଫସଲ ସବୁରେ ବିଶେଷ ଭାବରେ କୀଟ କିମ୍ବା ଯୋଉଟା କହିଲେ ଆପଣ ଅପକାରୀ କୀଟ, ଅପକାରୀ କୀଟ ବିଶେଷ ଭାବରେ ଦେଖାଯାଆନ୍ତି ନାହିଁ। ସେମାନେ ଏତେ ଦୃଢ଼ସ୍ଥାୟୀ ହୋଇଥାନ୍ତି, ତାଙ୍କୁ କୀଟ ଲାଗନ୍ତି କିନ୍ତୁ ଅଳ୍ପ କୀଟ, ମାନେ ଆମେ ଯେମିତି ନେବା ଆମର ଅନ୍ୟ ଫସଲ ତଥା ଧାନ ମୁଗ ବିରିରେ ଯେମିତି କୀଟର ମାନେ ପରିମାଣ ଅଧିକ ଥାଏ, ସେମିତି ଏହି ସବୁ ଫସଲରେ କୀଟ କିମ୍ବା କବକମାନଙ୍କର ମାତ୍ରା ବହୁତ କମ୍ ଦେଖାଯାଏ। ସବୁ ଜଳବାୟୁ ସହନଶୀଳ ଏବଂ ପ୍ରତିକୂଳ ଜଳବାୟୁରେ ମଧ୍ୟ ତାକୁ ଚାଷୀ ଭାଇମାନେ ନିଜ ଜମିରେ ଲଗେଇ ପାରିବେ। ନିଜର ମୁଖ୍ୟ ଶସ୍ୟ ସାଙ୍ଗରେ ମୁଖ୍ୟ ଫସଲ ସାଙ୍ଗରେ ଏହି ଅଣପାରମ୍ପରିକ ଫସଲ ସବୁକୁ ସେମାନେ ଆୟର ଏକ ବିଭିନ୍ନ ଦିଗ ମାଧ୍ୟମରେ ନେଇପାରିବେ।
1: ଆଜ୍ଞା, ଚାଷ କ୍ଷେତ୍ରରେ ଆମର ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି, ଅଳ୍ପ ପାଠ ପଢୁଥିବା ଶିକ୍ଷିତ ଯୁବକ ଯୁବତୀ, ଅଳ୍ପ ପାଠ ପଢୁଥିବା ଚାଷୀ ଭାଇ ଭଉଣୀମାନେ ଅଛନ୍ତି, ଏବଂ ସବୁଠାରୁ ବଡ କଥା ହେଲା ଆଦୌ ପାଠ ପଢୁନଥିବା ଚାଷୀ ଭଉଣୀମାନେ, ଚାଷୀ ଭାଇମାନେ ମଧ୍ୟ ଅଛନ୍ତି, ଏବଂ ଭୂମିହୀନ ଚାଷୀ ମଧ୍ୟ ଅଛନ୍ତି। କେତେ କ'ଣ ଖର୍ଚ୍ଚରେ ହେଇପାରିବ ଏ ଚାଷ?
0: ଅଣପାରମ୍ପରିକ ଫସଲ ଆପଣଙ୍କୁ ବିଶେଷ ଭାବରେ କିଛି ଯୋଉଟା ଆମେ ଇନପୁଟ କହୁଛେ, ଇନପୁଟ ଅତି କମ୍ ମାତ୍ରାରେ ଦିଆହବ। ସାର, ଭର୍ମି କମ୍ପୋଷ୍ଟ ଏସବୁ ଜିନିଷରେ ଅଣପାରମ୍ପରିକ ଫସଲ ସବୁରେ ଅତି କମ୍ ମାତ୍ରାରେ ଦିଆଯାଇପାରିବ। ଟଙ୍କା 5,000-10,000 ଜଣେ ଯଦି ଚାଷ କରିବେ 25,000-30,000 ଟଙ୍କା ଲାଭ ପାଇପାରିବେ।
1: ଆଚ୍ଛା, କେମିତି କ'ଣ ତାକୁ ବଜାରରେ ଉପଯୋଗୀ କରିବେ? କାରଣ ଜଣେ ଚାଷୀଟେ ଚାଷ କରିଥିବ କିଛି ଲାଭ ଉଦ୍ଦେଶ୍ୟରେ, ଯଦି ଠିକ୍ସେ ତାର ବିକ୍ରି ବଟା ନ ହେଲା, ଯଦି କିଛି ପାଗ ଅନୁକୂଳର କିସମରେ ସେ ଠିକ୍ସେ କରିପାରିଲା ନାହିଁ, ଏବେ ସବୁ ଆମ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ରହିଛି, ସେମିତି କିଛି ଟ୍ରେନିଂର ବ୍ୟବସ୍ଥା ରହିଛି?
0: ଅଣପାରମ୍ପରିକ ଓଡ଼ିଶାରେ ସର୍ବଭାରତୀୟ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପ, ସେଥିରେ ମୁଁ ବୈଜ୍ଞାନିକ ଭାବରେ ବି କାମ କରୁଛି ଆଉ ତାର ଅଫିସର ଇନଚାର୍ଜ ଯୋଉଟା ପ୍ରକଳ୍ପର ମୁଖ୍ୟ ଭାବରେ ବି କାମ କରୁଛି। ଆଉ ଆମ ପ୍ରକଳ୍ପ ବିଭିନ୍ନ ଜିଲ୍ଲାରେ ପ୍ରତିବର୍ଷ ଅଣପାରମ୍ପରିକ ଫସଲ ଉପରେ ଆମେ ବିଭିନ୍ନ ପ୍ରକାର କର୍ମଶାଳାର ଆୟୋଜନ କରୁଛୁ। ଆଉ ଏହି ପ୍ରକଳ୍ପର ମାନେ ପ୍ରଚାର ପାଇଁ ଏବଂ ଫସଲର ପ୍ରଚାର ପାଇଁ ଆମ ବିଶ୍ୱବିଦ୍ୟାଳୟ ତଥା ଏହି ପ୍ରକଳ୍ପ ଯଥେଷ୍ଟ ଯତ୍ନବାନ। ଚାଷୀମାନଙ୍କର ଲାଭକୁ ଦ୍ୱିଗୁଣିତ କରିବା ପାଇଁ ଆମେମାନେ ଯତ୍ନବାନ। ଆଉ ଏବେ ତ ଅଣପାରମ୍ପରିକ ଫସଲର ଚାଷୀ କେମିତି ଆୟ କରିବେ ତା ସେହି ଦିଗରେ ଭାରତ ସରକାର ମଧ୍ୟ ଯତ୍ନବାନ। ବିଭିନ୍ନ କର୍ମଶାଳାର ଆୟୋଜନ କରାଯାଉଛି ଏବଂ ଚାଷୀ ଭାଇମାନେ ସେହି କର୍ମଶାଳା ସବୁର ସୁଯୋଗ ନେଇପାରିବେ।
1: ଆଜ୍ଞା, କିନ୍ତୁ ଆମେ ସବୁବେଳେ ସେହି ଚାଷକୁ ଆପଣେଇବା ଯାହା ଆମ ଅଞ୍ଚଳରେ ହେଇଥିବ, ଯେମିତି ବିକ୍ରି ବଟାର ସୁବିଧା ରହିଥିବ। ଏମିତି ଗାଁ ଗହଳିରେ ବହୁତ ପ୍ରକାର କୋଳି ରହିଛି ଯାହାକୁ ନେଇକି ମଧ୍ୟ ଆମେ ଏଇ ନନ୍ ଟ୍ରାଡିସନାଲ ଫାର୍ମିଂ ବା ଅଣପାରମ୍ପରିକ ଚାଷ କରିପାରିବା। ଆଚ୍ଛା, ଜଣେ ଯଦି ଚାଷୀଟେ କରିବାକୁ ଚାହୁଁଛି, କେମିତି କ'ଣ ତା ସବସିଡିର ବ୍ୟବସ୍ଥା ରହିଛି କିମ୍ବା କିଛି ସେମିତି ରହିଛି କି?
0: ନାଇଁ, ସବସିଡି ତ କୃଷି ବିଭାଗ ଦେଉଛନ୍ତି। କୃଷି ବିଭାଗର ସବସିଡି ଭିତରେ ଯଦି ଚାଷୀ ଭାଇମାନେ ଅଣପାରମ୍ପରିକ ଫସଲ କରିବାକୁ ଚାହୁଁଛନ୍ତି, ତାହେଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଆମର ଯେଉଁ ପ୍ରକଳ୍ପ ଅଛି, ଆମ ପ୍ରକଳ୍ପ ସାଙ୍ଗରେ ସେମାନେ ଯୋଗାଯୋଗ କରିପାରିବେ। ଆଉ ଜିଲ୍ଲା ସ୍ତରରେ କୃଷି ମୁଖ୍ୟାଳୟରେ ମଧ୍ୟ ଯୋଗାଯୋଗ କରିପାରିବେ। ସେହି କୃଷି ମୁଖ୍ୟାଳୟରେ ତାଙ୍କୁ ଯାହା ଇନଫର୍ମେସନ ବା ଯାହା ଦରକାର ମିଳିପାରିବ, ନହେଲେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ସର୍ବଭାରତୀୟ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପ ଯାହାକି ଦିଲ୍ଲୀରେ ଅଛି, ଆମେ ଯତ୍ନବାନ ଯେ ଚାଷୀମାନେ କେମିତି

0: ପାରମ୍ପରିକ ଫସଲ ବିଶେଷ ଭାବରେ ଅଣପାରମ୍ପରିକ ଫସଲର ଚାଷ ବିଷୟରେ ଯତ୍ନବାନ ହେବେ?
1: କାରଣ ସାଧାରଣତଃ ଆମ ମନ ଭିତରେ ଥାଏ ଚାଷ କହିଲେ ଆମେ ଧାନ ଚାଷକୁ ବୁଝାଉ, ବିରି ମୁଗ ତାପରେ ପନିପରିବା, କିନ୍ତୁ ଆମ ଅଞ୍ଚଳରେ ଏମିତି ବହୁତ ଗୁଡ଼ିଏ ରହିଛି ଯାହାକୁ ନେଇକି ମଧ୍ୟ ଆମେ ଚାଷ କରି ଭଲ ଦୁଇ ପଇସା ଲାଭ ପାଇପାରିବା। ଆଉ କଣ କଣ ଫସଲ ରହିଛି ଯାହାକୁ ନେଲେ ଅଳ୍ପ ଦିନ ଭିତରେ ଅଳ୍ପ ଅବଧି ଭିତରେ ଚାଷୀଟି ଦ୍ୱିଗୁଣା ଲାଭ ପାଇପାରିବ?
0: ଓଡ଼ିଶାରେ ଦେଖନ୍ତୁ ଆଜି ସମସ୍ତେ ହେଲ୍ଥ କନସିୟସ ହେଲେଣି, ସମସ୍ତେ ଯୋଉ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ଇତ୍ୟାଦି ରୋଗ ହେଲାଣି। ବଜାରରେ ମିଲେଟ୍ ଯୋଉଟା ଆମର ବିଭିନ୍ନ ପ୍ରକାର ମିଲେଟ୍ ଥିଲା, ମିଲେଟ୍ ପରେ ଏବେ ଦୁଇଟା ଫସଲ ଯୋଉଟା ବିଶେଷ ଭାବରେ ଓଡ଼ିଶା ପାଇଁ ବି ଭଲ, ଏବଂ ଏଇ ଦୁଇ ଗୋଟି ଫସଲକୁ ସମସ୍ତେ ମିଲେଟ୍ ଆଉ ଅନ୍ୟ ଫସଲର ସବଷ୍ଟିଚ୍ୟୁଟ୍ ଭାବରେ ଏବେ ବାଛିଛନ୍ତି। ସେଇଟା ହେଲା ରାମଦାନା ବା ଗ୍ରେନ୍ ଆମାରାନ୍ଥ କୁହାଯାଉଛି, ଆଉ ଗୋଟେ ହେଲା
1: ରାମଦାନା,
0: ଆଉ ଗୋଟେ ଫସଲ ହେଲା କିନୁଆ। ଆପଣ ଜାଣିଥିବେ ତାକୁ ବଥୁଆ କୁହାଯାଉଛି, ବଥୁଆ କହିଲେ ଲୋକ ଶାଗ ବୁଝନ୍ତି, କିନ୍ତୁ ବଥୁଆର ଯୋଉ ଦାନା ଅଛି, ବଥୁଆର ଦାନା ଆଉ ରାମଦାନର ଦାନା ଖାଇଲେ ଆପଣଙ୍କୁ ଧାନ ଗହମ ତୁଳନାରେ 6 ଗୁଣ ଅଧିକ ପୁଷ୍ଟି ମିଳିବ, ଆଉ ତା ସାଙ୍ଗରେ କାର୍ବୋହାଇଡ୍ରେଟ ଆମେ ଯୋଉଟା କହିବା କାର୍ବୋହାଇଡ୍ରେଟ ବି ମିଳିବ
1: ଏସବୁ ଖାଦ୍ୟରୁ।
0: ଆଜ୍ଞା,
1: ବର୍ତ୍ତମାନ ସମୟରେ ଏସବୁର ଚାହିଦା ବଢ଼ିବାରେ
0: ଲାଗିଛି। ଏହି ଦୁଇଟି ଫସଲ ଓଡ଼ିଶା ପାଇଁ ବିଶେଷ ଭାବରେ ସର୍ବଭାରତୀୟ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପରେ ଓଡ଼ିଶା ପାଇଁ ଏହି ଦୁଇ ଗୋଟି ଫସଲକୁ ମୁଖ୍ୟ ଫସଲ ଭାବରେ ନିଆଯାଇଛି, ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମେମାନେ ଯତ୍ନବାନ। ତା ଉପରେ ବିଶେଷ ଏକ୍ସପେରିମେଣ୍ଟ ବା ଆମେ କହିବା ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷା ନିରୀକ୍ଷା ଚାଲିଛି, ଆଉ ଏହି ଫସଲ ଆପଣ 70-80 ଦିନ ଭିତରେ କରିପାରିବେ। ୟା ପାଇଁ ଆପଣଙ୍କୁ ବହୁତ ଅଳ୍ପ ପାଣି, ବହୁତ ଅଳ୍ପ ସାର, ସବୁ ପ୍ରକାର ଚାଷ ଜମିରେ ଏହି ଫସଲ ଦୁଇଟା ହୋଇପାରିବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଏଥର ଆମେ ପରୀକ୍ଷାମୂଳକ ଭାବରେ ଖରିଫ ଋତୁ ବା ବର୍ଷା ଋତୁରେ ଏହି ଫସଲକୁ ରାମଦାନା ଆଉ ବଥୁଆକୁ ଆମେ ପରୀକ୍ଷା କରିବା ପାଇଁ ଜମିରେ ଲଗେଇଛୁ, ତାର ରିଜଲ୍ଟ ଆସିବ।
1: ବ୍ରୋକୋଲି ରହିଛି, ଚେରି ଟମାଟୋ ରହିଛି, ଆଉ ବିଭିନ୍ନ ପ୍ରକାର ଲିଫ୍ ମଧ୍ୟ ରହିଛି ଯାହାକି ଏବେ ରେଷ୍ଟୁରାଣ୍ଟରେ ତାର ଚାହିଦା ରହିଛି, ସେ ବିଷୟରେ ଆପଣ କଣ କହିବେ? ସେ ମଧ୍ୟ ଅଣପାରମ୍ପରିକ ଚାଷରେ ଯାଉଛି।
0: ଆଜ୍ଞା, ଦେଖନ୍ତୁ ରାମଦାନାର ମୁଁ ଦାନା କଥା କହିଲି।
1: ଆଜ୍ଞା,
0: ବିଭିନ୍ନ ଜାଗାରେ କୋଶଳା ଶାଗ କୁହାଯାଏ, କୋଶଳା ଶାଗର ଦାନାକୁ ଆମେ ରାମଦାନା କହୁଛେ,
1: କିନ୍ତୁ ଆମେ ଶାଗ ଜାଣିଛେ ତାର ଦାନାକୁ ଆମେ ଜାଣିଛେ।
0: ଆଜ୍ଞା, କୋଶଳା ଶାଗର ମଞ୍ଜିକୁ ଆମେ ରାମଦାନା କରିକି ଖାଉଛେ ବୋଲି ମୁଁ ବୈଜ୍ଞାନିକ ହେଲା ପରେ
1: ଫିଲ୍ଡକୁ ଆସିଲି
0: ତାପରେ।
1: ଆପଣ କ୍ଷେତ୍ର ପରିଦର୍ଶନ କରନ୍ତି?
0: ଆଜ୍ଞା,
1: ତ ଦେଖନ୍ତି ଚାଷୀମାନେ ଏବେ ସବୁ ଏସବୁ ଚାଷ ଆଡ଼କୁ ମୁହାଇଲେଣି ବୋଲି?
0: ହଁ, ବିଭିନ୍ନ ଜିଲ୍ଲାରେ ଧରନ୍ତୁ ଆମର ପ୍ରକଳ୍ପ ଭିତରେ ଯୋଉ ଆମେ ଜିଲ୍ଲା ଗୁଡାକୁ ନେଇଛେ, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଏବେ ନୟାଗଡ଼ରେ ବି ହେଇଥିଲା, ଏଇ ବର୍ଷ ଆମେ କୋରାପୁଟରେ କରିବାକୁ ଯାଉଛୁ। ତ ଚାଷୀମାନଙ୍କୁ ଆମେ ସେଇ ଜିଲ୍ଲାମାନଙ୍କରେ ବିଭିନ୍ନ କର୍ମଶାଳାର ଆୟୋଜନ କରିକି ଆମେ ଚାଷୀମାନଙ୍କୁ କହୁଛୁ ଯେ ଅଣପାରମ୍ପରିକ ଫସଲକୁ ଆଡପ୍ଟ କରିବା ପାଇଁ, ମୁଖ୍ୟ ଫସଲ ଯଦି ନଷ୍ଟ ହୋଇଯିବ ଏଇ ଫସଲରୁ ଚାଷୀମାନେ କିଛିଟା ଆୟ ପାଇପାରିବେ। ଆମେ ଯୋଉଟା କହିବା କମ୍ପ୍ଲିଟ୍ ଫେଲିଅର ନ ହେଇକି ଚାଷୀମାନେ ତାଙ୍କର ଯୋଉ ଇନପୁଟ ଦେଇଥିବେ ସେଇ ଇନପୁଟକୁ ସେମାନେ ଫସଲମାନଙ୍କୁ ନେଇକି ସେମାନେ ପାଇପାରିବେ। ଆପଣମାନେ ସମସ୍ତେ ଖାଉଥିବେ କାଙ୍କଡ଼କୁ ଆମେ ସମସ୍ତେ ପନିପରିବା ହିସାବରେ ନଉ, କିନ୍ତୁ ଛୋଟ କାଙ୍କଡ଼ ଯୋଉଟା ବଣୁଆ କାଙ୍କଡ଼ କୁହାଯାଉଛି, ବଣୁଆ କାଙ୍କଡ଼ ଆମ ପ୍ରକଳ୍ପର ଗୋଟେ ମୁଖ୍ୟ ଫସଲ। ଆମେ ବଣୁଆ କାଙ୍କଡ଼କୁ ଆମେ ବିଶେଷ ଗୁରୁତ୍ୱ ଦଉଛୁ, କାରଣ ଯୋଉଟା ଧରନ୍ତୁ ପାହାଡ଼ିଆ ଏରିଆରେ, ପାହାଡ଼ିଆ ଜମିରେ ଏମିତି କାଙ୍କଡ଼ ଗୁଡାକ ଯୋଉଠି ବଣୁଆ କାଙ୍କଡ଼ ଫଳୁଛି, ସେଇ ବଣୁଆ କାଙ୍କଡ଼କୁ ଅଣପାରମ୍ପରିକ ଫସଲ ବା ଅଣ୍ଡର ୟୁଟିଲାଇଜ୍ କ୍ରପ୍ ଭାବରେ ବିବେଚନା କରାଯାଉଛି, ଏବଂ ତାହାର ଇମ୍ପ୍ରୁଭମେଣ୍ଟ ବା ତାହାର ଉନ୍ନତି ପ୍ରତି ଆମେ ବିଶେଷ ଯତ୍ନବାନ।
1: ବହୁତ ଭଲ କଥା। ଏମିତି ବହୁତ ଗୁଡ଼ିଏ ଡାଲି ଶସ୍ୟ ଯେମିତି ଆପଣଙ୍କର କାନ୍ଦୁଲ ହେଲା କିମ୍ବା ଆପଣଙ୍କର ବିରି ମୁଗ ହେଲା, ସେ ସବୁ ଅଣପାରମ୍ପରିକରେ ଯାଉଛି?
0: ହଁ, କାନ୍ଦୁଲ ଡାଲିକୁ ଆମେ ଅଣପାରମ୍ପରିକ କିମ୍ବା ଆମେ କ୍ଷମତାଯୁକ୍ତ ଫସଲରେ ନଉଛେ, କାରଣ କାନ୍ଦୁଲ ଡାଲି ଯୋଉଟା ସ୍ଥାନୀୟ ପାରମ୍ପରିକ ଡାଲି ଜାତୀୟ ଫସଲ, ଆଉ ଏହି ଫସଲ ଜୈବ ବିବିଧତା ଯଥା ବାୟୋଡାଇଭରସିଟିକୁ ରକ୍ଷା କରିବା ପାଇଁ ଅତ୍ୟନ୍ତ ମୂଲ୍ୟବାନ। ଚାଷୀମାନେ ଏହାର ଶୁଦ୍ଧ ବିହନକୁ ନିଜେ ସଂରକ୍ଷଣ କରି ରଖିଲେ ସେମାନେ ବିହନ ଖର୍ଚ୍ଚ ବଞ୍ଚିପାରିବେ। ଏହା ସହିତ ଏହି ଦେଶୀ କାନ୍ଦୁଲ ଡାଲିକୁ ସଠିକ୍ ଭାବରେ ପରିଷ୍କାର କରି ଭଲ ପ୍ୟାକେଜିଂ କଲେ ସ୍ଥାନୀୟ ବ୍ରାଣ୍ଡିଂ ମାଧ୍ୟମରେ ମଧ୍ୟ ଅର୍ଗାନିକ କାନ୍ଦୁଲ କରିକି ବିକିପାରିବେ। ଅଣପାରମ୍ପରିକ ଫସଲରେ ଆମେ ଯୋଉଟା ମୁଁ ଆପଣଙ୍କୁ ରାମଦାନା କହିଲି, ରାମଦାନାର ଅଟା, ରାମଦାନାରୁ ମିଠା, ଆଉ ରାମଦାନାର ଦାନାକୁ ଗୁଣ୍ଡ କରି ଅଟା କରିକି ବିଭିନ୍ନ ପ୍ରକାର ଭାଲ୍ୟୁ ଏଡିସନ ବା ମୂଲ୍ୟ ସଂଯୋଜନା କରି ମାର୍କେଟରେ ବିକ୍ରି କରୁଛନ୍ତି।
1: ଏଇ ଅଣପାରମ୍ପରିକ ଯାହା ଯାହା ଫସଲ ଆମର ସବୁ ରହିଲା ତାକୁ ନେଇକି ଜଣେ ସେଲ୍ଫ ହେଲ୍ପ ଗ୍ରୁପ ଯୋଉ ସେମାନେ କରିଛନ୍ତି ଭଉଣୀମାନେ, ତାକୁ ନେଇକି କିଛି ବିକ୍ରି ବଟା କରିପାରିବେ, କିଛି ପ୍ରକ୍ରିୟାକରଣ କରିପାରିବେ?
0: ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନେ ଅଣପାରମ୍ପରିକ ଫସଲ ଯାହା ଅଛି ବା ଆମେ ତାକୁ ଅବହେଳିତ ଫସଲ ବି କହୁଛେ, ଅର୍ଫାନ୍ କ୍ରପ୍ ବି କୁହାଯାଉଛି, ସେସବୁ ଫସଲକୁ ନେଇକି ମାନେ କ୍ଷୁଦ୍ର ଶସ୍ୟ ଯଥା ମିଲେଟ୍ ହେଲା କିମ୍ବା ଏଇ ଅଣପାରମ୍ପରିକ ଫସଲ ସବୁକୁ ପ୍ରକ୍ରିୟାକରଣ ମାଧ୍ୟମରେ

0: ଉଦ୍ୟୋଗ ଆରମ୍ଭ କରିପାରିବେ। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମାଣ୍ଡିଆ ଲଡ଼ୁ, ବିସ୍କୁଟ୍, ଚକୁଳି, ଇଟିଲି ମିକ୍ସ, ସଜନା ଶାଗ ପାଉଡର ଏବଂ କନ୍ଦମୂଳ ଚିପ୍ସ ଭଳି ମୂଲ୍ୟଯୁକ୍ତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରି କରିପାରିବେ। ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ ମିଶନ ସହାୟତାରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତଥା ଗ୍ରାମୀଣ ଅର୍ଥନୀତିକୁ ଓ ରୋଜଗାର ବୃଦ୍ଧିରେ ଏହି ଅଣପାରମ୍ପରିକ ଫସଲ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୋର ଆଶା।
1: ଆଚ୍ଛା, ଆପଣ ଯେମିତି କହିଲେ ଜୈବ ବିବିଧତା ରହୁଛି, ଏ ଯୋଉ ଫସଲ ବିବିଧୀକରଣ ଆମର ସବୁ ଯାହା ରହିଛି ତାର ଇମ୍ପାକ୍ଟ କଣ ପଡିବ ଉପରେ?
0: ଭଲ ପ୍ରଶ୍ନଟେ ପଚାରିଲେ। ଫସଲ ବିବିଧୀକରଣ ମାନେ ଆମେ ଗୋଟିଏ ଜମିରେ ଆମେ ଦୁଇଟା ତିନିଟା ଫସଲ ନେଉଛେ ତଥା ଇଣ୍ଟରକ୍ରପିଂ କହୁଛେ। ଇଣ୍ଟରକ୍ରପିଂ ଫସଲ ବିବିଧୀକରଣ ହେଲା ଗୋଟିଏ ଫସଲ ଉପରେ ଆମେ ସମ୍ପୂର୍ଣ୍ଣ ଭାବରେ ନିର୍ଭର ନ କରି
1: ଦୁଇଟା
0: କ୍ରପ୍ ନେବା। କାହିଁକି ଧରନ୍ତୁ ଆମର ଯୋଉଟା ମୁଖ୍ୟ ଫସଲ ଧାନ ଅଛି, ଧାନରେ ଯଦି ରୋଗ ପୋକ କିମ୍ବା କିଛି ବି ଅସୁବିଧା ହୁଏ ତାହେଲେ ଯଦି ସେଇ ଫସଲଟା ନଷ୍ଟ ହୋଇଯାଏ ତାହେଲେ ଗୋଟେ ମୁଖ୍ୟ ଫସଲ ସହିତ ଯଦି ଆମେ ଗୋଟେ ଅଣପାରମ୍ପରିକ ଫସଲ ନେଇଥିବା, ମୁଖ୍ୟ ଫସଲ ଯଦି ବି ନଷ୍ଟ ହୋଇଯାଏ ଅଣପାରମ୍ପରିକ ଫସଲ ଆମକୁ କିଛିଟା ଆୟ ଦେଇପାରିବ।
1: ବର୍ତ୍ତମାନ ସମୟରେ ଆମେ ଯୋଉ ଦେଖୁଛେ ବନ୍ୟା ହେଉଛି କିମ୍ବା ବର୍ଷା ଦିନ ଗଲା ପରେ ଅଦିନିଆ ବର୍ଷା ଲାଗି ରହୁଛି, ଶୀତ ଦିନରେ ରୋଗ ପୋକ ସମସ୍ୟା, ଗଛ ଅଛି ତ ରୋଗ ପୋକ ସମସ୍ୟା ରହିବ, ବିଶେଷ କରି ଯେହେତୁ ଆମର ଆଉ କିଛି ଦିନ ପରେ ଶୀତ ଋତୁ ଆରମ୍ଭ ହୋଇଯିବ, କୋଉ ଫସଲଟା ପରିବେଶ ପାଇଁ ଋତୁ ପାଇଁ ଭଲ?
0: ଦେଖନ୍ତୁ, ମୁଖ୍ୟ ଫସଲ ତ କରିବେ
1: ଆଜ୍ଞା,
0: ଚାଷୀ ତାଙ୍କ ଜମିରେ ମୁଖ୍ୟ ଫସଲ କଲା ପରେ ମୋ ମତରେ ବଥୁଆଟାକୁ ନିଅନ୍ତୁ, କାରଣ ବଥୁଆ ଶାଗ ବି ଅଛି, ବଥୁଆର ଦାନାକୁ ବି ଆମେ ଖାଇପାରିବା, ଆଉ ବଥୁଆ ମାର୍କେଟରେ ଏବେ ବଥୁଆ 200 ଟଙ୍କା ଅଧ କିଲୋକୁ, ତ ଆମେ ଡାଲି ସାଙ୍ଗରେ ବଥୁଆକୁ ନେଇପାରିବା, କାରଣ ବଥୁଆ 70-80 ଦିନ ଭିତରେ ଅମଳ ହୋଇଯାଇପାରେ। ଆଉ ଯଦି ବି ଆପଣଙ୍କର ମୁଖ୍ୟ ଫସଲ ନଷ୍ଟ ହେବାର ସମ୍ଭାବନା ଥାଏ, ବଥୁଆକୁ ଆପଣ ଶାଗ କରି ବିକ୍ରି କରିପାରିବେ, ଆଉ ବଥୁଆର ଦାନାକୁ ଆପଣ ମୂଲ୍ୟଯୁକ୍ତ ବା କିଛି ମାତ୍ରାରେ ପ୍ରୋସେସିଂ କରି ମଧ୍ୟ ବିକ୍ରି କରିପାରିବେ।
1: ବହୁତ ଭଲ କଥା, ପୁଣି ଥରେ ସମସ୍ତେ ଆମର ପାରମ୍ପରିକ ଜୀବନଶୈଳୀକୁ ଆପଣେଇଲେଣି, ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେଣି, କାରଣ ସମସ୍ତେ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀମାନେ ଶୁଣୁଛନ୍ତି, ଯୋଉ କୃଷି ଉଦ୍ୟୋଗୀମାନେ ଶୁଣୁଛନ୍ତି, ତାଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ସ୍ୱାସ୍ଥ୍ୟକୁ ଜଗିବାକୁ ଗଲେ ମୁଁ ତ କହିବିନି ଯେ ଆମେ ମୁଖ୍ୟ ଫସଲକୁ ଛାଡ଼ିବା, ମୁଖ୍ୟ ଫସଲ ସାଙ୍ଗରେ ଆମ ଖାଦ୍ୟ ପ୍ରଣାଳୀରେ ଅଣପାରମ୍ପରିକ ଫସଲ ମଧ୍ୟ କିଛିଟା ଯଦି ଜଡ଼ିତ ହୋଇଯାଏ ତାହେଲେ ଏଟା ସ୍ୱାସ୍ଥ୍ୟ ପାଇଁ ଲାଭଜନକ। ଆଉ ଚାଷୀ ଭାଇମାନଙ୍କ ପାଇଁ କହୁଛି, ମୁଖ୍ୟ ଫସଲ ସାଙ୍ଗରେ ଯଦି ଆମେ ଏଇ ଫସଲକୁ ନେବା, କିଛି ବି ଯଦି ଭବିଷ୍ୟତରେ କିଛି ଅସୁବିଧା ହୋଇଯାଏ, ଏଇ ଫସଲ ଆପଣଙ୍କୁ କିଛି ମାତ୍ରାରେ ସାହାଯ୍ୟ ଯୋଗାଇବ।
1: ବହୁତ ଭଲ କଥା। ଯା ହଉ କୌଶିକ ବାବୁ, ଆପଣ ଆମର ଷ୍ଟୁଡିଓକୁ ଆସିଲେ ଏବଂ ଏତେ ସୁନ୍ଦର ଭାବରେ ଆମେ ଯୋଉ ଆଜି ଆଲୋଚନା କଲେ କ୍ଷୁଦ୍ର ଚାଷୀଙ୍କ ପାଇଁ ଅଣପାରମ୍ପରିକ ଫସଲରୁ ଅତିରିକ୍ତ ଆୟ, ଆଶା କରୁଛୁ ଆମର ଚାଷୀ ଭାଇ ଭଉଣୀମାନେ ମୁଖ୍ୟ ଚାଷ ସାଙ୍ଗରେ ଏସବୁ ଚାଷକୁ ଆପଣାନ୍ତୁ ଏବଂ ଅଧିକ ଲାଭ ପାଆନ୍ତୁ। ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ସମସ୍ତଙ୍କୁ ମୋର ଧନ୍ୟବାଦ, ନମସ୍କାର।
1: ମନ ଦେଇ ଶୁଣିଲ ତ?
2: ପୁରା ମନ ଦେଇ ଅପା ଶୁଣିଛି, ସବୁ ଯାଇ କରିବି ସେମିତି। ଆଉ
1: ଏସବୁ ଶୁଣିଲା ପରେ କେତେ ଦମ୍ଭ ମାଡି ବସୁଛି
2: ଦାମାର? ଦମ୍ଭ ପୁରା 100 ଗୁଣା ବଢି ଯାଇଛି ଅପା।
1: ହଁ ହଇରେ ଦାମା।
2: ହଁ ଅପା,
1: ବଜାର ଭାଉ ଟିକେ କହୁନା।
2: ମୁଁ କିନ୍ତୁ ଆଜି କହିବିନି।
1: କାହିଁକି ବା?
2: ଆଜି ମୁଁ ନିଦିଆ ଭାଇକୁ ସାଙ୍ଗରେ ଧରି ଆଣିଯିବା, ତା ମୁହଁରୁ ଶୁଣିବା। ଚାଲ
1: ହଉ ତାହେଲେ।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 40 ଟଙ୍କା, ବଡ଼ ପିଆଜ କିଲୋ ପ୍ରତି 25 ଟଙ୍କା, ଛୋଟ ପିଆଜ କିଲୋ ପ୍ରତି 70 ଟଙ୍କା, ଆଳୁ କିଲୋ ପ୍ରତି 20 ଟଙ୍କା, ବାଇଗଣ କିଲୋ ପ୍ରତି 40 ଟଙ୍କା, ବିନ୍ସ କିଲୋ ପ୍ରତି 80 ଟଙ୍କା, ଫୁଲକୋବି କିଲୋ ପ୍ରତି 45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25 ଟଙ୍କା, ଭେଣ୍ଡି କିଲୋ ପ୍ରତି 35 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା, ଗାଜର କିଲୋ ପ୍ରତି 50 ଟଙ୍କା, ସିମ୍ବ କିଲୋ ପ୍ରତି 45 ଟଙ୍କା, ଧନିଆ ପତ୍ର ବିଡ଼ା ପ୍ରତି 20 ଟଙ୍କା ଏବଂ କଖାରୁ କିଲୋ ପ୍ରତି 20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ରେ ଦାମା, ବଜାର ଦର ଜାଣିଲେ ଆଉ ପାଣିପାଗର ଖବର ଜାଣିବାନି?
2: ହଁ ଜାଣିବା ନା। ଆଉ
4: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ସହ ବଜ୍ରପାତ ଓ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
1: ତାହେଲେ ଦାମ, ଆଜିର

0: କାର୍ଯ୍ୟକ୍ରମକୁ ଏଇଠି ରଖିବା, ରହୁଛୁ, ନମସ୍କାର।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଆକାଶବାଣୀ
1: ଶୁଣିଲେ କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ବାଜି ଚଳଚ୍ଚିତ୍ରରୁ ଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି ଦେବଦାସ ଛୋଟରାୟଙ୍କ ଗୀତ ସଙ୍ଗୀତ ମଳୟ ମିଶ୍ରା

କାର୍ଯ୍ୟକ୍ରମ ଶେଷରେ ଶୁଣିବା ଫ୍ୟାମିଲି ନମ୍ବର ୱାନ୍ ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ଗୁଡ଼ଲି ରଥ ଏବଂ ତପୁ ମିଶ୍ର, ବାପୁ ଗୋସ୍ୱାମୀଙ୍କ ଗୀତ, ସଙ୍ଗୀତ ଗୁଡ଼ଲି ରଥ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଶୁଣନ୍ତୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଆବର୍ଜନା ପରିଚାଳନା ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ପାଇଁ ଅତ୍ୟନ୍ତ ଜରୁରୀ। ଘର, ବିଦ୍ୟାଳୟ ଓ ସମାଜରୁ ବାହାରୁଥିବା ଆବର୍ଜନା ମୁଖ୍ୟତଃ ଓଦା ଆବର୍ଜନା ଓ ଶୁଖିଲା ଆବର୍ଜନା ଭାବେ ଅଲଗା କରାଯାଇଥାଏ। ଖାଦ୍ୟ ଅବଶେଷ, ପନିପରିବା ଓ ଫଳର ଚୋପା ଭଳି ଜୈବିକ ବସ୍ତୁ ଓଦା ଆବର୍ଜନାରେ ପଡ଼ିଥାଏ। କାଗଜ, ପ୍ଲାଷ୍ଟିକ, କାଚ ଓ ଧାତୁ ଭଳି ବସ୍ତୁ ଶୁଖିଲା ଆବର୍ଜନାରେ ପଡ଼ିଥାଏ। ଏହି ଦୁଇ ପ୍ରକାର ଆବର୍ଜନାକୁ ଅଲଗା ଅଲଗା କରି ରଖିବା ଦ୍ୱାରା ପୁନର୍ବ୍ୟବହାର, ପୁନର୍ଚକ୍ରଣ ଓ କମ୍ପୋଷ୍ଟ ପ୍ରସ୍ତୁତ କରିବାରେ ସହଜ ହୋଇଥାଏ। ଏହା ପରିବେଶ ପ୍ରଦୂଷଣ କମାଇବା ସହିତ ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନରେ ସାହାଯ୍ୟ କରେ। ଆମ ଦୈନନ୍ଦିନ ଜୀବନରେ ପ୍ରତିଦିନ ବିଭିନ୍ନ ପ୍ରକାରର ଆବର୍ଜନା ସୃଷ୍ଟି ହୁଏ। ଏହି ଆବର୍ଜନାକୁ ଯଦି ଠିକ୍ ଭାବରେ ପରିଚାଳନା ନ କରାଯାଏ, ତେବେ ଏହା ପରିବେଶ ଓ ମାନବ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିବ। ତେବେ ଓଦା ଓ ଶୁଖିଲା ଆବର୍ଜନା ଅଲଗା କରିବା କାହିଁକି ଜରୁରୀ, ଆସନ୍ତୁ ଏ ସମ୍ପର୍କରେ ଜାଣିବା ଏବଂ କଥା ହେବା ହେମଲତା ମହାପାତ୍ରଙ୍କ ସହିତ। ଆଜି ଆମେ କଥା ହେବା ଓଦା ଓ ଶୁଖିଲା ଆବର୍ଜନା ଅଲଗା କରିବା କାହିଁକି ଜରୁରୀ। ତା ପୂର୍ବରୁ ମ୍ୟାଡାମ, ଆମେ ଜାଣିବା ପାଇଁ ଚାହିଁବୁ ଯେ ଓଦା ଆବର୍ଜନା ଆମେ କାହାକୁ କହିବା, ଆପଣଙ୍କ ଅନୁସାରେ ଓଦା ଆବର୍ଜନା କହିଲେ କଣ ବୁଝିବା ଆମେ?
1: ଦେଖନ୍ତୁ, ଖାଦ୍ୟର ଅବଶିଷ୍ଟ ପନିପରିବା ଓ ଫଳର ଚୋପା ପତ୍ର ଆଦିକୁ ଓଦା ଆବର୍ଜନା କୁହାଯାଏ।
0: ଆଉ ଶୁଖିଲା ଆବର୍ଜନା କାହାକୁ କହିବେ?
1: ଶୁଖିଲା ଆବର୍ଜନା ହେଉଛି କାଗଜ, ପ୍ଲାଷ୍ଟିକ, କାଚ, ଧାତୁ ଆଦିକୁ ଶୁଖିଲା ଆବର୍ଜନା କୁହାଯାଏ।
0: ତ ମ୍ୟାଡାମ, ଓଦା ଆବର୍ଜନାକୁ କଣ କରାଯାଇପାରେ?
1: ଦେଖନ୍ତୁ, ଓଦା ଆବର୍ଜନାରୁ ଜୈବିକ କମ୍ପୋଷ୍ଟ ସାର ତିଆରି କରାଯାଇପାରିବ।
0: ତ ମ୍ୟାଡାମ, ଶୁଖିଲା ଆବର୍ଜନାରୁ ଆମେ କଣ ସବୁ ଉପକାର ପାଇପାରୁଛେ?
1: ଶୁଖିଲା ଆବର୍ଜନାରୁ ଅନେକ ଜିନିଷକୁ ଆମେ ପୁନଃଚକ୍ରଣ

0: କରି ପୁଣି ବ୍ୟବହାର କରିପାରିବା।
1: ତାପରେ ଆବର୍ଜନାକୁ ଅଲଗା ନକଲେ କଣ ଅସୁବିଧା ହୁଏ କି?
0: ଦେଖନ୍ତୁ, ଆବର୍ଜନାକୁ ମିଶିଗଲେ ପୁନର୍ଚକ୍ରଣ ଓ କମ୍ପୋଷ୍ଟ କରିବା କଷ୍ଟକର ହୁଏ, ପରିବେଶ ଦୂଷିତ ହେଇଯାଏ, ସେଥିପାଇଁ କି ଉଦା ଆବର୍ଜନାକୁ ଅଲଗା କରାଯାଏ।
1: ତାପରେ ଆବର୍ଜନା ଅଲଗା କରିବାରେ ଆମର ଭୂମିକା କଣ ରହିବା ଦରକାର ବୋଲି ଭାବୁଛନ୍ତି?
0: ଆମେ ଘରେ ଅଦା ଓ ଶୁଖିଲା ଆବର୍ଜନା ପାଇଁକି ଅଲଗା ଡଷ୍ଟବିନ୍ ବ୍ୟବହାର କରିବା ଉଚିତ।
1: ଆବର୍ଜନା ଅଲଗା କରିବା ଦ୍ୱାରା ସ୍ୱଚ୍ଛତା କିପରି ବଢିଥାଏ?
0: ଆବର୍ଜନାର ଠିକ୍ ଭାବରେ ପରିଚାଳନା ହେବାରୁ ଦୁର୍ଗନ୍ଧ, ମଇଳା, ରୋଗ ଜୀବାଣୁ କମିଯାଇଥାଏ, ଯାହା ଫଳରେ ସ୍ୱଚ୍ଛତା ହୋଇଥାଏ।
1: ତାହେଲେ ଆବର୍ଜନାକୁ ଅଲଗା କରିବାର ମୁଖ୍ୟ ଉଦ୍ଦେଶ୍ୟ କଣ ବୋଲି ଭାବୁଛନ୍ତି?
0: ଆବର୍ଜନା ସଠିକ୍ ଭାବରେ ପରିଚାଳନା, ପୁନର୍ବ୍ୟବହାର ଓ ପୁନର୍ଚକ୍ରଣ କରିବା ଆବର୍ଜନାକୁ ଅଲଗା କରିବାର ମୁଖ୍ୟ ଉଦ୍ଦେଶ୍ୟ।
1: ଓଦା ଆବର୍ଜନା ମିଶିଲେ ଶୁଖିଲା ଆବର୍ଜନାର କଣ ହୁଏ ମ୍ୟାଡମ୍?
0: ଶୁଖିଲା ଆବର୍ଜନା ଓଦା ହୋଇଯାଏ ଏବଂ ତାହାକୁ ପୁନର୍ଚକ୍ରଣ କରିବା କଷ୍ଟ ହୋଇଯାଏ।
1: ଆବର୍ଜନା ଅଲଗା କରିବା ଦ୍ୱାରା ମ୍ୟାଡମ୍ ପ୍ଲାଷ୍ଟିକର ଉପଯୋଗ କିପରି କମିପାରେ?
0: ପ୍ଲାଷ୍ଟିକକୁ ଅଲଗା ସଂରକ୍ଷଣ କରି ପୁନର୍ଚକ୍ରଣ କଲେ ନୂଆ ପ୍ଲାଷ୍ଟିକ ତିଆରିର ଆବଶ୍ୟକତା କମିଥାଏ।
1: ଆବର୍ଜନା ଅଲଗା କରିବା ଦ୍ୱାରା ମାଟି କିପରି ସୁରକ୍ଷିତ ରହେ ବୋଲି ଭାବୁଛନ୍ତି?
0: ବ୍ୟବସ୍ଥିତ ଭାବରେ ଆବର୍ଜନା ଫିଙ୍ଗିବା କମିଥିବାରୁ ମାଟିର ଦୂଷଣ ହ୍ରାସ ପାଏ, ଯାହାଫଳରେ ଆବର୍ଜନା ଅଲଗା କରିବା ଦ୍ୱାରା ମାଟି ସୁରକ୍ଷିତ ରହିଥାଏ।
1: ଆଜ୍ଞା, ତ ମ୍ୟାଡମ୍ ଛାତ୍ରଛାତ୍ରୀମାନେ ଏଥିରେ କିପରି ସହଯୋଗ କରିପାରିବେ ବୋଲି ଭାବୁଛନ୍ତି?
0: ଡଷ୍ଟବିନ୍ର ଆବର୍ଜନା ଠିକ୍ ସ୍ଥାନରେ ପକାଇବା, ଅନ୍ୟମାନଙ୍କୁ ସଚେତନତା କରିବା, ଛାତ୍ରଛାତ୍ରୀମାନେ ସହଯୋଗ କରିପାରିବେ।
1: ଆବର୍ଜନା ପରିଚାଳନାର ଲାଭ କଣ?
0: ଦେଖନ୍ତୁ, ଏହା ଆମ ପରିବେଶକୁ ସ୍ୱଚ୍ଛ ରଖେ, ପ୍ରଦୂଷଣ କମାଏ ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣରେ ସାହାଯ୍ୟ କରେ।
1: ତ ମ୍ୟାଡମ୍, ଆମେ କେଉଁଠି ଆବର୍ଜନା ପକାଇବା ଉଚିତ ବୋଲି ସମସ୍ତେ ଭାବିବା ଦରକାର?
0: ଆମେ ଆବର୍ଜନାକୁ ରାସ୍ତା, ନାଳୀ କିମ୍ବା ଖୋଲା ସ୍ଥାନରେ ନ ପକାଇ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା ଉଚିତ।
1: ତେବେ ମ୍ୟାଡମ୍, ଓଦା ଆବର୍ଜନାରୁ କେଉଁ ଜିନିଷ ତିଆରି କରିହେବ?
0: ଓଦା ଆବର୍ଜନାରୁ ଜୈବିକ ସାର ଓ କମ୍ପୋଷ୍ଟ ତିଆରି କରିହେବ।
1: ଆବର୍ଜନା ଅଲଗା କରିବା ଦ୍ୱାରା ଜଳ ପ୍ରଦୂଷଣ କିପରି ଆମେ ରୋକିପାରିବା?
0: ଆବର୍ଜନାକୁ ଠିକ୍ ଭାବରେ ସଂଗ୍ରହ କଲେ ନାଳୀ, ପୋଖରୀ, ନଦୀରେ ଆବର୍ଜନା ପଡ଼ିବାରେ କମେ, ଏହାଦ୍ୱାରା ଜଳ ଦୂଷିତ ହୁଏନି।
1: ଆବର୍ଜନା ଅଲଗା କରିବା ଦ୍ୱାରା ଆମ ସ୍ୱାସ୍ଥ୍ୟର ମଧ୍ୟ ଲାଭ ହୋଇଥାଏ ମ୍ୟାଡମ୍, ତ କଣ ଲାଭ ହୋଇଥାଏ?
0: ଦେଖନ୍ତୁ ମ୍ୟାଡମ୍, ମଇଳା ଓ ଦୂଷଣ କମିବାରୁ ରୋଗର ଆଶଙ୍କା ମଧ୍ୟ କମିଥାଏ, ତେଣୁ ସ୍ୱାସ୍ଥ୍ୟ ଭଲ ରୁହେ।
1: ଘରେ ଆମେ ଆବର୍ଜନା କିପରି ଅଲଗା କରିବା ଦରକାର?
0: ଘରେ ଦୁଇଟି ଡଷ୍ଟବିନ୍ ରଖିବେ, ଗୋଟିଏ ଡଷ୍ଟବିନ୍ରେ ଓଦା ଜିନିଷ ପକାଇବେ, ଆଉ ଗୋଟିଏ ଡଷ୍ଟବିନ୍ରେ ଶୁଖିଲା ଜିନିଷ ପକାଇବେ, ଯାହାଦ୍ୱାରା ଆମେ ଘରେ ଆବର୍ଜନାକୁ ଅଲଗା କରି ରଖିପାରିବା।
1: ତ ମ୍ୟାଡମ୍, ଆବର୍ଜନା ଅଲଗା କରିବା କାହାର ଦାୟିତ୍ୱ ବୋଲି ଭାବୁଛନ୍ତି?
0: ଆବର୍ଜନା ଅଲଗା କରିବାର ଆମ ସମସ୍ତଙ୍କ ଦାୟିତ୍ୱ, ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ।
1: ତାପରେ ସ୍ୱଚ୍ଛତା ହିଁ ସୁସ୍ଥତା ବୋଲି କୁହାଯାଏ, କଣ କହିବେ ଆପଣ?
0: ପରିବେଶ ସ୍ୱଚ୍ଛତା ରହିଲେ ଦୂଷଣ ଓ ରୋଗ କମିଥାଏ, ତେଣୁ ସ୍ୱଚ୍ଛତା ସୁସ୍ଥ ଜୀବନ ପାଇଁ ଆବଶ୍ୟକ, ତେଣୁ କୁହନ୍ତି ସୁସ୍ଥତା ହିଁ ସ୍ୱଚ୍ଛତା।
1: ତ ମ୍ୟାଡମ୍, ଆବର୍ଜନାକୁ ଅଲଗା କରିବା ପରେ କେଉଁଟାକୁ ଦେବା ଉଚିତ?
0: ଅଲଗା କରାଯାଇଥିବା ଆବର୍ଜନାକୁ ନିର୍ଦ୍ଦିଷ୍ଟ ସଂଗ୍ରହ ସ୍ଥାନ କିମ୍ବା ପୌର ସଂସ୍ଥାର ଆବର୍ଜନା ସଂଗ୍ରହ ବ୍ୟବସ୍ଥାକୁ, ଯେଉଁ ଗାଡ଼ି ଆସେ ସେଥିରେ ଆମେ ଆବର୍ଜନାକୁ ପକାଇ ପାରିବା।
1: ଆବର୍ଜନା ଅଲଗା କଲେ ପୁନର୍ଚକ୍ରଣରେ କିପରି ସାହାଯ୍ୟ ହୁଏ?
0: ଦେଖନ୍ତୁ, କାଗଜ, ପ୍ଲାଷ୍ଟିକ, କାଚ, ଧାତୁ ଭଳି ଜିନିଷ ସହଜରେ ଚିହ୍ନଟ ହୋଇ ପୁନର୍ଚକ୍ରଣ କରାଯାଇପାରେ, ତେଣୁ ଏହା ଆମକୁ ସାହାଯ୍ୟ କରେ ଆବର୍ଜନା ଆମେ ଅଲଗା ଅଲଗା ଦେଲେ।
1: ତେଣୁ ଆବର୍ଜନା ରାସ୍ତାରେ ପକାଇବା ଉଚିତ କି?
0: ନା, ସେଇଟା ତ ଉଚିତ ନୁହଁ, ଏହା ପରିବେଶକୁ ଅସ୍ୱଚ୍ଛ କରେ, ତେଣୁ ଅଳିଆ ଗାଡି ଆସିଲେ ହିଁ ଆମେ ଅଳିଆ ଆବର୍ଜନା ପକାଇବା କଥା।
1: ଆବର୍ଜନାକୁ ଅଲଗା ରଖିବା ଦ୍ୱାରା ସମୟ କିପରି ବଞ୍ଚେ?
0: ଆବର୍ଜନା ଆରମ୍ଭରୁ ଅଲଗା ଥିଲେ ତାହାକୁ ପରେ ଅଲଗା କରିବାକୁ ଆବଶ୍ୟକତା ପଡ଼େନି, ତେଣୁ ଆବର୍ଜନା ଅଲଗା ରଖିବା ଦ୍ୱାରା ଆମ ସମୟ ବଞ୍ଚିଥାଏ।
1: ତ ମ୍ୟାଡମ୍, ସ୍ୱଚ୍ଛ ଭାରତ ଗଠନରେ ଆବର୍ଜନା ବିଭାଜନର ଭୂମିକା କଣ?
0: ସ୍ୱଚ୍ଛ ଭାରତ ଗଠନରେ ଆବର୍ଜନା ବିଭାଜନ ଦ୍ୱାରା ଆବର୍ଜନାର ସଠିକ୍ ପରିଚାଳନା ହୁଏ ଏବଂ ସ୍ୱଚ୍ଛ ପରିବେଶ ଗଠନରେ ସାହାଯ୍ୟ ମିଳେ।
1: ତ ମ୍ୟାଡମ୍, ଆବର୍ଜନାକୁ ଅଲଗା କରିବା ଦ୍ୱାରା ମାଟିର ଉର୍ବରତା କିପରି ବଢିପାରେ?
0: ଉଦା ଆବର୍ଜନା କମ୍ପୋଷ୍ଟ ସାର ତିଆରି କରି ମାଟିରେ ବ୍ୟବହାର କଲେ ମାଟିର ଗୁଣବତ୍ତା ଉନ୍ନତ ହୁଏ।
1: ଆଜ୍ଞା, ଆବର୍ଜନା ବିଭାଜନ କଣ?
0: ଆବର୍ଜନା ବିଭାଜନ ହଉଛି ଆବର୍ଜନାକୁ ତାହାର ପ୍ରକାର ଅନୁସାରେ ଅଲଗା ଅଲଗା କରିବାକୁ ଆବର୍ଜନା ବିଭାଜନ କୁହାଯାଏ।
1: ତାମାନେ ତାକୁ ଅଲଗା ଅଲଗା କରିବାକୁ ତାକୁ
0: ଆବର୍ଜନା ବିଭାଜନ କୁହାଯାଏ।
1: ଆଜ୍ଞା, ତ ଆବର୍ଜନା ଅଲଗା କରିବାରେ ପରିବାରର ଭୂମିକା ଅଛି କି ମ୍ୟାଡମ୍?
0: ହଁ, ଅଛି। ପରିବାର ପ୍ରତ୍ୟେକ ସଦସ୍ୟଙ୍କର କାମ ହେଲା ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ଡଷ୍ଟବିନ୍ରେ ପକାଇବା ଉଚିତ।
1: ତ ମ୍ୟାଡମ୍, ଆବର୍ଜନା ଅଲଗା କରିବା ଦ୍ୱାରା ସମାଜରେ କଣ ଲାଭ ହୁଏ?
0: ସମାଜରେ ସ୍ୱଚ୍ଛତା ବଢେ, ପ୍ରଦୂଷଣ କମେ ଏବଂ ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢେ।
1: ଆଜ୍ଞା, ତେଣୁ ଆବର୍ଜନା ବିଭାଜନ କେବେ କରିବା ଉଚିତ?
0: ଆବର୍ଜନା ଫିଙ୍ଗିବା ପୂର୍ବରୁ ଘରେ ହିଁ ତାହାକୁ ଅଲଗା କରିବା ଉଚିତ, ତାହାଦ୍ୱାରା ଆମର ଲାଭ ହୋଇଥାଏ।
1: ଆମେ ଅନ୍ୟମାନଙ୍କୁ ଆବର୍ଜନା ବିଭାଜନ ବିଷୟରେ କିପରି ସଚେତନ କରିପାରିବା?
0: ଆମେ ନିଜ ଉଦାହରଣ

0: ସୃଷ୍ଟି କରିବା ସହିତ ପରିବାର, ବନ୍ଧୁ ଓ ପଡୋଶୀଙ୍କୁ ଏହାର ଲାଭ ବୁଝେଇ ପାରିବା।
1: ଆଜ୍ଞା, ତାମାନେ ଆପଣ ତ ଏତେ କଥା କହିଲେ, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବି ଆପଣଙ୍କଠୁ, ଯେ ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରିବା କାହିଁକି ଏତେ ଜରୁରୀ?
0: ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରିବା ଜରୁରୀ କାରଣ ଓଦା ଆବର୍ଜନାରୁ କମ୍ପୋଷ୍ଟ ସାର ତିଆରି କରାଯାଇପାରେ ଏବଂ ଶୁଖିଲା ଆବର୍ଜନାରୁ ପୁନର୍ଚକ୍ରଣ କରାଯାଇପାରେ। ଏହା ଆବର୍ଜନା କମାଇବା ସହ ପରିବେଶ ସ୍ୱଚ୍ଛ ଓ ସୁସ୍ଥ ରଖିଥାଏ। ତେଣୁ ସ୍ୱଚ୍ଛ ଓ ସୁସ୍ଥ ସମାଜ ପାଇଁ ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରିବା ଆମ ସମସ୍ତଙ୍କ ଦାୟିତ୍ୱ।
1: ତ ମ୍ୟାଡାମ, ଶେଷରେ ଆମେ ଜାଣିବା ପାଇଁ ଚାହିଁବୁ ଯେ ଓଦା ଓ ଶୁଖିଲା ଆବର୍ଜନା ଅଲଗା କରିବା ବିଷୟରେ ଆପଣଙ୍କର ନିଜସ୍ୱ ମତ ଆପଣ କଣ ରଖିବା ପାଇଁ ଚାହିଁବେ?
0: ଦେଖନ୍ତୁ ମ୍ୟାଡାମ, ମୋ ମତରେ ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରିବା ଏକ ଭଲ ଓ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସ। ଏହାଦ୍ୱାରା ଆବର୍ଜନାର ସଠିକ୍ ପରିଚାଳନା ହୁଏ, ପରିବେଶ ସ୍ୱଚ୍ଛ ରହେ ଏବଂ ପୁନର୍ଚକ୍ରଣରେ ସାହାଯ୍ୟ ମିଳେ। ତେଣୁ ଆମେ ସମସ୍ତେ ନିଜ ଘରଠାରୁ ଏହି ଅଭ୍ୟାସ ଆରମ୍ଭ କରିବା ଉଚିତ। ଆମେ ସମସ୍ତେ ସୁସ୍ଥ ରହିପାରିବା, ସ୍ୱଚ୍ଛ ରହିପାରିବା।
1: ଯାହା ହଉ ମ୍ୟାଡମ, ଆଜି ଆପଣ ଘରେ କେମିତି ଆମେ ଅଲଗା ଅଲଗା କରିକି ଆବର୍ଜନାକୁ ରଖିପାରିବା ସେ ସମ୍ପର୍କରେ ଆମେ ଶ୍ରୋତାମାନଙ୍କୁ କହିଲେ। ଏହାର ଆମେ କିପରି ପୁନର୍ବିନିଯୋଗ କରିପାରିବା, ପୁଣି ଏଇ ଅଭ୍ୟାସକୁ ଆମେ କିପରି ଅନ୍ୟମାନଙ୍କୁ ଶିଖେଇ ପାରିବା, ଏସବୁ ସମ୍ପର୍କରେ ଆଜି ଆମ ସହିତ କଥା ହେଲେ ଏବଂ ଆପଣ ଏତେ ସମୟ ଆମକୁ ଦେଲେ, ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ। ଧନ୍ୟବାଦ।
0: ଧନ୍ୟବାଦ। ନମସ୍କାର।
2: ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରିବା ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହିତ ଆବର୍ଜନାର ସଠିକ୍ ପରିଚାଳନା ସମ୍ଭବ ହୋଇଥାଏ। ତେଣୁ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ପାଇଁ ସମସ୍ତେ ଘରୁ ହିଁ ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରିବା ଅଭ୍ୟାସ କରିବା ଦରକାର, ତେବେ ଯାଇ ଆମେ ସୁସ୍ଥ ଓ ସୁନ୍ଦର ସମାଜଟିଏ ଗଠନ କରିପାରିବା। ସ୍ୱଚ୍ଛତା ହିଁ ଧର୍ମ ଓ ସ୍ୱଚ୍ଛତା ହିଁ କର୍ମ, ଏକଥାକୁ ଆମେ ମନେ ରଖିବା ଦରକାର। ଆମେ ସମସ୍ତେ ଏ ସମାଜରେ ରହୁଛୁ, ତେଣୁ ଏହା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର ଯେ ଆମେ ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶଟିଏ ଗଢ଼ିବା। ସୁସ୍ଥ ରହିବା ପାଇଁ ସ୍ୱଚ୍ଛତାକୁ ଆମେ ଗୁରୁତ୍ୱ ବି ଦେବା ଦରକାର। ଆମେ ନିଜେ ମଧ୍ୟ ସଚେତନ ହେବା ଆଉ ସ୍ୱଚ୍ଛତା ରଖିବା, ତେବେ ଆମେ ସୁସ୍ଥ ରହିବା ଆଉ ସୁରକ୍ଷିତ ରହିପାରିବା। ସୁସ୍ଥ ମଣିଷଟିଏ ସବୁକିଛି କରିପାରିଥାଏ, ଏକଥା ସତ। ମଣିଷ ନିଜେ ସୁସ୍ଥ ରହିବା ସହିତ ତା ପରିବେଶକୁ ବି ସ୍ୱଚ୍ଛ ରଖିବାକୁ ପଡ଼ିବ। ସ୍ୱଚ୍ଛ ପରିବେଶ, ଶୁଦ୍ଧ ବାୟୁମଣ୍ଡଳ ମଣିଷର ଆୟୁ ବୃଦ୍ଧି କରିଥାଏ। ମନ ସ୍ୱଚ୍ଛ ରହିଲେ ସବୁ କାମ ଠିକ୍ ହୁଏ।

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ପିଲାମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ କିପରି ଆମେ ସଚେତନତାର ବାର୍ତ୍ତା ଦେବା। ପିଲାମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିବା ବହୁତ ଜରୁରୀ। ଛୋଟ ବେଳୁ ଭଲ ଅଭ୍ୟାସ ଶିଖିଲେ ସେମାନେ ଭବିଷ୍ୟତରେ ସୁସ୍ଥ ଓ ଶାନ୍ତ ଶିଷ୍ଟ ନାଗରିକ ହୋଇପାରନ୍ତି। ପିଲାମାନଙ୍କୁ ପ୍ରତିଦିନ ସ୍ନାନ କରିବା, ଖାଇବା ପୂର୍ବରୁ ଓ ଶୌଚାଳୟରୁ ଆସିବା ପରେ ଭଲ ଭାବରେ ହାତ ଗୋଡ଼ ଧୋଇବା ପାଇଁ କହିବା, ସଫା ପୋଷାକ ପିନ୍ଧିବା ଭଳି ଭଲ ଅଭ୍ୟାସ ଶିଖାଇବା। ପ୍ରତ୍ୟେକ ମା ବାପାଙ୍କର ଏହା ହେଉଛି ଗୋଟିଏ ବଡ଼ କର୍ତ୍ତବ୍ୟ। ପିଲାମାନଙ୍କୁ ଆବର୍ଜନା ଡଷ୍ଟବିନ୍ରେ ପକାଇବା ଓ

ପାଖ ସଫା ରଖିବା କଥା ମଧ୍ୟ ସବୁବେଳେ ବୁଝାଇବା ଦରକାର। ସେମାନେ ଅଳିଆ ଆବର୍ଜନା ଡଷ୍ଟବିନ୍ରେ ପକାଇବା ଅଭ୍ୟାସ କରିପାରନ୍ତି। ବିଦ୍ୟାଳୟ ଓ ଘରେ ଶିକ୍ଷକ ଓ ଅଭିଭାବକମାନେ ସ୍ୱଚ୍ଛତାର ମହତ୍ତ୍ୱ ବୁଝାଇଲେ ପିଲାମାନେ ସହଜରେ ଏହାକୁ ଅନୁସରଣ କରନ୍ତି। ସ୍ୱଚ୍ଛତା ରହିଲେ ଓ ରଖିଲେ ରୋଗ ବ୍ୟାପି ନଥାଏ ଓ ଶରୀର ସୁସ୍ଥ ରହେ। ତେଣୁ ପିଲାଙ୍କ ମନରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା ସମାଜ ପାଇଁ ମଧ୍ୟ ଉପକାରୀ। ପିଲାମାନେ ହେଉଛନ୍ତି ଏ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ। ସ୍ୱଚ୍ଛତା ରଖିଲେ ଶରୀର ସୁସ୍ଥ ରହେ ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳେ। ପିଲାଙ୍କୁ ନଖ କାଟିବା, ଦାନ୍ତ ଘଷିବା, ସଫା ପାଣି ବ୍ୟବହାର କରିବା ଓ ପରିଷ୍କାର ସ୍ଥାନରେ ଖେଳାଖେଳି କରିବା ପାଇଁ କହିବା ଦରକାର। ଅଭିଭାବକ ଓ ଶିକ୍ଷକମାନେ ନିଜେ ସ୍ୱଚ୍ଛତା ଅନୁସରଣ କଲେ ପିଲାମାନେ ତାହା ଦେଖି ଶିଖନ୍ତି। ବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ, ଚିତ୍ରାଙ୍କନ, ଭାଷଣ ଓ ସଚେତନତା କାର୍ଯ୍ୟକ୍ରମ କରାଇଲେ ପିଲାମାନଙ୍କ ମନରେ ସ୍ୱଚ୍ଛତା ପ୍ରତି ଆଗ୍ରହ ବଢ଼ିଥାଏ। ଏପରି ସଚେତନତା ଦ୍ୱାରା ସେମାନେ ନିଜ ଘର ଓ ବିଦ୍ୟାଳୟ ଓ ପରିବେଶକୁ ସଫା ରଖିବାରେ ଆଗଭର ହୋଇଥାନ୍ତି। ପିଲାମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ଗଢ଼ି ଉଠିଲେ ସମାଜ ଅଧିକ ସୁସ୍ଥ ସୁନ୍ଦର ହୋଇପାରିବ। ସେମାନଙ୍କୁ ଶିଖାଇବା ଦରକାର ଯେଉଁଠି ସେଇଠି ଆବର୍ଜନା ଫିଙ୍ଗିବା କିମ୍ବା ଅସଫା ରଖିବା ଭଲ ଅଭ୍ୟାସ ନୁହେଁ ବୋଲି। ପ୍ରତିଦିନ ହାତ ଧୋଇବା, ସଫା ଖାଦ୍ୟ ଖାଇବା ଓ ପରିବେଶ ସଫା ରଖିବା ଦ୍ୱାରା ସେମାନେ ନିଜକୁ ଓ ଅନ୍ୟମାନଙ୍କୁ ରୋଗରୁ ସୁରକ୍ଷିତ ରଖିପାରିବେ। ପିଲାମାନଙ୍କୁ ଗଳ୍ପ, ଖେଳ ଓ ସହଜ ଉଦାହରଣ ମାଧ୍ୟମରେ ସ୍ୱଚ୍ଛତାର ମହତ୍ତ୍ୱ ବୁଝାଇଲେ ସେମାନେ ଶୀଘ୍ର ଶିଖନ୍ତି। ଏହି ସଚେତନତା ଏବଂ ଜୀବନରେ ଭଲ ଅଭ୍ୟାସ ଗଢ଼ି ତୋଳିବା ସହ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ସାହାଯ୍ୟ କରିବ। ତେଣୁ ଛୋଟବେଳୁ ପିଲାଙ୍କୁ ସ୍ୱଚ୍ଛତା ସମ୍ପର୍କରେ ଶିକ୍ଷା ଦେବା ବହୁତ ଜରୁରୀ। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିବା କିଛି ଟିପ୍ସ। ଗଛ ଲଗାନ୍ତୁ ଏବଂ ଗଛ କାଟିବାକୁ ବିରୋଧ କରନ୍ତୁ। ପ୍ଲାଷ୍ଟିକର ବ୍ୟବହାର କରନ୍ତୁ ନାହିଁ। ନଦୀ, ପୋଖରୀ ଏବଂ ଜଳାଶୟଗୁଡ଼ିକୁ ପରିଷ୍କାର ରଖନ୍ତୁ। ଅଳିଆ ଆବର୍ଜନା ଏଠି ସେଠି ନ ଫିଙ୍ଗି ଡଷ୍ଟବିନ୍ରେ ପକାନ୍ତୁ। ଡଷ୍ଟବିନ୍ର ବ୍ୟବହାର କରନ୍ତୁ। ପାଣି ଏବଂ ବିଦ୍ୟୁତ୍ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ବାତାବରଣକୁ ପ୍ରଦୂଷିତ କରୁଥିବା ଧୂଆଁ ଓ ଶବ୍ଦ ପ୍ରଦୂଷଣ କମ୍ କରନ୍ତୁ। ରିୟୁଜ୍ ଆଣ୍ଡ ରିସାଇକଲ୍ ପ୍ରତି ଧ୍ୟାନ ଦେବା। ପରିବେଶର ସୁରକ୍ଷା ବିଷୟରେ ସମସ୍ତଙ୍କୁ ସଚେତନ କରାଇବା। ପଲିଥିନ୍ ବ୍ୟାଗ୍ ବଦଳରେ କପଡ଼ାର ବ୍ୟାଗ୍ ବ୍ୟବହାର କରିବା। ଘର ଆଖପାଖରେ ଗଛ ଲଗାନ୍ତୁ ଏବଂ ଏହାର ଉପକାର ପାଆନ୍ତୁ। ରାସାୟନିକ ସାର ଓ ବିଷାକ୍ତ ଦ୍ରବ୍ୟର ବ୍ୟବହାର କରନ୍ତୁ ନାହିଁ। ପଶୁପକ୍ଷୀ ଓ ପ୍ରକୃତିକୁ ସୁରକ୍ଷା ଦେବା, ତେବେ ଯାଇ ଆମେ ସୁସ୍ଥ ରହିପାରିବା ଏବଂ ପରିବେଶକୁ ବି ସୁସ୍ଥ ରଖିପାରିବା। ପରିବେଶ ସମ୍ବନ୍ଧୀୟ ନିୟମକୁ ମାନନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ମାନିବାକୁ କୁହନ୍ତୁ। ସ୍ୱଚ୍ଛତା ଏକ ସୁସ୍ଥ ଓ ସୁନ୍ଦର ଜୀବନ ଗଠନ କରିବାର ପ୍ରଥମ ସୋପାନ। ନିଜ ଘର, ବିଦ୍ୟାଳୟ ଓ ଚାରିପାଖର ପରିବେଶକୁ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଆମେ ଆବର୍ଜନାକୁ ଏଣେତେଣେ ନ ପକାଇ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା ଦରକାର। ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରିବା, ପ୍ଲାଷ୍ଟିକ୍ର ବ୍ୟବହାର କମାଇବା ଓ ଅନ୍ୟମାନଙ୍କୁ ସ୍ୱଚ୍ଛତା ପାଇଁ ସଚେତନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସ୍ୱଚ୍ଛତା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ସ୍ୱଚ୍ଛତା ଆମ ଜୀବନର ଏକ ଅବିଚ୍ଛିନ୍ନ ଅଂଶ। ସ୍ୱଚ୍ଛ ପରିବେଶ ଆମକୁ ସୁସ୍ଥ ଓ ନିରୋଗ ରଖେ। ତେଣୁ ଆମେ ନିଜ ଘରଠାରୁ ସ୍ୱଚ୍ଛତାର ଅଭିଯାନ ଆରମ୍ଭ କରିବା ଦରକାର। ରାସ୍ତାଘାଟ, ବିଦ୍ୟାଳୟ, ଖେଳ ପଡ଼ିଆ ଓ ସାର୍ବଜନୀନ ସ୍ଥାନରେ ଆବର୍ଜନା ନ ପକାଇବା ଆମ ସମସ୍ତଙ୍କର ପ୍ରଥମ କାମ ହେବା ଦରକାର। ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରି ରଖିବା, ଗଛ ଲଗାଇବା ଓ ପରିବେଶକୁ ସୁରକ୍ଷା କରିବାରେ ମଧ୍ୟ ଆମେ ସକ୍ରିୟ ହେବା। ଆମର ଛୋଟ ଛୋଟ ପଦକ୍ଷେପ ହିଁ ଏକ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ସମାଜ ଗଢ଼ିପାରିବ। ତେବେ ସୁସ୍ଥ ଏବଂ ସୁରକ୍ଷିତ ରୁହନ୍ତୁ, ତା ସହିତ ସ୍ୱଚ୍ଛତା ରଖନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛୁ, ନମସ୍କାର।

ଶୁଣିଲି ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆକାଶବାଣୀ ଜୟପୁର। ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ଉଲ୍ଲାସ ବାପାଟ। ରାଗ ରାଗେଶ୍ରୀ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 8:45 ହେବାକୁ ଯାଉଛି। ପ୍ରଥମେ ସମାଚାର ସନ୍ଧ୍ୟା, ପରେ ପରେ ନ୍ୟୁଜ୍ 8:09 ଏବଂ ରାତି 9:15 ରେ ସ୍ପଟ୍ ଲାଇଟ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେ ପ୍ରଯୋଜନା ଲକ୍ଷ୍ମୀଧର ସାହୁ ଜୟ।

0: 800 ବର୍ଷ ପୂର୍ବର କଥା। ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ନଣ୍ଡାବ୍ରତ ଉପରେ ସୃଷ୍ଟି କରୁଥିଲା ଏକ ଅପୂର୍ବ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣ।
1: ସୁଲଳିତ କଣ୍ଠର ମଧୁର ଝଙ୍କାର ଏବଂ ଲୀଳାୟିତ ଛନ୍ଦରେ ନୁପୁରର ଧ୍ୱନି ଅହରହ ଶ୍ରୀମନ୍ଦିରରେ ପ୍ରତିଧ୍ୱନିତ ହୋଇ ଉଠୁଥିଲା।

0: ପୁରୀ ଜିଲ୍ଲାର ବାଲିଅନ୍ତା ଥାନା ଅନ୍ତର୍ଗତ ଏକ କ୍ଷୁଦ୍ର ବ୍ରାହ୍ମଣ ଶାସନ କେନ୍ଦୁଳି,
1: ଅତୀତରେ ଯାହାର ନାମ ଥିଲା କେନ୍ଦୁବିଲ୍ଲ।
0: 800 ବର୍ଷ ତଳର କେନ୍ଦୁବିଲ୍ଲ ଶାସନ ଆଜି କେନ୍ଦୁଳି ନାମରେ ପରିଚିତ।
1: ଅତୀତର ବିସ୍ତୃତି ଗର୍ଭରେ ଏମିତି କେତେ ଐତିହାସିକ ସ୍ଥାନ ଲୋପ ପାଇଗଲାଣି କେବଳ ଏହି ଅପଭ୍ରଂଶ ନାମକରଣ ଯୋଗୁଁ।
0: କିନ୍ତୁ ସତ୍ୟତା ନଥିଲେ ସ୍ମୃତି ନଥାଏ।

0: ଏହି କେନ୍ଦୁବିଲ୍ଲ ବା କେନ୍ଦୁଲି ଶାସନ ଭୁବନେଶ୍ୱର ଠାରୁ ପ୍ରାୟ 14 ମାଇଲ
1: ଶାସନର ଉଭୟ ପଟେ ସରଫଳ ଗତିରେ ବହି ଚାଲିଛନ୍ତି ପ୍ରାଚୀ ଓ କୁଶଭଦ୍ରା ନଦୀ।
0: ଅପରୂପ ପ୍ରାକୃତିକ ପରିବେଶ ମଧ୍ୟରେ ବାଗଦେବୀଙ୍କ ଆଶୀର୍ବାଦ ନେଇ ଜନ୍ମଗ୍ରହଣ କଲେ ଭକ୍ତ କବି ଜୟଦେବ।
1: ପିତାଙ୍କର ନାମ ଭୋଜଦେବ,
0: ମାତାଙ୍କ ନାମ ବାମାଦେବୀ।
1: କିନ୍ତୁ ଦୁର୍ଭାଗ୍ୟକୁ 8 ବର୍ଷ ବୟସରେ କବି ପିତୃମାତୃହୀନ ହୋଇପଡ଼ିଲେ।
0: ଦିନ ଦରିଦ୍ର ନିରାଶ୍ରୟ ଭାବରେ କବି ଜୟଦେବ ଇତସ୍ତତ ଆଶ୍ରୟ ଖୋଜି ବୁଲିଲେ।
1: ଶେଷରେ ଆଶ୍ରୟ ମିଳିଗଲା ତାଙ୍କର ପିତାଙ୍କର ଜଣେ ବାଲ୍ୟ ବନ୍ଧୁଙ୍କର ଗୃହରେ।
0: ବାସସ୍ଥାନ ସହିତ କବି ଜଣେ ଉପଯୁକ୍ତ ବନ୍ଧୁଙ୍କୁ ମଧ୍ୟ ପାଇଲେ।
1: ବନ୍ଧୁ ପରାଶର ଏବଂ କବି ଜୟଦେବ ଏକତ୍ର ସଂସ୍କୃତ ଶିକ୍ଷା ଲାଭ କଲେ।
0: ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱର ବନ୍ଧନ ଦିନକୁ ଦିନ ଦୃଢ଼ତର ହେବାକୁ ଲାଗିଲା।
1: କବି ନିଜର ବଂଶ ପରିଚୟ ଦେଇ ଗୀତ ଗୋବିନ୍ଦ ଦ୍ୱାଦଶ ସର୍ଗର ଶେଷ ପଂକ୍ତିରେ ଲେଖିଛନ୍ତି,
2: ଶ୍ରୀ ଭୋଜଦେବ ପ୍ରଭବଶ୍ୟ ବାମାଦେବୀ ସୁତ ଶ୍ରୀ ଜୟଦେବଶ୍ୟ ପରାଶରାଦି ପ୍ରିୟ ବନ୍ଧୁ କଣ୍ଠେ ଶ୍ରୀ ଗୀତ ଗୋବିନ୍ଦ କବିତ୍ୱମସ୍ତୁ।
1: ଗୁରୁ ଗୃହରେ ଅବସ୍ଥାନ କରି ବନ୍ଧୁ ପରାଶରଙ୍କର ସ୍ନେହ ସୌହାର୍ଦ୍ଦ୍ୟ ପାଇ ସଂସ୍କୃତ ଶିକ୍ଷା ପାଉଥିବା ସମୟରେ ପୁଣି କବିଙ୍କର ଭାଗ୍ୟରେ ଦେଖାଦେଲା ବିପର୍ଯ୍ୟୟ।
0: ବନ୍ଧୁ ପିତାଙ୍କ ଦେହାନ୍ତ ଘଟିବା ସଙ୍ଗେ ସଙ୍ଗେ ଶିକ୍ଷାର ମଧ୍ୟ ପରିସମାପ୍ତି ଘଟିଲା।
1: ବନ୍ଧୁ ଗୃହ ପରିତ୍ୟାଗ କରି ଜୟଦେବ ନିରାଶ୍ରୟ ଭାବେ ଇତସ୍ତତ ବୁଲିବା ପାଇଁ ଲାଗିଲେ।
0: କିନ୍ତୁ ନିଜର ମନପ୍ରାଣ ଅର୍ପଣ କରିଦେଇଥାନ୍ତି ରାଧା ମାଧବଙ୍କ ଶ୍ରୀ ଚରଣାର ବିନ୍ଦରେ।
1: ଶୟନେ ସ୍ୱପ୍ନେ ଜାଗରଣେ କେବଳ କେବଳ ଶ୍ରୀକୃଷ୍ଣଙ୍କର ଚିନ୍ତା,
0: ବର୍ତ୍ତମାନ ପରବର୍ତ୍ତୀ ଘଟଣାର ଏକ ଆଭାସ ଚିତ୍ର।

0: ରାଧାକୃଷ୍ଣ ପ୍ରେମ ପାଗଳ ଜୟଦେବଙ୍କର ଅନ୍ତରରେ ଭକ୍ତିର ଉତ୍ସକୁ ସ୍ରୋତସ୍ୱିନୀ କରିବାରେ ବିଶେଷ ସାହାଯ୍ୟ କରିଥିଲେ ନବପରିଣୀତା ବଧୁ ପଦ୍ମାବତୀ।
1: ରାଧା ମାଧବଙ୍କ ସେବା ଅର୍ଚ୍ଚନାରେ ସେମାନଙ୍କର ଦିନ ବିତିଯାଏ।
0: ବିଚିତ୍ର ଯୋଗାଯୋଗ,
1: ରାଧାକୃଷ୍ଣଙ୍କ ସମ୍ମୁଖରେ ପଦ୍ମାବତୀଙ୍କ ସଙ୍ଗୀତ ଓ ନୃତ୍ୟ ଜୟଦେବଙ୍କ ଅନ୍ତରରେ ସୃଷ୍ଟି କରିଥିଲା କବିତ୍ୱ ପ୍ରତିଭା,
0: ସୁପ୍ତ ଚେତନା ଜାଗ୍ରତ ହୋଇଉଠିଲା।
1: ଜୟଦେବଙ୍କ ହସ୍ତରେ ଶୋଭା ପାଇଲା ତାଳପତ୍ର ଲେଖନୀ,
0: କବି ସୃଷ୍ଟି କଲେ ଅମର କାବ୍ୟ ଶ୍ରୀ ଶ୍ରୀ ଗୀତ ଗୋବିନ୍ଦ।
1: ଜୟଦେବଙ୍କ ଲେଖନୀ ନିଷ୍ଠୁତ ଭାବଧାରାକୁ ରୂପ ଦିଅନ୍ତି ପଦ୍ମାବତୀ।
0: ଉଭୟ ଶ୍ରୀ ରାଧାକୃଷ୍ଣଙ୍କର ଭାବଲୀଳାରେ ତନ୍ମୟ।
1: କବିଙ୍କ ଲେଖନୀ ଅହରହ ରଚନା କରି ଚାଲିଥାଏ, ରାଧାକୃଷ୍ଣଙ୍କ ବିରହ ମିଳନର ଅପୂର୍ବ କଥା।
0: କିନ୍ତୁ ଦିନେ ହଠାତ୍ କବିଙ୍କର ଲେଖନୀ ସ୍ଥିର ହୋଇଗଲା, କବି ଅସ୍ଥିର ହୋଇଉଠିଲେ।

0: ପଦ୍ମା
1: ମତେ ଡାକିଲେ ପ୍ରଭୁ।
0: ହଁ କଣ କରିବି ପ୍ରିୟ, ଆଉ ଲେଖନି ଚଳୁନି। ଓହ ମୋର ବୁଦ୍ଧି ବୃଦ୍ଧି ସବୁକିଛି ଲୋପ ହୋଇଯାଉଛି ପ୍ରିୟ। ଦେବ ଦାନବ ମାନବ ଯାହାଙ୍କ ଚରଣ ବନ୍ଦନା କରିବା ପାଇଁ ସଦା ସର୍ବଦା ବାକୁଳ, ସେ ଆଜି ଅଭିମାନିନୀ ରାଧାଙ୍କ ଚରଣ ତଳେ ନା ନା ଆଉ ଲେଖିପାରିବିନି।
1: ସ୍ୱାମୀ ଆପଣ ଏପରି ତନ୍ମୟ ହେଇ ଲେଖୁଛନ୍ତି ଯେ ଦିନ ପରେ କିଛି ଜାଣିନାହାନ୍ତି। ଯାଆନ୍ତୁ ସ୍ନାନ ସାରି ଆସନ୍ତୁ, ମୁଠାଏ ଖାଇଦେଇ ବିଶ୍ରାମ ନେଇ ପରେ ଲେଖିବାକୁ ଚେଷ୍ଟା କରିବି।
0: ଓ ଦିନ ଦୀପର ହେଇଗଲାଣି ନା? ଆରେ ମୁଁ ତ ପୁରାପୁରି ଭୁଲି ଯାଇଛି, ତୁମେ ବି ଉପାସ ରହିଛ। ଆଚ୍ଛା ପ୍ରାଚୀ ନଦୀରେ ବୁଡ଼ଟାଏ ପକେଇ ଦେଇ ଆସେ।

0: ପଦ୍ମା ପଦ୍ମା
1: ଏତେ ଟଙ୍କା ସ୍ନାନ ସାରି ଚାଲି ଆସିଲେ?
2: ହଁ ପଦ୍ମା, ଅସମାପ୍ତ ପଦରେ ପୂରଣ କରିବାକୁ ହେବ ଯେ
1: ତାହେଲେ ଭୋଜନ କରିବେ ଆସନ୍ତୁ।
2: ଆଚ୍ଛା ଚାଲ। ପଦ୍ମା, ମୋର ଲେଖନୀ ଆଉ ଗୀତ ଗୋବିନ୍ଦ ପୋଥି ନେଇ ଆସିଲେ।
1: ଟିକେ ବିଶ୍ରାମ କରନ୍ତୁ ପ୍ରଭୁ।
2: ନା ପଦ୍ମା, ବହୁ କଷ୍ଟରେ ପଦଟି ମନକୁ ଆସିଛି, ବିସ୍ମର ହୋଇଯିବ ଯେ। ଖଣ୍ଡନମ୍ ମମ ଶିରସି ମଣ୍ଡନମ୍ ଦେହି ପଦ ପଲ୍ଲବ ମୁଦାର। ବେଶ, ଏଥର ଠିକ ଭାବ ପ୍ରକାଶ ପାଇଲା। ପଦ୍ମା, ବର୍ତ୍ତମାନ ମୁଁ ଆନନ୍ଦରେ ବିଶ୍ରାମ କରିବି।

0: ଶ୍ରୀ ଗୀତଗୋବିନ୍ଦ କାବ୍ୟର ଅପୂର୍ବ ଭାବଧାରା ସମସ୍ତଙ୍କୁ ମୁଗ୍ଧ କଲା।
1: କେବଳ ଓଡ଼ିଶା କାହିଁକି, ସମଗ୍ର ଭାରତ ବର୍ଷର ପ୍ରତ୍ୟେକ ପୁରପଲ୍ଲୀରେ ଶୁଣାଗଲା କବି ଜୟଦେବଙ୍କର କବି ପ୍ରତିଭା।
0: ସେହି ସମୟରେ ଉତ୍କଳର ଗଜପତି ଥିଲେ ମହାରାଜା ପୁରୁଷୋତ୍ତମ ଦେବ।
1: ମହାରାଜାଙ୍କର ବି କବି ପ୍ରତିଭା ରହିଥିଲା।
0: ଯେତେବେଳେ ଶ୍ରୀ ଗୀତଗୋବିନ୍ଦ ପ୍ରଶସ୍ତି ଚତୁର୍ଥୀରେ ବ୍ୟାପିଗଲା, କ୍ରମେ ବି ତାହା ମହାରାଜାଙ୍କର କର୍ଣ୍ଣଗୋଚର ହେଲା।
1: ସେ ମଧ୍ୟ ଲେଖିଲେ ଗୀତି କାବ୍ୟ ଅଭିନବ ଗୀତଗୋବିନ୍ଦ।
0: କିନ୍ତୁ ପ୍ରତିଦିନ ଜୟଦେବ ପଦ୍ମାବତୀ ଉଭୟ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ନଣ୍ଡାବ୍ରତ ଉପରେ ଗୀତ ଓ ନୃତ୍ୟ ଦ୍ୱାରା ସମସ୍ତଙ୍କୁ ଗୀତଗୋବିନ୍ଦ ଶୁଣେଇ ମୁଗ୍ଧ କରନ୍ତି।

0: କିନ୍ତୁ ଦିନେ ମହାରାଜାଙ୍କ ଆଦେଶରେ ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଗାୟନ କରିବା ନିଷିଦ୍ଧ ଘୋଷଣା କରାଗଲା।
1: ଭକ୍ତର ଭଗବାନ
0: ଜଗନ୍ନାଥଙ୍କ ନିକଟରେ ପରୀକ୍ଷା ହେଲା।
1: ମହାରାଜାଙ୍କର ଅଭିନବ ଗୀତଗୋବିନ୍ଦ ଏବଂ ଜୟଦେବଙ୍କର ଶ୍ରୀ ଗୀତଗୋବିନ୍ଦ କାବ୍ୟ ଜଗନ୍ନାଥଙ୍କ ନିକଟରେ ରଖାଗଲା।
0: ଅଳ୍ପ ସମୟ ପରେ ଦେଖାଗଲା ଜୟଦେବଙ୍କ କାବ୍ୟ ମହାରାଜାଙ୍କ କାବ୍ୟର ଉର୍ଦ୍ଧ ଭାଗରେ ଅବସ୍ଥିତ।
1: ଭାବଗ୍ରାହୀ ସେ ଭକ୍ତର ଇଚ୍ଛା ଦିନ
0: ଭକ୍ତର ନିନ୍ଦା ସହ କରିବା ବାକି ପରି
1: ସେଇଦିନ ଠାରୁ ମହାରାଜାଙ୍କର ଆଦେଶରେ ଜଗନ୍ନାଥଙ୍କର ବଡ଼ସିଂହାର ନୀତି ବେଳେ ରାଜଭୋଗ ବେଳେ
0: ବହୁଳ ସମୟରେ ଗୀତଗୋବିନ୍ଦ ଗାନ କରାଗଲା। ପଦ୍ମାବତୀ ଏବଂ ଜୟଦେବ ଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଦେଲେ।

0: କବି ଓ କବିପତ୍ନୀଙ୍କ ଶେଷ ଜୀବନ କଟିଥିଲା ବୃନ୍ଦାବନ ଧାମରେ।
1: ରାଧା ମାଧବଙ୍କର ଚରଣାରବିନ୍ଦରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଅର୍ପଣ କରିଦେଇ ରାଧାକୃଷ୍ଣ ଚେତନାରେ ଉଭୟ ବିଲୀନ ହୋଇଗଲେ।
0: କବି ଚାଲିଗଲେ,
1: ରଖିଗଲେ ତାଙ୍କରି ଅମର କୃତି ଶ୍ରୀ ଶ୍ରୀ ଗୀତ ଗୋବିନ୍ଦ।
0: ବର୍ତ୍ତମାନ ମଧ୍ୟ ଓଡ଼ିଶାର ଘରେ ଘରେ ଦେବମନ୍ଦିର ମାନଙ୍କରେ ପ୍ରତ୍ୟେକ ଉତ୍କଳୀୟଙ୍କ କଣ୍ଠରେ ଶୁଣାଯାଉଛି ସେଇ ମହାନ କବିଙ୍କ ଅମର କୃତି।

ଶୁଣିଲେ ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ, ପ୍ରଯୋଜନା କରିଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ଶ୍ରୀମତୀ ଧୁନ୍ଦୁତାଇ କୁଲକର୍ଣ୍ଣୀ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଆପକି କସମ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତରଚନା ଆନନ୍ଦ ବକ୍ସି। ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପଡ଼ୋଶନ ଚଳଚ୍ଚିତ୍ରରୁ, ଶିଳ୍ପୀ କିଶୋର କୁମାର, ରାଜେନ୍ଦର କ୍ରିଷନଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

ଏଥର ଶୁଣିବା କିସ୍ମତ୍ ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଆଶା ଭୋସଲେ। ନୂର ଦେୱାସିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଓପି ନୟର।

ସରଗମ୍। ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଗାଇଡ୍ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଶିଳ୍ପୀ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଶୈଳେନ୍ଦ୍ରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଏସ୍ ଟି ବର୍ମନ।

ମେରା ସାୟା ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ ଆଶା ଭୋସଲେ। ରାଜା ମେହେଦି ଅଲି ଖାନଙ୍କ ଗୀତ। ସଙ୍ଗୀତ ମଦନ ମୋହନ।

ଓ ସାଥିରେ ରଚନା ଓ ପ୍ରଯୋଜନା ରମାପଦ ନନ୍ଦ ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ ସହଯୋଗିତା ଅଶୋକ ମିଶ୍ର ଏବଂ ନରେନ୍ଦ୍ରନାଥ ପଟ୍ଟନାୟକ ଦିନ 11:30 ପ୍ରଚାର କରିବୁ ଲୋକନାଟ ବୈରୀଗଞ୍ଜନ ରଚନା ଏବଂ ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ ସ୍ୱରଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30 ଓଡ଼ିଆ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50 ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05 ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ସାକ୍ଷାତକାର ମହିଳାଙ୍କ ଆର୍ଥିକ ସ୍ୱାଧୀନତା କାହିଁକି ଜରୁରୀ ପରେ ପରେ ଶୁଣିବେ ଆଉ ଏକ ସାକ୍ଷାତକାର ମୋ ଜୀବନ ଜୀବିକା ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ସମୟ 11:12 ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ ପୁଣି ଥରେ ଆମର ପ୍ରଥମ